ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଆଜି ରବିବାର 1988 ଶତାବ୍ଦ ଜ୍ୟେଷ୍ଠ ମାସର ଦିନ 24 ଇଂରାଜୀ 2026 ମସିହା ଜୁନ୍ ମାସର 14 ତାରିଖ ସମୟ ବର୍ତ୍ତମାନ ସକାଳ 5:58 ଶ୍ରୋତାମାନଙ୍କୁ ପ୍ରଭାତୀ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 100.4 ମେଗା ହର୍ଷ ଯୋଗେ।

ମହାପ୍ରଭୁଙ୍କର ଲୀଳା ଅପାର, କରୁଣା ଅପାର, ଦୟା ଅପାର। କେତେବେଳେ ସେ ଭକ୍ତକୁ ପରୀକ୍ଷା କରନ୍ତି ତ ଆଉ କେତେବେଳେ ମାଗିବା ଆଗରୁ ସବୁକିଛି ଅଜାଡ଼ି ଦିଅନ୍ତି। ଅନ୍ତର୍ଯ୍ୟାମୀ ସେ ଅନ୍ତରର ସବୁ ଦୁଃଖ ଯନ୍ତ୍ରଣା ବେଦନାକୁ ବୁଝିପାରନ୍ତି ବୋଲି ସେ ଅନ୍ତରର ଠାକୁର, ଭକ୍ତ ହୃଦୟର ଠାକୁର। ଆଉ ଭକ୍ତ କହୁଛି, ହେ ମଣିମା, ମୋର ଯେତେ ଦୁଃଖ ଅଛି ସେ ଦୁଃଖକୁ ଆପଣଙ୍କର ସେ ଶରଧାବାଲିକୁ ମୋ ଦୁଃଖ ନିଅଣ୍ଟ, ଆଉ ସିଂହ ଦୁଆରକୁ ମୋର ପାପ ନିଅଣ୍ଟ। ହଁ, ମୁଁ ଯେତେ ଯେତେ ଯେତେ ଯେତେ ଯେତେ କାମ କଲେ ବି ଯେତେବେଳେ ମୁଁ ନିରବ ହୋଇଯାଏ, ଟିକେ ବସି ପଡ଼େ, ଟିକେ ଫୁର୍ସତ ପାଏ, ସେତେବେଳେ ସେ ଚକା ଚକା ଆଖି ମୋତେ ଆପେ ଆପେ ଦିଶିଯାଏ। ସେ ଚକା ଚକା ଆଖିରେ କି ଆକର୍ଷଣ ଅଛି, କି ମୋହ ଅଛି, କି ଯାଦୁ ଅଛି କେଜାଣି। ଯେତେବେଳେ ମୁଁ ଟିକେ ଆରାମ କରିବାକୁ ଚାହେଁ, ବସିଯାଏ, ଆଖି ବୁଝିଦିଏ, ସେତେବେଳେ ଆପଣଙ୍କର ସେଇ ସୁନ୍ଦର କଳା କଳା ଚକା ଚକା ଆଖି ମୋତେ ଦିଶିଯାଏ। ମୋର ଯେତେ ଦୁଃଖ, ମୋର ଯେତେ ଯନ୍ତ୍ରଣା, ମୋର ଯେତେ କଷ୍ଟ, ସବୁକିଛି ନିମିଷକେ ଦୂର ହୋଇଯାଏ, ଲାଘବ ହୋଇଯାଏ ଆପଣଙ୍କର ଦିବ୍ୟ ଅମୃତମୟ ରୂପ ଲାବଣ୍ୟକୁ ଟିକେ ସ୍ପର୍ଶ କଲା ମାତ୍ରେ, ଟିକେ ଛୁଇଁ ଦେଲା ମାତ୍ରେ, ଟିକେ ଭାବିଦେଲା ମାତ୍ରେ, ଆପଣଙ୍କୁ ଟିକେ ମନେ ପକେଇଲା ମାତ୍ରେ। ସେଇଥିପାଇଁ ତ ଆପଣ ଚକା ଚକା ଆଖିରେ ରତ୍ନ ସିଂହାସନରେ ବସି ଭକ୍ତମାନଙ୍କର ଦୁଃଖକୁ ନିବାରଣ କରୁଛନ୍ତି।

ସେଦିନ ଭକ୍ତ ମନ୍ଧ ମହାନ୍ତି ଭୋକରେ ଆଉଟୁ ପାଉଟୁ ହୋଇ ମହାପ୍ରଭୁଙ୍କୁ ନିବେଦନ କଲେ, ଗୁହାରି କଲେ, ଡାକିଲେ, ନିଜ ପରିବାର ସହିତ ଶ୍ରୀକ୍ଷେତ୍ର ଧାମକୁ ଆସିଲେ। ବନ୍ଧୁପଣକୁ ରକ୍ଷା କରି ଆମ ମଣିମା ମହାପ୍ରଭୁ ଭୋକରେ ଶୋଇଥିବା ବନ୍ଧୁ ମହାନ୍ତିଙ୍କୁ ସୁବର୍ଣ୍ଣ ଥାଳିରେ ବିଭିନ୍ନ ପ୍ରକାର ସୁସ୍ୱାଦୁ ଖାଦ୍ୟ ଯାଚି ଦେଇଥିଲେ। ସେହି ବନ୍ଧୁପଣକୁ ରକ୍ଷା କରିବାକୁ ଯାଇ ସୁଦାମାଙ୍କୁ ପାଛୋଟି ନେଇଥିଲେ ଲୀଳା ପୁରୁଷୋତ୍ତମ ଭଗବାନ ଶ୍ରୀକୃଷ୍ଣ। ସୁଦାମା ଯେତେବେଳେ ପତ୍ନୀ ସୁଶୀଳାଙ୍କର ଅନୁରୋଧ ବାରମ୍ବାର କହିବା ପରେ ଦ୍ୱାରକାଧୀଶଙ୍କ ପାଖକୁ ଗଲେ ନିଜର ଦୁଃଖ ଦାରିଦ୍ର୍ୟତା ବିଷୟରେ ଜାଣିବା ପାଇଁ। କିନ୍ତୁ ଦ୍ୱାରକାରେ ପହଞ୍ଚିବା ପୂର୍ବରୁ ଦ୍ୱାରକାର ଆଭିମୁଖ୍ୟ ଚାକଚକ୍ୟ ବେଶଭୂଷା ଦେଖି ସୁଦାମା ମନେ ମନେ ନିଜକୁ ଭାରି ଲଜ୍ଜିତ ବୋଧ ମନେ କଲେ। କହିଲେ, ଏତେ ବଡ଼ ରାଜା ସମ୍ରାଟ ଠାକୁର ତାଙ୍କୁ ମୋର ଦୁଃଖ ଯନ୍ତ୍ରଣା କହିପାରିବି? ମୁଁ କେମିତି କହିବି? ନା ନା ନା ନା, ଏସବୁ କହିବା ଆଦୌ ଠିକ୍ ହେବନି। ପ୍ରଜା ପାରିଷଦ ବର୍ଗ ସମସ୍ତେ ସୁଦାମାଙ୍କୁ ଘଉଡ଼େଇ ଦେଉଥିଲେ, କାରଣ ସୁଦାମାଙ୍କର ବେଶଭୂଷା ଥିଲା ଅତ୍ୟନ୍ତ ନିଚ୍ଚ ନିକୃଷ୍ଟ ଦରିଦ୍ର।

ବ୍ରାହ୍ମଣଙ୍କ ଭଳି। କିନ୍ତୁ ଦ୍ୱାରକାଧୀଶ ଯେତେବେଳେ ଜାଣିପାରିଲେ ବନ୍ଧୁ ସଖା ସୁଦାମା ଆସିଛନ୍ତି ତାଙ୍କୁ ଭେଟ କରିବା ପାଇଁ, ଦେଖା କରିବା ପାଇଁ, ସମସ୍ତ ସୁଖ ସ୍ୱାଚ୍ଛନ୍ଦ୍ୟ ଅଳଙ୍କାର ଆଭୂଷଣ ସିଂହାସନ ଛାଡ଼ି ଭଗବାନ କୃଷ୍ଣ ଦୌଡ଼ି ଦୌଡ଼ି ଆସିଲେ। ପ୍ରଜା ପାରିଷଦଙ୍କ ବର୍ଗ ଗହଣରେ ଦୌଡ଼ି ଦୌଡ଼ି ଆସି ସୁଦାମାଙ୍କୁ କୋଳାକୃତ କଲେ, କୁଣ୍ଢେଇ ପକେଇଲେ, ଆଲିଙ୍ଗନ କଲେ। ଭକ୍ତ ସୁଦାମା ଦ୍ୱାରକାଧୀଶଙ୍କ ପାଖରେ ନିଜର ଦୁଃଖ ଦାରିଦ୍ର୍ୟତା ବିଷୟରେ କିଛି ବି କହିପାରିଲେ ନାହିଁ। ଭଗବାନ ବାରମ୍ବାର ପଚାରୁଥାନ୍ତି, ସୁଦାମା ତୁମର କ'ଣ ଆବଶ୍ୟକତା ଅଛି, କ'ଣ କହିବାକୁ ଚାହୁଁଛ ତୁମେ। ସୁଦାମା କିଛି କହିପାରିନଥିଲେ। ପତ୍ନୀ ସୁଶୀଳା ବାରମ୍ବାର କହିଥିଲେ, ଆମର ଏତେ ଦୁଃଖ ଦାରିଦ୍ର୍ୟତା ଭିତରେ ତୁମେ କାହିଁକି ତୁମ ବନ୍ଧୁଙ୍କୁ କିଛି ମାଗିବାକୁ ଯାଉନ, ତାଙ୍କୁ କାହିଁକି ଜଣାଉନ କିଛି। ସୁଦାମା ସେଇଥିପାଇଁ ଯାଇଥିଲେ, କିନ୍ତୁ ଭଗବାନ କୃଷ୍ଣଙ୍କୁ ଦେଖିଲା ପରେ ସୁଦାମା କିଛି ବି ମାଗିପାରିନଥିଲେ, କିଛି ବି କହିପାରିନଥିଲେ, ସବୁ କିଛି ଭୁଲି ଯାଇଥିଲେ। ସେ ହେଉଛନ୍ତି ଲୀଳା ପୁରୁଷୋତ୍ତମ। ଲୀଳା ମାଧ୍ୟମରେ ଲୀଳାର ପରିପ୍ରକାଶ କରିବାକୁ ଯାଇ ଭକ୍ତକୁ ସେ ସବୁ ପ୍ରକାର ମୋହ ମାୟା ଦୁଃଖ ଯନ୍ତ୍ରଣାରୁ ଉର୍ଦ୍ଧ୍ୱକୁ ନେଇଯାଆନ୍ତି। ସେଥିପାଇଁ ସେ ଲୀଳା ରଚନା କରନ୍ତି ଭକ୍ତମାନଙ୍କ ସହିତ।

ସବୁ ସମୟରେ ମହାପ୍ରଭୁ ଭକ୍ତର ମାନ ରକ୍ଷା କରିଛନ୍ତି, ଭକ୍ତକୁ ଉଦ୍ଧାର କରିଛନ୍ତି ବିଭିନ୍ନ ପ୍ରକାର ବିପଦ ଆପଦରୁ। ସେଇଥିପାଇଁ ସେ ବିପଦ ଭଞ୍ଜନ ବାନ ଉଡ଼େଇଛନ୍ତି ବୋଲି ଭକ୍ତ ବିଶ୍ୱାସ କରେ। ପତିତମାନଙ୍କୁ ଉଦ୍ଧାର କରିବା ପାଇଁ ପତିତ ପାବନ ବାନ ଫର ଫର ହୋଇ ନୀଳଚକ୍ର ଉପରେ ଉଡ଼ୁଛନ୍ତି। ଅନେକ ଦୂରରୁ ଭକ୍ତର ଯେତେବେଳେ ଦୃଷ୍ଟି ପଡ଼ିଯାଏ ସେ ନୀଳଚକ୍ରରେ ଉଡ଼ୁଥିବା ପତିତ ପାବନ ବାନା ଉପରେ, ଆପେ ଆପେ ହାତ ଯୋଡ଼ି ହେଇଯାଏ, ମୁଣ୍ଡ ନଇ ପଡ଼େ, ହାତ ଟେକି ହେଇଯାଏ। ଭକ୍ତ କହିପକାଏ, ଜୟ ଜଗନ୍ନାଥ, ହେ ମଣିମା, ହେ ମହାପ୍ରଭୁ, ଆପଣଙ୍କର ସେ ପତିତ ପାବନ ନେତ ସେମିତି ଫର ଫର ଫର ଫର ହେଇ ଉଡ଼ୁଥାଉ। ସମସ୍ତ ପତିତମାନଙ୍କର ଦୁଃଖ ଆପଣ ନିବାରଣ କରୁଥାନ୍ତୁ। ସେଦିନ ଭକ୍ତ ପ୍ରହଲ୍ଲାଦଙ୍କ ମାନ ରକ୍ଷା କରି ମହାପ୍ରଭୁ ନିଜର ସ୍ୱରୂପକୁ, ନିଜର କଳେବରକୁ ପରିବର୍ତ୍ତନ କରିଦେଲେ, ଲୁହା ଖୁମ୍ବ ଭିତରୁ ପ୍ରକଟ ହେଲେ, ନୃସିଂହ ଅବତାର ଧାରଣ କଲେ ଏବଂ ହିରଣ୍ୟକଶ୍ୟପକୁ ବଧ କଲେ। ତେଣୁ ଯୁଗେ ଯୁଗେ ଭକ୍ତ ଯେତେବେଳେ ଆକୁଳ ନିବେଦନ କରେ, ଆକୁଳ ପ୍ରାର୍ଥନା କରେ, ଗୁହାରେ କରେ, ମଣିମା ସେତେବେଳେ ସମସ୍ତ ପ୍ରକାରର ଐଶ୍ୱର୍ଯ୍ୟକୁ ତ୍ୟାଗ କରି ଧାଇ ଆସନ୍ତି, ଦୌଡ଼ି ଆସନ୍ତି ଭକ୍ତକୁ ଉଦ୍ଧାର କରିବା ପାଇଁ, ରକ୍ଷା କରିବା ପାଇଁ। ସେତିକି ଆକୁଳ ନିବେଦନ, ଆତ୍ମବିଶ୍ୱାସ, ଭକ୍ତି, ଶ୍ରଦ୍ଧା, ପ୍ରେମ, ଭଲ ପାଇବା, ଏସବୁ ରହିବା ଦରକାର। ପ୍ରତ୍ୟେକ କ୍ଷେତ୍ରରେ, ପ୍ରତ୍ୟେକ ମୁହୂର୍ତ୍ତରେ ସବୁକିଛି ତାଙ୍କରି ଇଚ୍ଛାରେ, ତାଙ୍କ ନିର୍ଦ୍ଦେଶରେ, ତାଙ୍କ ଇଙ୍ଗିତରେ ହେଉଛି ବୋଲି ଆମେ ଯଦି ଥରେ ଭାବିଦେବା, ବିଶ୍ୱାସ କରିନେବା, ତାହେଲେ ଅନେକ ସମସ୍ୟାର ସମାଧାନ ଆପେ ଆପେ ହୋଇଯିବା ସହିତ ମହାପ୍ରଭୁଙ୍କର ଅପାର କରୁଣା ଆମେ ଲାଭ କରିପାରିବା।

ଭକ୍ତ କେବଳ ମଣିମାଙ୍କର ଦିବ୍ୟ ସତ୍ତାକୁ ଅନୁଭବ କରିପାରେ। ସମୟ ଅସମୟରେ ପଡ଼ି ଯେତେବେଳେ ମଣିମାଙ୍କୁ ଗୁହାରି କରେ, ନିବେଦନ କରେ, ନିଜର ଦୁଃଖ ଯନ୍ତ୍ରଣା ଜଣାଇଥାଏ, ସେତେବେଳେ କୌଣସି ନା କୌଣସି ଭାବନାରେ ସେ ମହାପ୍ରଭୁଙ୍କୁ ଅନୁଭବ କରେ ଏବଂ ତାର ଦୁଃଖ ଯନ୍ତ୍ରଣା ଲାଘବ ହୋଇଥାଏ ନିମିଷକେ। ସେତିକି ଭାବର ସହିତ, ସେତିକି ବିଶ୍ୱାସର ସହିତ ମଣିମାଙ୍କୁ ଯିଏ ଆତ୍ମସମର୍ପଣ କରିଥାଏ, ନିଜକୁ ସମ୍ପୂର୍ଣ୍ଣ ଭାବରେ ସମର୍ପିତ କରିଥାଏ, ସେ ତତ୍କ୍ଷଣାତ୍ ମଣିମାଙ୍କର କରୁଣାକୁ, କୃପାକୁ, ଆଶୀର୍ବାଦକୁ କୌଣସି ନା କୌଣସି ଭାବନାରେ ଅନୁଭବ କରିଥାଏ। ସେଇଥିପାଇଁ ତ ସେ ଜଗତର ଠାକୁର ହୃଦୟ ବିହାରୀ ତାଙ୍କୁ ହୃଦୟର ସହିତ ଡାକ ପକେଇଲେ, ଆକୁଳ ଆତ୍ମନିବେଦନ ଜଣେଇଲେ। ନିଶ୍ଚିତ ଭାବରେ ସେ ଉଦ୍ଧାର କରିବେ, ଦୁଃଖ ନିବାରଣ କରିବେ, ଏଥିରେ ସନ୍ଦେହ ନାହିଁ।

ଶୁକମୁନିଙ୍କର ମହାରାଜ ପରୀକ୍ଷିତଙ୍କୁ ଭଗବାନଙ୍କର ବିଶ୍ୱରୂପ, ଆତ୍ମାର ଗତି, ବିଷ୍ଣୁ ଭଜନର ମହିମା, ବିରାଟ ପୁରୁଷଙ୍କ ବିଭୂତି, ଭାଗବତର ଦଶଲକ୍ଷଣ ଆଦିର ବର୍ଣ୍ଣନା ଥିଲା ଦ୍ୱିତୀୟ ସ୍କନ୍ଧର ବିଷୟବସ୍ତୁ। ଆଜି ଆରମ୍ଭ କରିବା ତୃତୀୟ ସ୍କନ୍ଧ। ଏହି ସ୍କନ୍ଧରେ ବିଦୁର ଉଦ୍ଧବ ସମ୍ବାଦ, ବିଦୁର ମୈତ୍ର ଚରିତ ମାଧ୍ୟମରେ ଦିବ୍ୟ ରସଯୁକ୍ତ କପିଳ ଜ୍ଞାନର ଅବତାରଣା କରାଯାଇଛି।

ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 66ତମ ଭାଗ। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ। ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି। ଏ ଅଧ୍ୟାୟର କଣ୍ଠଶିଳ୍ପୀମାନେ ଥିଲେ ମଧୁଲିତା ମହାନ୍ତି, ସାଗରିକା ମହାନ୍ତି, ଅରବିନ୍ଦ ମୁଦୁଲି ଏବଂ ସିଦ୍ଧାର୍ଥ ମିଶ୍ର। ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।

ଏବେ ଆସନ୍ତୁ ନଜର ପକାଇନେବା ଆଜିର ପାଣିପାଗ ସୂଚନା ସମ୍ପର୍କରେ। ପାଣିପାଗର ସୂଚନା ଅନୁସାରେ ଆସନ୍ତା ଚବିଶ ଘଣ୍ଟା ମଧ୍ୟରେ ରାଜ୍ୟର ପାଗ ମୁଖ୍ୟତଃ ଶୁଖିଲା ରହିବା ସହିତ ସ୍ଥାନେ ସ୍ଥାନେ ଆକାଶ ମେଘାଚ୍ଛନ୍ନ କରିପାରେ ଏବଂ କୋଠି ନା କୋଠି ଘଡ଼ଘଡ଼ି ସହିତ ପବନ ସାଙ୍ଗକୁ ବର୍ଷା ହେବାର ସମ୍ଭାବନା ରହିଛି। ଏଇ ଥିଲା ପାଣିପାଗର ସୂଚନା।

ଆଜି ହେଉଛି ୱାର୍ଲଡ ବ୍ଲଡ୍ ଡୋନର ଡେ। ହଁ, ରକ୍ତ ବୁନ୍ଦାଏ ଜୀବନ ରକ୍ଷା କରିପାରେ, ଜୀବନ ବଞ୍ଚାଇ ପାରେ। ତେଣୁ ଯେଉଁମାନେ ରକ୍ତଦାନ କରୁଛନ୍ତି, ରକ୍ତଦାତା, ସେମାନଙ୍କୁ ଆମେ ଗଭୀର ସେମାନଙ୍କୁ ଆମେ ବାରମ୍ବାର ସମ୍ମାନ ଜଣାଇବା ସହିତ ତାଙ୍କର ମହତ କାର୍ଯ୍ୟକୁ ପ୍ରଶଂସା କରୁଛୁ।

ଆଜି ହେଉଛି ପହିଲି ରଜ। ଏହି ପହିଲି ରଜ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା, ସ୍ୱାଗତମ୍ ଏବଂ ସମସ୍ତଙ୍କୁ ଆନନ୍ଦ ଭରା ସୁସ୍ୱାଗତମ୍।

ଏବେ ଶୁଣନ୍ତୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆମର ସ୍ୱାସ୍ଥ୍ୟରେ ଶୁଣିପାରିବେ ୱାର୍ଲ୍ଡ ବ୍ଲଡ୍ ଡୋନର ଡେ ବିଷୟରେ। ଏ ସମ୍ପର୍କରେ ଆଲୋଚନା କରିବେ ଡାକ୍ତର ରବି ନାରାୟଣ ରଥ। ସକାଳ 7:25 ଶୁଭ ସକାଳ ମର୍ଣ୍ଣିଂ ମେଲୋଡି। ସକାଳ 8:30 ସକାଳ 9:00 ଡାଇଲିନ୍ ଲାଇଭ୍ ଚିଟ୍ଚାଟ୍ ଶୋ। ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ସ ମାଧ୍ୟମରେ ନିଜର ମତ ସେୟାର କରିପାରିବେ। ଦିନ 10:00 ରେନ୍ବୋ ଏସ୍ଏମ୍ଏସ୍ ପୋଷ୍ଟବକ୍ସ ନମ୍ଘର 111 ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ଦିନ 11:00। ଦିନ 12:00 ଶୁଣିବେ କିଛି କଥା କିଛି ଗୀତ। ଦିନ 1:10 ଆଜି ଚର୍ଚ୍ଚାରେ ଏଥିରେ ନିର୍ଦ୍ଧାରିତ ବିଷୟରେ ଏସ୍ଏମ୍ଏସ୍ ହ୍ୱାଟ୍ସଆପ୍ ମାଧ୍ୟମରେ ନିଜର ମତ ସେୟାର କରିପାରିବେ। ପୁରୁଣା ଓଡ଼ିଆ କଥାଚିତ୍ରର ଗୀତ ଶୁଣିବେ ଦିନ 2:45 ମୋ ଦେଶ ଦିନ 3:00 ସୁରିଲା ଆଫ୍ଟରନୁନ୍ ଅପରାହ୍ନ 4:00 ପ୍ରାୟୋଜିତ କାର୍ଯ୍ୟକ୍ରମ ଲମ୍ଭେ ଅପରାହ୍ନ 4:50 ପ୍ରାୟୋଜିତ କାର୍ଯ୍ୟକ୍ରମ କଥାରେ କଥାରେ ଗୀତରେ ଗୀତରେ ଶୁଣିପାରିବେ ସନ୍ଧ୍ୟା 5:00 ଡାଇଲିନ୍ ଲାଇଭ୍ ଚିଟ୍ଚାଟ୍ ଶୋ 5:15 ଏବଂ ଫୋନ୍ କଲ୍ସ ମାଧ୍ୟମରେ ଏଥିରେ ଆପଣମାନେ ନିଜ ମତାମତ ସିଧାସଳଖ ଭାବରେ ରଖିପାରିବେ।

ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 48ତମ ଭାଗ ଶୁଣିବେ ସନ୍ଧ୍ୟା 6:10ରେ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏଜବାଷ୍ଟନ୍ ବିର୍ମିଂହମ୍ ଇଂଲଣ୍ଡରେ ଖେଳାଯିବାକୁ ଥିବା ଆଇସିସି ଟି ଟ୍ୱେଣ୍ଟି ଓମେନ୍ସ କ୍ରିକେଟ୍ ୱାର୍ଲ୍ଡକପ୍ 2026ର ସିଧା ପ୍ରସାରଣ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ସନ୍ଧ୍ୟା 6:30ରୁ ଖେଳ ଶେଷ ହେବା ପର୍ଯ୍ୟନ୍ତ ଏବଂ ରାତି 10:45ରେ ରେନ୍ବୋ ଏସ୍ଏମ୍ଏସ୍। ଏଥିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟକ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ଟିକେ ପରେ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। ରାଜ୍ୟରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସୁଦ୍ଧା ରାଜ୍ୟର ମୋଟ 3,64,564,501 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଛି, ଯାହା ମୋଟ ଭୋଟରଙ୍କ 98.65%। ବର୍ତ୍ତମାନ ସୁଦ୍ଧା 95,41,924 ପରିଗଣନା ଫର୍ମ ଡିଜିଟାଇଜ୍ କରାଯାଇଛି। ଆସନ୍ତା 28 ତାରିଖ ପୂର୍ବରୁ ପରିଗଣନା ଫର୍ମ ବଣ୍ଟନ, ସଂଗ୍ରହ, ଡିଜିଟାଇଜେସନ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଭୋଟର ତାଲିକାକୁ ସଠିକ୍, ଅଦ୍ୟତନ ଓ ତ୍ରୁଟିମୁକ୍ତ ରଖିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ୍ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।

0: ଲୋହିତ ରକ୍ତକଣିକା, ଶ୍ୱେତ ରକ୍ତକଣିକା, ଅଣୁଚକ୍ରିକା ପରି ବିଶେଷ କୋଷଗୁଡ଼ିକ ଥିବାରୁ ରକ୍ତ କୃତ୍ରିମ ପ୍ରଣାଳୀରେ ପ୍ରସ୍ତୁତ ହୋଇପାରେ ନାହିଁ। ତେଣୁ ଆବଶ୍ୟକ ପଡ଼ିଲେ ମଣିଷ ପାଇଁ କେବଳ ମଣିଷ ରକ୍ତ ହିଁ ବ୍ୟବହାର କରାଯାଏ। ଆକଳନରୁ ଜଣାଯାଏ ଯେ ଆମ ଦେଶରେ ପ୍ରତିବର୍ଷ ପ୍ରାୟ 1 କୋଟି 1 ଲକ୍ଷ ରକ୍ତ ଆବଶ୍ୟକ ହେଉଛି। ତା ମଧ୍ୟରୁ ସ୍ୱେଚ୍ଛାକୃତ ରକ୍ତଦାତାଙ୍କଠାରୁ ମାତ୍ର 40 ଲକ୍ଷ 1 ଲକ୍ଷ ସଂଗୃହୀତ ହୋଇଥାଏ। ତେଣୁ ଆବଶ୍ୟକ ରକ୍ତ ଏବଂ ଉପଲବ୍ଧ ରକ୍ତ ମଧ୍ୟରେ ଏକ ବଡ଼ ବ୍ୟବଧାନ ରହୁଛି। ସେଇଥିପାଇଁ ଅନେକ ବ୍ୟକ୍ତିଙ୍କ ଜୀବନ ସଂକଟାପନ୍ନ ହେଉଛି, ଅନେକ ମୃତ୍ୟୁ ବି ହେଉଛି। ତେଣୁ ସ୍ୱାଭାବିକ ସ୍ୱାସ୍ଥ୍ୟ ଥିବା ପ୍ରତ୍ୟେକ ନାଗରିକ ରକ୍ତଦାନ ପାଇଁ ଆଗଭର ହେଲେ ଏହି ଅଭାବ ଦୂର ହୋଇପାରିବ, ଅସମୟରେ ହେଉଥିବା ଏହିସବୁ ମୃତ୍ୟୁକୁ ରୋକିହେବ। ରକ୍ତଦାନ ଆମର ସାମାଜିକ ଦାୟିତ୍ୱ ଏବଂ କର୍ତ୍ତବ୍ୟ ହେଲେ ବି ଅନେକ ବ୍ୟକ୍ତିଙ୍କର ରକ୍ତଦାନ ବିଷୟରେ କେତେକ ଭ୍ରମଧାରଣା ଥିବାରୁ ସେମାନେ ଏ ଦିଗରେ ଆଗଭର ହେଉନାହାନ୍ତି। ରକ୍ତଦାନ ବିଷୟରେ ଯଦି ପ୍ରକୃତ ତଥ୍ୟ ସେମାନଙ୍କ ପାଖରେ ପହଞ୍ଚିପାରିବ, ତେବେ ହୁଏତ ଅଧିକାଂଶ ବ୍ୟକ୍ତି ଏହି ମହତ୍ ଦାନ ପାଇଁ ଆଗେଇ ଆସିବେ। କେତେକ ଭାବନ୍ତି ଯେ ରକ୍ତଦାନ କଲେ ଅଧିକ ରକ୍ତ ଚାଲିଯାଇପାରେ, ତାହେଲେ ବ୍ୟକ୍ତି ଦୁର୍ବଳ ହୋଇଯିବ କିମ୍ବା ଅଚେତ ହୋଇଯାଇପାରେ। କିନ୍ତୁ ପ୍ରକୃତ କଥା ହେଉଛି ରକ୍ତଦାନ କେବଳ ବ୍ଲଡ୍ ବ୍ୟାଙ୍କ ଜରିଆରେ ଡାକ୍ତରଙ୍କ ତତ୍ତ୍ୱାବଧାନରେ କରାଯାଏ। ବ୍ୟକ୍ତି ରକ୍ତଦାନ କରିବା ଆଗରୁ ତା ରକ୍ତ ଓ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ସେ ରକ୍ତ ଦେଇପାରିବେ ବୋଲି ନିର୍ଣ୍ଣିତ ହୋଇଥାଏ। ମାତ୍ର 250 ମିଲିଲିଟର ରକ୍ତ ଜଣଙ୍କଠାରୁ ଥରକେ ନିଆଯାଇଥାଏ, ତାଠାରୁ ଅଧିକ ନିଆଯାଏ ନାହିଁ। ତେଣୁ ଜଣେ ବ୍ୟକ୍ତି ପ୍ରତି 3 ମାସରେ ଥରେ ଲେଖାଏଁ ଏପରି ଭାବେ ବର୍ଷକୁ 4 ଥର ରକ୍ତଦାନ କରିପାରିବେ। ରକ୍ତଦାନ କରୁଥିବା ବ୍ୟକ୍ତିର ହିମୋଗ୍ଲୋବିନ 12.5 ଗ୍ରାମରୁ ଅଧିକ ଥିଲେ ହିଁ ତାଙ୍କଠାରୁ ରକ୍ତ ଗ୍ରହଣ କରାଯାଏ। ମନେ ରଖିବାର କଥା ଯେ ରକ୍ତଦାନ କରିବାର ମାତ୍ର 48 ଘଣ୍ଟା ମଧ୍ୟରେ ସେତିକି ରକ୍ତ ଦେହ ଭିତରେ ପୁଣି ଥରେ ତିଆରି ହୋଇଯାଏ। କେତେକ ବ୍ୟକ୍ତି ଭାବନ୍ତି ଯେ ରକ୍ତଦାନ କରିବା ପରେ ଗୋଟିଏ ଦିନ ବିଶ୍ରାମ ନେବା ଦରକାର ହୁଏ, କିନ୍ତୁ ଏ ଧାରଣା ବି ଠିକ୍ ନୁହେଁ। ବରଂ ରକ୍ତଦାନ କରିବା ପରେ ପରେ ଅଧିକ ଫୁର୍ତ୍ତି ଲାଗେ, କାମକୁ ଯିବାରେ କୌଣସି ଅସୁବିଧା ନାହିଁ। ତେବେ ରକ୍ତଦାନ କରିବା ଦିନ ଅନ୍ତତଃ 8-10 ଗ୍ଲାସ୍ ପାଣି ପିଇବା ଉଚିତ। ରକ୍ତଦାନ ଦିବସରେ ମଦ୍ୟପାନ କରିବା ଅନୁଚିତ। ତାଛଡ଼ା ସେଦିନ ଗାଡ଼ି ଚଳାଇବା କିମ୍ବା ଅଧିକ ସମୟ ଖରାରେ କାମ କରିବା ପାଇଁ ମଧ୍ୟ ବାରଣ କରାଯାଇଥାଏ। ଯେଉଁମାନଙ୍କର ଉଚ୍ଚ ରକ୍ତଚାପ ଥାଏ ସେମାନେ ବି ରକ୍ତଦାନ କରିପାରିବେ। ଯେଉଁ ବ୍ୟକ୍ତିଙ୍କର ସିଷ୍ଟୋଲିକ ରକ୍ତଚାପ 180ରୁ କମ୍ ଥାଏ କିମ୍ବା ଡାଏଷ୍ଟୋଲିକ ରକ୍ତଚାପ 100ରୁ କମ୍ ଥାଏ, ସେ ରକ୍ତଦାନ କରିବାରେ କିଛି ଅସୁବିଧା ନାହିଁ। ଉଚ୍ଚ ରକ୍ତଚାପ ପାଇଁ ଔଷଧ ଖାଉଥିଲେ ବି ସେ ରକ୍ତଦାନ କରିବାରେ ପ୍ରତିବନ୍ଧକ ନାହିଁ। ଡାଇବେଟିସ୍ ବା ମଧୁମେହ ରୋଗୀଙ୍କ ରକ୍ତ ଶର୍କରା ସ୍ତର ଯଦି ଅନୁମୋଦିତ ସୀମା ମଧ୍ୟରେ ଥାଏ ସେମାନେ ବି ରକ୍ତଦାନ କରିପାରିବେ। ରକ୍ତଦାନ କରୁଥିବା ପ୍ରାପ୍ତବୟସ୍କ ବ୍ୟକ୍ତିଙ୍କ ପାଇଁ ବୟସର ପ୍ରତିବନ୍ଧକ ନଥାଏ। 18 ବର୍ଷରୁ ଉର୍ଦ୍ଧ ଯେକୌଣସି ବ୍ୟକ୍ତି ଯଦି ଡାକ୍ତରଙ୍କ ପରୀକ୍ଷାରେ ଉପଯୁକ୍ତ ନିର୍ଣ୍ଣିତ ହୁଅନ୍ତି ସେ ଅନାୟାସରେ ରକ୍ତଦାନ କରିପାରିବେ। ତେବେ ମୋଟାମୋଟି ଭାବେ ଦେଖିଲେ 18-65 ବର୍ଷ ଭିତରେ ଥିବା ପ୍ରତ୍ୟେକ ସୁସ୍ଥ ନାଗରିକ ରକ୍ତଦାନ କରିବା ପାଇଁ ଉପଯୁକ୍ତ। ରକ୍ତଦାନ କରିବା ସମୟରେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଯେଉଁ ଛୁଞ୍ଚି ଓ ଅନ୍ୟାନ୍ୟ ସରଞ୍ଜାମ ବ୍ୟବହୃତ ହୁଏ ତାହା ଅନ୍ୟ କୌଣସି ବ୍ୟକ୍ତି ପାଇଁ ବ୍ୟବହାର କରାଯାଏ ନାହିଁ। ଥରେ ବ୍ୟବହାର କରିବା ପରେ ତାହାକୁ ନଷ୍ଟ କରିଦିଆଯାଏ। ତେଣୁ ରକ୍ତଦାନ ଫଳରେ କୌଣସି ପ୍ରକାର ସଂକ୍ରମଣ ହେବାର ଆଶଙ୍କା ନାହିଁ।
1: ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣୁଥିଲେ ୱାର୍ଲଡ ବ୍ଲଡ୍ ଡୋନର ଡେ, ଏ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ରବିନାରାୟଣ ରଥ। ଆକାଶବାଣୀ କଟକ, ସମୟ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଫ୍ରାନ୍ସ ଓ ସ୍ଲୋଭାକିଆ ଦ୍ୱିରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଫ୍ରାନ୍ସର ନିସ୍ଠାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଆଜି ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମର କରିବେ ଶୁଭାରମ୍ଭ। ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଏବେ ଜାରି ରହିଛି ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ। ହିମାଚଳ ପ୍ରଦେଶ ଡାକ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହୋଇଛି ଡ୍ରୋନ୍ ଆଧାରିତ ଡାକ ସାମଗ୍ରୀ ଯୋଗାଣ ବ୍ୟବସ୍ଥା। ଯୁଦ୍ଧ ସମାପ୍ତି ନେଇ ଇରାନ୍ ସହ ଆଜି ଏକ ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି ବୋଲି ସୂଚନା ଦେଲେ ଆମେରିକା ରାଷ୍ଟ୍ରପତି। ଏବଂ ଧର୍ମଶାଳା ପୁରୁଷ ବର୍ଗ ଦିନିକିଆ ଏକ ଦିବସୀୟ କ୍ରିକେଟ୍ ମ୍ୟାଚ୍ରେ ଆଫଗାନିସ୍ତାନକୁ 7 ୱିକେଟ୍ରେ ପରାସ୍ତ କଲା ଭାରତ। ଫ୍ର ଫ୍ରାନ୍ସ ଓ ସ୍ଲୋଭାକିଆ ଦ୍ୱିରାଷ୍ଟ୍ରୀୟ ଗସ୍ତର ପ୍ରଥମ

ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସର ନିସ୍ଠାରେ ପହଞ୍ଚିଛନ୍ତି। ଗସ୍ତ ଅବସରରେ ଶ୍ରୀ ମୋଦି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ଙ୍କ ସହ ଦ୍ୱିପାକ୍ଷିକ ସାକ୍ଷାତ ଆଲୋଚନା କରିବେ। ନିସ୍ଠାରେ ଆଜି ଉଭୟ ନେତା ମିଳିତ ଭାବେ ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଭାରତର ନବସୃଜନ ଏବଂ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍କୁ ପ୍ରଦର୍ଶନ କରୁଥିବା ଏହି କାର୍ଯ୍ୟକ୍ରମ ଏକ ପ୍ରମୁଖ ପ୍ଲାଟଫର୍ମ ଭାବେ ପରିଗଣିତ ହେଉଛି। ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା, ନବସୃଜନ, ରଣନୈତିକ ବ୍ୟାପାର ଆଦି ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ନେଇ ଉଭୟ ନେତାଙ୍କ ମଧ୍ୟରେ ମତ ବିନିମୟ ହେବାର ଆଶା କରାଯାଉଛି। ନିସ୍ଠାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ହୋଟେଲ୍ ନେଗ୍ରେସ୍କୋଠାରେ ପ୍ରବାସୀ ଭାରତୀୟ ଭବ୍ୟ ସ୍ୱାଗତ କରିଥିଲେ। ସ୍ୱାଗତ ସମ୍ଭର୍ଦ୍ଧନା ପାଇଁ ଶ୍ରୀ ମୋଦି ପ୍ରବାସୀ ଭାରତୀୟଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଏହାକୁ ଏକ ସ୍କରଣୀୟ ମୁହୂର୍ତ୍ତ ବୋଲି ବର୍ଷ୍ଣନା କରିଛନ୍ତି। ସ୍ୱାଗତ ଅବସରରେ ଫ୍ରାନ୍ସ ଏବଂ ଇଟାଲୀୟ କଳାକାରଙ୍କ ଦ୍ୱାରା କଥକ, ଓଡ଼ିଶୀ ଓ ଭରତନାଟ୍ୟମ୍ ଭଳି ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ସହ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଫ୍ରାନ୍ସର ପ୍ରଧାନମନ୍ତ୍ରୀ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ସ୍ଲୋଭାକିଆକୁ ଯାତ୍ରା କରିବେ। ସ୍ଲୋଭାକିଆରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଅପୂର୍ବ ଶ୍ରୀବାସ୍ତବ କହିଛନ୍ତି, ଶ୍ରୀ ମୋଦିଙ୍କ ଏହି ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କର ନୂତନ ମାର୍ଗ ଉନ୍କକ୍ତ କରିବ ଏବଂ ଆର୍ଥିକ କ୍ଷେତ୍ରକୁ ସୁଦୃଢ଼ କରିବ। ସ୍ଲୋଭାକିଆ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ଫ୍ରାନ୍ସର ଏଭିଏନ୍କୁ ଯାତ୍ରା କରିବେ। ସେଠାରେ ଆସନ୍ତା 16 ଏବଂ 17 ତାରିଖରେ G7 ଶିଖର ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହାପରେ 18 ତାରିଖରେ ଶ୍ରୀ ମୋଦି ପ୍ୟାରିସ୍ଠାରେ ପହଞ୍ଚ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ଙ୍କ ସହ ମିଳିତ ଭାବେ ଭିବାଟେକ୍ 2026 କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆଜି ଏକ ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ସକାଳ 6:15 ଆରମ୍ଭ ହୋଇଥିବା ଏହି ଅଧିବେଶନ 7:35 ପର୍ଯ୍ୟନ୍ତ ଜାରି ରହିବ। ଆୟୁଷ ମନ୍ତ୍ରଣାଳୟ, ମୋରାରଜୀ ଦେଶାଇ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଯୋଗ ଏବଂ ହାବିଲ୍ଡ ସହଯୋଗରେ ଏହି ଯୋଗ ଅଧିବେଶନ ଆୟୋଜିତ ହୋଇଛି। ଏଥିରେ ପାଖାପାଖି 130 ଦେଶ ଅଂଶଗ୍ରହଣ କରୁଛନ୍ତି। ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଯାଦବ ମଧ୍ୟ ଏଥିରେ ଯୋଗ ଦେଇଛନ୍ତି। ଆୟୁଷ ମନ୍ତ୍ରଣାଳୟ କହିଛି, ୟୁଟ୍ୟୁବ୍ ଲାଇଭ୍ ଯୋଗ ଅଧିବେଶନ ପାଇଁ ସର୍ବାଧିକ ଅଂଶୀଦାରଙ୍କ ସହ ଏକ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ବୈଷୟିକ ସ୍ତରରେ ଯୋଗ ଅଭ୍ୟାସ ଏବଂ ସୁସ୍ଥତାକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଡିଜିଟାଲ୍ ପ୍ଲାଟଫର୍ମର ଉପଯୋଗ ମଧ୍ୟ କାର୍ଯ୍ୟକ୍ରମର ଅନ୍ୟତମ ଉଦ୍ଦେଶ୍ୟ ବୋଲି ମନ୍ତ୍ରଣାଳୟ କହିଛି। ବିଭିନ୍ନ ଦେଶର ନାଗରିକ, ଯୋଗ ଅଭ୍ୟାସକାରୀ, ଶିକ୍ଷାନୁଷ୍ଠାନ, ଗୋଷ୍ଠୀଭିତ୍ତିକ ଏବଂ ପ୍ରବାସୀ ଭାରତୀୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି। ହିମାଚଳ ପ୍ରଦେଶ ଡାକ ବିଭାଗ ଦ୍ୱାରା ଡ୍ରୋନ୍ ଆଧାରିତ ଡାକ ସାମଗ୍ରୀ ଯୋଗାଣ ସେବା ଆରମ୍ଭ ହୋଇଛି। ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏହି ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ରାଜ୍ୟର ମଣ୍ଡି ମୁଖ୍ୟ ଡାକଘର ଏବଂ ରେହରଧର ଶାଖା ଡାକଘର ମଧ୍ୟରେ ଏହି ସେବା ଆରମ୍ଭ ହୋଇଛି। ଗ୍ରାମୀଣ ଡାକ ସେବକ ଏବଂ ଡାକ ସହାୟକଙ୍କ ସହିତ ଶ୍ରୀ ସିନ୍ଧିଆଙ୍କର ହୋଇଥିବା ଆଲୋଚନା ପରିପ୍ରେକ୍ଷୀରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ସେ ସୂଚନା ଦେଇଛନ୍ତି। ଦୁର୍ଗମ ଅଞ୍ଚଳଗୁଡ଼ିକରେ ଦ୍ରୁତ ଏବଂ ଅଧିକ ଦକ୍ଷ ସଂଯୋଗୀ ଣକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଯୋଗାଯୋଗ ମନ୍ତ୍ରଣାଳୟ କହିଛି। ଏଭଳି ବ୍ୟବସ୍ଥାକୁ ଦେଶର ଅନ୍ୟ ପ୍ରାନ୍ତରେ ଆଗାମୀ 2-3 ମାସ ମଧ୍ୟରେ କାର୍ଯ୍ୟକାରୀ କରିବା ନେଇ ପଦକ୍ଷେପ ଗ୍ରହଣ କରାଯାଉଛି। ହିମାଚଳ ପ୍ରଦେଶ ଏବଂ ଆସାମରେ ଏଥିପାଇଁ 150 ଅଞ୍ଚଳକୁ ଚିହ୍ନଟ କରାଯାଇଛି। ମନ୍ତ୍ରଣାଳୟ କହିଛି, ଡ୍ରୋନ୍ ଆଧାରିତ ଏହି ଡାକ ପରିବହନ ବ୍ୟବସ୍ଥା ଦ୍ୱାରା ଡାକ ସାମଗ୍ରୀ ହସ୍ତାନ୍ତର ସମୟ ଯଥେଷ୍ଟ ପରିମାଣରେ ହ୍ରାସ ପାଇଛି। ମଣ୍ଡି ମୁଖ୍ୟ ଡାକଘରଠାରୁ ରେହରଧର ଶାଖା ଡାକଘରକୁ ପାରମ୍ପରିକ ବ୍ୟବସ୍ଥା ମାଧ୍ୟମରେ ସଂଯୋଗ 2 ଘଣ୍ଟାରୁ ଅଧିକ ସମୟ ଲାଗୁଥିବା ବେଳେ ଏବେ ଏହା ମାତ୍ର 7 ମିନିଟ୍କୁ ହ୍ରାସ ପାଇଛି ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି। ଇରାନ୍ ସହିତ ଯୁଦ୍ଧ ସମାପ୍ତି ନେଇ ଆଜି ଏକ ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ସୂଚନା ଦେଇଛନ୍ତି। ଏହାପରେ ହର୍ମୁଜ୍ ପ୍ରଣାଳୀ ସାର୍ବଜନୀନ କ୍ଷେତ୍ର ପାଇଁ ଉନ୍କକ୍ତ ହେବ। ଟ୍ରୁଥ୍ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଟ୍ରମ୍ପ୍ ଏହି ସୂଚନା ଦେଇ କହିଛନ୍ତି, ସ୍ୱାକ୍ଷରିତ ହେବାକୁ ଥିବା ଚୁକ୍ତି ଯଦି ଆଶା ଅନୁରୂପ କାର୍ଯ୍ୟକାରୀ ନ ହୁଏ ତେବେ ଇରାନ୍ ବିପକ୍ଷରେ ବିକଳ୍ପ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଇରାନ୍ର ପରମାଣୁ କାର୍ଯ୍ୟକ୍ରମକୁ ପ୍ରଭାବଶାଳୀ ଢଙ୍ଗରେ ନିରପେକ୍ଷ କରାଯାଇଛି ଏବଂ ଏ କ୍ଷେତ୍ର ପାଇଁ ଉପଯୋଗୀ ସାମଗ୍ରୀକୁ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରତ୍ୟାହାର କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀ ଟ୍ରମ୍ପ୍ କହିଛନ୍ତି। ଅନ୍ୟପକ୍ଷରେ ଇରାନ୍ର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସ୍ମାଇଲ୍ ବାଘାଇ ଚୁକ୍ତିନାମା ଆଜି ସ୍ୱାକ୍ଷରିତ ହେବାର ସମ୍ଭାବନା ନାହିଁ ବୋଲି କହିଛନ୍ତି, ତେବେ ଭବିଷ୍ୟତରେ ଏହି ଚୁକ୍ତିନାମା ହୋଇପାରେ ବୋଲି ସେ ସୂଚନା ଦେଇଛନ୍ତି। ଇରାନ୍ର ସରକାରୀ ଗଣମାଧ୍ୟମ ଇସ୍ମାଇଲ୍ ରିପବ୍ଲିକ୍ ଅଫ୍ ଇରାନ୍ ବ୍ରଡ୍କାଷ୍ଟିଂକୁ ସାକ୍ଷାତକାରରେ ଶ୍ରୀ ବାଘାଇ ଏହି ସୂଚନା ଦେଇଛନ୍ତି। ଗତ 12 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍ ସବ୍କା ବିକାଶ ସବ୍କା ବିଶ୍ୱାସ ଓ ସବ୍କା ପ୍ରୟାସ ମନ୍ତ୍ରକୁ ଆଧାର କରି ଭାରତରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ଗରିବ, କୃଷକ, ମହିଳା ଏବଂ

ଯୁବବର୍ଗଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ପାଇଁ ସରକାର ଅନେକ ଜନକଲ୍ୟାଣମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଶ୍ୱାସ ବିକାଶ ଏବଂ ଜନକଲ୍ୟାଣର 12 ବର୍ଷ ଶୀର୍ଷକ ଏକ ଧାରାବାହିକରେ ଆଜି ଆସନ୍ତୁ ଶୁଣିବା ଦେଶବାସୀଙ୍କ ଜୀବନ ଧାରଣ ମାନରେ ଉନ୍ନତି ଆଣିବା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ସମ୍ପର୍କରେ। 12 ବର୍ଷର ସଂସ୍କାର 12 ବର୍ଷର ବିଶ୍ୱାସ ପାଲଟିଛି। ଜିଏସ୍ଟି ସମେତ ବିଭିନ୍ନ କ୍ଷେତ୍ରରେ ସଂସ୍କାର ଦେଶବାସୀଙ୍କ ଜୀବନ ଧାରଣ ମାନରେ ଉନ୍ନତି ଆଣିଛି। ବଜେଟ୍ରେ ଆୟ ବୃଦ୍ଧି ସହ ଟିକସ ସଂସ୍କାର ମାଧ୍ୟମରେ କରଦାତାଙ୍କୁ ସୁଫଳ ପ୍ରଦାନ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ନୂତନ ଟିକସ ବ୍ୟବସ୍ଥା ଅନୁଯାୟୀ 12 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆୟ ଉପରେ ଆୟକର ଦେବାକୁ ପଡ଼ୁନାହିଁ। ଦେଶର 88% କରଦାତା ବାର୍ଷିକ 12 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରନ୍ତି ଏବଂ ଏହି ପଦକ୍ଷେପର ସୁଫଳ ସିଧାସଳଖ ତାଙ୍କ ପାଖରେ ପହଞ୍ଚପାରୁଛି। ଆୟକର ଦାଖଲକାରୀଙ୍କ ସଂଖ୍ୟା ଗତ ଆର୍ଥିକ ବର୍ଷରେ 9,20,000,000 ପହଞ୍ଚିଛି। ଜିଏସ୍ଟି ସଂସ୍କାର ଦ୍ୱାରା ଅନୁପାଳନ ଅଧିକ ସରଳ ହେବା ସହ ଏହି କ୍ଷେତ୍ର ଅଧିକ ବ୍ୟାପକ ହୋଇପାରିଛି। ଗତ ଏପ୍ରିଲରେ ଜିଏସ୍ଟି ସଂଗ୍ରହ ରେକର୍ଡ ପରିମାଣ 2,42,000 କୋଟି ଟଙ୍କା ହୋଇଥିଲା। ଧର୍ମଶାଳାରେ ଅନୁଷ୍ଠିତ ପୁରୁଷ ବର୍ଗ ଦିନିକିଆ ଏକଦିବସୀୟ କ୍ରିକେଟ୍ ମ୍ୟାଚ୍ରେ ଭାରତ 7 ୱିକେଟ୍ରେ ବିଜୟୀ ହୋଇଛି। ଆଫଗାନିସ୍ତାନ ବିପକ୍ଷରେ ଚାଲିଥିବା 3-ଟିକିଆ ଦିନିକିଆ ସିରିଜ୍ର ପ୍ରଥମ ମ୍ୟାଚ୍ ଗତକାଲି ଧର୍ମଶାଳାଠାରେ ଖେଳାଯାଇଥିଲା। ବର୍ଷା ଯୋଗୁଁ ମ୍ୟାଚ୍କୁ 25 ଓଭରରେ ସୀମିତ ରଖାଯାଇଥିଲା। ଟସ୍ ଜିତି ଭାରତ ଆଫଗାନିସ୍ତାନକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଆଫଗାନିସ୍ତାନ 24 ଓଭର 5ଟି ବଲ୍ରେ ସମସ୍ତ ୱିକେଟ୍ ହରାଇ 194 ରନ୍ ସଂଗ୍ରହ କରିଥିଲା। ବିଜୟ ଲକ୍ଷ୍ୟକୁ ଭାରତ 22 ଓଭର 5ଟି ବଲ୍ରେ ହାସଲ କରିପାରିଥିଲା। ଅଧିନାୟକ ଶୁଭମନ ଗିଲ୍ 66 ବଲ୍ରୁ ଅପରାଜିତ 84 ରନ୍ ସଂଗ୍ରହ କରିଥିଲେ। ତାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଛି। ଆସନ୍ତା 17 ତାରିଖରେ ଲକ୍ଷ୍ନୌର ଏକନା କ୍ରିକେଟ୍ ପଡ଼ିଆଠାରେ ଦ୍ୱିତୀୟ ଦିନିକିଆ ଏକଦିବସୀୟ ଆନ୍ତର୍ଜାତିକ ମ୍ୟାଚ୍ ଖେଳାଯିବ। ଆଇସିସି ମହିଳା ଟି20 ବିଶ୍ୱକପ୍ ପ୍ରତିଯୋଗିତାର ଚଳିତ 10ମ ସଂସ୍କରଣରେ ଆଜି ଭାରତ ତା'ର ଅଭିଯାନ ଆରମ୍ଭ କରିବ। ବର୍ମିଂହାମ୍ର ଏଜବାଷ୍ଟନ୍ କ୍ରିକେଟ୍ ଗ୍ରାଉଣ୍ଡରେ ଭାରତ ପାକିସ୍ତାନକୁ ଭେଟିବ। ଭାରତୀୟ ସମୟ ସନ୍ଧ୍ୟା 7ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ। ଉଭୟ ଦଳ ପରସ୍କରକୁ 16 ଥର ଭେଟିଥିବାବେଳେ ଭାରତ 13 ଥର ବିଜୟ ହାସଲ କରିଛି। ଅନ୍ୟ ଏକ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ପ୍ରଥମ ଥର ପାଇଁ ବିଶ୍ୱକପ୍ ଖେଳିବାକୁ ଯୋଗ୍ୟତା ହାସଲ କରିଥିବା ନେଦରଲ୍ୟାଣ୍ଡସ୍ ବାଂଲାଦେଶକୁ ଭେଟିବ। ଭାରତୀୟ ସମୟ ପୂର୍ବାହ୍ନ 10:30ରେ ଏହି ମ୍ୟାଚ୍ ଆରମ୍ଭ ହେବ। ପୂର୍ବରୁ ଅନୁଷ୍ଠିତ ମ୍ୟାଚ୍ଗୁଡ଼ିକରେ ୱେଷ୍ଟଇଣ୍ଡିଜ୍ ପୂର୍ବତନ ଚାମ୍ପିୟନ୍ ନ୍ୟୁଜିଲାଣ୍ଡକୁ 7 ୱିକେଟ୍ରେ ପରାସ୍ତ କରିଛି। ଗ୍ରୁପ୍ ବି ପର୍ଯ୍ୟାୟରେ ଅନ୍ୟ ଏକ ମ୍ୟାଚ୍ରେ ସ୍କଟଲାଣ୍ଡ ଆୟର୍ଲାଣ୍ଡ ବିପକ୍ଷରେ 40 ରନ୍ରେ ବିଜୟୀ ହୋଇଛି। 2026 ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଆଜିର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଅଷ୍ଟ୍ରେଲିଆ ତୁର୍କୀ ଏବଂ ଜର୍ମାନ କୁରାକାଉ ମଧ୍ୟରେ ମୁକାବିଲା ହେବ। ହାଇତି ଏବଂ ସ୍କଟଲାଣ୍ଡ ମଧ୍ୟରେ ଏବେ ମ୍ୟାଚ୍ ଜାରି ରହିଛି। ପୂର୍ବରୁ ବ୍ରାଜିଲ ଏବଂ ମରକୋ ମଧ୍ୟରେ ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଥିଲା। ଗ୍ରୁପ୍ ସି ପର୍ଯ୍ୟାୟର ଏହି ମ୍ୟାଚ୍ରେ ଉଭୟ ଦଳ ପରସ୍କରକୁ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ସେହିଭଳି ଗ୍ରୁପ୍ ବି ପର୍ଯ୍ୟାୟର ଏକ ମ୍ୟାଚ୍ରେ କାତାର ଓ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ଖେଳ ଅମୀମାଂସିତ ଭାବେ ଶେଷ ହୋଇଛି। ଓଡ଼ିଶା ସମେତ ଦେଶର ଉତ୍ତର ପୂର୍ବାଞ୍ଚଳ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ କେରଳ ମାହେ ତାମିଲନାଡୁ ପୁଡୁଚେରୀ ଏବଂ କରେକାଲରେ ବିଭିନ୍ନ ଅଞ୍ଚଳରେ ଆଜି ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। କର୍ଣ୍ଣାଟକ ତେଲେଙ୍ଗାନା ଆନ୍ଧ୍ରପ୍ରଦେଶ ଓଡ଼ିଶାର ଅନ୍ୟାନ୍ୟ ଅଞ୍ଚଳ ଏବଂ ଛତିଶଗଡ଼ର ଦକ୍ଷିଣ ଅଞ୍ଚଳକୁ ଆସନ୍ତା 3 ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରଗତି କରିବା ନେଇ ପାଗ ଅନୁକୂଳ ଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ଫ୍ରାନ୍ସ ଓ ସ୍ଲୋଭାକିଆ ଦ୍ୱିରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଫ୍ରାନ୍ସର ନିସ୍ଠାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଆଜି ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମର କରିବେ ଶୁଭାରମ୍ଭ। ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଏବେ ଜାରି ରହିଛି ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ। ହିମାଚଳ ପ୍ରଦେଶ ଡାକ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହୋଇଛି ଡ୍ରୋନ୍ ଆଧାରିତ ଡାକ ସାମଗ୍ରୀ ଯୋଗାଣ ବ୍ୟବସ୍ଥା। ଯୁଦ୍ଧ ସମାପ୍ତି ନେଇ ଇରାନ୍ ସହ ଆଜି ଏକ ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି ବୋଲି ସୂଚନା ଦେଲେ ଆମେରିକା ରାଷ୍ଟ୍ରପତି। ଏବଂ ଧର୍ମଶାଳା ପୁରୁଷ ବର୍ଗ ଦିନିକିଆ ଏକ ଦିବସୀୟ କ୍ରିକେଟ୍ ମ୍ୟାଚ୍ରେ ଆଫଗାନିସ୍ତାନକୁ 7 ୱିକେଟ୍ରେ ପରାସ୍ତ କଲା ଭାରତ।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ହ୍ୟାଲୋ ହେ ଗୁଡ୍ ମର୍ଣ୍ଣିଂ ନମସ୍କାର ଆଜି ହେଉଛି ସନ୍ଡେ ଆଜି ହେଉଛି ପହିଲି ରଜ ଆଜି ହେଉଛି ପୁରା ପୁରୀ ଆନନ୍ଦ ଉତ୍ସବ ମୁଖରର ଦିନ ବନସ୍ତୀ ଡାକିଲା ଗଜ ବରଷକେ ଥରେ ଆସିଛି ରଜ ଆସିଛି ରଜ ଲୋ ଘେନି ନୂଆ ସଜ ବାଜ ସଙ୍ଗାତ ଲୋ ଘେନି ନୂଆ ସଜ ବାଜ ବରଷକେ ଥରେ ଏ ଆନନ୍ଦ ଉତ୍ସବ ମୁଖର ରଜ ପର୍ବ ଆସିଛି ସଭିଙ୍କ ମନରେ ଖୁସିର ମହକ ତୋଳି ଧରିବା ପାଇଁ

ରଜ ପର୍ବର ପ୍ରଥମ ଦିନକୁ ପହିଲି ରଜ କହନ୍ତି। ମାନେ ରଜ ସଜବାଜର ପରଦିନ ହେଉଛି ପହିଲି ରଜ, ମାନେ ଆଜିର ଦିନ ହେଉଛି ପହିଲି ରଜ। ସମସ୍ତ ପ୍ରସ୍ତୁତି ବା ସଜବାଜ ପରେ ପହିଲି ରଜ ଆସିଥାଏ। ରଜ ପିଠା, ରଜ ପାନ, ବିଭିନ୍ନ ପ୍ରକାରର ମଉଜ ଖେଳ ଭିତରେ ପହିଲି ରଜ ତାର ପସରା ମିଳିଥାଏ। ହଁ, ଏହି ପହିଲି ରଜରେ ସମସ୍ତେ ଆନନ୍ଦରେ ମସଗୁଲ ହୋଇଥାନ୍ତି। ଆଉ ଏ ରଜ ପର୍ବ ବିଶେଷ କରି ପହିଲି ରଜରୁ ହିଁ ଆରମ୍ଭ ହୋଇଥାଏ। ରଜ ସଜବାଜ ଯେଉଁ କହନ୍ତି, ସେହି ସଜବାଜରେ ବିଭିନ୍ନ ପ୍ରକାର ପ୍ରସ୍ତୁତି, ବିଭିନ୍ନ ପ୍ରକାର ସଜବାଜ ଥାଏ। ଆଉ ପହିଲି ରଜରେ ରଜ ପର୍ବ ପାଳନ କରାଯାଏ।

ସୁଭଦ୍ରା ଶକ୍ତି ବଜାରରେ SHG ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ସମ୍ଭାର। ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ବେଶ ଆକର୍ଷଣୀୟ ଏବଂ ପ୍ରତିଟି ମିଲେଟ୍ ସାମଗ୍ରୀ ଶୁଦ୍ଧ ଓ ସ୍ୱାସ୍ଥ୍ୟପ୍ରଦ। ଜୁନ୍ 12 16 ତାରିଖ ପର୍ଯ୍ୟନ୍ତ ଏଥରର ରଜ ମଉଜକୁ ଆହୁରି ଉଲ୍ଲାସରେ ଭରିବାକୁ ଯାଉଛି ସୁଭଦ୍ରା ଶକ୍ତି ବଜାରର ସ୍ୱତନ୍ତ୍ର ରିହାତି। ଏଥର ରଜରେ ସ୍ୱତନ୍ତ୍ର ମଜା। ସୁଭଦ୍ରା ଶକ୍ତି ବଜାର, ଷ୍ଟୋର ସ୍କୁଲ ପାଖ, ୟୁନିଟ୍ 8, SIRD ପରିସର, ଭୁବନେଶ୍ୱର।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ରେ ଶୁଭ ସକାଳ ପ୍ରୋଗ୍ରାମ୍ରେ ଆମେ ଚର୍ଚ୍ଚା କରୁଛେ ପହିଲି ରଜ କଥା। ରଜରେ ସାଙ୍ଗମାନଙ୍କ ସହିତ ମିଶି ବିଭିନ୍ନ ପ୍ରକାରର ଖେଳ ସହିତ ବୁଲାବୁଲି ବେଶ୍ ଜମିଥାଏ। ବନ୍ଧୁବାନ୍ଧବଙ୍କ ଘରକୁ ବୁଲିଯିବା, ପାଖ ଆଖ ପଡ଼ୋଶୀଙ୍କ ଘରକୁ ଯିବାର ମଧ୍ୟ ନଜର ଦେଖାଯାଏ ଏହି ରଜ ପର୍ବରେ। ବିଭିନ୍ନ ଦାୟିତ୍ୱ ଥାଏ ବିଭିନ୍ନ ସମୟରେ ଆମ ସମସ୍ତଙ୍କର, କିନ୍ତୁ ରଜ ଆସିଗଲେ କାହିଁକି କେଜାଣି ମନ ଫୁର୍ତ୍ତି ଲାଗେ, ଦେହ ମନ ସବୁ ହାଲକା ହୋଇଯାଏ। ତାର କାରଣ ହେଉଛି କାମର ପ୍ରେସର ନଥାଏ, ଆଉ ଏ ରଜରେ ବୁଲାବୁଲି କରିଯିବାର ଗୋଟେ ସ୍ୱତନ୍ତ୍ର ଅନୁଭବ ଅନୁଭୂତି ସମସ୍ତଙ୍କର ଥାଏ। ରଜ ଆସିଗଲେ ବୁଲିଯିବା, ପିଠାପଣା ଖାଇବା, ରଜ ପାନ ଖାଇବା, ରଜ ଦୋଳି ଖେଳିବା, ଏମିତି ଗୋଟେ ସୁନ୍ଦର ଭାବନାରେ ସମସ୍ତେ ମସଗୁଲ ହୋଇଯାଆନ୍ତି।

ତେବେ ମୋଟାମୋଟି କହିବାକୁ ଗଲେ ରଜ ପର୍ବ ଗୋଟିଏ ଗଣପର୍ବ, ଆନନ୍ଦ ଉଲ୍ଲାସର ପର୍ବ, ହସ ଖୁସି ସ୍ନେହ ସମ୍ପ୍ରୀତି ଭାଇଚାରାର ପର୍ବ। ସମସ୍ତ ରାଗ ରୋଷା ଭୁଲି ସମସ୍ତେ ଏକାଠି ହୋଇ ଆନନ୍ଦରେ ଏହି ରଜ ପର୍ବକୁ ପାଳନ କରିଥାନ୍ତି। ଆଜିର ଏହି ପହିଲି ରଜ ଅବସରରେ ସମସ୍ତଙ୍କ ଅଭିନନ୍ଦନ ସହ ହୃଦୟରୁ ଶୁଭେଚ୍ଛା।

ପେ ଗାଇବା ପାଇଁ ମଧ୍ୟ ଇଚ୍ଛା ହୁଏ। ଏମିତି ଛୋଟିଆ ଛୋଟିଆ ପଦକୁ ସ୍ୱର ଆକାରରେ ରଜ ଦୋଳି ଖେଳିବା ସମୟରେ ଗୁଣୁଗୁଣି ହେଇ ଗାଇବାର ଅନେକ ନଜିର ରହିଛି। ଆପଣମାନେ ମଧ୍ୟ ଶୁଣିଥିବେ, ଗାଇଥିବେ, ଅନୁମାନ ବି କରିଥିବେ।

ରଜ ପର୍ବର ଆଉ ଗୋଟିଏ ନିଆରା ଝଲକ ହେଉଛି ରଜ ଦୋଳି। ଛୋଟ ଛୋଟ ପିଲାମାନେ ଘର ଅଗଣାରେ ଛୋଟିଆ ଛୋଟିଆ ଦୋଳିରେ ଝୁଲିବାର ଦୃଶ୍ୟ ସତରେ ନିଆରା। ଖେଳି ବୁଲି ଆନନ୍ଦରେ ଗୁରୁଣ୍ଡି ଗୁରୁଣ୍ଡି ଦୋଳିରେ ବସି ଆଗରୁ ପଛକୁ ଏପଟରୁ ସେପଟକୁ ଝୁଲିବାର ମଜା କିଏ ଅନୁଭବ ନ କରିଛି କହିଲେ? ଆପଣମାନେ ମଧ୍ୟ ରଜ ସମୟରେ ଦୋଳିର ମଜା ନିହାତି ଭାବରେ ନେଇଥିବେ। ବର୍ଷକ ସାରା ଆମେ ବିଭିନ୍ନ କାମରେ ବ୍ୟସ୍ତ ଥିଲେ ମଧ୍ୟ ଏ ରଜ ପର୍ବ ଆସିଲେ ବିଭିନ୍ନ କଥା ମନେ ପଡ଼ିଯାଏ। ତା ଭିତରୁ ଦୋଳିର ଗୋଟିଏ ସ୍ୱତନ୍ତ୍ର ନିଆରା ଅନୁଭବ ଅନୁଭୂତି ରହିଥାଏ।

0: ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ମ୍ୟୁଜିକାଲ ୟୋର୍ସ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ରେ ଚାଲିଛି ମର୍ଣ୍ଣିଂ ମେଲୋଡି।

ପଟା ଦୋଳି, ରସି ଦୋଳି, ବାଉଁଶ ଦୋଳି, ପ୍ଲାଷ୍ଟିକ୍ ସୂତା ଦୋଳି, ଏମିତି କେତେ ପ୍ରକାରର ଦୋଳି ଆପଣମାନେ ଦେଖିଥିବେ ନୁହେଁ କି? ଆଉ ଏଇସବୁ ଦୋଳି ଏଇ ରଜ ଅବସରରେ ଦେଖିବାର ମୌକା ମଧ୍ୟ ମିଳିଥାଏ, ସୁଯୋଗ ମଧ୍ୟ ମିଳିଥାଏ। ଆଉ ଗୋଟେ ଗୋଟେ ଦୋଳି ଆପଣମାନେ ଦେଖିଥିବେ, ବିଭିନ୍ନ ପ୍ରକାର ଫୁଲ ହଉ, ପତ୍ର ହଉ, ରଙ୍ଗ ବେରଙ୍ଗର ସବୁ କାଗଜ ମାଧ୍ୟମରେ ମଧ୍ୟ ସଜା ଯାଇଥାଏ। ସେ ଦୋଳିଗୁଡ଼ିକ ଭାରି ସୁନ୍ଦର ଦେଖାଯାଏ। ଆଉ ସେ ଦୋଳିରେ ଛୋଟ ଛୋଟ ପିଲାମାନେ ବସି ଝୁଲୁଥିଲେ ଭାରି ଆନନ୍ଦ ଲାଗେ ଦେଖିବା ପାଇଁ। ତେବେ ଏଇ ରଜ ଅବସରରେ ବିଭିନ୍ନ ପ୍ରକାରର ଦୋଳି ଦେଖିବାକୁ ମିଳିଥାଏ। ଆଉ ସେ ଦୋଳିରେ ବସି ଝୁଲିବାର ମଜା ମଧ୍ୟ ଅଲଗା, ବାରି ହେଇ ପଡ଼ିଥାଏ।

0: ମାଗଣାରେ ମିଳୁଛି।
1: ଆରେ ବା, ଏଇଟା ତ ଭାରି ଭଲ କଥା। ସରକାର ଆମ ଦୁଃଖ ବୁଝିଛନ୍ତି।
2: ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, 3 କୋଟିରୁ ଅଧିକ ଓଡ଼ିଶାବାସୀଙ୍କୁ ମିଳୁଛି ଅତିରିକ୍ତ ଖାଦ୍ୟ ସୁରକ୍ଷା। ଓଡ଼ିଶା ସରକାର ଆପଣଙ୍କ ସୁଖ ଦୁଃଖର ସାଥୀ।

ନୂଆ ନୂଆ ବାହା ହୋଇଥିବା ଝିଅମାନଙ୍କ ଘରୁ ମଧ୍ୟ ଏ ରଜ ପର୍ବ ଅବସରରେ ରଜ ଭାର ଆସିଥାଏ। ବିଭିନ୍ନ ପ୍ରକାରର ଫଳ, ମିଠା, ପିଠା, ନୂଆ ଶାଢ଼ୀ, ଚୁଡ଼ି, ଅଳତା, ସିନ୍ଦୁର ଏସବୁ ସୁନ୍ଦର ଭାବରେ ସଜା ହୋଇ ଆସିଥାଏ ଝିଅ ଘରର ବାପ ଘରୁ। ଆଉ ରଜ ପର୍ବରେ ଭାର ଆସିବାର ପ୍ରଥା ପରମ୍ପରା ମଧ୍ୟ ବହୁ ଦିନରୁ ରହିଆସିଛି। ଏ ରଜ ପର୍ବରେ ବିଶେଷ କରି ପୁଅମାନଙ୍କ ଅପେକ୍ଷା ଝିଅମାନେ ଅଧିକ ସଜେଇ ହୁଅନ୍ତି, ଅଧିକ ମାତ୍ରାରେ ନିଜକୁ ନିୟୋଜିତ ରଖନ୍ତି। ରଜ ପର୍ବରେ ନୂଆ ନୂଆ ଡ୍ରେସ୍ ହେଉ କିମ୍ବା ଶାଢ଼ୀ ହେଉ ପିନ୍ଧିବା, ମୁଣ୍ଡରେ ଚନ୍ଦନ ଟିକିଲି ଏସବୁ ଟିପା ଲଗାଇବା, ଆଉ ରଜ ପାନ ଖାଇବା, ତା ସାଙ୍ଗକୁ ଭଲ ଭଲ ଖାଦ୍ୟ, ଦୋଳି ଖେଳ, ତାସ୍ ଖେଳ, ଲୁଡୁ ଖେଳ, ଏମିତି କେତେ କେତେ ମଜା ମଜଲିସ୍ କାମରେ ଝିଅ ବୋହୂମାନେ ସଦାସର୍ବଦା ବ୍ୟସ୍ତ ଥାନ୍ତି ଏହି ରଜ ପର୍ବରେ। କାରଣ କୌଣସି ପ୍ରକାର ଦାୟିତ୍ୱ କାମ ଭାର ନଥାଏ, କେବଳ ନିଜର ନିତ୍ୟକର୍ମ ସାରିବା, ଆଗରୁ ସବୁ ପିଠାପଣା ହୋଇକି ରହିଥାଏ, ଯେଉଁ ପିଠାକି ଟିକେ ଅଧିକ ଦିନ ରହିଥାଏ, ଛଣା ପିଠା କୁହନ୍ତୁ, ସେ ପିଠା ସଜବାଜ ଦିନ ଏକଦମ ପ୍ରସ୍ତୁତ ହୋଇକି ରହିଥାଏ। ସଜବାଜ ଦିନ ମଧ୍ୟ ରାତିରେ ପୋଡ଼ପିଠା ପ୍ରସ୍ତୁତ କରାଯାଇ ରଖାଯାଇଥାଏ। ରଜ ପର୍ବରେ ବିଶେଷ କାମ ନଥାଏ, କୌଣସି ବିଲବାଡ଼ି କାମ କୁହନ୍ତୁ, ଘର କାମ କୁହନ୍ତୁ, କୌଣସି ପ୍ରକାର କାମ ହୋଇନଥାଏ, ମାଟି ମା'କୁ କଷ୍ଟ ଦିଆଯାଇନଥାଏ ଏହି ରଜ ପର୍ବରେ। ତେଣୁ ଅନ୍ୟାନ୍ୟ ବାହାର କାମ କିଛି ନ ଥାଇକି ସମସ୍ତେ ଘର ଭିତରେ ବସି ବିଭିନ୍ନ ପ୍ରକାର ଖେଳ, ବାହାରକୁ ବୁଲାବୁଲି କରିଯିବା, ବନ୍ଧୁବାନ୍ଧବଙ୍କ ଘରୁ ବୁଲିଯିବା, ପିଠା ମିଠା, ରଜପାନ, ରଜଦୋଳି ଏସବୁ ଗୋଟେ ଖୁସିର ବାତାବରଣ ସୃଷ୍ଟି କରେ ଏହି ରଜ ପର୍ବ ଅବସରରେ।

0: ମା ମା ଦେଖନ୍ତୁ ଏଥର ରାସନ କାର୍ଡ ରେ କେତେ ଚାଉଳ ମିଳିଛି।
1: ଆରେ ବୋହୁ ଏତେ ଚାଉଳ କୋଉଠୁ ଆଣିଲୁ? କିଏ ଦେଲା?
0: କିଏ ଆଉ ଦବ ମା, ଆମ ସରକାର ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆରମ୍ଭ ହେଇଛି ପରା, ଏବେ ଆମକୁ ମୁଣ୍ଡ ପିଛା 5 କିଲୋ ନୁହଁ 10 କିଲୋ ଚାଉଳ ସମ୍ପୂର୍ଣ୍ଣ ମାଗଣାରେ ମିଳୁଛି।
1: ଆରେ ବା, ଏଇଟା ତ ଭାରି ଭଲ କଥା, ସରକାର ଆମ ଦୁଃଖ ବୁଝିଛନ୍ତି।
2: ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, 3 କୋଟିରୁ ଅଧିକ ଓଡ଼ିଶାବାସୀଙ୍କୁ ମିଳୁଛି ଅତିରିକ୍ତ ଖାଦ୍ୟ ସୁରକ୍ଷା। ଓଡ଼ିଶା ସରକାର ଆପଣଙ୍କ ସୁଖ ଦୁଃଖର ସାଥୀ।
3: ଏମିତି ରଜ କଥା କହୁ କହୁ, ରଜ ଦୋଳି କଥା, ରଜ ପାନ କଥା, ରଜ ପିଠାପଣା କଥା କହୁ।

ହୁକ ହଉ କେତେବେଳେ ଯାଏ ସମୟ ସବୁ ସରିଯାଉଛି ଜଣାପଡ଼ୁନି। ତେବେ ରଜ ଦୋଳିରେ ଟିକେ ବସି ଝୁଲିଗଲେ ମନ ଆନନ୍ଦରେ ନାଚିଯାଏ, ଆପେ ଆପେ ମୁହଁରୁ ହସ ବାହାରି ଆସେ। ଠୋ ଠୋ ହେଇ ହସି ଗୀତ ଗାଇ ଆନନ୍ଦରେ ଦୋଳିରେ ଝୁଲିବାର ପରମ୍ପରା କେବଳ ଏଇ ରଜ ପର୍ବ ହିଁ ଆଣିଥାଏ। ହଁ, ଏଇଠି ଶେଷ କରୁଛୁ ମର୍ଣ୍ଣିଂ ମେଲୋଡି ପ୍ରୋଗ୍ରାମ। ଆପଣମାନଙ୍କୁ ପୁଣି ଥରେ ନିଶି ତରଫରୁ ଶୁଭେଚ୍ଛା, ସୁସ୍ୱାଗତମ୍ ଡାଇଲିନ୍ ଲାଇଭ୍ ଚିଟ୍ ଚାଟ୍ ପ୍ରୋଗ୍ରାମକୁ।

ତେବେ ରଜ ପର୍ବର ଆଜି ହଉଛି ପହିଲି ରଜ। ଆପଣମାନେ ସମସ୍ତେ ଜାଣିଛନ୍ତି ବର୍ତ୍ତମାନ ସମୟ 9:04 ଅଲରେଡି ହେଇଗଲାଣି। ରଜରେ ଆପଣମାନେ ସକାଳୁ ସକାଳୁ କଣ ସବୁ କରୁଛନ୍ତି, କଣ ପିଠାପଣା କରିଛନ୍ତି, କେମିତି ପହିଲି ରଜ ମନାଉଛନ୍ତି ମୁଁ ତ ଜାଣିନି। ତେବେ ମୁଁ କହିସାରିଛି ଟପିକ୍, କହିସାରିଛି ବୋଧ ହୁଏ। ଟିକେ ଗେସ୍ କରନ୍ତୁ ତ ଆଜି ଟପିକ୍ କଣ ରହିଛି। କିଛି ଭାବିପାରୁନାହାନ୍ତି ନା, କିଛି ମନେ ପଡ଼ୁନଥିବ, କାହିଁକି କହିଲେ ମୁଁ କହିଛି କି ନାହିଁ ମୋର ବି ମନେ ପଡ଼ୁନି, କହିଛି କି କହିନି କି କ'ଣ। ଏଇ ରଜ ପର୍ବରେ ରଜ ଦୋଳି ରଜ ପିଠାପଣା କଥା କହୁ କହୁ ମୁଁ ବି ସବୁ ଭୁଲି ଯାଇଛି। ହଁ ଫ୍ରେଣ୍ଡସ୍, ଆଜି ଟପିକ୍ ରହିଛି ସହରରେ ନା ଗାଁରେ କୋଉଠି ରଜ ପର୍ବ ପାଳନ କରିବା ପାଇଁ ଆପଣମାନେ ବେଶ୍ ଭଲ ପାଆନ୍ତି ଆଉ ଆପଣଙ୍କୁ ଭଲ ଲାଗେ। ଏ ସମ୍ପର୍କରେ ଆମକୁ ସିଧାସଳଖ ଟେଲିଫୋନ୍ କରିପାରିବେ। ଆମ ଟେଲିଫୋନ୍ ନମ୍ବରଟି ହେଉଛି 06712303153।

ରଜ ପର୍ବ ଗାଁରେ ନା ସହରରେ କୋଉଠି ପାଳନ କରିବା ପାଇଁ ଆପଣମାନେ ବେଶ ଭଲ ପାଆନ୍ତି? ନିଶ୍ଚିତ ଭାବରେ ମୁଁ ଜାଣିଛି ଆପଣମାନେ ମ୍ୟାକ୍ସିମମ୍ କଣ କହିବେ, ମାନେ ରଜଟା କୋଉଠି ଭଲ ଲାଗେ, ସହରରେ ଭଲ ଲାଗେ ନା ଗାଁରେ ଭଲ ଲାଗେ ନା କୋଉଠି ପାଳନ କରିବା ପାଇଁ ଭଲ ଲାଗେ, ଆଜି ଆମକୁ ଆପଣମାନେ କହିପାରିବେ। କେମିତି କହିବେ କହିଲେ, ଟେଲିଫୋନ୍ ମାଧ୍ୟମରେ ସିଧାସଳଖ। ଆମ ନମ୍ବରଟି ହେଉଛି 06712303153।

0: ଏବେ ଦେଖିବା ପହିଲି ରଜ ଅବସରରେ ଫାଷ୍ଟ କଲର କିଏ ଆମ ସହିତ ଯୋଡ଼ି ହେବାକୁ ଚାହୁଁଛନ୍ତି। ହ୍ୟାଲୋ ହ୍ୟାଲୋ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।
1: ହାପି ରଜ।
0: ହାପି ରଜ ପହିଲି ରଜ କିଏ କହୁଛନ୍ତି? ଉର୍ମିଳା ବେହେରାଙ୍କର ଆଜି ପହିଲି ରଜରେ ଫାଷ୍ଟ କଲ୍ ଲାଗିଛି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ। ତେବେ ସକାଳୁ କଣ ଚାଲିଛି? ଦୈନନ୍ଦିନ ଜୀବନ ତ ଆପଣ ଯାହା କରନ୍ତି ଆମେ ସମସ୍ତେ ଜାଣିଛୁ, ତେବେ ପହିଲି ରଜ ଅବସରରେ କଣ ଚାଲିଛି ନୂଆ?
1: ନୂଆ ଆପା କିଛି ନାହିଁ, ଆମ ପାଇଁ ଆଉ ନୂଆ କଣ ଆଉ ରହିଲା, ଆମ ପାଇଁ ନୂଆ କିଛି ନାହିଁ। ଆଉ ଦୈନନ୍ଦିନ କର୍ମ ଯେମିତି ସେମିତି ସବୁବେଳେ କର୍ମ ହିଁ ଚାଲିଛି ଆମର।

0: ରଜ ଯେହେତୁ ନୂଆ ଲୁଗା ଖଣ୍ଡେ କିଣିଲେ ଟିକେ ଖୁସି ଲାଗେ, ଛୁଆ ମାନଙ୍କର ସବୁ ଯୋଉ ଖୁସି ଆସିକି ପାଖରେ ମୁଣ୍ଡିଆ ମାରିବା ଆଉ ତାଙ୍କ ପାଇଁ ଦୋଳି ଫୋଳି ଲଗେଇଦବା, ସେଇଟା ଟିକେ ଆହୁରି ଖୁସି ଆଉ।
1: ଆଚ୍ଛା, ରଜରେ ସକାଳୁ ପିଠାପଣା ହେଇଛି ନା ହେଇନି?
0: ହଁ ହଁ, ପିଠା ହେଇଛି ନା, ପୋଡ ପିଠା ହେଇଛି, ସର ଚକୁଳି ହେଇଛି, ଆଉ ଚାଲିଛି ଏମିତି ଆଉ, ଦୁଇ ପର ପାଇଁ ପ୍ଲାନିଂ ଚାଲିଛି ଆଉ।
1: ହଁ, ଚାଲୁ ଚାଲୁ ପ୍ଲାନିଂ ତ, ମାନେ ମଣିଷ ପ୍ଲାନିଂ ରେ ହିଁ ବଞ୍ଚିଛି। କେତେବେଳେ ଗାଁରେ ନା ସହରରେ? ଆପଣ ଗାଁରେ ବି ଚଳିଛନ୍ତି, ସହରରେ ବି ଚଳିଛନ୍ତି, ଗାଁରେ ନା ସହରରେ କୋଉଠି ରଜ ପର୍ବ ପାଳନ କରିବା ପାଇଁ ଆପଣଙ୍କୁ ଭଲ ଲାଗେ, ଭଲ ଲାଗେ, ବିଶେଷ କରି ଭଲ ମାନେ ଖୁସି ଅନୁଭବ ହୁଏ ରଜ ପର୍ବଟା?
0: ଏଇଠି ମୋ ନାତୁଣୀ କହୁଛି ଏଠି ଗାଁରେ ଭଲ ଲାଗେ ବୋଲି କହିବି। ହ୍ୟାଲୋ,
1: ହଁ ଶୁଣୁଛି।
0: ଗାଁରେ ହିଁ ଭଲ ଲାଗିଥାଏ, ଗାଁରେ ଗୋଟେ ଖୁସି ବାସି ଏକତା, ଆଉ ସମସ୍ତେ ମିଳିମିଶି କୋଉଟା ହବନି କୋଉଟା ହବ କୋଉଟା କଣ ହଉଛି, ମାନେ ପାଞ୍ଚ ଜଣ ପାଞ୍ଚ ପ୍ରକାର ବିଭିନ୍ନ ବିଭିନ୍ନ ମତ ଦେଇଥାନ୍ତି, ସେଇଟା ବେଶୀ ଭଲ ଲାଗିଥାଏ। ଆଉ ଗଛ ବୃଛ ଦେଖିବ ଗାଁରେ ଯେତେ ପ୍ରକାର ଗଛ ଡୋଳି, ଆଉ ତା ଘରକୁ ଯା ତା ଘରକୁ ଯା ତା ଘରକୁ ଯା, ଏଇଟା ବେଶୀ ଖୁସି ଲାଗିଥାଏ ଗାଁ ଭିତରେ, ଏଇଟା ହିଁ ବେଶୀ ଥାଏ।
1: ଆଚ୍ଛା, ଆପଣ ବର୍ତ୍ତମାନ ଯୋଉଠି ଅଛନ୍ତି, ଗାଁ ପରିବେଶ ନା ସହର ପରିବେଶ, ମାନେ କାହାର କୋଉଠି କଣ ହେଲା କେହି ଜାଣିପାରିବେନି ଶୁଣିପାରିବେନି, ସହରରେ ଯେମିତି ଚାଲିଚଳଣି?
0: ନା ନା, ଆମର ସେଇଥିପାଇଁ ବାପ ଘର ଥିଲା ଗାଁରେ, ଶାଶୁ ଘର ବି ସେଇ ଗାଁରେ।
1: ବାହୁତ ବଢିଆ,
0: ପାଖ କିନ୍ତୁ ଗାଁ ପୁରା ଆଉ।
1: ବହୁତ ବଢିଆ, ବହୁତ ବଢିଆ। ଏଇ ଗାଁ ପରିବେଶରେ ଆପଣ ରହିକିରି ପୁରା ସୁସ୍ଥ ଅଛନ୍ତି, ନିଜର କାମଦାମ ପୁରା ଠିକ ଠାକ ଚାଲିଛି, ସେଇଥିପାଇଁ ପହିଲି ରଜରେ ଆପଣଙ୍କ ମାନେ କଲ୍ଟା ଫାଷ୍ଟ ଲାଗିଗଲା।
0: ମୁଁ ବି ଭାବୁଥିଲି ଆଜି ଠାକୁର ପୂଜା କଲାବେଳେ ଆଜି କିଏ ଆସିବ ରଜରେ ଦେଖିବା, କିଏ ଆସିବ କିଏ ଆସିବ, କିନ୍ତୁ ତଳକୁ ଆସିକି ରେଡିଓ ଅନ୍ କଲା ବେଳକୁ ଦେଖିଲା ବେଳକୁ ଗୀତ ବାଜିଲା, ଗୀତରୁ ମୁଁ ଅନୁଭବ କଲେ ନିଶ୍ଚୟ ପାଇଁ ଆସିବି।
1: ଓକେ, ଗାଁରେ ସେମିତି
0: କହିଲି ରଜରେ ନିଶ୍ଚୟ ପାଇଁ ସହିତ କଥା ହେବାର ସୁଯୋଗ ମିଳିଲା, ଆଉ ଆପଣ ତ ସକାଳୁ ପଳେଇ ଆସିଛନ୍ତି ପ୍ରୋଗ୍ରାମ କରିବାକୁ, ଘରେ କଣ ନାଇଁ କଣ ହେଇଥିବ, ଆଉ ଗଲେ ଚଞ୍ଚଳ ଟିକେ କରିବେ, ଆଉ ମୋ ତରଫରୁ ପରିବାରର ସମସ୍ତଙ୍କୁ ଶୁଭେଚ୍ଛା ଶୁଭକାମନା ପ୍ରଣାମ ହିଁ ଜଣେଇ ଦେଇଥିବେ।
1: ଓକେ, ନିହାତି ଭାବରେ ଆପଣ ସେମିତି ମାନେ ଗାଁରେ ରଜ ପର୍ବ ମନାନ୍ତୁ, ଖୁସିରେ ଥାନ୍ତୁ, ବହୁତ ଖୁସିରେ ଜୀବନଟାକୁ ଅତିବାହିତ ଆମେ ସମସ୍ତେ କରିବା। ଖୁସି ଆନନ୍ଦରେ ରହିଲେ ଜୀବନ କେତେବେଳେ ବି ମାନେ ସମୟ କେତେବେଳେ କଟିଯିବ ଆମକୁ ଜଣା ପଡ଼ିବନି।
0: ନିଶ୍ଚିତ, ମାନେ ମନ ଭିତରେ ଯେତେ ଦୁଃଖ କଷ୍ଟ ଥାଉ ନା କାହିଁକି, ଯଦି କିଛି ଖୁସିଟା କାହା ଆଗରେ ସେୟାର କରିଦବା, ହୁଏତ ତମ କଷ୍ଟଟା ଆପେ ଆପେ ଦୂର ହେଇଯିବ।
1: ପୁରା ପୁରୀ ଠିକ କଥା। ଓକେ, ଆପଣ ଏତେ ସମୟ ଧରି କଥା ହେଲେ ଆମ ସହିତ, ନିଜର ଖୁସି ବାଣ୍ଟିଲେ ଆମ ସହିତ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଥ୍ୟାଙ୍କ ୟୁ ଅପା, ରହିଲି, ନମସ୍କାର।
1: ନମସ୍କାର। ରଜରେ କିଛି ହଉ କି ନ ହଉ, ଖାନା ପିନାଟା ଯଦି ଜୋରଦାର ହେଇଗଲା ତାହେଲେ ରଜ ପର୍ବ ହେଇଗଲା, ଏମିତି ବି କିଛି ଲୋକ ଭାବନ୍ତି। ହୁଏ ମଧ୍ୟ ଘରେ ଘରେ କିଛି ନା କିଛି ପିଠାପଣା ଖାନାପିନା ଅନ୍ୟ ଦିନମାନଙ୍କ ଅପେକ୍ଷା ରଜରେ ଟିକେ କିଛି ସେପରେଟ୍ ଥାଏ, ଅଲଗା ଥାଏ, ନିଆରା ଥାଏ, ଅଧିକ ଥାଏ। ଆଉ ବିଶେଷ କରି ରଜରେ ବିଭିନ୍ନ ପ୍ରକାର ଫଳ ପାଚିଥାଏ, ଆମ୍ବ ତ ବହୁତ ଦିନ ହବ ମିଳିଲାଣି ପାଚିଲେ ଆମ୍ବ, କିନ୍ତୁ ଏ ରଜ ପର୍ବରେ ମଧ୍ୟ ବିଭିନ୍ନ ପ୍ରକାର ଫଳର ସମ୍ଭାର ଦେଖିବାକୁ ମିଳେ, ଯେମିତିକି ପାଚିଲା କଦଳୀ, ପଣସ, ସପୁରୀ, ଆମ୍ବ, ଜାମୁଡଳ, ଏମିତି କେତେ ପ୍ରକାର ସୁସ୍ୱାଦୁ ଫଳ, ପାଚିଲା ଫଳ ଏ ରଜ ପର୍ବ ଅବସରରେ ଆମେ କିଣିକି ଆଣିଥାଉ, ବା ଯାହାର ଗାଁରେ ଘର ଅଛି, ବାଡ଼ିରେ ଗଛ ଅଛି, ସେସବୁ ମଧ୍ୟ ଏହି ସମୟରେ ଆମେ ଖାଇଥାଉ, ବାଣ୍ଟିଥାଉ, ବନ୍ଧୁବାନ୍ଧବଙ୍କ ଘରକୁ ମଧ୍ୟ ଦେଇଥାଉ। ତେଣୁ ରଜ ପର୍ବ ଗୋଟେ ଭାଇଚାରାର ପର୍ବ, ସ୍ନେହ, ସମ୍ପ୍ରୀତି, ଶାନ୍ତିର ପର୍ବ। ଏବେ ଦେଖିବେ ଆଉ ଜଣେ କଲର୍ ଆମ ସହିତ ଯୋଡ଼ି ହେବାକୁ ବସିଲେଣି, ସେ କିଏ? ହ୍ୟାଲୋ, ହ୍ୟାଲୋ, ଆକାଶବାଣୀ ଏଫଏମ୍ ରେନ୍ବୋ କଟକ, ନମସ୍କାର, କିଏ କହୁଛନ୍ତି? ଆପଣଙ୍କୁ ସ୍ୱାଗତ ଜଣାଉଛି, କଣ କରିଛନ୍ତି ଆଜି ରଜ ପର୍ବରେ ସକାଳୁ ସକାଳୁ?
2: ରଜକୁ ବହୁତ ସେଲିବ୍ରେଟ କରୁଛି, ଆଉ ଏନ୍ଜୟ କରୁଛି, କାହିଁକି ନା ନୂଆ ଡ୍ରେସ୍ ପିନ୍ଧୁଛି, ତାପରେ ନୂଆ ପୋଷାକ, ତାପରେ ଅଳତା ନକଲିଶି, ତାପରେ ପୋଡ ପିଠା ବି ହେଇଛି, କାକରା ପିଠା ବି ହେଇଛି, ଆଉ ଆମର ଚକୁଳି ପିଠା ବି ହେଇଛି, କ୍ଷୀରି ବି ହେଇଛି, ଆଉ ଆମର ଏଠି ରଜ କୁଇନ ବି ହଉଛି, ଆମ ଗୋପପୁର ଗାଁରେ ରଜ ଉତ୍ସବ ହଉଛି ପାଳନ, ଆଉ ଅଭିନେତ୍ରୀ ସେଲିବ୍ରେଟ ହଉଛି, ଦୋଳି ମଳି ଲାଗିଛି, ମୁଁ ଦୋଳିରେ ବର୍ତ୍ତମାନ ଏଇନା ଝୁଲୁଛି, ଆଉ ତାପରେ ଆଜି ରାତିରେ ଡ୍ୟାନ୍ସ ହବ, ନାଚ ଗୀତ ହବ, ଆଉ ଅଭିନେତ୍ରୀ ଆସିବେ ଆମର ଫିଲ୍ମର ଅଭିନେତ୍ରୀ।
1: ବଢିଆ ରଜ ପର୍ବ ଆପଣଙ୍କ ଗାଁରେ ଏତେ ସୁନ୍ଦର ଭାବରେ ହଉଛି,
2: ତା ସାଙ୍ଗରେ ପିଠା ପଣା ବି ଖାଉଛି ଆଉ ରଜ ପଣା ବି ଖାଉଛି। ଆପଣ ଆସିଲେ

ଏତେ ସକାଳୁ ସକାଳୁ ଆପଣ ଲାଇଭଲି ଏତେ ସବୁ ରଜ ପର୍ବର କଥା ଆମକୁ କହିଲେ, ଓକେ ମୁଁ ଆପଣଙ୍କ ଶୁଭେଚ୍ଛା ଗ୍ରହଣ କଲି ମୋ ତରଫରୁ ଓକେ ଓକେ। ରଜରେ ଏତେ ସୁନ୍ଦର ସୁନ୍ଦର କଥା ଆପଣ କହିଲେ, ଆପଣଙ୍କ ଗାଁରେ ରଜ ପର୍ବ ଏତେ ସୁନ୍ଦର ପାଳନ କରାଯାଉଛି। ହଉ ହଉ ଠିକ ଅଛି, ଓକେ ସୁନିତା ଏମିତି ହସ ଖୁସିରେ ଥାଆନ୍ତୁ, ଆମ ସହିତ କନେକ୍ଟ ହେଇଥିବାରୁ ବହୁତ ବହୁତ ଧନ୍ୟବାଦ।

0: ସାଙ୍ଗ ସତ କହିବି, ଏବେ ତ ଗରମ ଆରମ୍ଭ ହେଇଛି ଆଉ 7-7 ହଜାର ଟଙ୍କାର ବିଜୁଳି ବିଲ୍ ଆସିବାକୁ ଲାଗିଲାଣି। ସ୍ତ୍ରୀ କେବେଠାରୁ କହିଲାଣି ସୋଲାର ପ୍ୟାନେଲ ଲଗେଇବାକୁ, କହୁଛି ସରକାର ସବସିଡି ବି ଦେଉଛନ୍ତି। ମୁଁ ଯାହାକୁ ବି ପଚାରୁଛି ସମସ୍ତଙ୍କର ବିଜୁଳି ବିଲ୍ ଜିରୋ ଆସୁଛି, ଏଥର ହିଁ ଲଗେଇଦେବା। ଯେବେ ବିଜୁଳି ମୁଫ୍ତରେ ମିଳୁଛି ତ ନେଉନ କଣ ପାଇଁ ଭାଇ, ଆପଣ ବି ଲଗେଇ ଦିଅନ୍ତୁ ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା। ଯୋଡ଼ି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।
1: ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟେକ୍ ଦିଲ୍ ସେ ଦିଲ୍ ତକ୍ରେ ନିଶି ଅଛି ଆପଣଙ୍କ ସହିତ ଏହି ସୁନ୍ଦର ସକାଳରେ। ଆପଣମାନେ ସିଧାସଳଖ ଆମ ସହିତ କଥା ହେଉଛନ୍ତି। ଆଜି ଟପିକ୍ ରହିଛି ଗାଁରେ ନା ସହରରେ କୋଉଠି ରଜ ପର୍ବ ଆପଣଙ୍କୁ ବେଶି ଭଲ ଲାଗିଥାଏ। ଦେଖିବା ଏବେ ଆଉ ଜଣେ କଲର୍ଙ୍କୁ। ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟେକ୍
2: ନମସ୍କାର। ଜୟ ଜଗନ୍ନାଥ, ୱିଶ୍ ୟୁ କଲରଫୁଲ ହାପି ରଜ ମ୍ୟାମ୍।
1: ଆପଣଙ୍କୁ ମଧ୍ୟ ହାପି ରଜ। କିଏ କହୁଛନ୍ତି?
2: ମ୍ୟାମ୍, ମୁଁ ସୋମନାଥ ସାହୁ କହୁଥିଲି, ଜିଗରଣ ପଟାମୁଣ୍ଡେଇ କେନ୍ଦ୍ରାପଡ଼ାରୁ। ମ୍ୟାମ୍,
1: ଆପଣଙ୍କୁ ସ୍ୱାଗତ ଜଣାଉଛି। କ'ଣ କହିବେ, ଗାଁରେ ନା ସହରରେ କୋଉଠି ରଜ ପର୍ବ ଆପଣଙ୍କୁ ଭଲ ଲାଗେ?
2: ମ୍ୟାଡ଼ାମ୍, ମୁଁ ତ କହିବି ଆଗେ ପ୍ରଥମେ ବହୁତ ସୁନ୍ଦର ଟପିକ୍ ରଖିଛନ୍ତି, ସେଥିରେ ହୃଦୟରୁ ଆପଣଙ୍କୁ ହୃଦୟର ଗଭୀରତମ ପୁରୁଷ ସବୁ ଅନେକ ଅଭିନନ୍ଦନ। ମ୍ୟାମ୍, ମୁଁ ତ କହିବି ମୋତେ ଗାଁରେ ରଜଟା ବହୁତ ଭଲ ଲାଗେ। ମ୍ୟାମ୍, ମୁଁ ଏବେ ପଟାମୁଣ୍ଡେଇ ଅଞ୍ଚଳରେ ଅଛି। ଆମର ବହୁତ ଛୋଟ ଛୋଟ ପିଲାମାନଙ୍କୁ ନେଇକିରି ମାନେ ଯାହା ଅଛି ଆମର ପାରମ୍ପରିକ ଖେଳ ସବୁ ପୁଚି ବାଗୁଡ଼ି ସବୁ କରାଯିବ, ବହୁତ ଭଲ ଲାଗେ। ଗାଁର ଜୀବନଟା ମାନେ ପ୍ରକୃତି ମା ସହିତ ଯୋଉ ଝିଅମାନଙ୍କର ସମ୍ପର୍କ ଅଛି ସେଇଟା ଗାଁରେ ଦେଖିବାକୁ ମିଳେ, ବହୁତ ଭଲ ଲାଗେ। ଏବେ ବି ମୁଁ କହୁଛି କଟକରେ ବି ଆପଣଙ୍କର ବାଲିଯାତ୍ରା ପଡ଼ିଆରେ ବି କରାଯିବ, କିନ୍ତୁ ଗାଁର ଟିକେ ପରମ୍ପରା ନିଆରା, ଗୋଟେ ଭାଇଚାରା ନିଆରା ଦେଖାଯାଏ। ତାପରେ ମୁଁ ବି ପଟ୍ଟାମୁଣ୍ଡରୁ ବିଲଙ୍ଗ୍ସ କରେ, ଦେଖେ ଯୋଉମାନେ ସବୁ ଛୋଟ ଛୋଟ ପ୍ରତିଭା ମାନେ ଯୋଉମାନେ ଭଲ ସବୁ ଥାଆନ୍ତି, ଶିକ୍ଷା ହଉ ନାଚ କ୍ଷେତ୍ର, ତାଙ୍କୁ ସେଠି ଆମେ ପୁରସ୍କୃତ କରାଯାଏ, ଭଲ ଲାଗେ ବହୁତ। ମାନେ ଗାଁ ପରିବେଶର ରଜ ଗୋଟେ ନିଆରା। ମ୍ୟାମ୍,
1: ନିଶ୍ଚିତ ଭାବରେ ମୁଁ କହୁନଥିଲି, ସମସ୍ତେ କହିବେ ଗାଁ ପରିବେଶରେ ରଜ ହିଁ ଭଲ ଲାଗେ।
2: ଆପଣ ତ ସକାଳରୁ ଫାଷ୍ଟ ଓପନିଂ କଲାବେଳେ କାର୍ଯ୍ୟକ୍ରମ ଶୁଣୁଛି, ଏବେ ମାନେ ମଧ୍ୟ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଆପଣ ପୁରା ବଢିଆ ସେ ସୁନ୍ଦର ଭାବରେ ସୁସାହିତ୍ୟ ଶବ୍ଦ ଦେଇକି ଏତେ ସୁନ୍ଦର ଭାବରେ ମାନେ ଆପଣ ସେଲିବ୍ରେସନ କରିବା କଥା କହୁଛନ୍ତି, ମାନେ ଅନ୍ ଏୟାର ବି ଆମେ ପାଇପାରୁଛୁ ଗାଁର ସେଇ ଭିଜା ମାଟିର ବାସ୍ନା।
1: କେହି ଆପଣ ଗୋଟେ ମାନେ ନିଆରା କଥା କହିଲେ, ପ୍ରକୃତରେ ଆମେ କ'ଣ ଅଡିଓ, ଏଇଟା ହେଉଛି ଗୋଟେ ଅଡିଓର ପ୍ଲାଟଫର୍ମ। ଆମେ ଏମିତି କିଛି ପ୍ରୋଗ୍ରାମ ହଉ, ଏମିତି କିଛି କଥା ହଉ, ଏମିତି କିଛି ଶବ୍ଦ ହଉ, ଏମିତି କିଛି ସଙ୍ଗୀତ ହଉ, ଆମେ ଚେଷ୍ଟା କରୁ ସବୁବେଳେ ଆପଣମାନଙ୍କ ହୃଦୟକୁ ଜିଣିବା ପାଇଁ। ତେଣୁ କଥା ମାଧ୍ୟମରେ ଆପଣମାନେ ସେଇଟା ଅନୁଭବ କରୁଛନ୍ତି, ଆପଣ ଭାବୁଛନ୍ତି ଯେ ରଜ ପର୍ବ ପାଳନ ହେଉଛି। ଆପଣ କହିଲେ ମୋତେ ବହୁତ ଖୁସି ଲାଗିଲା, ଆନନ୍ଦ ଲାଗିଲା ଆପଣଙ୍କର ଏ ସୁନ୍ଦର କଥା ପାଇଁ। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
2: ନମସ୍କାର। ଜୟ ଜଗନ୍ନାଥ।
1: ନମସ୍କାର। ପ୍ରକୃତରେ ରଜ ଆଣିଥାଏ ଆନନ୍ଦ, ରଜ ଆଣିଥାଏ ଭାଇଚାରାର ଆବେଗ, ରଜ ଆଣିଥାଏ ଖୁସିର ମୁହୂର୍ତ୍ତ, ରଜ ଆଣିଥାଏ ଅନେକ ପ୍ରକାରର ଆନନ୍ଦର ସମାହାର। ଆପଣମାନେ ସେ ଆନନ୍ଦରେ ହଜନ୍ତୁ, ଭିଜନ୍ତୁ, ମଜନ୍ତୁ, ଖୁସିରେ ରଜ ପର୍ବ ପାଳନ କରନ୍ତୁ। ଏବେ ଦେଖିବା ଆଉ ଜଣେ କଲର୍ଙ୍କୁ। ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।
3: ଦିଦି ନମସ୍କାର, ମୁଁ ସାଇ କହୁଛି ବେଲପଡ଼ାରୁ। ପ୍ରଥମ ରଜର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।
1: ସାଇଙ୍କୁ ମଧ୍ୟ ରଜ ପର୍ବର ବହୁତ ବହୁତ ଶୁଭେଚ୍ଛା ଅଭିନନ୍ଦନ। ସାଇ କଣ କରୁଛନ୍ତି ସକାଳୁ ସକାଳୁ ପହିଲି ରଜରେ?
3: ସକାଳୁ ତ ଆଗେ ଉଠିକି ଗାଧୁଆ ପାଧୁଆ ସାରିକିରି ପୋଡ ପିଠା ଖାଇକିରି ଏବେ ରଜ ପାନ ଖାଇବି, ତାପରେ ଟିକେ ମୋର ପିଉସୀଙ୍କ ଘରକୁ ଯିବାର ଅଛି। ଆଉ ରଜରେ ତ ବଢିଆ ବଢିଆ ସବୁ ଓଡିଆ ଫିଲ୍ମ ପଡିଛି, ତ ତା ଦେହରୁ ଦେଖିବାର ବି ପ୍ଲାନିଂ ଅଛି।
1: ବା, ସାଇଙ୍କର ପୁରା ରଜ ଜମିଲା ନାହିଁ? ଏବେ ଆଉ ପାଠପଢା ଟେନସନ ନାହିଁ, ସ୍କୁଲ ଛୁଟି ଅଛି, କଲେଜ ବି ଛୁଟି ଅଛି, ରଜ ପର୍ବକୁ ବହୁତ ଆନନ୍ଦର ସହିତ ମନେଇବା, ତାପରେ ଦେଖିବା ପାଠପଢା କଥା ନାହିଁ କି?
3: ନାଇଁ, ମୋର ତ ସରିଗଲାଣି।
1: କଣ ସରିଗଲାଣି? କଣ ପଢୁଛନ୍ତି ଏବେ, କଣ ଚାଲିଛି
3: ଏବେ? ତ ଆମର ମାନେ ଆମର ଦୋକାନ ଅଛି, ଦୋକାନ ଆଜି ବନ୍ଦ ଅଛି ରଜ ପାଇଁ।
1: ଆଚ୍ଛା, ଆଉ କିଛି ଦାୟିତ୍ୱ ନାହିଁ? ନାଇଁ କି?
3: ଆଜ୍ଞା,
1: କିଛି ଦାୟିତ୍ୱ ନାହିଁ, ଆଜି ଫୁଲ ରଜକୁ ଆମେ ମନେଇବା।

0: ଆଜ୍ଞା
1: ଓକେ ସକାଳୁ ଗାଧୋଇ ପାଧୋଇ ପୋଡପିଠା ଖିଆ ସରିଲାଣି ରଜ ପୋଡପିଠାର ଗୋଟେ ସୁନ୍ଦର ବାସ୍ନା ଥାଏ ସୁନ୍ଦର ମହକ ଥାଏ
0: ଆଜ୍ଞା ମତେ ତ ପୋଡପିଠା ବହୁତ ବଢିଆ ଲାଗେ ମୁଁ ତ ଖାଲି ସକାଳକୁ ଅପେକ୍ଷା କରିଥିଲି କେମିତି ସକାଳ ହବ ମୁଁ ଗାଧୋଇ ପାଧୋଇକିରି ଆସି ପୋଡପିଠା ଖାଇବି
1: ବାଃ ଆଉ ସେ ଅପେକ୍ଷାଟା ପୂର୍ଣ୍ଣ ହେଇଯାଇଛି ସାଇଙ୍କୁ ପୋଡପିଠା ମିଳିଯାଇଛି ଆଉ ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇ ବହୁତ ବହୁତ ଧନ୍ୟବାଦ
0: ଧନ୍ୟବାଦ ଦିଦି ରହିଲି ନମସ୍କାର
1: ନମସ୍କାର

0: ସମସ୍ତେ ଡାକିଲା ଗଜ ଗାଁଠୁ ସହରେ ରଜ ମଉଜ ରଜ ଦୋଳି ମା ମାନଙ୍କ ହାତ ତିଆରି ପିଠା ପସରା ମିଠା ପାନର ନିଆରା ସ୍ୱାଦ ଏସବୁକୁ ଏଥରର ରଜରେ ସୁଭଦ୍ରା ଶକ୍ତି କରିଛି ଆହୁରି ସମୃଦ୍ଧ ଏସେଛି ମା ମାନଙ୍କ ହାତ ତିଆରି ଆରିସା କାକରା ମଣ୍ଡା ଚକୁଳି ଓ ଅନ୍ୟାନ୍ୟ ସୁସ୍ୱାଦୁ ପିଠାର ମହକ ରଜରେ ପହଞ୍ଚୁଛି ଆପଣଙ୍କ ନିକଟରେ ଜୁନ 12 ରୁ 16 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ଶହୀଦ ନଗରଠୁ ନେଇ ଏସ୍ପ୍ଲାନେଟ୍ ଇନ୍ଫୋସିଟି ନନ୍ଦନକାନନ ଓ ସହରର ପ୍ରମୁଖ ସ୍ଥାନରେ ବୁଲୁଛି ପିଠା ଅନ୍ ହ୍ୱିଲ୍ ଏହା କେବଳ ପିଠାର ସମ୍ଭାର ନୁହେଁ ଏହା ହେଉଛି ଆମ ପରମ୍ପରା ଓ ନାରୀ ସଶକ୍ତିକରଣର ପରିଚୟ ଆସନ୍ତୁ ଏହି ରଜରେ ଓଡ଼ିଶାର ଖାଣ୍ଟି ପାରମ୍ପରିକ ପିଠାର ମଜା ନିଅନ୍ତୁ ଏବଂ ସୁଭଦ୍ରା ଶକ୍ତିର ପ୍ରୟାସକୁ ସମର୍ଥନ କରନ୍ତୁ
1: ରଜ ଆସିଗଲେ କାହିଁକି ଇଚ୍ଛା ହୁଏ ବୁଲିବା ପାଇଁ କାହିଁକି ଇଚ୍ଛା ହୁଏ ଭଲ ଭଲ ପିଠାପଣା ଖାଇବା ପାଇଁ ଆଉ କାହିଁକି ଇଚ୍ଛା ହୁଏ ଆନନ୍ଦରେ ଟିକେ ମାନେ ଖୁଲମ ଖୁଲା କିଛି କାମର ପ୍ରେସର ନଥାଇ ଆନନ୍ଦରେ ଟିକେ ମଉଜ ମସ୍ତି କରିବା ପାଇଁ ସେଇଥିପାଇଁ ତ ରଜ ପର୍ବ ହେଉଛି ଗଣପର୍ବ ଭାଇଚାରାର ପର୍ବ ସ୍ନେହ ସମ୍ପ୍ରୀତିର ପର୍ବ ତେବେ ଦେଖିବା ନେକ୍ସଟ କଲର କିଏ ତାଙ୍କୁ ଗାଁରେ ବା ସହରରେ କୋଉଠି ରଜ ପର୍ବ ପାଳନ କରିବା ପାଇଁ ଭଲ ଲାଗେ ହ୍ୟାଲୋ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ କଲ୍ଟି କଟିଯାଇଛି କିଛି କଥା ନାହିଁ ଆପଣମାନେ ପୁଣି ଥରେ ଟ୍ରାଏ କରିପାରିବେ ହ୍ୟାଲୋ
2: ନିଶିନାଦମ ନମସ୍କାର ହାପି ରଜ
1: ହାପି ରଜ କିଏ କହୁଛନ୍ତି
2: ଜଗତସିଂହପୁରରୁ ଡଲି କହୁଛି
1: ଆପଣଙ୍କୁ ସ୍ୱାଗତ ଜଣାଉଛି କଣ କହିବେ ଗାଁରେ ନା ସହରରେ ଆପଣଙ୍କୁ ରଜ ଭଲ ଲାଗେ
2: ମ୍ୟାଡାମ ଗାଁରେ ରଜଟା ଭଲ ଲାଗେ କାରଣ ଆଗେ ଗାଁରେ ସବୁ ଗଛ ବୃଛ ଥିଲା ସମସ୍ତଙ୍କର ଗୋଟେ ଏକତା ଥିଲା ସମସ୍ତେ ଗାଁରେ ରହୁଥିଲେ ସହରରୁ ଗାଁକୁ ଲୋକ ଆସୁଥିଲେ ପର୍ବପର୍ବାଣି ହେଲେ କିନ୍ତୁ ମ୍ୟାଡାମ ଦେଖନ୍ତୁ ଏବେ ରଜଟା ହେଇଗଲାନି ଗାଁରେ ଯାହା ସହରରେ ସେଇଆ 50-50 ହେଇଗଲାନି ସହରରେ ହେଲେ ଆପଣ ଗୋଟେ ଦୋଳି ଦେଖିବେ କିନ୍ତୁ ଗାଁରେ ଗାଁ ମାନଙ୍କରେ ଆମର ଗୋଟେ ଏଡ଼େ ବଡ଼ ଗାଁ ଆମର ଗୋଟେ ଗାଁ ଅଛି 200-300 ଘର ହବ କିନ୍ତୁ ଗୋଟାଏ ଦୋଳି ଆମର ନାହିଁ କି ପିଲା ବି ନାହାନ୍ତି
1: ଆଚ୍ଛା ସବୁ ପିଲାମାନେ ବାହାରେ ସବୁ ରହିକି
2: ବିଭିନ୍ନ କାମ କରୁଛନ୍ତି ଆଉ କିଏ ଚାଲିଗଲେଣି ସବୁ ଛୋଟ ଛୋଟ ଛୁଆମାନଙ୍କୁ ନେଇକିରି କଟକ ଭୁବନେଶ୍ୱର ଜଗତସିଂହପୁର ଏଠି ରହିକିରି ସବୁ ଗାଁରେ ନ ରହିକିରି ସେଠି ରହି ପାଠ ସାଠ ପଢ଼ଉଛନ୍ତି ଆଉ ଗାଁରେ ବି ଗଛ ବୃଛ ବି ମ୍ୟାଡାମ ଆଉ ନାହିଁ 99 ବାତ୍ୟାରେ ସବୁ ଗଛ ଭାଙ୍ଗିଗଲା ଆଉ ଏବେ ଗୋଟାଏ ଗୋଟାଏ ଗଛ ହଉଛି ଯେ ସେ ଗଛକୁ ଆଉ କେହି ମନ ଦଉନାହାନ୍ତି ସେ ଆତ୍ମୀୟତା ଆଉ ରଜ କୁମାର ପୂର୍ଣ୍ଣମୀ ଦୋଳ ଦଶହରା ଏଇ ଯୋଉ ଆତ୍ମୀୟତା ଥାଏ ଗୋଟେ ଏକତା ଭାଇଚାରା ସିଏ ଆଉ ନାହିଁ ଗାଁରେ
1: ଆଚ୍ଛା ଆପଣଙ୍କ ପରିବାରରେ ବା ଆପଣଙ୍କ ଘରେ କେମିତି ଅଛି ସେଇ ଯୋଉ ସ୍ନେହ ସମ୍ପ୍ରୀତି ଶ୍ରଦ୍ଧା ରଜ ପର୍ବ ପାଳନ କରିବା ଏସବୁ କେମିତି ଅଛି
2: ମ୍ୟାଡାମ ଆମ ଘରେ ପୁରା ଭଲରେ ଅଛି ଆମେ ସବୁଆଡକୁ ବୁଲିବାକୁ ଯାଉ ଆମ ଘରକୁ ବି ସବୁ ବନ୍ଧୁ ବାନ୍ଧବ ଆସନ୍ତି ବୁଲିବାକୁ ଆଉ ଭଲ ବନ୍ଧୁ ବାନ୍ଧବ ସମ୍ପର୍କ ବି ଆମର ଅଛି ଆମର ଗୋଟେ ରଜରେ ଗୋଟେ କୋଠାରେ ଆମେ ଦିଟା ହୁକ କରିଦେଇଛୁ ସେଠି ଗୋଟେ ଦୋଳି ଲାଗେ ଆଉ ମ୍ୟାଡାମ ଆମେ ଆଉ କଣ ଦୋଳି ଝୁଲିବୁ ଆମକୁ ବୟସ ହେଇଗଲାଣି ଆମେ ତ ଦୋଳି ଝୁଲୁନି ଏଇ ଯୋଉ ଟିକି ଟିକି ଛୁଆ ସବୁ ଆସନ୍ତି ମା ମାନଙ୍କ ସାଙ୍ଗରେ ସେଇମାନେ ଟିକେ ଦୋଳି ଝୁଲନ୍ତି ଆଉ ଆମେ ସବୁ ମ୍ୟାଡାମ ଆମେ ସବୁ ପର୍ବପର୍ବାଣି ପାଳନ କରୁ କାରଣ ଆମେ ପୂର୍ବପୁରୁଷ ଆମ ବାପା ମା ଆମକୁ ଶିଖେଇ ଦେଇ ଯାଇଛନ୍ତି ଯୋଉ ପର୍ବପର୍ବାଣିରେ ଯାହା ଯାହା ଦରକାର ତୁମେ ଯଦି ସେଇଗୁଡାକ କରିବ ତୁମେ ସୁସ୍ଥରେ ଜୀବନଯାପନ କରିବ
1: ବଢିଆ କଥା ଗୋଟେ ଆପଣ କହିଲେ ତେବେ ରଜରେ କଣ ସବୁ ପିଠାପଣା ହେଇଛି
2: ମ୍ୟାଡାମ ଆମର କାଲି ଯୋଉ ଅରୁଆ ଚାଉଳ ପକେଇକିରି ଅରୁଆ ଚାଉଳ ଗୁଡ଼ କିସମିସ କାଜୁ ଏଗୁଡା ଦେଇ ଗୋଟେ ପୋଡ ପିଠା କରୁଛୁ ଆଉ ବିରିରେ ମ୍ୟାଡାମ ଗୋଟେ ବିରି ପୋଡ ପିଠା ବି କରୁଛୁ
1: ଆଚ୍ଛା ବଢିଆ
2: ଆଉ ଖାଇ ସାରିଲୁଣି କିଛି ବନ୍ଧୁ ବାନ୍ଧବଙ୍କ ପାଖକୁ ନେଇକିରି ଏଇ ଜଗତସିଂହପୁର ଭିତରେ ଯିବୁ ତାଙ୍କର ଗୋଟେ ଆଶା ସିଏ କହନ୍ତି ଆମେ ତମ ପୋଡ ପିଠାକୁ ଚାହିଁକିରି ବସିଦବୁ ଆର ବର୍ଷ ଆମେ ଯାଇନଥିଲୁ ଟିକେ ଡେରି ହେଇଗଲା ଫୋନ କରି କହିଲେ ପୋଡ ପିଠା ଆଣିବନି କି ଆମେ ଚାହିଁକିରି ବସୁ ପୁଣି ମ୍ୟାଡାମ ଶେଷ ଦିନ ପୋଡ ପିଠା କଲୁ ନେଇକିରି ଗଲୁ ସେ ଖାଇଲେ
1: ବଢିଆ ଆପଣ ଗୋଟେ ସୁନ୍ଦର ପରମ୍ପରା ବଜାୟ ରଖିଛନ୍ତି ପୋଡପିଠା କରି ଅନ୍ୟାନ୍ୟ ବନ୍ଧୁ ବାନ୍ଧବଙ୍କ ଘରକୁ ନେଇକି ଯାଉଛନ୍ତି ରଜ ପର୍ବରେ ଆଜି ଆମ ସହିତ କନେକ୍ଟ ହେଲେ ଏତେ ସୁନ୍ଦର ସୁନ୍ଦର କଥା କହିଲେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ
2: ଧନ୍ୟବାଦ ମ୍ୟାଡାମ ଆପଣ ରଜ କରୁଛନ୍ତି
1: ରଜ ଏଇଠି କରୁଛି ଆଉ କଣ

0: ପାଳନ କରାଯାଉଛି। ଛୁଆମାନେ ଆନନ୍ଦରେ ରଜ ମନଉଛନ୍ତି, କଣ ସବୁ କରୁଛନ୍ତି?
1: ହଁ, ଘରେ ଝିଅ ଦିଟା ଦୋଳିରେ ବସିଛନ୍ତି ତ ସେ ତାଙ୍କର ଚାଲିଛନ୍ତି।
0: ଆଚ୍ଛା, ବହୁତ ଭଲ ଲାଗିଲା। ତେବେ ଦୋଳି ସହିତ ଆଉ କଣ କଣ ଚାଲିଛି ରଜରେ?
1: ପିଠା ହେଇଛି, ଏମିତି ଆଉ ସବୁ।
0: ଆଚ୍ଛା, ତେବେ ଗାଁରେ ନା ସହରରେ କୋଉଠି ଆପଣଙ୍କୁ ରଜ ଭଲ ଲାଗେ?
1: ଦେଖନ୍ତୁ, ଗାଁରେ ବହୁତ ଭଲ, ଆଉ ସହରରେ ଗୋଟେ କଣ କି ନିଜେ ଗୋଟେ ଅଚିହ୍ନା ଭଳିଆ ଲାଗିବ। ଆମେ ଯିବୁ ଯେମିତି ଗୋଟେ ଜାଗାକୁ, ପାନ୍ଥ ନିବାସ ହେଲା କି ପାତ୍ରପଡା ହେଲା କି ଆମର ଜାଗମରା ହେଲା, ସେଠି ସବୁ ବଡ ବଡ ଦୋଳି ଲାଗିଛି। ସେଠି ଯିବ, ତମର ଟିକେ ନିଜକୁ ଗୋଟେ ମାନେ ଅନକମ୍ଫର୍ଟେବୁଲ ଲାଗିଲେ ବି ସେଠି ସେ ଗୋଟେ ଖର୍ଚ୍ଚ ଭାଇ ଟିକେ ମତିଏ ଦବ। ଗାଁରେ ଗୋଟେ କଣ କିଛି କହିବାର ନାହିଁ, ଆରେ କରାବୁଙ୍କ ଘରକୁ ଚାଲ ସିଧା, ବାଡିରେ ଯୋଡେ ଦୋଳି ଲାଗିଛି, ଦିନ ଯାକ ପଡିଛି, ଯେତେବେଳେ ଯାହା ଯିଏ ଯେତେବେଳେ ଚାହିଁଲା ଦୋଳି ଖେଳିଲା, କିଛି ପାଟି ଫିଟିବାର ନାହିଁ। ଏଥିରେ କଣ ନିଜକୁ ଟିକେ ଅନକମ୍ଫର୍ଟେବୁଲ, ନହେଲେ ଆଉ କିଛି ନାହିଁ, ଯଦି ଆଉ ସବୁ ପୁରା ଏକ
0: ଠିକ କଥା।
1: ଏଠି ଟିକେ ହଁ ଟିକେ ଏଠି ଟିକେ ଡିଜାଇନ, ସେଠି ସୁନ୍ଦର ମାନେ ସେଠି ଟିକେ ଡିଜାଇନ ଟିକେ ନଥାଏ, ଯେମିତି ଫୁଲ ଫୁଲ ଲାଗିଥାଏ ବା ଇଏ ଲାଗିଥାଏ, ଗୋଟେ ସୁନ୍ଦର ସଜାସଜି ଗୋଟେ ହେଇଥିବ, ରଜ ମହୋତ୍ସବ ଲେଖା ହେଇଥିବ, ପାନର ଗୋଟେ ଇଏ ଲେଖା ହେଇଥିବ, ଗୋଟେ ଏଇ ପ୍ରକାର ସବୁ ସହରରେ। କିନ୍ତୁ ଗାଁରେ ସେଇଟା ନାହିଁ, କିନ୍ତୁ ଗାଁରେ ନିଜର ଅରିଜିନାଲ ମାନେ ଗଛ ଭିତରେ, ଗଛ ଗୋଟେ ବିରାଟ ବଡ ଗଛରେ ଲାଗିଥିବ ଦୋଳି, ଦୁଇ ତିନିଟା ଚାରିଟା, ଯିଏ ଗଲା ସେଠି
0: ଯିଏ ଗଲା। ଆଉ ଗୋଟେ କଥା ବି ଆପଣ ମାର୍କ କରିଥିବେ, ଗାଁରେ ବହୁତ ଲୋକ ଏକାଠି ହେଇଥିବେ, ମାନେ ଲାଇନ ଲାଗିଥିବ, କିଏ କାହା ପରେ ଦୋଳି ଖେଳିବ, ପୁରା ସେ ଦୋଳିରେ ଯୋଉ ବସିବାର ଗୋଟେ ନିଆର ମଜା ଥାଏ, ତାକୁ କେହି ମିସ୍ କରିବା ପାଇଁ ଚାହାନ୍ତିନି। ଓକେ, ଗାଁର କଥା ଆପଣ ମନେ ପକେଇଦେଲେ, ଆପଣ ସହିତ କନେକ୍ଟ ଥିଲେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ନମସ୍କାର,
0: ନମସ୍କାର।

0: ସମୟ ତ ସରି ସରି ଆସୁଛି, ଆଉ ଧୀରେ ଧୀରେ ଆପଣମାନଙ୍କ କଲ୍ର ସଂଖ୍ୟା ମଧ୍ୟ ବଢି ବଢି ଚାଲିଛି। ଏବେ ଦେଖିବା ଆଉ ଜଣେ କଲର୍ଙ୍କୁ। ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।
1: ଜୟ ଜଗନ୍ନାଥ, ନମସ୍କାର। ହାପି ରଜ।
0: ହାପି ରଜ, କିଏ କହୁଥିଲେ?
1: ମୁଁ କହୁଥିଲି ରାଜେଶ ନାୟକ ଫ୍ରମ୍ ଚତ୍ରିକା ବଜାର, ଜଗତସିଂହପୁର।
0: ଆପଣଙ୍କୁ ସ୍ୱାଗତ ଜଣୁଛି। କଣ କହିବେ, ଆପଣ ତ ଅଛନ୍ତି ଜଗତସିଂହପୁରରେ।
1: ମୋର ଚାରିଥର ଫୋନ କଟିଲା ପରେ ଏଇଟା ପାଞ୍ଚ ନମ୍ବର ଆପଣ ଉଠେଇଛନ୍ତି ଆଉ।
0: ତେବେ ଆପଣ ଗାଁରେ ଅଛନ୍ତି ନା ଗାଁଠୁ ଟିକେ ଦୂରରେ ଅଛନ୍ତି? ରଜ ପର୍ବ କେମିତି ମନାଉଛନ୍ତି?
1: ଆପଣ ଯୋଉ ରଖିଛନ୍ତି ଗାଁ ନା ସହର, ମୁଁ ତ କହିବି କୋଉଠି ବି ରଜ ଭଲ ଲାଗୁନି, କାରଣ ରଜ ନା ଶୁଣିଲା ବେଳକୁ ବର୍ତ୍ତମାନ ଜ୍ୱର ଚାଲି ଯାଉଛି। ବର୍ତ୍ତମାନ ଘରେ ହିଁ ରଜ ପର୍ବ ଚାଲିଛି, ନା ଗାଁରେ ନା ସହରରେ। ବର୍ତ୍ତମାନ ଆପଣ ଦେଖନ୍ତୁ ଗାଁ ଆଜି ସହର ସହର ବାସୁଛି। ଆପଣ ଦେଖ ସବୁଆଡେ ଢଳେଇ, କଂକ୍ରିଟ ବିଲ୍ଡିଂ, ଆଗରୁ ଚାଳ ଛପର ଘର ଥିଲା, ସିଏ ଗୋଟାଏ ବି ଦେଖାଯାଉନି। ତା ସହିତ ଆମ୍ବ ଗଛ, ଚାକୁଣ୍ଡା ଗଛ, ଓସ୍ତ ଗଛ, ବଡ ବଡ ଗଛ, ବର ଗଛ ସବୁ ଥିଲା, ତା ଦେହରେ ଦୋଳି ଲାଗୁଥିଲା, ସିଏ ବି ଗୋଟାଏ ଦେଖାଯାଉନି। ସେ ଚଢେଇ ମାନଙ୍କର କିଚିରି ମିଚିରି ନାହିଁ, ପଶୁ ପକ୍ଷୀ ନାହିଁ, ପିଲା ଛୁଆ ବି ଗାଁରେ ବି କିଏ କୁଆଡେ ଚାଲିଗଲେଣି, ବାହା ହେଇକିରି ବାହାରେ ବି ବହୁତ ସବୁ ରହିଛନ୍ତି। ତେଣୁ ବର୍ତ୍ତମାନ ଘରେ ଆପଣଙ୍କର ତ ବାଉଁଶ ଦୋଳି ନାହିଁ, ଯୋଉ ବଜାରରେ ବିକ୍ରି ହେଉନି, ବିହାରୀ ମାନେ ବିକ୍ରି କରୁଛନ୍ତି ପ୍ଲାଷ୍ଟିକ ଦୋଳି, ସେ ତ ଆଜ୍ଞା ବାରଣ୍ଡାରେ ଲାଗିଛି, ଛୁଆ ଝୁଲୁଛନ୍ତି ଆଉ।
0: ତେଣୁ ଧୀରେ ଧୀରେ କେତେ ପରିବର୍ତ୍ତନ ହଉଛି, ଆମର ଯୋଉ ପରମ୍ପରା, ଆମର ଯୋଉ ସଂସ୍କୃତି ଧୀରେ ଧୀରେ ଧୀରେ ଧୀରେ ଗୋଟେ ଅନ୍ୟ ରୂପ ନଉଛି।
1: ଆଜ୍ଞା, ନାଇଁ ମୁଁ ଦେଖିଛି, ଆମେ ବି ରଜ ବହୁତ କରୁଥିଲୁ, ଆମର ଏଠି ବାଗୁଡ଼ି ଖେଳ, କବାଡି ଖେଳ ହୁଏ, ଖାସି ରହିବ, ମାନେ ରହିବ ପୁରା ସବୁ ଦଳ ମ୍ୟାଚ୍ ଚାଲିବ, ଲାଷ୍ଟକୁ ଯିଏ ଜିତିବ ସେ ଖାସିଟା ସିଏ ନବ, ସିଙ୍ଗୁରା ବାଜୁଥିବ, ଛୁଆ ଗଦା ହେଇଥିବେ, ବୁଢା ଆବାଳ ବୃଦ୍ଧ ବନିତା ସମସ୍ତେ ଗଦା ହେଇଥିବେ, ଗୋଟେ ଗଣପର୍ବ ଓଡିଶାର ଗୋଟେ ବଡ ଗଣପର୍ବ, ସମସ୍ତେ ନୂଆ ଡ୍ରେସ୍ ପିନ୍ଧିଥିବେ, ବୁଢା ଠାରୁ ଆରମ୍ଭ କରି ପିଲା ପର୍ଯ୍ୟନ୍ତ, ଆଉ ତା ମଜା କିଛି ନିଆରା ଥିଲା। ତିନି ଦିନ ଚାରି ଦିନ ରଜ ପାନ ଚାଲିବ, ତା ସହିତ ତାସ୍ ଖେଳ, ଲୁଡୁ ଖେଳ, କ୍ୟାରମ୍ ଖେଳ ଏସବୁ ଜମୁଥିବ କ୍ଲବ ଘରେ, ସେ ରଜ କାଇଁ ଦେଖାଯାଉନି, ସିଏ କୁଆଡେ ହଜି ହଜି ଗଲାଣି। ତେଣୁ ଗାଁ ଆଜି ସହର ସହର ବସୁଛି ଆଉ।
0: ଆଚ୍ଛା, ତେବେ ଆପଣ ଯୋଉଠି ରହୁଛନ୍ତି ଆପଣଙ୍କ ସେଇ ପାଖରେ ଏରିଆରେ ମଧ୍ୟ ରଜ ପର୍ବ କିଛି ନାହିଁ?
1: ବର୍ତ୍ତମାନ ପାଇଁ ରହୁଛି, କାରଣ ମୁଁ ଭୁବନେଶ୍ୱରରେ ରହୁଥିଲି, ଚକେଶିଆଣି ରସୁଲଗଡ଼ ସେଠି ରହୁଥିଲି, ବର୍ତ୍ତମାନ ପାଇଁ ଚତିକା ବଜାର, ସେଠୁ ଆମ ଗାଁଟା ହଉଛି ଚାନ୍ଦୁରା ପାଟିଣୀ ଗାଁ। ତେଣୁ ଆପଣ ଜାଣିଥିବେ ଆମର ଗୋଟେ ବଡ ପୋଖରୀ ଅଛି, ବାର ତେର ଏକର ଗୋଟେ ଦିଗି ପୋଖରୀ, ତାରି ହୁରା ଉପରେ ଜଗନ୍ନାଥ ବଳଭଦ୍ର ଦେବୀ ସୁଭଦ୍ରା ଆଉ ଅଛନ୍ତି, ମା ଲକ୍ଷ୍ମୀ ଅଛନ୍ତି, ବିମଳା ଅଛନ୍ତି, ସେ ବଡ ମନ୍ଦିର ଗୋଟେ ଅଛି, ସୁଶିଲା ବା ବହୁଛି, ସେଇଠି ଯାଇ ବସିକି ଆମେ ରଜ କରୁ। ଏବେ ବି ମାଛ ଧରା ହେଇଥିଲା, ଗତକାଲି ଗଜଣ ପିଛା 9 କେଜି ନେଖା ଭାଗ ପଡିଥିଲା, ପୁଣି ଆଜି ବି ଜାଲ ପଡୁଛି, ମୁଁ ତ ଆଇଁଷ ଖାଏନି, ଏସବୁ ବଣ୍ଟା କୁଣ୍ଟା ହୁଏ, ବନ୍ଧୁ ବାନ୍ଧବ ଯୁଆଡେ ଯୁଆଡେ ସବୁ ଯାଏ ଆଉ।
0: ଆଚ୍ଛା ଆଚ୍ଛା, ଏମିତି ଗୋଟେ ମାନେ ପରମ୍ପରା ରହିଛି ସେଠି ଆପଣଙ୍କର?
1: ବହୁତ ବଡ, ଆମର ମାଛ ପ୍ରାୟ 70-80 କୁଇଣ୍ଟାଲ କି ବେଶୀ ଧରା ହୁଏ, ବଡ 12-13 ଏକର ଗୋଟେ ବଡ ପୋଖରୀ ଅଧାରୁ ଆଇଛି, 65 ଘର, ଘର ପିଛା 9 କେଜି ଭାଗ ପଡିଛି, ଆପଣ ଜାଣିଥିବେ କେତେ ମାଛ ଧରା ହେଇଛି ଆଉ।
0: ଆରେ ବାପରେ, ଇଏ ଗୋଟେ ବଡ ଆଶ୍ଚର୍ଯ୍ୟ କଥା ଆପଣ କହିଲେ। ସକାଳୁ ସକାଳୁ ଆମ ସହିତ ଯୋଡି ହେଲେ ରଜ ଅବସରରେ, ପହିଲି ରଜରେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ଆପଣଙ୍କୁ ମା ଶଳା ଘଣ୍ଟ ଉଠେଇଥାନ୍ତୁ, ଏମିତି ସୁନ୍ଦର ସୁନ୍ଦର ପ୍ରୋଗ୍ରାମ କରିଥାନ୍ତୁ, ଆଉ ଆପଣଙ୍କୁ ଆଉ ଥରେ ହାପି ରଜ, ଆପଣଙ୍କ ପରିବାର ଭଲରେ ରୁହନ୍ତୁ, ମା ଶଳା ଭଲରେ ରଖିଥାନ୍ତୁ, ରହିଲି ଭଉଣୀ, ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ।

ମୁଁ ଜମା ଭଣ୍ଡେଇବିନି ଆଉ ଗୋଟେ କଲ୍ ନେବି, କାରଣ ଟାଇମ୍ ଇଜ୍ ନାଓ 9:57 ମିନିଟ୍ସ 35 ସେକେଣ୍ଡସ୍ ଓନ୍ଲି ଆମ ହାତରେ ଆଉ ରହିଲା ଗୋଟେ ମିନିଟ୍ କେତେ ସେକେଣ୍ଡସ୍, 2 ମିନିଟ୍ କେତେ

0: seconds ଗୋଟେ କଲ୍ ନେଇପାରିବି ଆରାମରେ ଦେଖିବା ଲାଷ୍ଟ କଲର୍ କିଏ ହ୍ୟାଲୋ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ କିଏ କହୁଛନ୍ତି
1: ବନସେ ଡାକିଲା ଗଜ ଆସିଛି ପରିଲି ରଜ ଆମ୍ବପୁରୀ ପଣସରେ ଆମ୍ବପୁରୀ ପଣସ ଲିଚୁରେ ପରିଯାଏ ଉଧାର ପୋଡ଼ ଚୁଟା ପାନ ପାତେ ମନ ମତଣିଆ ରଜ ଦୋଳି ଗୀତ ଲାଗେ କେତେ ମଧୁର କିଛି ଖେଳ ସାଥେ କବାଡି ଖେଳ ଲଡୁ ସାଥେ ତାହାକୁ ଖେଳ ଜମି ଖଣ୍ଡି ଅଫର କୋଇଲିର ପୁଅଟା ନାକୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଗାଁ ପରିବେଶ
0: ବାବା ଏତେ ସବୁ ଜିନିଷ ଚନ୍ଦ୍ରକାନ୍ତ ପୃଷ୍ଟି ଏକାଥରେ ଆମକୁ କହିଦେଲେ ରଜ ପର୍ବ ସରିଗଲା ଆପଣଙ୍କ ପାଖରେ ବଢିଆ ବଢିଆ ଆପଣ ତ ସବୁ କହିଦେଲେ ମୋର କିଛି କହିବାକୁ ମଧ୍ୟ ନାହିଁ ରଜ ପାନ ରଜ ପୋଡ଼ ପିଠା ରଜ ଖାଇବା ସବୁ ଆପଣ କହିଦେଲେ ସକାଳୁ କଣ ଚାଲିଛି ରଜରେ
1: ଅଭିନେତ୍ରୀ ସଂଜିତା ପାଢ଼ୀ ଯିଏ ସିରିଏଲ ଅଭିନେତ୍ରୀ ଯାତ୍ରା ଅଭିନେତ୍ରୀ ଏବେ ଯାତ୍ରା ଅଭିନୟ କରୁଛନ୍ତି ସିଏ ମଧ୍ୟ ଗେଷ୍ଟ ହିସାବରେ ଆସିବେ ଆଜି ଆଉ
0: ଆଚ୍ଛା ଆଚ୍ଛା ବଢିଆ ଆଉ ଆପଣଙ୍କର ଗାଁରେ ରଜ ପର୍ବ ଖୁବ ଧୁମଧାମରେ ଚାଲିଛି ବଢିଆ ସେ ଆପଣ ମନାନ୍ତୁ ଆନନ୍ଦରେ ରୁହନ୍ତୁ ଲାଷ୍ଟ କଲର ହିସାବରେ ଆମ ସହିତ ଯୋଡ଼ି ହେଲେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ
1: ଆଜ୍ଞା ପୁଣି ଥରେ ଆପଣଙ୍କୁ ରଜର ଅନେକ ଅନେକ ବିଶେଷ ରହୁଛି ନମସ୍କାର
0: ନମସ୍କାର

ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ ଜଣାଉଛି ରେନ୍ବୋ ଏସ୍ଏମ୍ଏସ୍ ପ୍ରୋଗ୍ରାମକୁ, ଯେଉଁ ପ୍ରୋଗ୍ରାମରେ ଆପଣମାନେ ନିଜ ମନପସନ୍ଦର ଗୀତ ଶୁଣିବା ପାଇଁ ଆମକୁ ରିକ୍ୱେଷ୍ଟ କରିଥାନ୍ତି ଏସ୍ଏମ୍ଏସ୍ ମାଧ୍ୟମରେ। ତେବେ ଆଜି ପାଇଁ ଫାଷ୍ଟ ଏସ୍ଏମ୍ଏସ୍ ଆସିଛି ସାଲେପୁର ମାହାଙ୍କା କଟକରୁ, ଲେଖି ପଢ଼ାଇଛନ୍ତି ସୁଦର୍ଶନ ହେମ୍ରମ। ଶୁଣିବା ପାଇଁ ଚାହିଁଛନ୍ତି, ବହୁତ ସୁନ୍ଦର ଲୋକପ୍ରିୟ ଗୀତ, ଗାଇଛନ୍ତି ସୁରେଶ ୱାଡକର। ଫିଲ୍ମର ନାଁ ହେଉଛି ପାଗଳ କରିଛି ପାଉଁଜି ତୋର। ଶୁଣିଦେଉଛି ଆପଣଙ୍କ ମନପସନ୍ଦର ସୁନ୍ଦର ଗୀତଟିକୁ।

ପରେ ପରେ ମେସେଜ୍ ଟି କରିଛନ୍ତି ସୁନୀଲ କାନ୍ତ ମହାନ୍ତି ସିଲୁ ଏବଂ ଆକୃତି ଦେଓକାଳୀ ଛଙ୍କତରାଜ କଟକରୁ ଶୁଣିବାକୁ ଚାହିଁଛନ୍ତି ନିଗାହ ମୁଭିର ଗୋଟେ ବଢିଆ ଗୀତ ମହମ୍ମଦ ଅଜିଜଙ୍କ କଣ୍ଠରେ ପରେ ପରେ ଆପଣ ଆପଣଙ୍କ ମନପସନ୍ଦ ଗୀତ ଶୁଣିପାରିବେ।

ପରେ ବରଗଡ଼ର ସୁବଳ ଏବଂ ସୁସାନିକା ଭୋଇ ମେସେଜ କରିଛନ୍ତି ଉଲ୍କା ଫିଲ୍ମର ଗୋଟେ ବଢ଼ିଆ ଗୀତଟେ ଶୁଣିଦେଉଛି ଆପଣଙ୍କ ମନପସନ୍ଦର ଗୀତ।

ପରେ ମେସେଜ କରିଛନ୍ତି ସମୀର ସସ୍ମିତା ଖଟୁଆ ଡେରାବେଶ କେନ୍ଦ୍ରାପଡ଼ାରୁ ଚିଦାନନ୍ଦ ପ୍ରଧାନ ହେମନ୍ତ ଚାନ୍ଦ ଟୁକୁନା ପାତ୍ର ମାଣିଆବନ୍ଧ ବଡ଼ମ୍ବାରୁ ରମେଶ ଚନ୍ଦ୍ର ସାହୁ ମମତା ସାହୁ ଔଖମ ଭାପୁର ଢେଙ୍କାନାଳରୁ ଶୁଣି ଦେଉଛି ଆପଣଙ୍କ ମନପସନ୍ଦ।

ପରେ ମେସେଜ କରିଛନ୍ତି ସୁମନ୍ତ କୁମାର ରାଉତ କାହ୍ନା ଆଠଗଡ଼ କଟକରୁ, ରାଜେନ୍ଦ୍ର ନନା ନୂଆଗାଁରୁ, ସମୀର ସଙ୍ଗୀତା ପଣ୍ଡା ତେଲେଙ୍ଗାପିଣ୍ଠ କଟକରୁ ଶୁଣିବା ପାଇଁ ଚାହିଁଛନ୍ତି ଫୁଲ ଚନ୍ଦନ କଥା ଚିତ୍ରର ଗୋଟେ ସୁନ୍ଦର ଗୀତ ଶୁଣାଇ ଦେଉଛି ଆପଣଙ୍କ ମନପସନ୍ଦର ଗୀତ।

ପରବର୍ତ୍ତୀ ମେସେଜଟି କରିଛନ୍ତି ହୀରାମଣି ବର୍ମା, ପାରସ୍ମଣି ବର୍ମା, ପୁଷ୍ପେନ୍ଦ୍ର ବର୍ମା, ନୋଖେଲାଲ ବର୍ମା ଛତିଶଗଡ଼ରୁ, ବିଜୟ ଦାସ, ସସ୍ମିତା ଦାସ, ମାମୁନି ପୂଜା, ବହୁଗ୍ରାମ କଟକରୁ ଏବଂ କଳ୍ପନା ମହାନ୍ତି, ସୋମପ୍ରକାଶ, ଭରତଚନ୍ଦ୍ର ନାୟକ, ସେକ୍ଟର 6 ସିଡିଏ କଟକରୁ ଶୁଣି ଦେଉଛି ଆପଣମାନଙ୍କ ମନପସନ୍ଦର ଗୀତ।

ରେନ୍ବୋ ଏସ୍ଏମ୍ଏସ୍ ରେ ପରବର୍ତ୍ତୀ ମେସେଜ୍ଟି କରିଛନ୍ତି ସନ୍ତୋଷ ବେହେରା, ନିର୍ମଳ ବେହେରା, ଆଦ୍ୟା ସା, ଏମାନେ ଆଠଗଡ଼ରୁ, ହାଲୁ ଭାଇ ଆଠଗଡ଼ରୁ, ଏବଂ ଉର୍ମିଳା ବେହେରା, ପ୍ରଶାନ୍ତ କୁମାର ବେହେରା, ସୁଧ ଷଡ଼ଙ୍ଗୀ କଟକରୁ, ସୁଚିତ୍ରା ସେନାପତି ଶହୀଦନଗର ଭୁବନେଶ୍ୱରରୁ, ଏବଂ ପ୍ରଭାତ ବଳିଆର ସିଂ, ଚନ୍ଦନ ଟୁନି ବାଙ୍କି କଟକରୁ।

ପରବର୍ତ୍ତୀ ମେସେଜ୍ କରିଛନ୍ତି ବାବନ ପାଲ, ମମତା ପାଲ, କିଶୋର ନଗର କଟକରୁ, ଏବଂ ଆଭାସ ସେନ, ରୋହିତ ସେନ, ଦୀପକ କୁମାର, ରାଜକୁମାର, ଭରଦ୍ୱାଜ, ବିମଲ ଶ୍ରୀବାସ୍ତବ, ମନୀଷ ଶର୍ମା, ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ।

ଦେଖିଛନ୍ତି ଆଜି ମୋର ଜନ୍ମଦିନ, ଆଭାସ ସେନ ଲେଖିଛନ୍ତି ଆଜି ମୋର ଜନ୍ମଦିନ, ଆପଣଙ୍କୁ ବହୁତ ବହୁତ ଶୁଭେଚ୍ଛା ଶୁଭକାମନା ଜନ୍ମଦିନ ଅବସରରେ ପହଞ୍ଚି ଦେଉଛି ଆପଣଙ୍କ ମନପସନ୍ଦର ଗୀତ।

ପରବର୍ତ୍ତୀ ମେସେଜ୍ କରିଛନ୍ତି ଜଗଧାତ୍ରୀ କଟକରୁ, ପ୍ରମୋଦ କୁମାର ସାହୁ ଡିହସାଇ ଜଗତସିଂହପୁରରୁ, ଶୁଭାଶିଷ ଭଦ୍ରକରୁ ଏବଂ ଭାଗ୍ୟବତୀ ତ୍ରିଶୁଳିଆ କଟକରୁ। ଶୁଣି ଦେଉଛି ଆପଣଙ୍କ ମନପସନ୍ଦର ଗୀତ।

ପରବର୍ତ୍ତୀ ମେସେଜ କରିଛନ୍ତି ବୀଣା ପାଣି ସସ୍ମିତା ପ୍ରିୟ ପ୍ରକାଶ କୀର୍ତ୍ତି ଖୁସି ମାନସୀ ପ୍ରଣତି ସୀମା ରିମା ମାମା କାଜଲ କାଦମ୍ବିନୀ ଖୁଣ୍ଟିଆ କେନ୍ଦ୍ରାପଡ଼ାରୁ ପ୍ରେମାନନ୍ଦ ମହାପାତ୍ର ବାଙ୍କୀ କଟକରୁ ଡମ୍ବରୁଧର ରଥ ଶର୍ମା ସେକ୍ଟର 13 ସିଡିଏ କଟକରୁ ଶୁଣି ଦେଉଛି ଆପଣଙ୍କ ମନପସନ୍ଦର ଗୀତ।

ପରେ ପରେ ମେସେଜଟି କରିଛନ୍ତି ଜିତେନ୍ଦ୍ର ନିଆଳି ମାଧବ କଟକରୁ, ଶୁଣିବା ପାଇଁ ଚାହିଁଛନ୍ତି ମିସ୍ 420 ଫିଲ୍ମର ଗୋଟେ ଗୀତ, ଶୁଣି ଦେଉଛି ଆପଣଙ୍କ ମନପସନ୍ଦର ଗୀତ।

ଶେଷରେ ପୂଜା କଟକରୁ ମେସେଜଟି କରିଛନ୍ତି, ଗୀତା ଦାସଙ୍କ ଆୱାଜରେ ଗୋଟେ ସୁନ୍ଦର ଗୀତ ଶୁଣିବା ପାଇଁ ଚାହିଁଛନ୍ତି, ଶୁଣେଇ ଦେଉଛି ଆପଣଙ୍କୁ ଆପଣଙ୍କ ପସନ୍ଦର ଗୀତ।

କେବେ ସଙ୍ଗୀତ ତ କେବେ ସ୍ୱର, କେବେ କଥା ତ କେବେ ନଥା। ଅନେକ କଥା, ଅନେକ ଗୀତ ଆଉ ଢେର ସାରା ଗପର ପ୍ରସାର ଧରି ମୁଁ ଆସିଗଲି ଆପଣଙ୍କର ସାଥୀ ବନ୍ଧୁ ଜୟଦେବ। ତେଣୁ କୁଆଡ଼େ ଯାଆନ୍ତୁନି ବନ୍ଧୁ, ହୃଦୟକୁ ହୃଦୟ ଲଗାଇ ଲାଗି ରୁହନ୍ତୁ ଆମ ସହିତ, ଆଉ ଶୁଣୁଥାନ୍ତୁ କିଛି କଥା କିଛି ଗୀତ। ଟ୍ୟୁନ୍ କରିଥିଲେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ। ବନ୍ଧୁ ରଜ ଆସିଛି ଅନେକ ମଉଜ ନଇ, ସାଥିରେ ଅନେକ ମଉଜ ନେଇ ଆସିଛି ରଜ। ପାନର ସ୍ୱାଦ, ପିଠାର ସ୍ୱାଦ, ଦୋଳିର ମହକ ଆଉ ସଜବାଜର ସେ ମଉଜ ଭିତରେ ରଜ ଆସିଛି ଆମ ପାଖକୁ। ହଁ ବନ୍ଧୁ, ରଜ ଆଜି ହେଉଛି ପହିଲି ରଜ।

ରଜ ରଜ ହଉଛି ପିଠା ମିଠା ଗୀତ ଦୋଳି ଆଉ ପାନର ପର୍ବ। ହଁ ବନ୍ଧୁ, ରଜରେ ଯେମିତି ପୋଡ଼ପିଠାର ମହକ ଥାଏ, ଦୋଳିର ଯେମିତି ଚମକ ଥାଏ, ନାଚ ଗୀତର ଯେମିତି ମହକ ଥାଏ, ଠିକ୍ ସେମିତି ମଧ୍ୟ ପାନର ଥାଏ ସ୍ୱତନ୍ତ୍ରତା। ପାନ ବିନା ରଜ ଯେମିତି ଫିକା ଫିକା ଲାଗେ। ପାନ କିଲେ କିଲେ ଖାଇ ଏ ରଜକୁ ପାଳନ୍ତି ଆମ କୁଆଁରୀ ଝିଅମାନେ। ସତରେ ରଜରେ ପାନ ଖିଆ ଗୋଟେ ପୁରୁଣା ଓଡ଼ିଆ ପରମ୍ପରା। ପ୍ରୀତିର ବନ୍ଧନ ହେଉଛି ପାନ। ଭୋଜନ ଶେଷରେ ତାମ୍ବୁଳ ବ୍ୟବସ୍ଥା ଏକ ପାରମ୍ପରିକ ପ୍ରଥା। ରଜରେ ବନ୍ଧୁ ବାନ୍ଧବଙ୍କ ଘରକୁ ବୁଲିଗଲା ବେଳେ ଯେଉଁ ଦ୍ରବ୍ୟକୁ ପ୍ରଥମେ ଖୋଜା ପଡ଼େ ତାହା ହେଉଛି ପାନ। ଶ୍ରଦ୍ଧାରେ ପରସ୍ପରକୁ ଦିଅନ୍ତି ପାନ। ଏହି ପାନ ଯିଏ ଅନେକ ଗୁଡ଼ିଏ ଉପକାରୀ ଗୁଣରେ ଭରପୁର। ଏହି ପାନ ଆମ ସମ୍ପର୍କର ବନ୍ଧନ। ଏହି ପାନ ଆମ ଭାବର, ଆମ ପ୍ରୀତିର ଗୋଟେ ନିଆରା ପଣ ହେଉଛି ପାନ। ପାନ କିଏ ବା ନଚେନେ ତାହାକୁ। ଭାରତୀୟ ସଂସ୍କୃତିରେ ପାନପତ୍ରକୁ ପୂଜାରେ ବ୍ୟବହାର କରାଯାଏ। କାହିଁ କେଉଁ ଯୁଗରୁ ପାନର ବ୍ୟବହାର ହୋଇଆସୁଛି। ପାନ ଖାଇବାର ସୌଖୀନ ନବାବ ଠାରୁ ଆରମ୍ଭ କରି ସାଧାରଣ ଜନତା ପର୍ଯ୍ୟନ୍ତ ରହିଛି। ପୁରାଣ ଯୁଗରୁ ଆଜି ଯାଏ ପାନ ଭାରତୀୟ ସଂସ୍କୃତିର ବିଭିନ୍ନ ଉପାୟରେ ବ୍ୟବହାର କରାଯାଇଆସୁଛି। ପାନ କେବଳ ଏକ ପତ୍ର ନୁହେଁ, ବରଂ ଏହା ଓଡ଼ିଆ ସଂସ୍କୃତିର ସ୍ନେହ ଶ୍ରଦ୍ଧା ଓ ପରମ୍ପରାର ଏକ ଜୀବନ୍ତ ପ୍ରତୀକ। ଓଡ଼ିଶାରେ ପାନ ସଂସ୍କୃତି ଏକ ସ୍ୱତନ୍ତ୍ର ସାମାଜିକ ଓ ସାଂସ୍କୃତିକ ପରମ୍ପରା। ପ୍ରାଚୀନ କାଳରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଏହା ଓଡ଼ିଆର ଜୀବନଶୈଳୀ, ଆତିଥେୟତା, ପୂଜାପାଠରେ ଏକ ଅବିଚ୍ଛେଦ ଅଙ୍ଗ ହୋଇ ରହିଛି। ଭାରତୀୟ ସଂସ୍କୃତିରେ ପାନର ବ୍ୟବହାର ବହୁ ପୁରାତନ। ଐତିହାସିକ ଆଉ ସାହିତ୍ୟିକ ତଥ୍ୟ ଅନୁଯାୟୀ କଳିଙ୍ଗ ସାମ୍ରାଜ୍ୟ ସମୟରୁ ଓଡ଼ିଶାର ପାନ ଚାଷ ହୋଇଆସୁଛି। ପୂର୍ବକାଳରେ

ରାଜା ମହାରାଜା ସମ୍ଭ୍ରାନ୍ତ ପରିବାର ଲୋକେ ଭୋଜନ ପରେ ପାନ ଖାଇବାକୁ ବେଶ ଆନନ୍ଦ ବା ପସନ୍ଦ କରୁଥିଲେ। ସେ ସମୟର ଖୁସି ମନୋରଞ୍ଜନର ମାଧ୍ୟମ ଭାବରେ ପାନ ବ୍ୟବହାର କରାଯାଉଥିଲା ଆଉ ଆଜି ମଧ୍ୟ ସେଇ ପାନ ଆମ ରଜରେ ଗୋଟେ ନୂଆ ଆକର୍ଷଣ ନୂଆ ସ୍ପନ୍ଦନ। ସେଇଥିପାଇଁ ତ ରଜ ଆସିଲେ ଛକ ଛକରେ ଖୋଲିଯାଏ ପାନ ଦୋକାନ। ପାନ ଦୋକାନରେ ଜମେ ନୂଆ ଆସର ରଜର ପାନ, ସେଇ ରଜର ଖିଲି ପାନ।

କେତେ ହୃଦୟକୁ ଛନ୍ଦି ଦିଏ। ହଁ, ପାନ ହେଉଛି ଓଡ଼ିଆ ସଂସ୍କୃତି ଏବଂ ପରମ୍ପରାର ଏକ ଅବିଚ୍ଛେଦ ଅଙ୍ଗ। ଏହା କେବଳ ଏକ ମୁଖଭାଷ ନୁହେଁ, ବରଂ ଓଡ଼ିଆ ଘରର ଭାବ, ପ୍ରୀତି ଆଉ ସମ୍ପର୍କର ଏକ ମାଧ୍ୟମ। କଥାରେ ଅଛି, ପାନ ଖାଇବା ମାତ୍ରେ ମନ ପ୍ରଫୁଲ୍ଲିତ ହୋଇଯାଏ। ଓଡ଼ିଶାର ଯୁବବର୍ଗଙ୍କ ପାଇଁ ପାନ ଆଉ ତୀର ଏକ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥାଏ। ଓଡ଼ିଶାର ସାହିତ୍ୟ ମନୋରଞ୍ଜନ କ୍ଷେତ୍ରରେ ପାନ ତାର ସ୍ଥିତି ଜାହିର କରିଥିବାର ଦେଖାଯାଏ। ପାନକୁ ନେଇ ଅନେକ କବି ପ୍ରେମ କବିତାମାନ ଲେଖି ଯାଇଛନ୍ତି। ଏହି ପାନକୁ ନେଇ ଓଡ଼ିଶାର ପ୍ରସିଦ୍ଧ କଣ୍ଠଶିଳ୍ପୀ ଆଉ ସଙ୍ଗୀତ ନିର୍ଦ୍ଦେଶକ ଚିରସବୁଜ ଅକ୍ଷୟ ମହାନ୍ତିଙ୍କ ଗୀତ ଆଲୋ ହୁଣ୍ଡି ପଇସାରେ ପାନ କେତେ ଖଣ୍ଡି ଅନେକ ଜନାଦୃତ ହୋଇଛି। ଓଡ଼ିଆ ସିନେମା ଓ ଆଲବମ୍ରେ ମଧ୍ୟ ପାନକୁ ନେଇ ଅନେକ ଚର୍ଚ୍ଚିତ ଗୀତ ରହିଛି। ଏଇ ଯେମିତି ପତର ପତର ପାନ ପତର ପାନ ପତରରେ ମାରିଲେ ତୀର, ସେମିତି ଏ ପାନ ବାଲା ବାବୁ ପାନ ଖଣ୍ଡକ କେତେ ନବୁ, ଲେ ଲେଇକା ଲଚକମଣି ଲବଙ୍ଗ ଦିଆ ପାନ, ପୁଣି ପାନ ଗୁଆ ଖଇର ଗୁଆ କାତି ଭଲ ବ୍ୟବସାୟ ରାଜନୀତି, ଏମିତି ଅନେକ ଲୋକପ୍ରିୟ ଗୀତ ଶ୍ରୋତାମାନଙ୍କୁ ଆକୃଷ୍ଟ କରିଆସିଛି ଯୁଗେ ଯୁଗେ।

ସତରେ ବନ୍ଧୁ, ଏଇ ରଜପାନ ମନ କିଣେ। ପାନପତର ଖାଲି ମନ କିଣେନି, ସେ ପାନର ଖେଲି ଖେଲି ହସ ଭିତରେ ମନ ବି କିଣି ହେଇଯାଏ। ଖେଲି ପାନ କେତେ ସୁନ୍ଦର, କେତେ ମନକୁ

ହଁ ବନ୍ଧୁ, ସେ ପାନର କଥା କହୁଛି ମୁଁ। ପାନକୁ ଛାଡି କଣ ରଜକୁ ପାଳି ହୁଏ କି ବନ୍ଧୁ? ଆଜି ପରା ପହିଲି ରଜ, ପାନରେ ଓଠ ନାଲି କରିବା, ପାନକୁ ନେଇ କେତେ କଥା, କେତେ ଖିଲିଖିଲି କଥା ଶୁଣିବା, ଏ ତ ହଉଛି ଆଜି ପହିଲି ରଜର କଥା। ହଁ ବନ୍ଧୁ, ପାନ ଓଡ଼ିଶାରେ ପାନ କେବଳ ଗୋଟେ ଖାଦ୍ୟ ନୁହେଁ, ଏହା ପୂଜାବିଧିର ଏକ ମୁଖ୍ୟ ଉପାଦାନ। ଶ୍ରୀମନ୍ଦିରରେ ତାମ୍ବୁଳ ସେବା ରହିଛି। ପ୍ରଭୁ ଜଗନ୍ନାଥଙ୍କ ଦୈନନ୍ଦିନ ନୀତିକାନ୍ତିରେ ବିଡ଼ିଆ ପାନ ବା ଆମୋଦ ପାନ ଅର୍ପଣ କରାଯାଏ। ଠାକୁରଙ୍କୁ ଭୋଗ ଲାଗି ହେବା ପରେ ଏବଂ ରାତ୍ର ପହୁଡ଼ ସମୟରେ ପାନ ଲାଗି କରାଯିବାର ପରମ୍ପରା ରହିଛି। ବଡ଼ ଠାକୁରଙ୍କ ବଡ଼ ସିଙ୍ଗାର, ପହୁଡ଼, ଚାପ, ଚନ୍ଦନ ଆଦିରେ ତାମ୍ବୁଳ ଅର୍ପଣ ବିଧି ଶ୍ରୀମନ୍ଦିର ସେବାର ଗୋଟିଏ ମୁଖ୍ୟ ଅଙ୍ଗ। ଶ୍ରୀଜଗନ୍ନାଥଙ୍କ ପ୍ରସାଦକୁ ମହାପ୍ରସାଦ କରିବା ପାଇଁ ଗୋଟିଏ ସୁବର୍ଣ୍ଣ ଥାଳିରେ ପୂଜକ, ପ୍ରସାଦ, ଲାଗିମାଳ, ସମର୍ପିତ ତାମ୍ବୁଳ ନେଇ କ୍ଷେତ୍ରେଶ୍ୱରୀ ମା ବିମଳାଙ୍କୁ ଅର୍ପଣ କରିଥାନ୍ତି। ଶ୍ରୀଜଗନ୍ନାଥଙ୍କ ପାନ ପ୍ରସ୍ତୁତିର ଶୈଳୀ ମଧ୍ୟ ନିଆରା। ସଦ୍ୟ ତୋଳାଯାଇଥିବା ଗୋଟା ପାନରେ ସୁବାସିତ ଚନ୍ଦନର ଲେପ ଦିଆଯାଇଥାଏ। ତା ଉପରେ ଚାରି ଚଉଠ କରି ଭାଙ୍ଗି ଗୋଟିଏ ନିଖୁଣ ଲବଙ୍ଗ ଫୋଡ଼ି ବିଡ଼ିଆ ପ୍ରସ୍ତୁତ କରାଯାଏ। ଭିନ୍ନ ଭିନ୍ନ ସେବା ପାଇଁ ବିଡ଼ିଆ ପ୍ରସ୍ତୁତ କରିବାର କଳା ଶ୍ରୀମନ୍ଦିରର ହଡ଼ପ ସେବକମାନେ ବଂଶାନୁକ୍ରମେ ଶିକ୍ଷାଲାଭ କରିଥାନ୍ତି। ପୂର୍ବେ ଗଜମୁକ୍ତା ସଂଗ୍ରହ କରାଯାଇ ତାହାର ଚୂର୍ଣ୍ଣ ଶ୍ରୀଜୀଉମାନଙ୍କ ପାନରେ ବ୍ୟବହାର ହେଉଥିବା ମଧ୍ୟ ଶୁଣାଯାଏ।

ହବନ୍ତ ପାନ ବିଭିନ୍ନ ଦେବାଦେବୀଙ୍କ ପୂଜା ବ୍ରତ ବିବାହ ବ୍ରତ ପୟନ ଆଉ ଅନ୍ୟାନ୍ୟ ଶୁଭ କାର୍ଯ୍ୟରେ ପାନ ଗୁଆକୁ ମୁଖ୍ୟତଃ ନିମନ୍ତ୍ରଣ ପତ୍ର ସ୍ୱରୂପ ବ୍ୟବହାର କରାଯାଏ। ସତ୍ୟନାରାୟଣ ପୂଜାରେ ଆସ୍ଥାନ ଉପରେ ପାନ ଗୁଆ କଦଳୀ ଆଉ ଲଡୁ ରଖିବାର ପରମ୍ପରା ରହିଛି। ଇଷ୍ଟ ପୂଜନ ହେଉ ବା ପିତୃପିଣ୍ଡ ଦାନ ପ୍ରୀତି ଭୋଜନ ଯଜ୍ଞାଦି କର୍ମ ସାଧନ ଆଦି ମାଙ୍ଗଳିକ କାର୍ଯ୍ୟରେ ପାନର ଉପସ୍ଥିତି ଅପରିହାର୍ଯ୍ୟ।

ହଁ ବନ୍ଧୁ, ଓଡ଼ିଶାର ପାରମ୍ପରିକ ଆତିଥେୟତାରେ ପାନ ଗୋଟିଏ ପ୍ରମୁଖ ସ୍ଥାନ ଅଧିକାର କରିଛି। ଆଗତ ଅତିଥି, ଅଭ୍ୟାଗତ ବନ୍ଧୁବାନ୍ଧବ, ବ୍ରାହ୍ମଣ ବୈଷ୍ଣବ ଘରକୁ ଆସିଲେ ଗୃହସ୍ଥ ପାନଟିଏ ବଢ଼େଇ ଦେଇ ଅତିଥି ଚର୍ଚ୍ଚା ଆରମ୍ଭ କରନ୍ତି। ଗାଁ ଗହଳିର ବୟସ୍କ ବ୍ୟକ୍ତିମାନେ ପାନ ଖାଇବା ଓ ପାନ ଖୁଆଇବା ମାଧ୍ୟମରେ ପରସ୍ପର ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିଥାନ୍ତି। ପାନ ଆଉ ପାନ ଦୋକାନର ଚର୍ଚ୍ଚା ବା ଖଟିର ଏକ ପ୍ରମୁଖ ସ୍ଥାନ। ଏଇଠାରେ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ, ରାଜନୀତିରୁ ପ୍ରଶାସନ, କ୍ରୀଡ଼ାରୁ ସିନେମା, ସବୁକିଛି ଆଲୋଚନା ହୋଇଥାଏ ଏହି ପାନ ଦୋକାନରେ।

0: ସାଙ୍ଗ ସତ କହିବି, ଏବେ ତ ଗରମ ଆରମ୍ଭ ହେଇଛି, ଆଉ 7,000 ଟଙ୍କାର ବିଜୁଳି ବିଲ୍ ଆସିବାକୁ ଲାଗିଲାଣି। ସ୍ତ୍ରୀ କେବେଠାରୁ କହିଲାଣି ସୋଲାର ପ୍ୟାନେଲ ଲଗେଇବାକୁ, କହୁଛି ସରକାର ସବସିଡି ବି ଦେଉଛନ୍ତି। ମୁଁ ଯାହାକୁ ବି ପଚାରୁଛି ସମସ୍ତଙ୍କର ବିଜୁଳି ବିଲ୍ ଜିରୋ ଆସୁଛି, ଏଥର ହିଁ ଲଗେଇଦେବା। ଯେବେ ବିଜୁଳି ମୁଫ୍ତରେ ମିଳୁଛି ତ ନେଉନ କଣ ପାଇଁ ଭାଇ, ଆପଣ ବି ଲଗେଇ ଦିଅନ୍ତୁ ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା। ଯୋଡ଼ି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।
1: ଶୁଣୁଥିଲି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟ ଦିଲ୍ ସେ ଦିଲ୍ ତକ୍। ଆଚାରେ ଜୟଦେବ ସାଥିରେ ଆମେ ଚର୍ଚ୍ଚା କରୁଛେ କିଛି କଥା କିଛି ଗୀତ, ଯେଉଁଥିରେ ଅଛି ଆଜି ପାନର କଥା, ପାନ ରଜପାନ କିଣି ନିଏ ଆମ ମନ। ହଁ ବନ୍ଧୁ, ରଜପାନ ତ ମନ କିଣେ, ଯେଉଁ ପାନ ଏତେ ସମ୍ପର୍କ ଏତେ ପରମ୍ପରା ଏତେ ଭାବେ ବ୍ୟବହୃତ ହେଉଛି, ଆମର ଆତିଥ୍ୟରେ ବ୍ୟବହାର ହେଉଛି, ଆମର ପ୍ରୀତି ଭାବ ସମ୍ପର୍କକୁ ସୁଦୃଢ଼ କରିଛି, ସେଇ ପାନକୁ ଛାଡ଼ି କ'ଣ ରଜ ପାଳନ କରାଯାଏ କି? ବନ୍ଧୁ, ଓଡ଼ିଶାରେ ଘରେ ଘରେ ପାଳିତ ରଜକୁ ପୁରା ପାନର ପର୍ବ କହନ୍ତି, କାହିଁକି ନା ଏଠି ପାନ ଦବା, ପାନ ଖାଇବା, ପାନ ଦୋକାନରେ ବସିବା, ଆଉ ଛକ ଛକରେ ନୂଆ ନୂଆ ପାନ ଦୋକାନ ଖୋଲିବା, ଏ ତ ହେଉଛି ରଜର ଗୋଟେ ନିଆରା ଆକର୍ଷଣ। ହଁ ମୋ, ଇଏ ହେଉଛି ସେଇ ସାଧା ପାନ, ମିଠା ପାନର କଥା କୁହାଯାଉଛି, ରଜ ପାନ ମାନେ ମିଠା ପାନ, ଏଥିରେ ନଥାଏ କୌଣସି ସୁବାସିତ ସେଇ ନିଶାଦ୍ରବ୍ୟ, ଏଥିରେ କେବଳ ଥାଏ ମିଠା ମିଠାର ବାସ୍ନା। ହଁ, ସୁବାସିତ କେତକୀ ଖଇର, ବଡ଼ଫଳ ଗୁଆ, ଲବଙ୍ଗ, ଅଳିଚ, ଜାଇଫଳ ଆଦି ରଜପାନ ପାଇଁ ସଂଗ୍ରହ କରିବା, ଆଉ ରଜ ବୁଲି ଆସୁଥିବା ସମସ୍ତ ଅଭ୍ୟାଗତକୁ ପାନ ଅର୍ପଣ କରି ଓଡ଼ିଆ ପରମ ସନ୍ତୋଷ ଲାଭ କରେ। ଧର୍ମର ମାସ କାର୍ତ୍ତିକ ବ୍ରତ ପାଳନର ଅନ୍ତିମ ଦିବସରେ ମାନେ କାର୍ତ୍ତିକ ପୂର୍ଣ୍ଣିମାରେ ବି ଏଇ ଓଡ଼ିଆ ଲୋକ ଡଙ୍ଗା ଭସେଇବା ବେଳେ ସେଠି ବି ପାନଗୁଆ ଥୋଇଦିଏ, ଆଉ ଆଗାମ ବହି ପାନଗୁଆ ଖାଇ ପାନଗୁଆ ତୋର, ମାସକ ଧର୍ମ ମୋର ବୋଲି ଏମିତି ବି କହିଥାଏ। ତେଣୁ ଏ ପାନ କେତେ ସମ୍ପର୍କ, କେତେ ପରମ୍ପରା, କେତେ ଆକର୍ଷଣର କେନ୍ଦ୍ରବିନ୍ଦୁ ସତରେ।

ଆ ଖିଲିପାନ ବଣକୁ ଯିବା, କେନ୍ଦୁ ଖାଇବା, ପାନ ଖାଇବା, ରଜ ବୁଲିବା, ରଜ ଦୋଳି ବି ଖେଳିବା, କାହିଁକି ନା ରଜ ଆସିଛି ତ ପାନ ନ ଖାଇଲେ ରଜର ମନଟା ଫିକା ପଡ଼ିଯିବନି, ଓଠଟା ନାଲି ନ କଲେ ଏ ରଜଟା ଖାଁ ଖାଁ ଲାଗିବ ଯେ। ହଁ ବନ୍ଧୁ, ଏ ପାନ ହେଉଛି ଭାରତୀୟ ସଭ୍ୟତା ସଂସ୍କୃତିର ଯେମିତି ଶୁଭର ପ୍ରତୀକ ଭାବେ ଗଣାଯାଏ, ସେହିପରି ସ୍ୱାସ୍ଥ୍ୟ ଶାସ୍ତ୍ରରେ ମଧ୍ୟ ଉଚ୍ଚ ମର୍ଯ୍ୟାଦା ପାଇଛି ପାନ। ପାନ କେବଳ ଯେ ମୁହଁର ରଙ୍ଗ ଆଉ ବାସକୁ ବଦଳେଇ ଦେଇଥାଏ ତା ନୁହେଁ, ଏହା ମଧ୍ୟ ଶରୀରର ରଙ୍ଗରେ ଆଣିଥାଏ ଚମକ। ଡାକ୍ତରୀ ଗୁଣ ଯୋଗୁଁ ପାଚକ ଶକ୍ତି ବଢ଼ାଇବାରେ ମଧ୍ୟ ପାନର ରହିଛି ଅନେକ ଭୂମିକା। ବିନା ତମାଖୁଯୁକ୍ତ ପାନ ସେବନ ଦ୍ୱାରା ଅନେକ ପ୍ରକାର ରୋଗରୁ ଦୂରେଇ ହୋଇଥାଏ। ପାନରେ କ୍ଲୋରୋଫିଲ୍ ପର୍ଯ୍ୟାପ୍ତ ପରିମାଣ ରହିଛି, ସେଥିପାଇଁ ପାନ ରସକୁ ଅନେକ ଔଷଧ ତିଆରିରେ ବ୍ୟବହାର କରାଯାଏ। ମୁଖର ସମସ୍ୟାଠୁ ଆରମ୍ଭ କରି ଡାଇବେଟିସ୍ ପର୍ଯ୍ୟନ୍ତ ଅନେକ ରୋଗ ପାଇଁ ଲାଭପ୍ରଦ ହେଉଛି ପାନ। ଓଡ଼ିଶାର କବିରାଜମାନେ ପାନର ଅନେକ ଔଷଧୀୟ ଗୁଣ ବିଷୟରେ କହିଛନ୍ତି। ପାନ ରସରେ ବହୁ ପରିମାଣର ଅମ୍ଳ ଅଛି, ଧାତବ ଲବଣ ଅଛି, ଜୀବନିକା ରହିଛି। ଆୟୁର୍ବେଦ ଚିକିତ୍ସାରେ ପାନ ରସର ବ୍ୟବହାର ଅତି ବ୍ୟାପକ। ପାନ ରସ ବାତ, ପିତ ଆଉ କଫର ନାଶକ। ପାନତେଲ ଶ୍ଲେଷ୍ଣା, ଅମାଶୟ, ଅତିସାର, ଯକ୍ଷ୍ମା, ଶନିପାତ, କଣ୍ଠରୋଗ ଆଉ ଫୁସ୍ଫୁସ୍ ରୋଗର ପ୍ରଶମକ। ପାନପତ୍ରକୁ ଚୋବାଇଲେ ମୁଖର ଦୁର୍ଗନ୍ଧ ଦୂର ହୋଇଥାଏ। ସର୍ଦ୍ଦି, ପେଟଟଣା, ବଦହଜମି, ଅତିସାର, ମୂର୍ଚ୍ଛା ଆଦିରେ ପାନ ରସ ବ୍ୟବହାର କରାଯାଏ। ଚକ୍ଷୁରୋଗ, ଅନ୍ଧାରକଣା, ସର୍ପବିଷ, ମୁଣ୍ଡ ଯନ୍ତ୍ରଣା, କାନ ତଳ ଗ୍ରନ୍ଥ ଫୁଲା, କ୍ଷୀର ନିର୍ଗତ, କମ୍ପନ, ଅନିଦ୍ରା ଆଦିରେ ପାନ ବ୍ୟବହାର କରାଯାଇଥାଏ। ତେବେ ପାନ ଖାଇବା ଉପକାରୀ ସତ, କିନ୍ତୁ ଅଧିକ ପାନ ଶରୀର ପାଇଁ କ୍ଷତିକାରକ। ପାନରେ କୌଣସି ସୁଗନ୍ଧିତ ତମାଖୁ ମିଶାଇ ସେବନଠାରୁ ସର୍ବଦା ଦୂରେଇ ରୁହନ୍ତୁ। କଣ କହୁଛନ୍ତି ବନ୍ଧୁ?

0: ସତରେ ପାନ ତ ମନ କିଣେ, ପାନ ତ ହୃଦୟ କିଣେ, ପାନ ଭାବ ପ୍ରୀତିର ସମ୍ପର୍କ ଡରେ। ସେଇଥିପାଇଁ ପାନ ଆଉ ପାନ ଖାଇବା, ପାନ ଖୁଆଇବା, ଏଇ ତ ଆମ ପରମ୍ପରାର କଥା। ସେ ପାନ କୋଉଠୁ ଆସେ, ସେ ପାନ କେମିତି ମିଳେ? ହଁ ବନ୍ଧୁ, ପାନ ହେଉଛି ଗୋଟିଏ ଚାଷ। ପାନ ଅନେକଙ୍କ ଆର୍ଥିକ ସୁରକ୍ଷାର ଗୋଟିଏ ଭିତ୍ତିଭୂମି। ଓଡ଼ିଶାରେ ପାନ ଚାଷ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଏ, ଯାହାକୁ କହନ୍ତି ପାନ ବରଜ। ବିଶେଷ କରି ଉପକୂଳବର୍ତ୍ତୀ ଓଡ଼ିଶା, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ବାଲେଶ୍ୱର ଆଉ ଖୋର୍ଦ୍ଧାରେ ଉନ୍ନତମାନର ପାନ ଚାଷ କରାଯାଏ। ଓଡ଼ିଶାରେ ପାନର ଚାହିଦା ଦେଶ ବିଦେଶରେ ବହୁତ ରହିଛି। ଓଡ଼ିଶାର ପୁରୀ ଜିଲ୍ଲାର ଚନ୍ଦନପୁର, ପିପିଲି, ନିମାପଡ଼ା, କାକଟପୁର, କଟକ ଜିଲ୍ଲାର ପାଗା, ନିଆଳି, ମାଧବ, ଜଗତସିଂହପୁର ଜିଲ୍ଲାର କୁଜଙ୍ଗ, ବାଲେଶ୍ୱର ଜିଲ୍ଲାର ଭୋଗରାଇ, ଜଳେଶ୍ୱର, ଚନ୍ଦନେଶ୍ୱର, ଗଞ୍ଜାମ ଜିଲ୍ଲାର ଗୋଳନ୍ଥରା, ସିକିରି, ବୁରୁପଡ଼ା, ଚିକିଟି ଆଦି ସ୍ଥାନରେ ପାନ ବରଜ ରହିଛି। ଓଡ଼ିଶାର ପାନ ଚାଷୀ ଦେଶର ବିଭିନ୍ନ ରାଜ୍ୟ ସହିତ ବିଦେଶକୁ ପାନ ରପ୍ତାନୀ କରିବାରେ ସଫଳତା ହାସଲ କରିଛି। ବନ୍ଧୁ, ଏହି ପାନ ଯିଏ ଖାଲି ଯେ ମନ କିଣେ ତାହା ନୁହେଁ, ଯେ ହୃଦୟକୁ କିଣେ ତାହା ନୁହେଁ, ସମ୍ପର୍କକୁ ଦୃଢ଼ କରେ ତାହା ନୁହେଁ। ପାନ ଓ ପାନ ଦୋକାନ ସବୁର ସ୍ୱତନ୍ତ୍ରତା ରହିଛି ଆମ ରାଜନୀତିରେ। ପାନ ଦୋକାନରେ ପଲିଠୁ ଦିଲ୍ଲୀ ପର୍ଯ୍ୟନ୍ତ ସବୁ କଥାର ଚର୍ଚ୍ଚା ହୁଏ। ଓଡ଼ିଶାର ସଂସ୍କୃତି, ପରମ୍ପରା, ରାଜନୈତିକ ପତିଆର ସବୁ କ୍ଷେତ୍ର ରହିଛି। ପାନ ନିଜର ସ୍ୱତନ୍ତ୍ରତା ବଜାୟ ରଖିବା ସହ ଭାଇଚାରା ଭଳି ପାନଚାରାର ସମ୍ପର୍କକୁ ସୁଦୃଢ଼ କରେ।
1: ଅରେ ଭଙ୍ଗ କା ରଙ୍ଗ ଜମା ହୋ ଚକା ଚକ ଫିର ଲୋ ପାନ ଚବା ଆହା।

मिली छोरी तो हुआ निहाल, छोरा गंगा किनारे वाला ओ छोरा।

ହଁ ବନ୍ଧୁ, ପାନ ଭିତରେ ବନାରସ ପାନର ଗୋଟିଏ ନିଆରା ଆକର୍ଷଣ ରହିଛି ଆମ ଦେଶରେ। ବନ୍ଧୁ, ଏହି ପାନର ଇତିହାସ ଯଦି ଦେଖିବା, ପାନର ଜନ୍ମ ଦକ୍ଷିଣ ପୂର୍ବ ଏସିଆରେ ଖ୍ରୀଷ୍ଟପୂର୍ବ 340 ମସିହାରେ ହୋଇଥିଲା ବୋଲି କୁହାଯାଏ। ଗ୍ରୀକ୍ ଐତିହାସିକ ହେରେଡେଟସ୍ ପ୍ରଥମେ ପାନ ସମ୍ବନ୍ଧରେ ବର୍ଣ୍ଣନା କରିଥିଲେ। ତାଙ୍କ ହିସାବରେ ପାନର ଜନ୍ମ ହେଉଛି ମାଳୟରେ। କିନ୍ତୁ ମହାଭାରତ ଯୁଗ, ଯାହାକି ଆମର ଖ୍ରୀଷ୍ଟପୂର୍ବ 800-350 ଅବ୍ଦ ମଧ୍ୟରେ, ସେଥିରେ ବର୍ଣ୍ଣନା ରହିଛି ପାନ ମୁଖବାସ ରୂପେ ବ୍ୟବହାର ହେଉଥିଲା। ଏହାଛଡ଼ା ଗଞ୍ଜାମର ହିଞ୍ଜିଲିକାଟୁ ପାନର ଉତ୍ପତ୍ତି ସ୍ଥଳ ବୋଲି ଆମ ଉଦ୍ଭିଦବିତମାନେ ମତ ପୋଷଣ କରିଥାନ୍ତି। ଇତିହାସ କହେ, ଆଗକାଳରେ ନାରୀମାନେ ନିଜ ଓଠକୁ ରଙ୍ଗ କରିବା ପାଇଁ ପାନ ଖାଉଥିଲେ। ସେମାନେ ପ୍ରାକୃତିକ ରଙ୍ଗ ହିସାବରେ ଏହାକୁ ବ୍ୟବହାର କରୁଥିଲେ। ଭାରତ, ଚୀନ, ନେପାଳ, ଭୁଟାନ, ବର୍ମା, ଥାଇଲାଣ୍ଡ, ମାଲେସିଆରେ ପାନକୁ ଆଭିଜାତ୍ୟର ଚିହ୍ନ ହିସାବରେ ବ୍ୟବହାର କରାଯାଉଥିଲା। ସବୁ କାଳରେ ସବୁ ଦେଶରେ ଲୋକେ ସୌଖୀନ ମୁଖବାସ, ଧର୍ମକର୍ମ, ପୂଜା ପଦ୍ଧତି, ଶାରୀରିକ କ୍ରିୟା, ଏକଲହ୍ୟତା ଆଦିରେ ପାନକୁ ବ୍ୟବହାର କରିଥାନ୍ତି। ଗୁଆ ପାନ ଶ୍ରଦ୍ଧା, ସମ୍ମାନ ଆଉ ମଙ୍ଗଳ ସୂଚକ। ଚୂନପାନ ଗୋଦୁଗ୍ଧ ସମାନ ବୋଲି କୁହାଯାଏ। ବିଡ଼ିଆ ପାନ ବା ଖିଲିପାନ ମୁଖ ମହକ, କଣ୍ଠ ସରଳ, ଖାଦ୍ୟ ପାଚକ, ଅମ୍ଳନାଶକ। ପତ୍ରରେ ଥିବା ହରିତ କଣା ଜୀବନିକା ଖ ଆଉ ଗରେ ଭରପୁର ଥାଏ। ଦାନ୍ତ ମାଡ଼ିକୁ ମଜବୁତ କରିବା ସହ ମସ୍ତିଷ୍କ ଯକୃତ ହୃତ୍ପିଣ୍ଡକୁ ସତେଜ କରେ। ଦେହ ମନରେ ଉଲ୍ଲାସ ଆଉ ହରସ ଆଣେ।

କଥା ହଉ ପାନ କଥା ହଉ ହଉ ସେ ଆଉ ଗୋଟେ କଥା ଆସିଗଲାଣି ଯେ ଆଜି ହଉଛି ରକ୍ତଦାତା ଦିବସ। ତେଣୁ ବନ୍ଧୁ ଆଜି ଚର୍ଚ୍ଚାରେ ଆଜିର ବିଷୟବସ୍ତୁ ରହିଛି ରକ୍ତଦାତା ଜୀବନଦାତା। ସେ ସମ୍ପର୍କରେ ଆପଣଙ୍କର ମତାମତ ଆମକୁ ଲେଖି ପଠାଇବେ ଏସ୍ଏମ୍ଏସ୍ ମାଧ୍ୟମରେ। ଆମ ଏସ୍ଏମ୍ଏସ୍ ନମ୍ବର ହେଉଛି 09499632100। ଆଉ ଗୋଟେ ହ୍ୱାଟ୍ସଆପ୍ ନମ୍ବର ହେଉଛି 8895254200। ଦୁଇଟି ନମ୍ବରରେ ପଠାଇବେ ଆପଣଙ୍କର ମତାମତ। ଆଜି ଚର୍ଚ୍ଚାରେ କାର୍ଯ୍ୟକ୍ରମ ଆମେ ଗୋଟାଏ 10ରୁ ଗୋଟେ 50 ପର୍ଯ୍ୟନ୍ତ ଚର୍ଚ୍ଚା କରିବା। ଆଜିର ଟପିକ୍ ରକ୍ତଦାତା ଜୀବନଦାତା।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି। ବନସ୍ତି ଡାକିଲା ଗଜ ଗାଁଠୁ ସହରେ ରଜ ମଉଜ, ରଜ ଦୋଳି, ମା ମାନଙ୍କ ହାତ ତିଆରି ପିଠା ପସରା, ମିଠା ପାନର ନିଆରା ସ୍ୱାଦ, ଏସବୁକୁ ଏଥରର ରଜରେ ସୁଭଦ୍ରା ଶକ୍ତି କରିଛି ଆହୁରି ସମୃଦ୍ଧ। ଏସିଛି ମା ମାନଙ୍କ ହାତ ତିଆରି ଆରିସା, କାକରା, ମଣ୍ଡା, ଚକୁଳି ଓ ଅନ୍ୟାନ୍ୟ ସୁସ୍ୱାଦୁ ପିଠାର ମହକ ରଜରେ ପହଞ୍ଚୁଛି ଆପଣଙ୍କ ନିକଟରେ। ଜୁନ୍ 12 ରୁ 16 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ଶହୀଦନଗରଠୁ ନେଇ ଏସ୍ ପ୍ଲାନେଟ୍, ଇନ୍ଫୋସିଟି, ନନ୍ଦନକାନନ ଓ ସହରର ପ୍ରମୁଖ ସ୍ଥାନରେ ବୁଲୁଛି ପିଠା ଅନ୍ ହ୍ୱିଲ୍। ଏହା କେବଳ ପିଠାର ସମ୍ଭାର ନୁହେଁ, ଏହା ହେଉଛି ଆମ ପରମ୍ପରା ଓ ନାରୀ ସଶକ୍ତିକରଣର ପରିଚୟ। ଆସନ୍ତୁ ଏହି ରଜରେ ଓଡ଼ିଶାର ଖାଣ୍ଟି ପାରମ୍ପରିକ ପିଠାର ମଜା ନିଅନ୍ତୁ ଏବଂ ସୁଭଦ୍ରା ଶକ୍ତିର ପ୍ରୟାସକୁ ସମର୍ଥନ କରନ୍ତୁ।
1: ମା ମା ଦେଖନ୍ତୁ ଏଥର ରାସନ କାର୍ଡରେ କେତେ ଚାଉଳ ମିଳିଛି।
2: ଆରେ ବୋହୁ, ଏତେ ଚାଉଳ କୋଉଠୁ ଆଣିଲୁ?
1: କିଏ ଦେଲା? କିଏ ଆଉ ଦବ ମା, ଆମ ସରକାର ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆରମ୍ଭ ହୋଇଛି ପରା, ଏବେ ଆମକୁ ମୁଣ୍ଡ ପିଛା 5 କିଲୋ ନୁହଁ 10 କିଲୋ ଚାଉଳ ସମ୍ପୂର୍ଣ୍ଣ ମାଗଣାରେ ମିଳୁଛି।
2: ଆରେ ବା, ଏଇଟା ତ ଭାରି ଭଲ କଥା, ସରକାର ଆମ ଦୁଃଖ ବୁଝିଛନ୍ତି।
3: ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା 3 କୋଟିରୁ ଅଧିକ ଓଡ଼ିଶାବାସୀଙ୍କୁ ମିଳୁଛି ଅତିରିକ୍ତ ଖାଦ୍ୟ ସୁରକ୍ଷା। ଓଡ଼ିଶା ସରକାର ଆପଣଙ୍କ ସୁଖ ଦୁଃଖର ସାଥୀ।
4: ପୁଣି ଥରେ ଆସିଗଲେ ବନ୍ଧୁ, ଏଥର ଜୟଦେବ ସହିତ ମ୍ୟୁଜିକାଲ ଡେକୁ ଏନ୍ଜୟ କରିବା ପାଇଁ ରହିଛି ଢେର ସାରା ଗପସପ। ହଁ, ଗପସପ ମାନେ ଗପସପ କରିବା ଆପଣଙ୍କ ସହିତ ଆପଣଙ୍କ ପ୍ରିୟ କାର୍ଯ୍ୟକ୍ରମ ଆଜି ଚର୍ଚ୍ଚାରେ। ଆପଣଙ୍କ ମନର କଥା, ଆପଣଙ୍କ ମନର ଭାବନା ଆଉ ଆପଣଙ୍କର ଚିନ୍ତା ଚେତନା ଆମ ସହିତ ସେୟାର କରିବା ଆପଣ ଗୋଟିଏ SMS ମାଧ୍ୟମରେ। ଆଜି ଚର୍ଚ୍ଚାରେ ଆପଣଙ୍କ ପାଇଁ ଆଜିର ବିଷୟବସ୍ତୁ ରହିଛି ରକ୍ତଦାତା ଜୀବନଦାତା। ରକ୍ତଦାତା ଜୀବନଦାତା କ'ଣ ରହିଛି ଏ ସମ୍ପର୍କରେ ଆପଣଙ୍କର ମତ, ମତାନ୍ତର, ଚିନ୍ତା ଚେତନା ଆମ ସହିତ ସେୟାର କରନ୍ତୁ SMS ମାଧ୍ୟମରେ, ହ୍ୱାଟ୍ସଆପ୍ ମେସେଜ୍ ମାଧ୍ୟମରେ। SMS କରିବା ପାଇଁ ଆମ ନମ୍ବର ହେଲା 0949596321 0। ଆଉ SMS କରିବା ପାଇଁ ମୋବାଇଲରେ ଟାଇପ୍ କରନ୍ତୁ FMRC ସ୍ପେସ୍ ଦିଅନ୍ତୁ, ନିଜ ନାଁ ଲେଖନ୍ତୁ, ଠିକଣା ଲେଖନ୍ତୁ, ଆପଣଙ୍କର ମତ ମତାନ୍ତର ଲେଖି ଆମ ନିକଟକୁ ପଠାଇ ଦିଅନ୍ତୁ। ଆମ ନମ୍ବରକୁ ଯେଉଁ ନମ୍ବରଟି ହେଉଛି 0949596321 0 0949596321 0। ଆମର ମଧ୍ୟ ହ୍ୱାଟ୍ସଆପ୍ ନମ୍ବର ରହିଛି, ସେଥିରେ ମଧ୍ୟ ଆପଣଙ୍କର ମେସେଜ୍ ଦେଇପାରିବେ। ଆମ ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895542200। ତ ଡେରି ନ କରି ଫଟାଫଟ ପଠାଇ ଆପଣଙ୍କର ମତାମତ। ରକ୍ତଦାତା ଜୀବନଦାତା କ'ଣ ରହିଛି ଆପଣଙ୍କର ମତ ମତାନ୍ତର।

ହଁ, ସେ ରଖ ତ ଟଳମଳ ହୁଏ, ସେ କେଉଁ ଦେଶର ଫଳ? ସେ ଫଳ ଆଉ କେଉଁଠୁ ନୁହେଁ, ସେ ଫଳ ଆମରି ଦେହରେ, ଆମରି ଶରୀରରେ। ଖାଲି ସେ ଫଳ ଲାଲ ହୁଏନି, ସେ ଫଳ ଅନେକ ସମ୍ପର୍କ ଗଢ଼େ, ଅନେକଙ୍କ ଜୀବନ ଦିଏ। ରକ୍ତ, ରକ୍ତ ବିନା ଏ ଶରୀର କିଛି ନୁହେଁ, କାରଣ ଶରୀରରେ ରକ୍ତ ହିଁ ଜୀବନ, ରକ୍ତ ହିଁ ଜୀବନ ଧାରଣ କରେ, ଆଉ ଏହି ରକ୍ତ ଆବଶ୍ୟକତା ହିଁ ଜୀବନ ଦାନ ଦିଏ। ରକ୍ତ ଏକ ଅମୂଲ୍ୟ ଜିନିଷ, ରକ୍ତର ଅଭାବ ଯୋଗୁଁ ବେଳେବେଳେ ଚାଲିଯାଏ ବହୁ ମୂଲ୍ୟବାନ ଜୀବନ। ତେଣୁ ରକ୍ତ ଅଭାବ ଦୂର କରିବା ପାଇଁ ରକ୍ତଦାନ ଭଳି ସ୍ୱେଚ୍ଛାକୃତ ଯୋଜନା କଥା କୁହାଯାଇଛି। ଅନେକ ସ୍ଥାନରେ ମଧ୍ୟ ରକ୍ତଦାନ ଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଏ। କୁହାଯାଏ ରକ୍ତଦାନ ଏକ ମହାନ କାର୍ଯ୍ୟ, ଏହି ମହାନ କାର୍ଯ୍ୟ କଲେ ବହୁ ପୁଣ୍ୟ ଅର୍ଜନ କରାଯାଇଥାଏ। ତେବେ ଏତିକି ତ ଆମକୁ ଉପଲବ୍ଧି କରିବାକୁ ପଡ଼ିବ ଯେ ରକ୍ତଦାନ ଦ୍ୱାରା ଆମେ କାହାରି ନା କାହାରି ଜୀବନ ବଞ୍ଚାଇବାରେ ସହାୟ ହୋଇପାରୁ, କାରଣ ରକ୍ତଦାତାଟିଏ ଜୀବନଦାତାଟିଏ। ହଁ ବନ୍ଧୁ, ଆଜିର ଏହି ରକ୍ତଦାତା ଦିବସରେ ଆମେ ଆଜି ଚର୍ଚ୍ଚାରେ ବିଷୟବସ୍ତୁ ରଖିଛୁ ରକ୍ତଦାତା ଜୀବନଦାତା। ଏ ନେଇ ଆପଣଙ୍କର ମତ, ମତାନ୍ତର, ଚିନ୍ତା ଚେତନା ଆମ ସହିତ ସେୟାର କରନ୍ତୁ SMS ମାଧ୍ୟମରେ। ଆମ SMS ନମ୍ବର ହେଲା 09495963210 ଏବଂ ହ୍ୱାଟ୍ସଆପ୍ ନମ୍ବର 8895254200। ଡେରି ନ କରି ଫଟାଫଟ ଆପଣଙ୍କର ମେସେଜ ପଠାଇଥାନ୍ତୁ, ଶୁଣୁଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକ ଦିଲ୍ ସେ ଦିଲ୍ଟା।

ମୁଁ କହୁଥିଲି, ଆପଣ କେବେ ଏଭଳି ରକ୍ତଦାନ ଭଳି ପୁଣ୍ୟ କାର୍ଯ୍ୟରେ ନିଜକୁ ସାମିଲ କରିଛନ୍ତି କି? କେବେ ରକ୍ତ ଅଭାବଜନିତ ସମସ୍ୟା ଭୋଗିଛନ୍ତି କି? କେବେ ଆପଣ ରକ୍ତଦାନ କରିଛନ୍ତି କି? ଏମିତି କିଛି ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ଆଜିର ଟପିକ୍ ଆମେ ଆପଣଙ୍କ ସମ୍ମୁଖରେ ରଖିଛୁ, ରକ୍ତଦାତା ଜୀବନଦାତା। ଆପଣ କେବେ ରକ୍ତଦାତା ଭାବେ ନିଜକୁ ସାମିଲ କରିଛନ୍ତି କି? ବା କୌଣସି ରକ୍ତଦାତାକୁ ଆପଣ କାହାର ସାହାଯ୍ୟ ପାଇଁ ସହଯୋଗ କରିଛନ୍ତି କି? ତ ଜମା ଡେରି ନ କରି ଫଟାଫଟ ପଠାଇ ଦିଅନ୍ତୁ ଆପଣଙ୍କର ମେସେଜ ଆମ ପାଖକୁ, ସେୟାର କରନ୍ତୁ। ଆମ ନମ୍ବର ହେଲା 09495963210 ଆଉ 8895254200, ଯେଉଁଥିରେ ସେୟାର କରିପାରିବେ ଆପଣ ଆପଣଙ୍କର ମତଦାନ ମତ ଆଜିର ଚର୍ଚ୍ଚାରେ ଆପଣଙ୍କର ମତାନ୍ତର ଚିନ୍ତା ଚେତନା। ରକ୍ତଦାତା ଜୀବନଦାତା।

ରକ୍ତଦାନର ଇତିହାସକୁ ଆମେ ଯଦି ପର୍ଯ୍ୟାଲୋଚନା କରିବା, ଜଣାପଡ଼ିଯାଏ ୱିଲିୟମ୍ ହାର୍ଭେ ପ୍ରଥମେ ରକ୍ତ ସଞ୍ଚାଳନ ପଦ୍ଧତି ଆବିଷ୍କାର କରିଥିଲେ। 1658 ମସିହାରେ ରିଚାର୍ଡ ଲୋୟର କୁକୁରର ରକ୍ତକୁ ଦେହାନ୍ତର କରିଥିଲେ। 1667 ମସିହାରେ ଡାକ୍ତର ଡେନିସ୍ ମେଣ୍ଢା ରକ୍ତକୁ ଦେହାନ୍ତର କରିଥିଲେ। ସେ ବର୍ଷ ଡକ୍ଟର ଲୋୟର ଏବଂ କିଙ୍ଗ ମନୁଷ୍ୟ ଶରୀରର ରକ୍ତ ଦେହାନ୍ତର ଆରମ୍ଭ କରିଥିଲେ। 1900 ମସିହା ପର୍ଯ୍ୟନ୍ତ ରକ୍ତ ଦେହାନ୍ତର ବେଆଇନ କାର୍ଯ୍ୟ ଥିଲା। ତେବେ ବିଂଶ ଶତାବ୍ଦୀର ପ୍ରଥମାର୍ଥରେ ଷ୍ଟିନର ବ୍ଲଡ୍ ଗ୍ରୁପ୍ ଆବିଷ୍କାର କଲେ। ତାଙ୍କ ଜନ୍ମ ତାରିଖ ଜୁନ୍ 14 ତାରିଖକୁ ବିଶ୍ୱ ରକ୍ତଦାତା ଦିବସ ରୂପେ ପାଳନ କରାଯାଏ। ଷ୍ଟିନର ଏ ବି ସି ଏଭଳି ତିନୋଟି ଗ୍ରୁପ୍ ଆବିଷ୍କାର କରିଥିଲେ। ଏଥିପାଇଁ 1931 ମସିହାରେ ତାଙ୍କୁ ନୋବେଲ ପୁରସ୍କାର ମିଳିଥିଲା। ତାଙ୍କୁ ବ୍ଲଡ୍ ଗ୍ରୁପ୍ର ଜନକ କୁହାଯାଏ। ତାପରେ 1902 ମସିହାରେ ଏବି ଗ୍ରୁପ୍ ବ୍ୟବହାର କରାଗଲା। ଏବେ 300 ପ୍ରକାରର ରକ୍ତର ଗ୍ରୁପ୍ ବାହାରିଲାଣି। 1942 ମସିହାରେ ଆମ ଦେଶର କଲିକତାଠାରେ ପ୍ରଥମ ବ୍ଲଡ୍ ବ୍ୟାଙ୍କ ପ୍ରତିଷ୍ଠା କରାଯାଇଥିଲା। ସାଧାରଣତଃ କେତେକଙ୍କ ମନରେ ଭ୍ରାନ୍ତ ଧାରଣା ଯେ ରକ୍ତଦାନ ଶରୀରକୁ ଦୁର୍ବଳ କରିଦିଏ, ଏହା ଏକ ଭୁଲ ଧାରଣା। ଜଣେ ବ୍ୟକ୍ତି ଦେହରୁ ଥରକେ ମାତ୍ର 300 ମିଲିଲିଟର ରକ୍ତ ନିଆଯାଏ। ଏକ ବୁନ୍ଦା ରକ୍ତରେ 3.5 ମିଲିୟନ ଲୋହିତ ରକ୍ତକଣିକା ଥାଏ। ଲୋହିତ ରକ୍ତକଣିକା ଥିବାରୁ ରକ୍ତ ଲାଲ ଦେଖାଯାଏ। ଗୋଟିଏ ଲୋହିତ ରକ୍ତକଣିକାର ଆୟୁଷ 120 ଦିନ। ଜଣେ ଲୋକ ରକ୍ତ ନ ଦେଲେ ଏହି ଲୋହିତ ରକ୍ତକଣିକାର ଆୟୁଷ 120 ଦିନ ପୁରିଗଲେ ସେମାନେ ମରିଯାନ୍ତି। ତ ବନ୍ଧୁ, କୁହନ୍ତୁ ଆପଣ କେବେ କାହାକୁ ରକ୍ତ ଦେଇଛନ୍ତି କି ଆପଣ କେବେ ରକ୍ତଦାତାଟିଏ ପାଲଟିଛନ୍ତି? ତ କ'ଣ କହିବେ ଆପଣ ରକ୍ତଦାତା ଜୀବନଦାତା ସମ୍ପର୍କରେ? ଆପଣଙ୍କର ମତ ମତାନ୍ତର ଚିନ୍ତା ଚେତନା ସେୟାର କରନ୍ତୁ ଆମକୁ, ଆମ ସହିତ ଆମ ନମ୍ବରରେ। ଆମ ନମ୍ବର ହେଲା 9495963210 9495963210। ଏଇ ନମ୍ବରରେ SMS କରନ୍ତୁ, ମୋବାଇଲ ଟାଇପ୍ କରନ୍ତୁ FMRC ସ୍ପେସ୍ ଦେଇ ନିଜ ନାଁ ଲେଖନ୍ତୁ, ଠିକଣା ଲେଖନ୍ତୁ, ଆପଣଙ୍କର ମତାମତକୁ ପଠାଇ ଦିଅନ୍ତୁ। ଆପଣଙ୍କ ମତାମତ ହ୍ୱାଟ୍ସଆପ୍ ମାଧ୍ୟମରେ ପଠାଇ ପାରିବେ। ଆମ ନମ୍ବର ହେଲା 8895254200।

ରାଜ୍ୟସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ, ଅଂଶଗ୍ରହଣ କଲେ 130ରୁ ଅଧିକ ଦେଶ। ରକ୍ତଦାନର ମହତ୍ତ୍ୱ ଏବଂ ଏହାକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ରକ୍ତଦାତା ଦିବସ। ପହିଲି ରଜ ସହ ଓଡ଼ିଶାରେ ତିନିଦିନିଆ ରଜ ମହୋତ୍ସବ ଆରମ୍ଭ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି। ଏବଂ ଆଇସିସି ମହିଳା ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ପାକିସ୍ତାନ ବିପକ୍ଷରେ ଭାରତ ଆରମ୍ଭ କରିବ ଅଭିଯାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ନିସ୍ଠାରେ ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମର ଉଦ୍ଘାଟନ କରିଛନ୍ତି। ଭାରତ ଫ୍ରାନ୍ସ ନବସୃଜନ ବର୍ଷ ଅଧୀନରେ ଆୟୋଜିତ ଏହି ପ୍ରମୁଖ କାର୍ଯ୍ୟକ୍ରମ 120ରୁ ଅଧିକ ଭାରତୀୟ ଷ୍ଟାର୍ଟଅପ୍, ବିଶ୍ୱସ୍ତରୀୟ ନିବେଶକ, ପ୍ରଯୁକ୍ତି ବିଦ୍ୟାର ଅଂଶୀଦାର ଏବଂ ଉଦ୍ୟୋଗୀଙ୍କୁ ଏକତ୍ରିତ କରିଛି। ଭାରତ ବ୍ୟାପକ ନବସୃଜନ ଇକୋସିଷ୍ଟମକୁ ବିଶ୍ୱସ୍ତରରେ ପ୍ରସାର କରିବା ପାଇଁ ଏହି କାର୍ଯ୍ୟକ୍ରମ ଏକ ମଞ୍ଚ ପ୍ରଦାନ କରୁଛି। ଉଦ୍ଘାଟନୀ କାର୍ଯ୍ୟକ୍ରମ ପରେ ଶ୍ରୀ ମୋଦି ରାଷ୍ଟ୍ରପତି ମାକ୍ରନ୍ଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ଏବଂ ବିଶ୍ୱସ୍ତରୀୟ ରଣନୈତିକ ସହଭାଗିତା ନେଇ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଏହାପରେ ଶ୍ରୀ ମୋଦି ଦ୍ୱିରାଷ୍ଟ୍ରୀୟ ଗସ୍ତର ପରବର୍ତ୍ତୀ ପର୍ଯ୍ୟାୟରେ ସ୍ଲୋଭାକିଆ ଅଭିମୁଖେ ଯାତ୍ରା କରିବେ। ସ୍ଲୋଭାକିଆରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଅପୂର୍ବ ଶ୍ରୀବାସ୍ତବ କହିଛନ୍ତି, ଶ୍ରୀ ମୋଦିଙ୍କ ଏହି ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ନୂତନ ମାର୍ଗ ଉନ୍ମୁକ୍ତ କରିବା ସହ ଆର୍ଥିକ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବ। ସ୍ଲୋଭାକିଆ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ଫ୍ରାନ୍ସର ଏଭିଏନ୍କୁ ଯାତ୍ରା କରିବେ। ସେଠାରେ ଆସନ୍ତା 16 ଏବଂ 17 ତାରିଖରେ G7 ଶିଖର ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହାପରେ 18 ତାରିଖରେ ଶ୍ରୀ ମୋଦି ପ୍ୟାରିସ୍ଠାରେ ପହଞ୍ଚ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ଙ୍କ ସହ ମିଳିତ ଭାବେ ଭିଭାଟେକ୍ 2026 କାର୍ଯ୍ୟକ୍ରମରେ ଯୋଗଦେବେ। ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆଜି ଏକ ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆୟୁଷ ମନ୍ତ୍ରଣାଳୟ, ମୋରାରଜୀ ଦେଶାଇ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଯୋଗ ଏବଂ ହାବିଲ୍ଡି ସହଯୋଗରେ ଆୟୋଜିତ ଏହି ଅନ୍ଲାଇନ୍ ଅଧିବେଶନରେ 130ରୁ ଅଧିକ ଦେଶ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଯୋଗଦେଇ ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଯାଦବ କହିଛନ୍ତି, ଯୋଗାଭ୍ୟାସ ଏବେ ଏକ ବିଶ୍ୱସ୍ତରୀୟ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଜାତିସଂଘ ଦ୍ୱାରା ଆନ୍ତର୍ଜାତିକ ଯୋଗ ଦିବସକୁ ମାନ୍ୟତା ପ୍ରଦାନ ଭାରତ ପାଇଁ ଗର୍ବର ବିଷୟ ବୋଲି ଶ୍ରୀ ଯାଦବ କହିଛନ୍ତି। ସାର୍ବଜନୀନ ସ୍ୱାସ୍ଥ୍ୟ ଏବଂ କଲ୍ୟାଣକୁ ପ୍ରୋହାହନ ପ୍ରଦାନ କରିବାରେ ଯୋଗର ବର୍ଦ୍ଧିତ ଗ୍ରହଣୀୟତାକୁ ପ୍ରତିଫଳନ କରୁଛି। ଦୈନନ୍ଦିନ ଜୀବନରେ ଯୋଗକୁ ଏକ ଅଂଶ ଭାବେ ଗ୍ରହଣ କରିବାକୁ ଶ୍ରୀ ଯାଦବ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ଭୌଗୋଳିକ, ସାଂସ୍କୃତିକ ଏବଂ ଭାଷାଗତ ସୀମା ବାହାରେ ମାନବତାକୁ ଏକତ୍ର କରିବାରେ ଏହି ଅନ୍ଲାଇନ୍ ଯୋଗ ଅଧିବେଶନ ଏକ ବଡ଼ ମଞ୍ଚ ପ୍ରଦାନ କରିଛି ବୋଲି ଶ୍ରୀ ଯାଦବ କହିଛନ୍ତି। ଆସନ୍ତା 21 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ଉତ୍ସାହର ସହିତ ଅଂଶଗ୍ରହଣ କରିବାକୁ ମନ୍ତ୍ରୀ ଶ୍ରୀ ଯାଦବ ଅନୁରୋଧ କରିବା ସହ ହର୍ ଘର ଯୋଗ ହର୍ ଦିନ ଯୋଗର ସଂକଳ୍ପକୁ ଆଗେଇ ନେବାକୁ ଆହ୍ୱାନ ଦେଇଛନ୍ତି। ଆୟୁଷ ମନ୍ତ୍ରଣାଳୟ କହିଛି, ୟୁଟ୍ୟୁବ୍ ଲାଇଭ୍ ଯୋଗ ଅଧିବେଶନ ପାଇଁ ସର୍ବାଧିକ ଅଂଶୀଦାରଙ୍କ ସହ ଏକ ନୂତନ ବିଶ୍ୱରେକର୍ଡ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ବିଶ୍ୱସ୍ତରରେ ଯୋଗ ଅଭ୍ୟାସ ଏବଂ ସୁସ୍ଥତାକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଡିଜିଟାଲ୍ ପ୍ଲାଟଫର୍ମର ଉପଯୋଗ ମଧ୍ୟ କାର୍ଯ୍ୟକ୍ରମର ଅନ୍ୟତମ ଉଦ୍ଦେଶ୍ୟ ବୋଲି ମନ୍ତ୍ରଣାଳୟ କହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଗତ 12 ବର୍ଷ ଧରି ଦେଶରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ଅଧିକ ସହଜ ଏବଂ ସୁଲଭ ମୂଲ୍ୟରେ ପ୍ରଦାନ କରାଯାଇପାରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ବିଶ୍ୱର ଏହି ସର୍ବବୃହତ୍ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମ ଆୟୁଷ୍ମାନ ଭାରତ ମାଧ୍ୟମରେ ସମାଜର ଦୁର୍ବଳ ଶ୍ରେଣୀଙ୍କ ପାଖରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପହଞ୍ଚିବା ଅତ୍ୟନ୍ତ ଗର୍ବର ବିଷୟ। ଶ୍ରୀ ମୋଦି କହିଛନ୍ତି, ଭାରତୀୟ ଜନଔଷଧୀ ପରିଯୋଜନା ପଦକ୍ଷେପ ଔଷଧର ମୂଲ୍ୟକୁ ସୁଲଭ କରିଛି। ଡାକ୍ତରୀ ଶିକ୍ଷା, ପ୍ରତିଷ୍ଠାନ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଆସନ ଉପଲବ୍ଧତା ହେବା ଯୋଗୁଁ ଚିକିତ୍ସା ଶିକ୍ଷା ମଧ୍ୟ ଅଧିକ ସୁଲଭ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସୁସ୍ଥ ଭାରତ ଗଠନ ପାଇଁ ସରକାର ନିରନ୍ତର ପ୍ରୟାସ ଜାରି ରଖିବେ ବୋଲି ଶ୍ରୀ ମୋଦି କହିଛନ୍ତି। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଘଟିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଗଡ଼କରୀ କହିଛନ୍ତି, ସରକାରଙ୍କ ପ୍ରମୁଖ ସ୍ୱାସ୍ଥ୍ୟସେବା ପଦକ୍ଷେପ ଦେଶର ସ୍ୱାସ୍ଥ୍ୟ ଭିଭିଭୂମିକୁ ଉଲ୍ଲେଖନୀୟ ଭାବେ ସଶକ୍ତ କରିବା ସହିତ ସୁସ୍ଥ ଭାରତ ଗଠନ ସ୍ୱପ୍ନ ଆଡ଼କୁ ଅଗ୍ରସର ହେଉଛି। ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି, ବିଶ୍ୱର ଅନେକ ବୃହତ୍ ସ୍ୱାସ୍ଥ୍ୟସେବା ପଦକ୍ଷେପର ନେତୃତ୍ୱ ଏବେ ଭାରତ ନେଉଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
ରକ୍ତଦାନର ମହତ୍ତ୍ୱ ଏବଂ ରକ୍ତଦାନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ରକ୍ତଦାତା ଦିବସ ପାଳନ କରାଯାଉଛି। ବ୍ଲଡ୍ ଗ୍ରୁପ୍ର ଆବିଷ୍କାର କରିଥିବା ନୋବେଲ ପୁରସ୍କାର ବିଜେତା ବୈଜ୍ଞାନିକ କାର୍ଲ ଲ୍ୟାଣ୍ଡଷ୍ଟିନ୍ଙ୍କ ଜନ୍ମଦିବସକୁ ସ୍କରଣ କରିବା ପାଇଁ ପ୍ରତ୍ୟେକ ବର୍ଷ ଜୁନ୍ 14 ତାରିଖକୁ ବିଶ୍ୱ ରକ୍ତଦାତା ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ମାନବିକତାର ଏକ ବୁନ୍ଦା, ରକ୍ତ ଦିଅନ୍ତୁ, ଜୀବନ ବଞ୍ଚାନ୍ତୁ। ଜରୁରୀ ସମୟରେ ଅସ୍ତ୍ରୋପଚାର, କର୍କଟ ଚିକିତ୍ସା, ଆକସ୍ମିକ ଦୁର୍ଘଟଣା ଏବଂ ଦୀର୍ଘଦିନର

0: ଶୁଣୁଥିଲେ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ କେନ୍ଦ୍ରକୁ। ଆମର କିଛି ସମୟ ପରେ ଶୁଣିପାରିବେ ଓଡ଼ିଆରେ ସମ୍ବାଦ, ପରେ ପରେ ଶୁଣିପାରିବେ ଇଂରାଜୀରେ ସମ୍ବାଦ ଏବଂ ହିନ୍ଦୀରେ ସମ୍ବାଦ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ପ୍ରଥମେ ଶୁଣନ୍ତୁ ଆମ କେନ୍ଦ୍ରରୁ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଫ୍ରାନ୍ସର ନିସ୍ଠାରେ ଉଦ୍ଘାଟିତ ହେଲା ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମ। ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆଜି ବିଶ୍ୱ

0: ଦୂରାରୋଗ୍ୟ ଚିକିତ୍ସା କ୍ଷେତ୍ରରେ ରକ୍ତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରକ୍ତଦାତାଙ୍କୁ ଏହି ମହତ୍ କାର୍ଯ୍ୟରେ ସାମିଲ ହେବାକୁ ଆହ୍ୱାନ ଦେଇଛି। ଏହି ଦିବସ ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ସ୍ୱେଚ୍ଛାକୃତ ରକ୍ତଦାନ କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ନଡ୍ଡା କହିଛନ୍ତି, ରକ୍ତଦାନ ହେଉଛି ଜଣଙ୍କୁ ଜୀବନରେ ଦ୍ୱିତୀୟ ସୁଯୋଗ ଦେବାର ସବୁଠାରୁ ସରଳ ତଥା ପ୍ରଭାବଶାଳୀ ମାଧ୍ୟମ। ରକ୍ତଦାନର ଗୁରୁତ୍ୱ ସମ୍ପର୍କରେ ସଚେତନତା ବୃଦ୍ଧି କରିବା ଏବଂ ଏ ସଂକ୍ରାନ୍ତରେ ରହିଥିବା ଭ୍ରାନ୍ତ ଧାରଣାକୁ ଦୂର କରିବା ସହିତ ରକ୍ତଦାନର ମହତ୍ତ୍ୱ ଉଦ୍ଦେଶ୍ୟକୁ ସଫଳ କରିବା ପାଇଁ ଅଧିକରୁ ଅଧିକ ଲୋକଙ୍କୁ ଉତ୍ସାହିତ କରିବାକୁ ସେ ପରାମର୍ଶ ଦେଇଛନ୍ତି। ପ୍ରତ୍ୟେକ ରକ୍ତଦାତାଙ୍କ ପାଖରେ ଅନ୍ୟ ଜୀବନ ପରିବର୍ତ୍ତନ କରିବାର ଶକ୍ତି ରହିଛି। ଏହା ମାଧ୍ୟମରେ ଏକ ସୁସ୍ଥ, ଯତ୍ନବାନ ଏବଂ କରୁଣାପୂର୍ଣ୍ଣ ସମାଜ ଗଠନ ପାଇଁ ଏକତ୍ରିତ ହେବାକୁ ଶ୍ରୀ ନଡ୍ଡା ଅନୁରୋଧ କରିଛନ୍ତି। ପହିଲି ରଜ ପାଳନ ସହ ଓଡ଼ିଶାରେ ଆଜିଠାରୁ ତିନିଦିନିଆ ରଜ ମହୋତ୍ସବ ଆରମ୍ଭ ହୋଇଛି। ରାଜ୍ୟର ଏହି କୃଷିଭିତ୍ତିକ ଗଣପର୍ବରେ ଆସନ୍ତାକାଲି ରଜ ସଂକ୍ରାନ୍ତି ଏବଂ ତା' ପରଦିନ ଭୂମିଦହନ ପାଳନ କରାଯିବ। ଶୁଖିଲା ଭୂଇଁରେ ବର୍ଷା ପାଣି ପଡ଼ିବା ପରେ ମାଟିର ପ୍ରଜନନ ଶକ୍ତି ବଢ଼ିଥାଏ, ସେଥିପାଇଁ ଏହି ତିନିଦିନ ଜମିରେ ଚାଷ କରାଯାଇନଥାଏ। ପରମ୍ପରା ଅନୁସାରେ ତିନିଦିନ ବିଶ୍ରାମ ଏବଂ ମନୋରଞ୍ଜନର ସମୟ ହୋଇଥିବାରୁ ପୁରପଲ୍ଲୀରୁ ସହର ପର୍ଯ୍ୟନ୍ତ ରଜପର୍ବ ପାଳନ କରାଯାଇଥାଏ। ରଜରେ ଝିଅମାନେ ନୂତନ ବସ୍ତ୍ର ପରିଧାନ କରିବା ସହିତ ଦୋଳି ଖେଳିବାର ପରମ୍ପରା ରହିଛି। ଏହି ଅବସରରେ ସୁସ୍ୱାଦୁ ପାନ ଏବଂ ଭୋଜନର ନିଆରା ପରମ୍ପରା ରହିଆସିଛି। ପର୍ବର ଚତୁର୍ଥ ଦିନରେ ବସୁମତୀ ସ୍ନାନ କରାଯିବା ସହ ଏହି ପର୍ବ ଶେଷ ହୋଇଥାଏ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଅବସରରେ ଦେଶବାସୀଙ୍କୁ ବିଶେଷକରି ଓଡ଼ିଶାର ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି କହିଛନ୍ତି, ପୃଥିବୀ, ମାତୃତ୍ୱ ଏବଂ ମେଘକୁ ଏହି ପର୍ବ ସମ୍ମାନ ପ୍ରଦର୍ଶନ କରିଥାଏ। ଓଡ଼ିଶା ତଥା ଦେଶବାସୀଙ୍କର ଏହି ଅବସରରେ ରାଷ୍ଟ୍ରପତି ସୁଖ, ଶାନ୍ତି ଏବଂ ସମୃଦ୍ଧି କାମନା କରିଛନ୍ତି। ସର୍ବାଧିକ ଭରତନାଟ୍ୟମ୍ ନୃତ୍ୟଶିଳ୍ପୀ ଏକତ୍ର ପ୍ରଦର୍ଶନ କରି ଗିନିସ୍ ବିଶ୍ୱ ରେକର୍ଡ ପ୍ରତିଷ୍ଠା କରିଛନ୍ତି। କଲମ୍ବୋର ଗାଲେଫେସ୍ ଗ୍ରୀନ୍ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଭାରତର ସଙ୍ଗମମ୍ ଗ୍ଲୋବାଲ୍ ଏକାଡେମୀ ଏବଂ ଶ୍ରୀଲଙ୍କାର ସମାଗିଜ୍ ଜିଲିଆ ମିଳିତ ଭାବେ ଆୟୋଜନ କରିଥିଲେ। ଏଥିରେ ଶ୍ରୀଲଙ୍କା, ଭାରତ ତଥା ଅନ୍ୟାନ୍ୟ ଦେଶର 5000 ଅଧିକ ନୃତ୍ୟଶିଳ୍ପୀ ଅଂଶଗ୍ରହଣ କରି ଏକତ୍ର ଭାବେ ଭରତନାଟ୍ୟମ୍ ନୃତ୍ୟ ପରିବେଷଣ କରିଥିଲେ। ସୀମାପାର ସାଂସ୍କୃତିକ ସମ୍ପର୍କକୁ ପ୍ରୋହାହନ ପ୍ରଦାନ କରିବାରେ ଏହି କାର୍ଯ୍ୟକ୍ରମ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଶ୍ରୀଲଙ୍କାରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ସନ୍ତୋଷ ଝା ଏହି ରେକର୍ଡ ସଂକ୍ରାନ୍ତ ପ୍ରମାଣପତ୍ର ଗ୍ରହଣ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ଶ୍ରୀ ଝା ଏହି ସଫଳତା ପାଇଁ ନୃତ୍ୟଶିଳ୍ପୀ ଏବଂ ଆୟୋଜକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରସିଦ୍ଧ ଅର୍ଥନୀତିଜ୍ଞ ପ୍ରଫେସର ଅଲକ ଏନ୍ ଶର୍ମାଙ୍କୁ ଶ୍ରମ ପରିସଂଖ୍ୟାନ ଆଧାରିତ ଏକ ଉଚ୍ଚସ୍ତରୀୟ ବୈଷୟିକ ବିଶେଷଜ୍ଞ କମିଟିର ଅଧ୍ୟକ୍ଷ ଭାବେ ସରକାର ନିଯୁକ୍ତ କରିଛନ୍ତି। ଶ୍ରମ ବଜାର ସୂଚକାଙ୍କଗୁଡ଼ିକୁ ଅଧିକ ସଶକ୍ତ କରିବା, ସମୟ ଅନୁଯାୟୀ ସମୀକ୍ଷା ଏବଂ ଦେଶର ଶ୍ରମ ବଜାରକୁ ଅଧିକ ବିକଶିତ ରୂପରେଖ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି କମିଟି ଗଠନ କରାଯାଇଛି। ଆଇସିସି ମହିଳା ଟି ଟ୍ୱେଣ୍ଟି ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାର ଚଳିତ ଦଶମ ସଂସ୍କରଣରେ ଆଜି ଭାରତ ତା'ର ଅଭିଯାନ ଆରମ୍ଭ କରିବ। ବର୍ମିଂହାମ୍ର ଏଜବାଷ୍ଟନ୍ କ୍ରିକେଟ୍ ଗ୍ରାଉଣ୍ଡଠାରେ ଭାରତ ପାକିସ୍ତାନକୁ ଭେଟିବ। ଭାରତୀୟ ସମୟ ସନ୍ଧ୍ୟା 7:00 ଏହି ମ୍ୟାଚ୍ ଆରମ୍ଭ ହେବ। ଉଭୟ ଦଳ ପରସ୍କରକୁ 16 ଥର ଭେଟିଥିବା ବେଳେ ଭାରତ 13 ଥର ବିଜୟ ହାସଲ କରିଛି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆମେରିକା ତୁର୍କୀକୁ 2-0 ଗୋଲ୍ରେ ପରାସ୍ତ କରିଛି। ପୂର୍ବରୁ ଗ୍ରୁପ୍ ପର୍ଯ୍ୟାୟ ଏକ ମ୍ୟାଚ୍ରେ ସ୍କଟଲାଣ୍ଡ ହାଇତି ବିରୁଦ୍ଧରେ 1-0 ଗୋଲ୍ରେ ବିଜୟୀ ହୋଇଛି। ଅନ୍ୟପକ୍ଷରେ ବ୍ରାଜିଲ୍ ଏବଂ ମରକୋ ମଧ୍ୟରେ ନ୍ୟୁଜର୍ସିଠାରେ ଖେଳାଯାଇଥିବା ମ୍ୟାଚ୍ 1-1 ଅମୀମାଂସିତ ଭାବେ ଶେଷ ହୋଇଛି। ଗ୍ରୁପ୍ ବି ପର୍ଯ୍ୟାୟରେ ଏକ ମ୍ୟାଚ୍ରେ କାତାର ଏବଂ ସ୍ୱିଜରଲାଣ୍ଡ ମଧ୍ୟରେ ମଧ୍ୟ ଖେଳ 1-1 ଗୋଲ୍ରେ ଅମୀମାଂସିତ ଭାବେ ଶେଷ ହୋଇଛି। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ। ଫ୍ରାନ୍ସର ନିସ୍ଠାରେ ଉଦ୍ଘାଟିତ ହେଲା ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମ। ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆଜି ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ। ଅଂଶଗ୍ରହଣ କଲେ 130ରୁ ଅଧିକ ଦେଶ। ରକ୍ତଦାନର ମହତ୍ୱ ଏବଂ ଏହାକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ରକ୍ତଦାତା ଦିବସ। ପହିଲି ରଜ ସହ ଓଡ଼ିଶାର ତିନିଦିନିଆ ରଜ ମହୋତ୍ସବ ଆରମ୍ଭ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି। ଏବଂ ଆଇସିସି ମହିଳା ଟି ଟ୍ୱେଣ୍ଟି ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ପାକିସ୍ତାନ ବିପକ୍ଷରେ ଭାରତ ଆରମ୍ଭ କରିବ ଅଭିଯାନ। ସମ୍ବାଦ ଶେଷ ହେଲା।
1: This is Akashvani and I am Naresh Mago with the Midday News. The headlines. Prime Minister Narendra Modi begins his two-nation Europe visit with engagements in Nice, France, to inaugurate Bharat Innovates 2026 jointly with French President Emmanuel Macron

0: ସବୁ ସ୍ଥାନରେ।
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝି। ମୁଖ୍ୟ ସମ୍ବାଦ, ଦେଶବାସୀଙ୍କ ପାଖରେ ଗତ 12 ବର୍ଷ ମଧ୍ୟରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ସହଜ ଓ ସୁଲଭ ମୂଲ୍ୟରେ ପହଞ୍ଚାଇ ପାରିଛି କହିଲେ ପ୍ରଧାନମନ୍ତ୍ରୀ। ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ଉତ୍ସାହର ସହ ଅଂଶଗ୍ରହଣ କରିବାକୁ ଆହ୍ୱାନ ଦେଲେ କେନ୍ଦ୍ର ଆୟୁଷ ମନ୍ତ୍ରୀ। ଆଜିଠାରୁ ଆରମ୍ଭ ହୋଇଛି ତିନିଦିନିଆ କୃଷିଭିତ୍ତିକ ଗଣପର୍ବ ରଜ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି। ଏବଂ ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ 2026 ଚିଠା ନିୟମାବଳୀ ଘୋଷିତ, ଜନସାଧାରଣଙ୍କଠାରୁ ମତାମତ ଆହ୍ୱାନ କଲେ ସରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଗତ 12 ବର୍ଷ ଧରି ଦେଶରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ଅଧିକ ସହଜ ଓ ସୁଲଭ ମୂଲ୍ୟରେ ପ୍ରଦାନ କରାଯାଇପାରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ବିଶ୍ୱର ଏହି ସର୍ବବୃହତ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମ ଆୟୁଷ୍ମାନ ଭାରତ ମାଧ୍ୟମରେ ସମାଜର ଦୁର୍ବଳ ଶ୍ରେଣୀଙ୍କ ପାଖରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଅତ୍ୟନ୍ତ ଗର୍ବର ବିଷୟ। ଶ୍ରୀ ମୋଦି କହିଛନ୍ତି ଭାରତୀୟ ଜନୌଷଧି ପରିଯୋଜନା ପଦକ୍ଷେପ ଔଷଧର ମୂଲ୍ୟକୁ ସୁଲଭ କରିଛି। ଡାକ୍ତରୀ ଶିକ୍ଷା ପ୍ରତିଷ୍ଠାନ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଆସନ ଉପଲବ୍ଧତା ଯୋଗୁଁ ଚିକିତ୍ସା ଶିକ୍ଷା ମଧ୍ୟ ଅଧିକ ସୁଲଭ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସୁସ୍ଥ ଭାରତ ଗଠନ ପାଇଁ ସରକାର ନିରନ୍ତର ପ୍ରୟାସ ଜାରି ରଖିବେ ବୋଲି ଶ୍ରୀ ମୋଦି କହିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଗତ 12 ବର୍ଷ ମଧ୍ୟରେ ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ସୁସ୍ଥ ନାଗରିକ ସମୃଦ୍ଧ ଦେଶ ଗଠନରେ ସହାୟକ ହୋଇପାରିବ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ନଡ୍ଡା କହିଛନ୍ତି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଦେଶର ତୃଣମୂଳ ସ୍ତରରେ ଗୁଣାତ୍ମକ ସେବା ପହଞ୍ଚାଇବାରେ ଏହା ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଛି। ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆଜି ଏକ ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆୟୁଷ ମନ୍ତ୍ରଣାଳୟ, ମୋରାରଜୀ ଦେଶାଇ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଯୋଗ ଏବଂ ହାବିଲି ସହଯୋଗରେ ଆୟୋଜିତ ଏହି ଅନ୍ଲାଇନ୍ ଅଧିବେଶନରେ 130ରୁ ଅଧିକ ଦେଶ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଯୋଗଦେଇ ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଯାଦବ କହିଛନ୍ତି ଯୋଗାଭ୍ୟାସ ଏବେ ଏକ ବିଶ୍ୱସ୍ତରୀୟ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଜାତିସଂଘ ଦ୍ୱାରା ଆନ୍ତର୍ଜାତିକ ଯୋଗ ଦିବସକୁ ମାନ୍ୟତା ପ୍ରଦାନ ଭାରତ ପାଇଁ ଗର୍ବର ବିଷୟ ବୋଲି ଶ୍ରୀ ଯାଦବ କହିଛନ୍ତି। ସାର୍ବଜନୀନ ସ୍ୱାସ୍ଥ୍ୟ ଏବଂ କଲ୍ୟାଣକୁ ପ୍ରୋହାହନ ପ୍ରଦାନ କରିବାରେ ଯୋଗର ବର୍ଦ୍ଧିତ ଗ୍ରହଣୀୟତାକୁ ପ୍ରତିଫଳନ କରୁଛି। ଦୈନନ୍ଦିନ ଜୀବନରେ ଯୋଗକୁ ଏକ ଅଂଶ ଭାବେ ଗ୍ରହଣ କରିବାକୁ ଶ୍ରୀ ଯାଦବ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ଆସନ୍ତା 21 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ଉତ୍ସାହର ସହିତ ଅଂଶଗ୍ରହଣ କରିବାକୁ ମନ୍ତ୍ରୀ ଶ୍ରୀ ଯାଦବ ଅନୁରୋଧ କରିବା ସହ ହର୍ ଘର ଯୋଗ ହର୍ ଦିନ ଯୋଗର ସଂକଳ୍ପକୁ ଆଗେଇ ନେବାକୁ ଆହ୍ୱାନ ଦେଇଛନ୍ତି।

0: ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଆଜି କୋଣାର୍କସ୍ଥିତ ସୂର୍ଯ୍ୟମନ୍ଦିର ସମ୍ମୁଖରେ ଅନୁଷ୍ଠିତ ଯୋଗ ଶିବିରରେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ବିଶାଖାପାଟଣାର ଓମ୍ ଯୋଗ ସେଣ୍ଟର ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାଗ ନେଇ ରାଜ୍ୟପାଳ ଆନନ୍ଦ ପ୍ରକାଶ କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ପେଟ୍ରୋଲ ଓ ଡିଜେଲର ପ୍ରଦୂଷଣରୁ ମୁକ୍ତି ନିମନ୍ତେ ସୌରଶକ୍ତି ବା ବ୍ୟାଟେରୀ ଚାଳିତ ଗାଡ଼ି ଚଳାଇବାକୁ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ 2026ର ଚିଠା ନିୟମାବଳୀ ପ୍ରକାଶ ପାଇଛି। ଘର ମାଲିକ ଏବଂ ଘରେ ଭଡ଼ା ରହୁଥିବା ଲୋକଙ୍କ ମଧ୍ୟରେ ଦୀର୍ଘଦିନ ଧରି ରହୁଥିବା ସମସ୍ୟାର ସମାଧାନ ଦିଗରେ ଏହି ଅଧିନିୟମ ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି। ଘରଭଡ଼ା ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ସରକାର ଲିଖିତ ଘରଭଡ଼ା ଚୁକ୍ତିକୁ ଚିଠା ନିୟମାବଳୀରେ ବାଧ୍ୟତାମୂଳକ କରିଛନ୍ତି। ନିର୍ଦ୍ଦିଷ୍ଟ ନିୟମ ଆଧାରିତ ଭଡ଼ା ବୃଦ୍ଧି ପାଇଁ ନିୟମାବଳୀରେ ଉଲ୍ଲେଖ କରାଯାଇଛି। ଏହି ଚିଠା ନିୟମାବଳୀ ସମ୍ପର୍କରେ ଜନସାଧାରଣଙ୍କଠାରୁ ମତାମତ ଲୋଡ଼ାଯାଇଛି। ଏଥିପାଇଁ 15 ଦିନର ସମୟସୀମା ଧାର୍ଯ୍ୟ କରାଯାଇଛି। ମତାମତ ଇମେଲ ମାଧ୍ୟମରେ ନଗର ଉନ୍ନୟନ ବିଭାଗକୁ ପଠାଯାଇପାରିବ। ନିୟମାବଳୀ ଅନୁଯାୟୀ ଘରଭଡ଼ା ସମ୍ପର୍କିତ ବିଭିନ୍ନ ବିବାଦର ସମାଧାନ ପାଇଁ ଟ୍ରାଇବୁନାଲ ଓ ରେଣ୍ଟ କୋର୍ଟ ଗଠନ ପ୍ରସ୍ତାବ ରହିଛି। ଆଗାମୀ ଦିନରେ ସମସ୍ତ ସହରାଞ୍ଚଳରେ ରେଣ୍ଟାଲ ହାଉସ୍ ନିର୍ମାଣ କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି।
1: ଭଡ଼ାଟିଆ ଏବଂ ଭଡ଼ା ଘର ଭିତରେ ବି ଡିଫରେନ୍ସ ତିଆରି ହେଉଛି। ଆମେ ଓଡ଼ିଶା ଅର୍ବାନ ରେଣ୍ଟାଲ ହାଉସିଂ ପଲିସି ଗୋଟେ ଆଣିଛୁ, ତେଣୁ ଲୋକଙ୍କ ପାଖରୁ ବି ମତ ମାଗୁଛୁ। ଆ ଉପରେ ସମସ୍ତଙ୍କର ଭ୍ୟୁ ନେଇକି ଆମେ ତାକୁ ଫାଇନାଲ ନୋଟିଫିକେସନ କରିବୁ। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଯେଉଁମାନେ ପାଠ ପଢ଼ିବାକୁ ଆସୁଛନ୍ତି ଛାତ୍ରଛାତ୍ରୀମାନେ, ଯେଉଁମାନେ ବ୍ୟବସାୟ ପାଇଁ ଆସୁଛନ୍ତି, ଯେଉଁମାନେ ଛୋଟ ଛୋଟ ଚାକିରି ବି କରିଛନ୍ତି, ସେମାନେ ବି ମଧ୍ୟ ଘର ଖଣ୍ଡେ ଭଡ଼ା ପାଇବା କଷ୍ଟକର ହୋଇଯାଉଛି। ଏବଂ ଘର ମାଲିକ ଏବଂ ଯିଏ ଭଡ଼ା ନେବ ତାଙ୍କ ଭିତରେ ସୁସମ୍ପର୍କ ରଖିକି ଗୋଟେ ପଲିସି ଆମେ ଏମିତି ଆଣୁଛୁ ଯେମିତି ତାଙ୍କ ଭିତରେ ବି ଡିଫରେନ୍ସ ଫ୍ୟୁଚରରେ ନ ହେବ।
0: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର କୃଷିଭିତ୍ତିକ ତିନିଦିନିଆ ଗଣପର୍ବ ରଜ ଆଜିଠାରୁ ଆରମ୍ଭ ହୋଇଛି। ଆଜି ପହିଲି ରଜ, ଆସନ୍ତାକାଲି ରଜ ସଂକ୍ରାନ୍ତି ଏବଂ ତା'ପର ଦିନ ଭୂମିଦହନ ପାଳନ କରାଯିବ। ଶୁଖିଲା ଭୂଇଁରେ ବର୍ଷାପାଣି ପଡ଼ିବା ପରେ ମାଟିର ପ୍ରଜନନ ଶକ୍ତି ବଢ଼ିଥାଏ, ସେଥିପାଇଁ ଏହି ତିନିଦିନ ଜମିରେ ଚାଷ କରାଯାଇନଥାଏ। ପରମ୍ପରା ଅନୁସାରେ ତିନିଦିନ ବିଶ୍ରାମ ଏବଂ ମନୋରଞ୍ଜନର ସମୟ ହୋଇଥିବାରୁ ପୁରପଲ୍ଲୀରୁ ସହର ପର୍ଯ୍ୟନ୍ତ ରଜପର୍ବ ପାଳନ କରାଯାଇଥାଏ। ରଜରେ କୁମାରୀ ଝିଅମାନେ ନୂତନ ବସ୍ତ୍ର ପରିଧାନ କରି ହାତରେ ମେହେନ୍ତି ଓ ପାଦରେ ଅଳତା ଲଗାଇବା ସହ ଦୋଳି ଖେଳିବାର ପରମ୍ପରା ରହିଛି। ରଜଦୋଳି ଗୀତରେ ପରିବେଶ ମୁଖରିତ ହୋଇଛି। ପିଠାପଣା ସହ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ସୁସ୍ୱାଦୁ ପାନ ଏବଂ ବ୍ୟଞ୍ଜନର ନିଆରା ପରମ୍ପରା ଦେଖିବାକୁ ମିଳୁଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଣପର୍ବ ରଜ ଉପଲକ୍ଷେ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି। ପାରମ୍ପରିକ ଦୋଳି ଖେଳ, ପିଠା, ପାନ ଆଦିର ମହତ୍ୱ ସମ୍ପର୍କରେ କହିବା ସହ ମାଟି, ମା ଓ ମେଘର ସମ୍ମାନାର୍ଥେ ଏହା ପାଳନ କରାଯାଉଥିବା ଉଲ୍ଲେଖ କରିଛନ୍ତି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ରଜପର୍ବ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କୃଷିଭିତ୍ତିକ ଏହି ଗଣପର୍ବ ରାଜ୍ୟର ସଂସ୍କୃତି, ପ୍ରକୃତି, ପ୍ରଗତି ଓ ପରମ୍ପରାର ପରିଚାୟକ ବୋଲି ରାଜ୍ୟପାଳ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରଜପର୍ବ ଉପଲକ୍ଷେ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି, ଏହି ପର୍ବ ମାଟି ମା'ର ମହତ୍ୱ, ମାତୃଶକ୍ତିର ସମ୍ମାନ ଏବଂ କୃଷିଭିତ୍ତିକ ସଭ୍ୟତାକୁ ପିଢ଼ି ପରେ ପିଢ଼ି ସମୃଦ୍ଧ କରିଆସିଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଖୁସି ବ୍ୟକ୍ତ କରି କହିଛନ୍ତି, ଏହି ମହାନ ଓଡ଼ିଆ ସାଂସ୍କୃତିକ ପର୍ବ ପରମ୍ପରାକୁ ବଜାୟ ରଖିବା ସହ ସମସ୍ତଙ୍କ ମନରେ ଆଶା ଓ ଆନନ୍ଦ ଆଣିଦିଏ। ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ରଜ ଉତ୍ସବ ଆନନ୍ଦ ଉଲ୍ଲାସ ଓ ଧୁମ୍ଧାମ୍ର ସହ ପାଳନ କରାଯାଉଛି। ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖି ପିଠାପଣା, ରଜପାନ ଏବଂ ରଜଦୋଳି ଭଦ୍ରକର ମୁଖ୍ୟ ଆକର୍ଷଣ ପାଲଟିଛି। କିଶୋରୀମାନେ ସୁସଜିତ ହୋଇ ଗାଁ ପରିକ୍ରମା କରୁଥିବାବେଳେ ସମସ୍ତେ ଏହି ପର୍ବରେ ସାମିଲ ହୋଇଛନ୍ତି। ରକ୍ତଦାନର ମହତ୍ୱ ଏବଂ ରକ୍ତଦାନକୁ ପ୍ରୋହାହିତ କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ରକ୍ତଦାତା ଦିବସ ପାଳନ କରାଯାଉଛି। ବ୍ଲଡ୍ ଗ୍ରୁପ୍ର ଆବିଷ୍କାର କରିଥିବା ନୋବେଲ ପୁରସ୍କାର ବିଜେତା ବୈଜ୍ଞାନିକ କାର୍ଲ ଲ୍ୟାଣ୍ଡଷ୍ଟିନ୍ଙ୍କ ଜନ୍ମଦିବସକୁ ସ୍କରଣ କରିବା ପାଇଁ ପ୍ରତ୍ୟେକ ବର୍ଷ ଆଜିର ଦିନକୁ ବିଶ୍ୱ ରକ୍ତଦାତା ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ମାନବିକତାର ଏକ ବୁନ୍ଦା, ରକ୍ତ ଦିଅନ୍ତୁ, ଜୀବନ ବଞ୍ଚାନ୍ତୁ, ଜରୁରୀ ସମୟରେ ଅସ୍ତ୍ରୋପଚାର, କର୍କଟ ଚିକିତ୍ସା, ଆକସ୍ମିକ ଦୁର୍ଘଟଣା ଏବଂ ଦୀର୍ଘଦିନର ଦୂରାରୋଗ୍ୟ ଚିକିତ୍ସା କ୍ଷେତ୍ରରେ ରକ୍ତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରକ୍ତଦାତାମାନଙ୍କୁ ଏହି ମହତ କାର୍ଯ୍ୟରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି। ଏହି କାର୍ଯ୍ୟ ଦ୍ୱାରା ଏକତା, ଅଖଣ୍ଡତା, ମାନବିକତା ଏବଂ ଅନୁକମ୍ପା ସୃଷ୍ଟି ହୋଇଥାଏ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଦିବସ ଅବସରରେ ତାଙ୍କ ବାର୍ତ୍ତାରେ ଯୁବକମାନଙ୍କୁ ନିୟମିତ ଓ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିବାକୁ ଏବଂ ଅନ୍ୟମାନଙ୍କୁ ଏଥିପାଇଁ ଉତ୍ସାହିତ କରିବା ପାଇଁ ଆହ୍ୱାନ ଦେଇଛନ୍ତି।

ଦିବସ ଉପଲକ୍ଷେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ରକ୍ତଦାତାମାନଙ୍କ ମହତ କାର୍ଯ୍ୟ ପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏ ଦିଗରେ ସମସ୍ତେ ଆଗେଇ ଆସିବାର ସଂକଳ୍ପ ନେବାକୁ ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ସୋମନାଥ ସ୍ୱାଭିମାନ ଯାତ୍ରାରେ ଯୋଗଦେବା ପାଇଁ ବରଗଡ଼ ଜିଲ୍ଲାର 57 ଜଣ ତୀର୍ଥଯାତ୍ରୀ ଯାତ୍ରା ଆରମ୍ଭ କରିଛନ୍ତି। ସମସ୍ତ ତୀର୍ଥଯାତ୍ରୀମାନେ ପ୍ରଥମେ ଭୁବନେଶ୍ୱରରେ ପହଞ୍ଚିବା ପରେ ଆସନ୍ତାକାଲିଠାରୁ ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଗୁଜରାଟ ଅଭିମୁଖେ ଯାତ୍ରା କରିବେ। ନବରଙ୍ଗପୁର ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ସମସ୍ତ ଜିଲ୍ଲା ପଦାଧିକାରୀ ମୋର୍ଚ୍ଚା ସଭାପତି ଓ ମଣ୍ଡଳ ପ୍ରଭାରୀମାନଙ୍କ ବୈଠକ ଜିଲ୍ଲା କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସରକାରଙ୍କ 12 ବର୍ଷ ଉପଲବ୍ଧି ଓ ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଉପଲକ୍ଷେ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମର ସଫଳ ରୂପାୟନ ସମ୍ପର୍କରେ ବିଶେଷ ଆଲୋଚନା କରାଯାଇଛି। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ଉପକୂଳ ଅଞ୍ଚଳରେ ପ୍ରବେଶ କରିଛି। ଆଗାମୀ 2 ଦିନ ମଧ୍ୟରେ ମୌସୁମୀ ବାୟୁ ରାଜ୍ୟର ଅନ୍ୟ ଭାଗକୁ ସ୍ୱର୍ଶ କରିବ। ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଦେଶବାସୀଙ୍କ ପାଖରେ ଗତ 12 ବର୍ଷ ମଧ୍ୟରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ସହଜ ଏବଂ ସୁଲଭ ମୂଲ୍ୟରେ ପହଞ୍ଚାଯାଇପାରିଛି କହିଲେ ପ୍ରଧାନମନ୍ତ୍ରୀ। ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ଉତ୍ସାହର ସହ ଅଂଶଗ୍ରହଣ କରିବାକୁ ଆହ୍ୱାନ ଦେଲେ କେନ୍ଦ୍ର ଆୟୁଷ ମନ୍ତ୍ରୀ। ଆଜିଠାରୁ ଆରମ୍ଭ ହୋଇଛି 3 ଦିନିଆ କୃଷିଭିତ୍ତିକ ଗଣପର୍ବ ରଜ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି। ଏବଂ ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ 2026 ଚିଠା ନିୟମାବଳୀ ଘୋଷିତ, ଜନସାଧାରଣଙ୍କଠାରୁ ମତାମତ ଆହ୍ୱାନ କଲେ ସରକାର। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: 12ରୁ 16 ତାରିଖ ପର୍ଯ୍ୟନ୍ତ ଏଥରର ରଜ ମଉଜକୁ ଆହୁରି ଉଲ୍ଲାସରେ ଭରିବାକୁ ଯାଉଛି ସୁଭଦ୍ରା ଶକ୍ତି ବଜାରର ସ୍ୱତନ୍ତ୍ର ରିହାତି। ଏଥର ରଜରେ ସ୍ୱତନ୍ତ୍ର ମଜା। ସୁଭଦ୍ରା ଶକ୍ତି ବଜାର, ଷ୍ଟୋର ସ୍କୁଲ ପାଖ, ୟୁନିଟ 8, SIRD ପରିସର, ଭୁବନେଶ୍ୱର।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ SIR କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ ଦୁଇଟି ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ ଦୁଇଟି ପୂରଣ କରିବା ପରେ ଏହାକୁ BLOଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ECI ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ BLO ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
2: 100.4 ଆକାଶବାଣୀ ଫେବୃଆରୀ ବକର ଦିଲ୍ ସେ ଦିଲ୍ ତକ୍ ଏବେ ଶୁଣନ୍ତୁ କେତେଟା ଓଡ଼ିଆ କଥା ଚିତ୍ରର ଗୀତ।

0: ନେ।
1: ଓ ବୁଝିଲି,
0: ସିଗାରେଟ୍ ପିପି କେମିତି ଦେଖାଯାଉଛୁ ଜାଣିପାରୁଛୁ ତ?
2: I think Saurabh Das, Junior Athletic Champion 2023. Anything wrong with you? Don't worry. Try for the next time.
0: Tension nahi na. Maybe kichi better option thi bato pai. Chhade obvious. Hale better option kon? Aau kichi option rahi ban to pakhare.
3: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
4: ସମୃଦ୍ଧ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ପାଇଁ ଉଭୟ ସ୍ୱାସ୍ଥ୍ୟ ଓ ଶିକ୍ଷା ଦିଗରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି ଲୋକଙ୍କ ସରକାର।
5: ସୁସ୍ଥ ଓଡ଼ିଶା ପାଇଁ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ କୋଟି କୋଟି ଲୋକ ପାଉଛନ୍ତି କ୍ୟାସ୍ଲେସ୍ ଚିକିତ୍ସାର ସୁବିଧା। ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଉନ୍ନତିକରଣ ଭଳି ଅନ୍ୟାନ୍ୟ ପଦକ୍ଷେପ ଲୋକଙ୍କ କଲ୍ୟାଣ ପାଇଁ ନିଆଯାଉଛି।
4: ସେହିଭଳି ଶିକ୍ଷା କ୍ଷେତ୍ରରେ ଗୋଦାବରୀ ସମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ମାଧ୍ୟମରେ ଗ୍ରାମାଞ୍ଚଳରେ ଗୁଣାତ୍ମକ ପ୍ରାଥମିକ ଶିକ୍ଷାରେ ଉନ୍ନତି କରାଯାଉଛି। ଶିଶୁବାଟିକାରେ ଶିଶୁ ଉପକୃତ ଓ ଏସ୍ସିବିସି ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ରହିଛି। ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ବସ୍ ଯାତ୍ରା ସୁବିଧା ଏବଂ ବାଣୀଶ୍ରୀ, ଦିଶା, ସ୍ୱୀକୃତି ଓ ସହାୟ ଭଳି ଯୋଜନା ମାଧ୍ୟମରେ ଶିକ୍ଷା କ୍ଷେତ୍ରର ବିକାଶ ମଧ୍ୟ କରାଯାଇଛି।
5: ବିକାଶର ଧାରା ଓଡ଼ିଶା ସାରା।
6: ହିମବୃତ ଉତ୍ତୁଙ୍ଗ ପର୍ବତମାଳା, ବିସ୍ତୀର୍ଣ୍ଣ ଉର୍ବର ସମତଳ ଭୂମି, ଉଚ୍ଚ ମାଳଭୂମି, ଦିଗନ୍ତ ବିସ୍ତାରୀ ଶୁଷ୍କ ମରୁଭୂମି, ନିବିଡ଼ ବନରାଜି, ମନୋହର ହ୍ରଦ, ଗଭୀର ସାଗର ଓ ମହାସାଗର, ଉର୍ବର ଉପକୂଳ, ସୁବିସ୍ତୃତ ନଦୀ ଅବବାହିକା, ଏସବୁକୁ ନେଇ ଗଢ଼ା ଆମ ମାଟିମା ଭାରତ। ଏ ମାଟିର ଇତିହାସ ଯେତିକି ଚର୍ଚ୍ଚିତ, ଏହାର ଭୂଗୋଳ ସେତିକି ସୁଶୋଭିତ, ଏହାର ଐତିହ୍ୟ ଯେତିକି ପରିପୂର୍ଣ୍ଣ, ଏହାର କଳା ସାହିତ୍ୟ ସଂସ୍କୃତି ସେତିକି ସ୍ୱର୍ଣ୍ଣମୟ। ଜ୍ଞାନଗରିମାରେ ଏ ମାଟି ଯେତିକି ବିଖ୍ୟାତ, ସେତିକି ପ୍ରସିଦ୍ଧ ଏହାର ବୀରତ୍ୱ, ସାମ୍ରାଜ୍ୟ ଓ ଆଭିଜାତ୍ୟ। ତେଣୁ ଏ ମାଟିର କଥା, ଏ ମାଟିର ବୀରଙ୍କ ଗାଥାକୁ ନେଇ ଆରମ୍ଭ କରୁଛୁ ଆଜିର କାର୍ଯ୍ୟକ୍ରମ ମୋ ଦେଶ। ଶୁଣିବା, ଚର୍ଚ୍ଚା କରିବା ଆଜିର ଏ ମାଟିର ଜଣେ ବୀରଙ୍କ ଗାଥା, ବୀରଙ୍କ କୃତି, ବୀରଙ୍କ କୀର୍ତ୍ତିର କଥା। ଟ୍ୟୁନ୍ କରିଥାନ୍ତୁ 100.4 ଆକାଶବାଣୀ FM ରେନ୍ ବକଟ ଦିଲ୍ ସେ ଦିଲ୍ ତକ୍।

ମାଟିମା ଆମ ମାଟିମା ଭାରତ ଏ ମାଟିମା ପାଇଁ ସେବା କରିବା ଜଣେ ସେନାନୀ ବା ଯବାନ ପାଇଁ ଗୌରବର କଥା। ସେହି ଗୌରବମୟ ଗାଥାରେ ଯୋଡ଼ି ହୋଇଯାଏ ଆଉ ଗୋଟିଏ ଫଟୋ, ଯେତେବେଳେ ଜଣେ ଯବାନ ଦେଶମାତୃକାର ନେତୃତ୍ୱ ନେଉ ଶହୀଦ ହୋଇଯାଇଥାଏ, ଆଉ ଏହାପରେ ଦେଶ ସେହି ଯବାନଙ୍କ କୀର୍ତ୍ତି ଆଉ କୀର୍ତ୍ତିକୁ ମନେ ରଖିବାକୁ ତାଙ୍କ ପ୍ରତି ଢାଳିଦିଏ ତାର ଶ୍ରଦ୍ଧା ଓ ସମ୍ମାନ। ମା ମାଟିରେ ସେହି ବୀର ସନ୍ତାନଙ୍କ ସମ୍ମାନ ଦେବାକୁ ଭାରତୀୟ ସାମରିକ ବିଭାଗରେ ଅନେକ ସମ୍ମାନ ରହିଛି। ପ୍ରମୁଖ ସମ୍ମାନ ଦେବାର ପ୍ରଥା ବି ରହିଛି, ସେ ମଧ୍ୟରେ ପରମବୀର ଚକ୍ର ହେଉଛି ଶ୍ରେଷ୍ଠ ସମ୍ମାନ, ଆଉ ପରମବୀର ଚକ୍ର ପରେ ଦ୍ୱିତୀୟ ସର୍ବଶ୍ରେଷ୍ଠ ସମ୍ମାନ ହେଉଛି ମହାବୀର ଚକ୍ର। ସ୍ୱାଧୀନ ଭାରତରେ ଏହି ମହାବୀର ଚକ୍ର ବିଜେତା ପ୍ରଥମ ଭାରତୀୟ ହେଉଛନ୍ତି ବ୍ରିଗେଡିୟର ରାଜିନ୍ଦର ସିଂ। ଆଜି ଆମେ ମୋ ଦେଶରେ ଚର୍ଚ୍ଚା କରିବା ବ୍ରିଗେଡିୟର ରାଜିନ୍ଦର ସିଂଙ୍କ ସମ୍ପର୍କରେ, ଆଉ ତାଙ୍କର ମହାବୀର ଚକ୍ର ପ୍ରାପ୍ତି ସମ୍ପର୍କରେ, ତାଙ୍କ ବୀରତ୍ୱ ସମ୍ପର୍କରେ, ତାଙ୍କର ଗାଥା ସମ୍ପର୍କରେ, ତାଙ୍କର କୀର୍ତ୍ତି ଆଉ କୃତି ସମ୍ପର୍କରେ। ଟ୍ୟୁନ୍ କଥାନୁ 100.4 ଆକାଶବାଣୀ ଫେମରେନ୍ ବୋକଡ଼କ ଦିଲ୍ ସେ ଦିଲ୍ ତକ୍।

ବ୍ରିଗେଡିୟର ରାଜିନ୍ଦର ସିଂ ଜାମ୍ମୁ କାଶ୍ମୀର ରାଜ୍ୟବାହିନୀର ଜଣେ ଜେନେରାଲ ଅଫିସର ଥିଲେ। ସେ କିଛି ସମୟ ପାଇଁ ରାଜ୍ୟବାହିନୀର ମୁଖ୍ୟ ଭାବରେ କାର୍ଯ୍ୟ କରିଥିଲେ। ପ୍ରଥମ କାଶ୍ମୀର ଯୁଦ୍ଧ ସମୟରେ ଦୃଢ଼ ନେତୃତ୍ୱ ପ୍ରଦର୍ଶନ କରି ଶହୀଦ ହୋଇଯାଇଥିଲେ। 1947 ଦେଶ ବିଭାଜନ ସମୟରେ କାଶ୍ମୀର ଯୁଦ୍ଧରେ ନିଜର ବୀରତ୍ୱ ପ୍ରଦର୍ଶନ କରିଥିଲେ ରାଜିନ୍ଦର। 100 ଜଣ ସୈନିକଙ୍କର ଏକ ଦଳର ନେତୃତ୍ୱ ନେଇ ସେ ଶତ୍ରୁପକ୍ଷର ଗୋଟିଏ ଶକ୍ତିଶାଳୀ ବାହିନୀକୁ ଦୃଢ଼ତାର ସହିତ ପ୍ରତିବାଦ କରିଥିଲେ, ଫଳରେ ତାଙ୍କ ନେତୃତ୍ୱ ଆଉ ବୀରତ୍ୱ ପାଇଁ ତାଙ୍କୁ ସ୍ୱାଧୀନ ଭାରତରେ ପ୍ରଥମ ମରଣୋତ୍ତର ଭାବେ ମହାବୀର ଚକ୍ର ସମ୍ମାନରେ 30 ଡିସେମ୍ବର 1949 ସମ୍ମାନିତ କରାଯାଇଥିଲା। ଏହି ମହାବୀର ଚକ୍ର ହେଉଛି ସ୍ୱାଧୀନ ଭାରତର ଦ୍ୱିତୀୟ ସର୍ବୋଚ୍ଚ ସାମରିକ ସମ୍ମାନ। ସେହି ସମ୍ମାନ ପାଇବାରେ ପ୍ରଥମ ଭାରତୀୟ ଥିଲେ।

ବ୍ରିଗେଡିୟର ରାଜେନ୍ଦ୍ର ସିଂ ଜାମୱାଲା 14 ଜୁନ୍ 1899 ମସିହାରେ ଜାମ୍ମୁ କାଶ୍ମୀରର ସାମ୍ବା ଜିଲ୍ଲାର ବାଗୁନା ଗ୍ରାମରେ ବର୍ତ୍ତମାନ ଯାଏ ରାଜିନ୍ଦରପୁର ନାମରେ ନାମିତ ସେଠାରେ ଜନ୍ମଗ୍ରହଣ କରିଥିଲେ। 1921 ପ୍ରିନ୍ସ ଅଫ୍ ୱେଲ୍ସ କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ସେ ଜୁନ୍ 1921 ଜାମ୍ମୁ କାଶ୍ମୀର ରାଜ୍ୟ ବାହିନୀରେ କମିଶନ ହୋଇଥିଲେ। ତାଙ୍କୁ ଏପ୍ରିଲ୍ 1925 କ୍ୟାପ୍ଟେନ୍, ଜୁଲାଇ 1927 ମେଜର, 1935 କର୍ଣ୍ଣେଲ ପଦବୀକୁ ପଦୋନ୍ନତି ଦିଆଯାଇଥିଲା। ମେ 1942 ମସିହାରେ ସେ ବ୍ରିଗେଡିୟର ପଦବୀକୁ ଉନ୍ନତି ହୋଇଥିଲେ। 24 ସେପ୍ଟେମ୍ବର 1947 ମେଜର ଜେନେରାଲ ଏଚ୍ଏଲ୍ ସ୍କଟ୍ଙ୍କଠାରୁ ଜାମ୍ମୁ କାଶ୍ମୀର ରାଜ୍ୟ ବାହିନୀର ମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ତାଙ୍କ ପିତା ସୁବେଦାର ଲାଖା ସିଂ ମଧ୍ୟ ଜଣେ ସୈନିକ ଭାବରେ ତାଙ୍କ ମାତୃଭୂମିର ସେବା କରିଥିଲେ।

0: ଶୁଣିବାକୁ ଭୁଲିବେନି ଭାରତ ମସଲା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ କଥାରେ କଥାରେ ଗୀତରେ ଗୀତରେ ଆଜି ଠିକ୍ ସନ୍ଧ୍ୟା 7ଟାରେ।
1: ଶୁଣୁଛନ୍ତି କାର୍ଯ୍ୟକ୍ରମ ମୋ ଦେଶ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକରେ ଆପଣ ଅଛନ୍ତି। ଆମେ କଥା ହଉଥିଲେ ଜେନେରାଲ ବ୍ରିଗେଡିୟର ରାଜିନ୍ଦର ସିଂଙ୍କ ସମ୍ପର୍କରେ, ଯିଏ ସୀମାନ୍ତରେ ଶତ୍ରୁପକ୍ଷ ବିରୋଧରେ ନେତୃତ୍ୱ ନେଉଥିଲେ। ସେନା ମୁଖ୍ୟ ବ୍ରିଗେଡିୟର ସିଂ ଆକ୍ରମଣକାରୀଙ୍କ ସହିତ ଲଢ଼ିବା ପାଇଁ ଗୋଟିଏ ଟ୍ରୁପ୍ର ନେତୃତ୍ୱ ନେଇଥିଲେ ନିଜେ। ଏହି ସମୟରେ ମହାରାଜା ହରି ସିଂ ଆହୁରି 100 ସୈନ୍ୟଙ୍କ ପଠାଇଥିଲେ। ଚାରିଦିନ ପରେ ଅନ୍ୟ ସାହାଯ୍ୟ ଆସିବା ପର୍ଯ୍ୟନ୍ତ ତାଙ୍କୁ ଆକ୍ରମଣକାରୀଙ୍କୁ ଅଟକାଇବାକୁ ପଡ଼ିଥିଲା। କ୍ରମାଗତ ଯୁଦ୍ଧ ଚାଲୁଥାଏ, ଚାରିଦିନ ଧରି ସୀମିତ ସୈନ୍ୟ, ସୀମିତ ଗୋଳାବାରୁଦ ଏସବୁକୁ ନେଇକରି ଜେନେରାଲ ବ୍ରିଗେଡିୟର ସିଂଙ୍କ ନେତୃତ୍ୱରେ କାଶ୍ମୀର ସେନା ଶତ୍ରୁପକ୍ଷଙ୍କୁ ସମ୍ମୁଖୀନ ହେଉଥାଏ। କ୍ରମାଗତ ଶତ୍ରୁଙ୍କ ଆକ୍ରମଣକୁ ପ୍ରତିହତ କରି ଆଗକୁ ଆଗକୁ ମାଡ଼ି ଚାଲିଥାଏ କାଶ୍ମୀର ସେନା। ବ୍ରିଗେଡିୟର ରାଜେନ୍ଦ୍ର ସିଂଙ୍କ ନେତୃତ୍ୱରେ କାଶ୍ମୀର ସେନା ଶତ୍ରୁର ସବୁ ଉଦ୍ୟମକୁ ପଣ୍ଡ କରି ଚାଲୁଥାନ୍ତି। ଧୀରେ ଧୀରେ ଶତ୍ରୁର ବଳ ତୁଳନାରେ ତାଙ୍କ ସେନାବାହିନୀ କ୍ଷୀଣ ହେବାର ଲାଗିଥାଏ। ଏହି ସମୟରେ କାଶ୍ମୀରର ରାଜା ହରି ସିଂ ଭାରତ ସହିତ ସାମିଲ ହେବା ପାଇଁ ଭାରତୀୟ ସେନାର ସହଯୋଗ ଲୋଡ଼ିଥିଲେ। ଭାରତୀୟ ସେନା ହରି ସିଂଙ୍କୁ ସହଯୋଗ କରିବାକୁ ସମ୍ମତି ଦେଇଥିଲା ଓ ତାର ଏକ ବାହିନୀ ପଠାଇଥିଲା କାଶ୍ମୀର। ଅକ୍ଟୋବର ସୁଦ୍ଧା ଭାରତୀୟ ଯବାନ ପହଞ୍ଚି ଯାଇଥିଲେ କାଶ୍ମୀରରେ। ସେମାନଙ୍କ ସହାୟତାରେ ଉରି ରାମପୁର ସେକ୍ଟରକୁ ରକ୍ଷା କରିଥିଲେ ବ୍ରିଗେଡିୟର ରାଜିନ୍ଦର ସିଂ। କ୍ରମାଗତ ଯୁଦ୍ଧରେ ଶତ୍ରୁପକ୍ଷର ଦମନ କରି ଚାଲିଥିଲା କାଶ୍ମୀର ସେନା ଓ ଭାରତୀୟ ସେନା। ତେବେ ବୀରତ୍ୱର ସହ ଲଢ଼େଇ କରୁ କରୁ 27 ଅକ୍ଟୋବର ରାତି ଗୋଟାଏରେ ନିଜ ଜୀବନକୁ ବଳିଦାନ ଦେଇଥିଲେ ବ୍ରିଗେଡିୟର ରାଜିନ୍ଦର ସିଂ। କାଶ୍ମୀର ମୁକ୍ତି ପାଇଲା, ହେଲେ ତା ପୂର୍ବରୁ କାଶ୍ମୀର ମା ତାର ଜଣେ ବୀର ସନ୍ତାନକୁ ହରାଇ ସାରିଥିଲା।

ସେବା କରି ଶହୀଦ ହୋଇଯାଇଥିଲେ। ବ୍ରିଗେଡିୟର ରାଜେନ୍ଦର ସିଂଙ୍କ ବୀରତ୍ୱ, ସାହସିକତା ଏବଂ ମାତୃଭୂମି ପାଇଁ ବଳିଦାନ କେବଳ କାଶ୍ମୀରକୁ ସୁରକ୍ଷା ଦେଇନି, ବରଂ ପରବର୍ତ୍ତୀ ପିଢ଼ି ପାଇଁ ପ୍ରେରଣା ଦେଇ ଆସିଛି। ସେଥିପାଇଁ ଏ ଦେଶ ତାଙ୍କୁ ସମ୍ମାନିତ କରିଛି ଦ୍ୱିତୀୟ ସର୍ବଶ୍ରେଷ୍ଠ ସାମରିକ ସମ୍ମାନ ମହାବୀର ଚକ୍ର ପ୍ରଦାନ କରି। ସ୍ୱାଧୀନ ଭାରତରେ ମହାବୀର ଚକ୍ରର ପ୍ରଥମ ପ୍ରାପ୍ତକର୍ତ୍ତା ହୋଇଥିଲେ ରାଜେନ୍ଦର ସିଂ। ସେତେବେଳେ ତାଙ୍କୁ 30 ଡିସେମ୍ବର 1949 ତତ୍କାଳୀନ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ କେ ଏମ୍ କାରିଆପ୍ପାଙ୍କ ଦ୍ୱାରା ମରଣୋତ୍ତର ଭାବରେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା।

ମାଟିମାର ଏହି ବୀର ସନ୍ତାନଙ୍କ ସମ୍ମାନ ଦେବାରେ ଖାଲି ଏତିକିରେ ଅଟକି ଯାଇନି ଏ ଦେଶ। ବ୍ରିଗେଡିୟର ରାଜିନ୍ଦରଙ୍କ ଜନ୍ମସ୍ଥାନ ବାଗୁନାକୁ ତାଙ୍କ ନାମ ଅନୁସାରେ ରାଜିନ୍ଦରପୁରା ନାମରେ ନାମିତ କରାଯାଇଛି। ବାଗୁନା ସାମ୍ବା ଓ କେନାଲ ହେଡ୍ ଜମ୍ମୁରେ ଏକ ପାର୍କକୁ ସିଂଙ୍କ ନାମରେ ନାମିତ କରାଯାଇଛି, ଯାହାକୁ ବ୍ରିଗେଡିୟର ରାଜିନ୍ଦର ସିଂ ମେମୋରିଆଲ ପାର୍କ କୁହାଯାଉଛି।

ଜାମ୍ମୁ କାଶ୍ମୀରରେ ତାଙ୍କ ସମ୍ମାନାର୍ଥେ ସପିଂ ରୋଡ୍ ଆଉ ଷ୍ଟ୍ରିଟ୍କୁ ରାଜିନ୍ଦର ବଜାର ନାମକରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି। ବ୍ରିଗେଡିୟର ରାଜିନ୍ଦରଙ୍କ ଜନ୍ମଦିନ 14 ଜୁନ୍ ଆଉ ଶହୀଦ ଦିବସ 26 ଅକ୍ଟୋବର ଉଭୟ ପାଳନ କରାଯାଉଛି। ସ୍ଥାନୀୟ ଲୋକମାନେ ପ୍ରତିବର୍ଷ ତାଙ୍କ ଜନ୍ମସ୍ଥାନରେ ରାଜିନ୍ଦର ସିଂଙ୍କ ଜନ୍ମବାର୍ଷିକୀକୁ ପାଳନ କରନ୍ତି ଶ୍ରଦ୍ଧା ଆଉ ସମ୍ମାନର ସହିତ।

ହଁ ବନ୍ଧୁ, ବ୍ରିଗେଡିୟର ରାଜିନ୍ଦର ସିଂ 26 ଅକ୍ଟୋବର 2018 ଜାମ୍ମୁ କାଶ୍ମୀର ସରକାର ଓ ଭାରତ ସେନା ଜମ୍ମୁର ବ୍ରିଗେଡିୟର ରାଜିନ୍ଦର ସିଂ ଚୌକରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଜମ୍ମୁ ବିଶ୍ୱବିଦ୍ୟାଳୟରେ ବ୍ରିଗେଡିୟରଙ୍କ ନାମରେ ନାମିତ ଏକ ଅଡିଟୋରିୟମ୍ ବି ଅଛି। ସାମ୍ବା ଜିଲ୍ଲାର 2 ସ୍କୁଲ ମଧ୍ୟ ବ୍ରିଗେଡିୟରଙ୍କ ନାମରେ ନାମିତ ହୋଇଛି। 26 ଅକ୍ଟୋବର 2018 ଶ୍ରୀନଗରର ବାଦାମୀବାଗ କ୍ୟାଣ୍ଟନମେଣ୍ଟରେ ବ୍ରିଗେଡିୟର ରାଜିନ୍ଦର ସିଂଙ୍କ ପରିବାର ଦ୍ୱାରା ଉପହାରିତ ଗୋଟିଏ ପ୍ରତିମୂର୍ତ୍ତି ମଧ୍ୟ ଉନ୍ମୋଚିତ କରାଯାଇଥିଲା। ବାଦାମୀବାଗ କ୍ୟାଣ୍ଟନମେଣ୍ଟରେ ରାଜିନ୍ଦ୍ର ଭିଲା ମଧ୍ୟ ରହିଛି, ଯାହା ବର୍ତ୍ତମାନ ସିଗ୍ନାଲ ରେଜିମେଣ୍ଟ ଅଫିସର ମେସ୍। କ୍ୟାଣ୍ଟନମେଣ୍ଟର ପ୍ରବେଶ ପଥ ମଧ୍ୟ ରାଜିନ୍ଦର ସିଂଙ୍କ ନାମରେ ନାମିତ ହୋଇଛି। ତାଙ୍କ ସ୍ମରଣରେ ମଧ୍ୟ ଡାକ ଟିକେଟ୍ ପ୍ରଚଳନ କରିଛି ଏ ଦେଶ। ଶହୀଦକୁ ସମ୍ମାନିତ କରିବାକୁ ଏ ଦେଶ ତା'ର ଶ୍ରଦ୍ଧା ସମ୍ମାନ ଅଜାଡ଼ି ଦେଇଛି।

ସେଠି ଚିପଚିପ ବର୍ଷା ଯେବେ ମାଟି ଛୁଇଁ ଯାଉଛି, ସେତେବେଳେ ବାଦଲମାନଙ୍କ କାନ୍ଧ ଉପରେ ଭରା ଦେଇକି ସେ ବର୍ଷାମାନେ ଯେତେବେଳେ ମାଟି ଛୁଇଁବା ପାଇଁ ଆସିଯାଉଛନ୍ତି, ଆଉ ଯେତେବେଳେ ମାଟିକୁ ଛୁଇଁ ଯାଆନ୍ତି, ସେତେବେଳେ ସେ ଶବ୍ଦ ଶୁଣିକି ଲାଗେ ସତେ ଯେମିତି ପ୍ରକୃତି ରାଣୀର ଇଏ ଗୋଟେ ପାଉଁଜିର ଝଙ୍କାର, ଯିଏକି ଟିପ୍ ଟିପ୍ ବର୍ଷାରେ ଛମ୍ ଛମ୍ ହେଇକି ମନ ଆଉ ଦେହକୁ ଆନନ୍ଦିତ କରିଦେଉଛି। ମେଘ ଯେବେ ଝାଙ୍କି ଦିଏ ନୀଳ ଆକାଶକୁ, ଚକ୍ ଚକ୍ କରିକି ବିଜୁଳି ଦିଶେ, ସତେ ଯେମିତି ତାର ଗୋଟେ ଅଳଙ୍କାର। ଆଉ ଏ ସବୁର ସୁନ୍ଦର ସମାହାରରେ ସୃଷ୍ଟି ପାଇ ଗୋଟେ ଏମିତି ପାଗ ଯାହାକୁ ଓଡ଼ିଆମାନେ କୁହନ୍ତି ଆରେ ଆରେ ଆରେ ରଜ ପାଗଟା ଦେଇଛି। ଆଉ ସେଇ ରଜ ପାଗ ଆପଣଙ୍କ ଅଞ୍ଚଳରେ ଦେଇଛି କି ନାହିଁ ବର୍ତ୍ତମାନ ମୁଁ ତ କହିପାରିବିନି, କିନ୍ତୁ ରଜ ପାଗର ମାହୋଲ ପୁରା ସେଇଠି ହେଇଯାଇଛି, କାରଣ ପହିଲି ରଜ ଆରମ୍ଭ ହେଇସାରିଛି। ଗାଁ ଗଣ୍ଡାରେ ଓଡ଼ିଶାର ପ୍ରତ୍ୟେକଟି କୋଣ ଅନୁକୋଣରେ, ପ୍ରତ୍ୟେକଟି ସହର, ପ୍ରତ୍ୟେକଟି ଅଞ୍ଚଳରେ ବର୍ତ୍ତମାନ ଏଇ ଯୋଉ ପର୍ବ, ଆମର ଓଡ଼ିଶାର ଗଣପର୍ବ, ଯିଏକି ଆମ ନାରୀମାନଙ୍କର, ଆମ ମହିଳାମାନଙ୍କର ସ୍ୱାଭିମାନର କଥା କହୁଛି, ଆମ ମହିଳାମାନଙ୍କର ଅଧିକାରର କଥା କହୁଛି, ତାଙ୍କର ସୁନ୍ଦରତାକୁ ଆହୁରି ବଢ଼େଇ ଦେବାର କଥା କହୁଛି, ଏବଂ ତା ସହିତ ଏତେ ସୁନ୍ଦର ଭାବରେ ଆନନ୍ଦ ଉଲ୍ଲାସ, ପିଠାପଣା ଏବଂ ଏ ଯୋଉ ସାଂସ୍କୃତିକ ସମନ୍ୱୟ ସହିତ ଭାଇଚାରାର କଥା, ପରସ୍ପର ସହିତ ମନ ଭିତରେ କୌଣସି ଦ୍ୱେଷ ନ ରଖି ଆନନ୍ଦ ଉତ୍ସବ ଉଲ୍ଲାସର ସହିତ ଏ ଯୋଉ ପର୍ବକୁ ପାଳନ କରିବାର କଥା ଓଡ଼ିଶା ଶିଖୁଛି, ସାରା ବିଶ୍ୱ ସେଥିପାଇଁ ଓଡ଼ିଶାରେ ଏହି ଚିନ୍ତାଧାରାକୁ ଭୁରି ଭୁରି ପ୍ରଶଂସା କରୁଛି। ଆମର ରଜ, ଆମର ସଜବାଜ, ଆମର ପିଠାପଣା, ଆମର ଆନନ୍ଦ ଉଲ୍ଲାସ ଆଜି ସାରା ବିଶ୍ୱ ପାଇଁ ଗୋଟିଏ ଉଦାହରଣ ହୋଇଛି। କେମିତି ଗୋଟିଏ ପର୍ବ ସହିତ ଗୋଟିଏ ଚିନ୍ତାଧାରା ଗୋଟିଏ ସମାଜକୁ ଦେଉଥିବା ଏତେ ବଡ଼ ବାର୍ତ୍ତା, ଗୋଟେ ଏତେ ବଡ଼ ଭାଇଚାରାର ବାର୍ତ୍ତା, ସ୍ୱାଭିମାନର ବାର୍ତ୍ତା, ନାରୀମାନଙ୍କ ସମ୍ମାନର କଥା, ତାଙ୍କ ସ୍ୱାଭିମାନର ବାର୍ତ୍ତା, ଏସବୁ କଥାକୁ ଏହି ସୁନ୍ଦର ପର୍ବ ସହିତ ଏମିତି ବ୍ଲେଣ୍ଡ କରି ଦିଆଯାଇଛି, ଏମିତି ସୁନ୍ଦର ଭାବରେ ତାକୁ ଫେଣ୍ଟି ଦିଆଯାଇଛି ଯେ ଆମ ସମସ୍ତଙ୍କୁ ଇଏ ବିଶ୍ୱ ଦରବାରରେ ଗୋଟେ ନିଆରା ପରିଚୟ ଆମର ସୃଷ୍ଟି କରିଛି। ନିଶ୍ଚିତ ଭାବରେ ଆପଣମାନେ ମଧ୍ୟ ମୌଜ ମଜଲିସ୍ କରୁଥିବେ, ପହିଲି ରଜର ଟ୍ୟୁନ୍ ପୁରା ଜମି ଯାଇଥିବ ଆପଣଙ୍କ ଗାଁରେ, ସେଇଥିପାଇଁ ତ ଆପଣଙ୍କ ଅଞ୍ଚଳରେ ବି ଟ୍ୟୁନ୍ ଜମି ଯାଇଥିବ, ସେଇଥିପାଇଁ ଆପଣମାନଙ୍କୁ ବ୍ୟୁଟିଫୁଲ ବ୍ୟୁଟିଫୁଲ ଟ୍ରାକ୍ ସହିତ ମୁଁ ସୁରିଲା ଆଫ୍ଟରନୁନ୍ରେ ଶୁଣଉଛି କିଛି ଗୀତ ଏବଂ ତା ସହିତ କହୁଛି କେତେ କଥା। ଷ୍ଟେ ଟ୍ୟୁନ୍ଡ, ଆଉ ଗୋଟେ ବ୍ୟୁଟିଫୁଲ ଟ୍ରାକ୍ ଖାସ୍ ଆପଣଙ୍କ ପାଇଁ, ଆଉ ଆପଣଙ୍କର ସେହି ଝୁକି ନଜର ପାଇଁ।

ପୁଣିଥରେ ଆପଣମାନଙ୍କୁ ସ୍ୱାଗତ। ଆପଣମାନେ ଅଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ ସାଥିରେ ସୁରିଲା ଆଫ୍ଟରନୁନ୍ରେ ସଫରରେ ଅଛନ୍ତି ବିଶ୍ୱଜିତ ସହିତ ଆପଣମାନେ ସମସ୍ତେ। କହୁଥିଲେ ଆପଣଙ୍କୁ ଭିଜା ମାଟିର ବାସ୍ନାର କଥା। ଏଇ ରଜ ପାଗ ସହିତ ଯେତେବେଳେ ମୌସୁମୀର ଆଗମନର ସଂକେତ ରଜ ପର୍ବ ଦେଇଦିଏ ଏବଂ ଆକାଶ ଟିକେ ଟିକେ ହାଲକା ହାଲକା ମେଘୁଆ ମେଘୁଆ ହେଇକି ରହିଯାଏ, ଯାହାକୁ ଆମେ ରଜ ପାଗ ବୋଲି କହୁ, ତା ଭିତରେ ଯଦି ଅସରାଏ ଦୁଇ ଅସରାଏ ବର୍ଷା ହେଇଯାଏ ବା କେବେ କେବେ ଭୀଷଣ ବର୍ଷା ହେଇଯାଏ, ଏଇ ଯୋଉ ବର୍ଷା, ଏଇ ବର୍ଷା ସହିତ ଗୋଟେ ଭିଜା ମାଟିର ବାସ୍ନା ଆସେ। ସେଇ ଭିଜା ମାଟିର ବାସ୍ନା ସହିତ ଆପଣମାନଙ୍କର କେତେ ସ୍ମୃତି, କେତେ ସବୁ ଭାବନା ଯୋଡ଼ି ହେଇକି ରହିଥିବ ସେଇ ବାସ୍ନା ସହିତ। ଗୋଟେ ପର୍ଟିକୁଲାର ଇନ୍ସିଡେଣ୍ଟର କଥା ମଧ୍ୟ କେବେ କେବେ କାହା କାହାର ମନେ ପଡ଼ିଯାଉଥିବ, କାରଣ ସେଇ ବାସ୍ନା ସହିତ ସେ କାହାଣୀ ଯୋଡ଼ା ହେଇକି ଥିବ। ଏଇ ବାସ୍ନାକୁ ନେଇକି ଯେତେ କାହାଣୀ, ମୌସୁମୀର ଆଗମନର ସେଇ ସବୁ ସ୍ମୃତି, ପୃଥିବୀ ମା ପାଇଁ ଏ ଗୋଟେ, ପୃଥିବୀ ମା'ର ଆମ ସମସ୍ତଙ୍କ ପାଇଁ ଗୋଟେ ଆଶୀର୍ବାଦ, ସମ୍ପୂର୍ଣ୍ଣ ଜୀବଜଗତକୁ ସନ୍ତୁଷ୍ଟ କରିବାର ଗୋଟେ ଆଶୀର୍ବାଦ। ଏବଂ ଏଇ ଭିଜା ମାଟିର ବାସ୍ନାକୁ ନେଇକି ଅନେକ ସମୟରେ ଅନେକ କବିଙ୍କର କଲମ ମଧ୍ୟ ବହୁତ କିଛି ଝରେଇ ଦେଇଛି, ଝରି ଯାଇଛି ଅନେକ କାବ୍ୟ କବିତା ଏଇ ଭିଜା ବାଟିର ବାସ୍ନାକୁ ନେଇକି। ଇଏ ଗୋଟେ ସୃଜନର ତ ସୁଯୋଗ, ତା ସହିତ ଗୋଟେ ଏମିତି ଗୋଟେ ଆଶୀର୍ବାଦ ଉଦ୍ଭିଦମାନଙ୍କ ପାଇଁ, ଯିଏକି ତାଙ୍କୁ ଗୋଟେ ପୁନର୍ଜୀବନ ମଧ୍ୟ ଦେଇପାରେ। ଏବଂ ଆମ ସମସ୍ତଙ୍କ ପାଇଁ ଗୋଟିଏ ଦର୍ଶନର କଥା, ଗୋଟେ ପ୍ରକୃତିର ସହିତ ନିଜକୁ ଯୋଡ଼ିଦେବାର କଥା। ଏବଂ ସେହି ଭିଜା ମାଟିର ବାସ୍ନା ସହିତ ଯେତେବେଳେ ରଜ ପର୍ବ ମିଶିଯାଏ ଆଉ ଟିକେ ଆନନ୍ଦ ବଢ଼ିଯାଏ।

ଆଉ ଟିକେ ଖୁସି ବଢିଯାଏ। ଆଜି ତ ପହିଲି ରଜ, ରଜର ଆହୁରି ଦୁଇ ଦିନ ବାକି ଅଛି ଏବଂ ତାପରେ ବସୁମତୀ ସ୍ନାନ ମଧ୍ୟ, ସିଏ ମଧ୍ୟ ଆମର ଗୋଟେ ପରମ୍ପରାର ଅଂଶବିଶେଷ। ଏବଂ ଗତକାଲି ଯେତେବେଳେ ସଜବାଜା ଯାଇଛି, ସିଏ ମଧ୍ୟ ରଜର ଗୋଟେ ଅଂଶବିଶେଷ। ଏମିତି ହେଇକି ରଜ ଆପଣମାନଙ୍କର ବହୁତ ବଢିଆ ଭାବରେ କଟୁ ଏ ଆଶା। ଏବଂ ବର୍ତ୍ତମାନ ଆଉ ଗୋଟେ ବ୍ୟୁଟିଫୁଲ୍ ଟ୍ରାକ୍, ଆଉ ଦୁଇଟି ଗୀତ ବୋଧ ହୁଏ ବଜାଇ ପାରିବା, ତାପରେ ଆପଣମାନଙ୍କ ପାଇଁ ପ୍ରାୟୋଜିତ କାର୍ଯ୍ୟକ୍ରମ ଲମ୍ଭେ ଅଛି। ଷ୍ଟେ ଟ୍ୟୁନ୍ 200.4 ଆକାଶବାଣୀ FM। ଆଉ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

0: ଆପଣମାନେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ, ଆଉ କହୁଛନ୍ତି ଦିଲ୍ ସେ ଦିଲ୍ ତକ୍। ବର୍ତ୍ତମାନ ସମୟ ହେଇଯାଇଛି ଅପରାହ୍ନ 5ଟା। ଆପଣମାନଙ୍କ ପାଇଁ ଆମର ପ୍ରାୟୋଜିତ କାର୍ଯ୍ୟକ୍ରମ କଥାରେ କଥାରେ ଗୀତରେ ଗୀତରେକୁ ଆରମ୍ଭ କରିବାର ସମୟ ହେଇଯାଇଛି। ତେବେ ଆସନ୍ତୁ ଶ୍ରୋତବନ୍ଧୁ ଶୁଣିବା କଥାରେ କଥାରେ ଗୀତରେ ଗୀତରେ ପ୍ରାୟୋଜିତ କାର୍ଯ୍ୟକ୍ରମ ବାଏ ଭାରତ ମସାଲା।
1: ଯେଉଁ କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି ଭାରତ ମସଲା,
2: ଗୃହିଣୀଙ୍କ ପ୍ରଥମ ପସନ୍ଦ ଭାରତ ମସଲା, ସେ ପୁରୁଣା ଶିଳବଟା ମସଲାର ମଜା ନିଅନ୍ତୁ, ଯାହା ଦେଶର ସର୍ବବୃହତ କ୍ରାଇଜେନିକ୍ ସ୍ପାଇସେସ୍ ଗ୍ରାଇଣ୍ଡିଂ ପ୍ଲାଣ୍ଟ -196 ଡିଗ୍ରୀ ସେଲସିୟସରେ ପ୍ରସ୍ତୁତ ହୁଏ। ଭାରତ ମସଲା।
3: ଶ୍ରୋତା ବନ୍ଧୁ, ମୁଁ ଆଜି ସନ୍ଧ୍ୟାରେ ଆର୍ଯ୍ୟ ନଳିନୀ। ଆମକୁ ଯେଉଁମାନେ ଟ୍ୟୁନ୍ କରିଛନ୍ତି ସମସ୍ତଙ୍କୁ ରଜ ଅଭିନନ୍ଦନ। 2026

ଆମର ସମସ୍ତ ଶ୍ରୋତା ବନ୍ଧୁ ମାନଙ୍କୁ ମୋ ତରଫରୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି। କିନ୍ତୁ ଆଜି ସନ୍ଧ୍ୟାଟା ଟିକେ ସବୁ ସନ୍ଧ୍ୟା ଠାରୁ ନିଆରା। ଆଜି ଆପଣ ମାନେ ସମସ୍ତେ ସକାଳୁ କେତେ କଣ କରିସାରିବେଣି, ବୁଲାବୁଲି, ରଜ ଦୋଳି, ପିଠା ପାନ, ଆହୁରି ଆହୁରି କେତେ କଣ। ଏବେ ତ ସନ୍ଧ୍ୟା ହେବାକୁ ବସିଲାଣି, ଆଜି ଦିନ କେମିତି ସବୁ କଟେଇଲେ, କେତେ ମଜା ମସ୍ତି କଲେ, ତୁମମାନଙ୍କ ସାଙ୍ଗରେ ଦେଖା ହେଲେ, ନିଶ୍ଚିନ୍ତ ଶୁଣିବା। ମୁଁ ତ ଆଶା କରୁଛି ଆମେ ଆଗକୁ ବି ଦେଖା ହବା, ସେତିକିବେଳେ ଶୁଣିବା ରଜ କେମିତି କଟେଇଲେ, କଣ କଲେ। ଆଉ ମୋ କଥା ଯଦି ମୁଁ କହିବି, ରଜରେ ତ ମୁଁ ପୁରା ମାନେ ପ୍ୟାକ୍ଡ ହିଁ ଥିଲି ସକାଳୁ, ଯେହେତୁ ସର୍ବପ୍ରଥମେ ମୁଁ ଗୋଟେ ଗୃହିଣୀ, ଘରେ ସମସ୍ତେ ବନ୍ଧୁ ବାନ୍ଧବ ପିଲାମାନେ ସମସ୍ତଙ୍କୁ ଆଜି କେମିତି ସକାଳ ପିଠା କରିକି ଦବା, ତାପରେ ପୁଣି ଲଞ୍ଚ କରିବା, ଘରେ ଯେତେ ଲୋକ ଥିଲେ ବି ମତେ କିନ୍ତୁ ବହୁତ ଖୁସି ଲାଗେ ନିଜେ କରିକି ଦବାକୁ। ଆଉ ଗୃହିଣୀ ମାନେ ତ ଜାଣିଥିବେ ନିଜ ହାତର ରୋଷେଇ ପିଲାମାନଙ୍କୁ ଦବାରେ କେତେ ମାନେ ଆନନ୍ଦ ମିଳେ। ହୁଏତ ଅଣ୍ଟା ବିନ୍ଧି ଯାଉଥାଏ, କଷ୍ଟ ଲାଗୁଥାଏ, କିନ୍ତୁ ତାରି ଭିତରେ ବି ପିଲାମାନଙ୍କ ମୁହଁରେ ଖୁସି ଦେଖିଲେ ସବୁ ଦୁଃଖ ଭୁଲି ହେଇଯାଏ।

0: ମ୍ୟାଡାମ୍, ଆପଣଙ୍କ ପିଲାଦିନର ରଜ ଆଉ ବର୍ତ୍ତମାନର ରଜ ଆପଣଙ୍କ ମନ କଣ କହୁଛି?
1: 25-26 ବର୍ଷ ହେଇଗଲା ମୋର ବାହାଘରକୁ, ସେତେବେଳର ରଜ ଆଉ ଆଜିକା ରଜ ଭିତରେ ବହୁତ ତଫାତ୍। ସେତେବେଳେ ଯେତେବେଳେ ଝିଅ ଆମେ ଥିଲୁ, ରଜର ସନ୍ଧ୍ୟା ପୂର୍ବରୁ ଆମେ ଖାଇଦଉଥିଲୁ। ଆଜି ସନ୍ଧ୍ୟାରେ ମୋ ପିଲାମାନେ ଏଠି ଖାଇନାହାନ୍ତି, କିନ୍ତୁ ସେତେବେଳେ ରଜ ଥିଲା। ମୋର ମା ହଉ ଜେଜେମା ହଉ ଏମାନେ ସବୁ କହୁଥିଲେ, ଆରେ କୁଆଡେ ଗଲ, ଆସି ଖାଇଦିଅ, ବିଲୁଆ ଭୋକିବ। ବିଲୁଆ ଭୋକିଲେ ଆଉ ଝିଅମାନେ ଖାଆନ୍ତି ନାହିଁ, ତେଣୁ କରି ସୂର୍ଯ୍ୟାସ୍ତ ପୂର୍ବରୁ ଆମେ ମାନେ ଖାଇଦଉଥିଲୁ। ଆଉ ଖାଇଦେଇକି ଖେଳୁ, ତାସ ଖେଳୁ, ଲୁଡୁ ଖେଳୁ, ଗପସପ କରି ଶୀଘ୍ର ଶୋଇପଡୁ, କାହିଁକି ନା ରାତି 4ଟାରୁ ଉଠିକି ଆମେ କେମିତି ଗାଧେଇବୁ। ସକାଳ ହେଲା ବେଳକୁ ଆମେ ସଜବାଜ ହେଇ ଅଳତା ଲଗେଇ ମୁଣ୍ଡରେ ବିନ୍ଦି ଲଗେଇ ପୁରା ମାନେ ସୁନ୍ଦର ଭାବେ ନୂଆ ଡ୍ରେସ ପିନ୍ଧି ସମସ୍ତଙ୍କୁ ମୁଣ୍ଡିଆ ମାରିବୁ। ଆଉ ଦୋଳି କଥା କଣ କହିବି, ସେ ଦୋଳି ଆଉ ଏବେର ଯୋଉ ସବୁ କରୁଛନ୍ତି ରଜ ଆୟୋଜନ, ତା ଭିତରେ ତ ଆକାଶ ପାତାଳ ପ୍ରଭେଦ। ଏବେ ଯୋଉ ସବୁ କରିକି ପିଠା ପାନ ଦୋଳି, ଇଏ ଦୋଳିର ମଜା, ଇଏ ପ୍ଲାଷ୍ଟିକ ସୂତାର ମଜା, ଆଉ ସେତେବେଳେ ସେ ଯୋଉ ଆମ୍ବ ଗଛ, ବର ଗଛ, କାଠ ଦୋଳି, ସିଏ ମାନେ ଆଗରୁ ପ୍ରି ପ୍ଲାନ କରାଯାଇଥାଏ 15 ଦିନ ଆଗରୁ ରଜରେ କେମିତି ଆମେ ଲଗେଇବୁ। ବାଉଁଶ ହଣା ହେଇଥାଏ, ବନ୍ଧା ହେଇଥାଏ, ଆଉ ପୁରା ପଟାର ଫାଳିଆ ହେଇଥାଏ, ମାନେ ବସିବାକୁ ଯେମିତି ଆରାମ ଲାଗିବ। ଏକାଠି ଜଣେ କଣ ଦି ଜଣ ବି ସାଙ୍ଗ ହେଇକି, ସ୍ତ୍ରୀ ଭଉଣୀ ହଉ କି ସାଙ୍ଗମାନେ ହଉ, କି ଜଣେ ବସିବ ଆଉ ଜଣେ ମାନେ ଠିଆ ହେଇକି ତାକୁ ପେଙ୍ଗା କହନ୍ତି ମାରିବ। ଆଉ ଇଏ ସବୁ ତ ବର୍ତ୍ତମାନ ଦେଖିବା ବିରଳ, ମୁଁ ଦେଖୁଛି ମୋ ପିଲାମାନେ ବି ଝୁଲୁଛନ୍ତି, କିନ୍ତୁ ସେ ଝୁଲାରେ ଆଗ ପରିକାର ମାନେ ଆତ୍ମୀୟତା ମତେ କାଇଁ ଲାଗୁନି।

ପାଇଁ ଆମେ ରଜ ହେଲେ ଚାହୁଁ କେତେବେଳେ ରଜ ହବ, ମାସେ ଆଗରୁ ରଜକୁ ଅପେକ୍ଷା କରିଥାଉ। ଆଉ ଏବେର ପିଲା ତ ସବୁବେଳେ ନୂଆ ଡ୍ରେସ ପିନ୍ଧୁଛନ୍ତି, ସଜବାଜ ହଉଛନ୍ତି, ତାଙ୍କ ପାଇଁ ଏଗୁଡାକ ତଥାପି ଯେମିତି କହନ୍ତି କଥାରେ କର୍ପୁର ଉଡିଯାଇଛି କନା ପଡିଯାଇଛି ସେଇ ପ୍ରକାର। ଆଉ ମୁଁ ବି ଚେଷ୍ଟା କରେ ଯେ ପରମ୍ପରାଟା ଆମର ବଜାୟ ରହୁ, ପିଲାମାନଙ୍କୁ ବି ମାନେ ଶୀଘ୍ର କହେ, ସନ୍ଧ୍ୟାରେ ଖାଇଦବାକୁ କହେ କି ଟିକେ ଶୀଘ୍ର ଉଠିକି ଗାଧେଇବାକୁ କହେ ସକାଳେ। ମୋ ପିଲା ହୁଅନ୍ତୁ କି ଅନ୍ୟ ପିଲାମାନେ ହୁଅନ୍ତୁ, ଆମ ମାନଙ୍କର ଯୋଉ ମାନେ ଆଗ୍ରହ ଆଉ ଉତ୍ସାହ ଥିଲା, ଶ୍ରୋତା ମାନେ ବି ଶୁଣନ୍ତୁ ନିଶ୍ଚିନ୍ତ। ଆପଣ ଗୋଟେ ଯଦି ସକାଳୁ ଉଠିକି ମାନେ ଏଇ ଯୋଉ ପର୍ବପର୍ବାଣୀରେ ଅଳତା ଟିକେ ଲଗେଇବେ କି ଗୋଟେ ନୂଆ ବସ୍ତ୍ରଟିଏ ପିନ୍ଧିବେ କି ସାଙ୍ଗସାଥି ଗହଣରେ ବିତେଇବେ, ତାର ଯୋଉ ମଜାଟା ସବୁଦିନ ମିଳେନି, ପ୍ରତିଦିନ ମିଳେନି, ଆର ମଜାଟା ଗୋଟେ ନିଆରା। ଯେମିତି ଆଜି ମୁଁ କାଲିଠାରୁ ଚାହିଁଥିଲି କେମିତି ସକାଳ ହବ, ମୁଁ ଗୋଟେ ପିଠା କରିବି, ମୋର ପିଲାମାନେ ଖାଇବେ କି ଘରକୁ କିଏ ଗେଷ୍ଟ ଆସିଲେ, ଆଜିକାଲି ପିଠା ଦୋକାନ ହେଲାଣି, ଫିର ବି ନିଜେ ଗୋଟେ କରିକି ଦବାର ଅନୁଭୂତିଟା ନିଆରା। ଆଉ ସେଇଟା ଯୋଉମାନେ କରୁଥିବେ ଶ୍ରୋତା ବନ୍ଧୁ ମାନେ ହୁଅନ୍ତୁ, ମାନେ ନିଶ୍ଚିନ୍ତ ଭାବୁଥିବେ ଏଟା ଗୋଟେ ସ୍ପେଶାଲ। ରଜଟା ହଉ କିମ୍ବା କୁମାର ପୂର୍ଣ୍ଣିମା ହଉ, ଯାହା ଆମର ପାରମ୍ପରିକ ପର୍ବ ଅଛି, ତା ଭିତରେ ତ ରଜଟା ଯେହେତୁ ତିନି ଦିନ, ତେଣୁକରି ଆମେ ତିନି ଦିନ ପାଳୁଛେ, କିଛି କିଛି ଜାଗାରେ ଚାରି

ଦିନ ବି ପଳଉଛନ୍ତି, ଟିକେ ଲମ୍ବା ସମୟ, ତେଣୁକରି ସକାଳ ହେଲେ ନୂଆ ନୂଆ ମୁଣ୍ଡକୁ ମାନେ ଆସେ, ଆଜି ଏଇଟା କରିବା କାଲି ସେଇଟା କରିବା, କିଛି ନହେଲେ ସାଙ୍ଗ ହେଇ ବୁଲିବାକୁ ଯିବା, ନିଆରା ନିଶ୍ଚିନ୍ତ। କଣ ପାଇଁ ଆମେ ଏଇ ପର୍ବପର୍ବାଣି ପାଳୁଛେ, ମାନେ ଆମକୁ ଖୁସି ମନକୁ ଦବା ପାଇଁ, ଆନନ୍ଦ ଦବା ପାଇଁ, ଯେତେ କଷ୍ଟ ପଡିଲେ ବି ମନ ଖୁସି ହେଇଯାଏ, ଗୋଟେ ମାନେ ପୁରିଲା ପୁରିଲା ମନ ଲାଗେ। ସବୁବେଳେ ତ ଖାଇଦେଲେ ପେଟ ପୁରିଯାଏ ସେମିତି ନାହିଁ, ମନ ବି ଗୋଟେ ଖୋଜେ ଯେମିତି ପୁରୀ ଯିବା ପରିକା, ଖାଲି ପେଟ ପୁରିଲେ ମନ ପୁରେନି, ମନ ଯଦି ଭଲ ନଥାଏ ନା କିଛି ଜିନିଷ, ତେଣୁକରି ମନ ଖୁସି ହବା ପାଇଁ, ମନରେ କିଛି ଉତ୍ସାହ ଆନନ୍ଦ ରଖିବା ପାଇଁ କେତେ କେତେ ବର୍ଷ ଆଗରୁ ଏସବୁ ପାଳନ କରାଯାଉଛି। ମୋ ମତରେ ଆମେ ଏ ପରମ୍ପରାକୁ ଭାଙ୍ଗି ଦବା ନାହିଁ, ଆମ ଜେନେରେସନ ହଉ ଆମ ପର ଜେନେରେସନ ହଉ ଆମେ ବି ତାଙ୍କୁ ଶିଖେଇବା, କିଛି ନହେଲେ ବି ଏସବୁ ଜିନିଷକୁ ପାଳନ କରନ୍ତୁ। ଆମ ପୂର୍ବଜ ମାନେ ଯେମିତି ଆମକୁ ଇଏ କରିଥିଲେ ସେମାନେ ବି ତାକୁ ମାନେ ଭାଙ୍ଗି ଦବାକୁ ଦିଅନ୍ତୁ ନାହିଁ, ଦେଖିବେ ସେମାନେ ବି କେତେ ଆନନ୍ଦ ପାଇବେ। ଏଇ ଯୋଉ ଆମର ଫୋନ ହଉ ଟିଭି ହଉ, ଫୋନରେ ଆମେ କଥା ହଉଛେ, ଆଜିକାଲି ସମସ୍ତେ ସମସ୍ତଙ୍କ ସାଙ୍ଗରେ କଥା ହଉଛନ୍ତି କି ସୋସିଆଲ ମିଡିଆରେ, କିନ୍ତୁ ଜଣେ ଜଣକୁ ପାଇଲେ କି ଟିକେ କୁଣ୍ଡେଇ ପକେଇଲେ କି ଜଣଙ୍କର ପାଦ ଛୁଇଁଦେଲେ, ତାର ଯୋଉ ଆନ୍ତରିକତା ଆସେ ସେଇଟା କେବେ ଫୋନରେ ଟିଭିରେ ଏସବୁ ସୋସିଆଲ ମିଡିଆରେ ଆସିବନି। ତେଣୁକରି ଆମେ ଚେଷ୍ଟା କରିବା କେମିତି କିଛି ଦିନ ଅନ୍ତରରେ ହଉ ପଛେ ଆମେ ପରସ୍ପରକୁ ଭେଟିବା, ପରସ୍ପର ଭିତରେ କଥାବାର୍ତ୍ତା ହବା, ସେଇଟା ନିଶ୍ଚିନ୍ତ ମନକୁ ଆମର ଖୁସିକୁ ରଖିବ। ତେଣୁକରି ଆଜିର ସନ୍ଧ୍ୟାରେ ମୁଁ ମୋର ଶ୍ରୋତା ବନ୍ଧୁ ମାନଙ୍କୁ ସମସ୍ତଙ୍କୁ କହୁଛି, ସେମାନେ ତାଙ୍କର ଯେତେ ମାନେ ରିଲେଟିଭ ହୁଅନ୍ତୁ, ପାଖ ପଡୋଶୀ ହୁଅନ୍ତୁ, କିଛି ଦିନ ଅନ୍ତରରେ ହଉ ପଛେ, ସବୁଦିନ ନ ହଉ ପଛେ, ମାନେ ପରସ୍ପର ଭିତରେ ନିଜର ଦୁଃଖ ସୁଖ ଇଏ କରନ୍ତୁ, ବାଣ୍ଟନ୍ତୁ, ଦେଖିବେ ମନ ନିଶ୍ଚିନ୍ତ ହାଲକା ଲାଗିବ। ଆଜି ସନ୍ଧ୍ୟାରେ ଭାରତ ମସଲା ତରଫରୁ ଶ୍ରୋତା ବନ୍ଧୁ ମାନଙ୍କୁ ସମସ୍ତଙ୍କୁ ଏଇ ରଜ ମହୋତ୍ସବର ଅଭିନନ୍ଦନ ଜଣାଉଛି। ଆଶା କରୁଛି ଆଜି ଯେମିତି ଆପଣ ମାନେ ରଜର ମାନେ ମଜା ନେଲେ, ସେମିତି କାଲି ସୋମବାର ହବ ସଂକ୍ରାନ୍ତି, ରଜ ସଂକ୍ରାନ୍ତି, ତାର ବି ମଜା ନିଅନ୍ତୁ। ତୃତୀୟ ଦିନ ରଜ ବି ବହୁତ ଆନନ୍ଦ ଉଲ୍ଲାସରେ ପାଳନ କରନ୍ତୁ। ଆମେ ମାନେ ଆପଣ ମାନଙ୍କ ସହିତ ସବୁଦିନ ପାଇଁ କି ଯୋଡି ହେଇ ରହିଛୁ, ଆପଣ ମାନେ ବି ଆମ ମାନଙ୍କ ସହିତ ଯୋଡି ହେଇ ରୁହନ୍ତୁ। ଆମର ଏଇ କଥାରେ କଥାରେ ଗୀତରେ ଗୀତରେ କାର୍ଯ୍ୟକ୍ରମ ଶୁଣୁଥାନ୍ତି।

0: ଶ୍ରୋତାବନ୍ଧୁ, ଆଜି ପ୍ରଥମ ରଜରେ ଆମ ସମସ୍ତଙ୍କର ଅତି ପରିଚିତ ଜଣେ ସ୍ନେହୀ ମଣିଷ ଆଇଆଇସି ରାକେଶ କୁମାର ବେହେରା ମହୋଦୟ ଆଜି ସନ୍ଧ୍ୟାରେ ଆମ ସାଥିରେ।
1: ମୋର କୋଟି କୋଟି ଶ୍ରୋତା ବନ୍ଧୁ ମାନଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ। ଆଜି ହଉଛି ପହିଲି ରଜ, ଆମ ଓଡ଼ିଆ ମାନଙ୍କର ଗୋଟେ ମୁଖ୍ୟ ପର୍ବ। ରଜ ପର୍ବ ତିନି ଦିନ ଧରି ଆମେ ଧୁମଧାମରେ ପାଳନ କରନ୍ତି। ଆଜି ତ ଦିନ ସାରା ଆମର ଶ୍ରୋତା ବନ୍ଧୁ ମାନେ ବୁଲାବୁଲି କରିଥିବେ, ପାଳନ କରିଥିବେ, ତ ଆଜି ସନ୍ଧ୍ୟା ଆଜି ଆମ ହାତରେ ଅଛି। କଥାରେ କଥାରେ, ଗୀତରେ ଗୀତରେ ମୁଁ ଅଛି ଆପଣ ମାନଙ୍କ ସହିତ, ଆଉ ଭାରତ ମସଲାର ମ୍ୟାଡାମ ମଧ୍ୟ ଅଛନ୍ତି, ଆଉ ଆଗକୁ ତ ଗୋଟେ ଭଲ କାର୍ଯ୍ୟକ୍ରମ ଆପଣ ମାନଙ୍କ ପାଇଁ ଭେଟି ଦେବା ପାଇଁ ଯାଉଛୁ ଆମେ ମାନେ। ଏଥିପାଇଁ ଆପଣ ମାନଙ୍କୁ ମଧ୍ୟ ଢେର ସାରା ଅଭିନନ୍ଦନ ରହୁଛି ଆଜିର ରଜ ପାଇଁ। ରଜ ମଉଜ ଆମ ଓଡ଼ିଶାର ସବୁଠାରୁ ବଡ ପର୍ବ, ଆପଣ ମାନଙ୍କୁ ମୁଁ ଅନୁରୋଧ କରୁଛି ଏଇ ଯୋଉ ଆମର ରଜ ପର୍ବକୁ କେବେ ଆମେ ଭୁଲିଯିବା ନାହିଁ। ଆମର ପ୍ରଥା ପରମ୍ପରା ସଂସ୍କୃତି ଐତିହ୍ୟ ସବୁ ଯୋଡି ହେଇକି ଅଛି ରଜ ସାଙ୍ଗରେ। ହୁଏତ ଏଇ ଆଧୁନିକତାର ଜଳାଞ୍ଜଳି ଦେଇ ଲୋକମାନେ ଟିକେ ରଜ ଠାରୁ ଦୂରେଇ ଯାଇଥାଇ ପାରନ୍ତି, କିନ୍ତୁ ସେମିତି ଆମେ କରିବା ନାହିଁ। ଗାଁ ଗହଳି, ସହର, ବଜାର ସବୁଆଡେ ଆମେ ଝୁଲଣ ଲଗେଇ ଝୁଲିବା। ଛୋଟ ଛୋଟ ପିଲାମାନେ ନୂଆ ପୋଷାକ ପିନ୍ଧି ମୁଣ୍ଡରେ ଚନ୍ଦନ ଟିକା ଦେଇ ଯୋଉ ମଜା କରନ୍ତି, ଖିଲିପାନ ଖାଇ ତାସ ଖେଳ ପରମ୍ପରା, ଯୋଉ ଖୁସିର ମାହୋଲ ଏଇ ତିନି ଦିନ ଥାଏ, ବର୍ଷ ଯାକର ପରିଶ୍ରମରୁ ଟିକେ ରେଷ୍ଟ ପାଉ, ଟିକେ ବିଶ୍ରାମ ନଉ, ସେଇ ପ୍ରଥା ପରମ୍ପରା ଆମର ଏମିତି ବଜାୟ ରହୁ। ମୋର ଅନୁରୋଧ, ଆମର ଐତିହ୍ୟ, ଆମର ପରମ୍ପରା ରଜ ପର୍ବ। ପରିଶେଷରେ ମୁଁ ଆଉ ଥରେ ଆପଣମାନଙ୍କୁ ସ୍ୱାଗତ ଜଣାଉଛି କଥାରେ କଥାରେ ଗୀତରେ ଗୀତରେ କାର୍ଯ୍ୟକ୍ରମ ପାଇଁ। ଆପଣମାନେ ଶୁଣୁଛନ୍ତି, ଯୋଡି ହେଇକି ରହୁଛନ୍ତି, ଆମକୁ ଢେର ସାରା ଭଲ ପାଇବା ଦେଉଛନ୍ତି। ସମସ୍ତଙ୍କୁ ନମସ୍କାର, ଜୟ ଜଗନ୍ନାଥ।
0: ତେବେ ଶ୍ରୋତା ବନ୍ଧୁ, ଏବେ ପରସ୍ପରକୁ ଆଜିର କାର୍ଯ୍ୟକ୍ରମରେ ରଜ ଅଭିନନ୍ଦନ ଜଣାଉଛନ୍ତି ଆମ ଦୁଇ ଅତିଥି ସ୍ୱୟଂସିଧା ନନ୍ଦିତା ପଣ୍ଡା ଏବଂ ଆଇଆଇସି ରାକେଶ କୁମାର ବେହେରା ମହୋଦୟ।
2: ମ୍ୟାଡାମ ନମସ୍କାର।
3: ଆଜ୍ଞା ସାର୍ ନମସ୍କାର। ଆପଣଙ୍କର ତ ବହୁତ ଶୁଣିଛି, ଆପଣଙ୍କୁ ତ କେବେ ଦେଖିବାର ସୌଭାଗ୍ୟ ମିଳେ ନାହିଁ। ମୋ ତରଫରୁ, ଆମ କମ୍ପାନୀ ତରଫରୁ ଆପଣଙ୍କୁ ହାପି ରଜ।
2: ଆପଣଙ୍କୁ ମଧ୍ୟ ମ୍ୟାଡାମ, ଆପଣଙ୍କ କଥା ମୁଁ ଶୁଣୁଛି ରେଡିଓରେ, ବହୁତ ଖୁସି ଲାଗୁଛି। ଆପଣଙ୍କର ଯୋଉ ପ୍ରେରଣାଦାୟୀ ବାର୍ତ୍ତା ଆଉ ଆପଣଙ୍କର

0: ଅଧ୍ୟବସାୟ କଠିନ ପରିଶ୍ରମରେ ଆପଣ ଏଇ ଉଚ୍ଚ ସ୍ଥାନରେ ପହଞ୍ଚି ପାରିଛନ୍ତି, ସମସ୍ତଙ୍କୁ ପ୍ରେରଣା ଯୋଗାଇବ। ଆଉ ଆପଣଙ୍କୁ ମଧ୍ୟ ଆମର ଗଣପର୍ବ ରଜ ପର୍ବ ତରଫରୁ ଆପଣଙ୍କୁ ମଧ୍ୟ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି।
1: ଆଜ୍ଞା ଆଜ୍ଞା, ଆପଣମାନେ ସମସ୍ତେ ଖୁସିରେ ରୁହନ୍ତୁ, ଭଗବାନ କରନ୍ତୁ ସମସ୍ତେ ଖୁସିରେ ରୁହନ୍ତୁ।
0: ଆଜ୍ଞା ଆଜ୍ଞା ଆଜ୍ଞା, ଧନ୍ୟବାଦ।
1: ଆଜ୍ଞା ଧନ୍ୟବାଦ।

0: ଶ୍ରୋତାବନ୍ଧୁ ବର୍ତ୍ତମାନ ରଜା ପର୍ବର ପାଳନକୁ ନେଇ ଆଉ କିଛି କଥା ରଖିଛନ୍ତି ଆକାଶବାଣୀ ଶ୍ରୋତା ପରିଷଦ ଓଡ଼ିଶାର ବଡ଼ ଭାଇ ତଥା ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ବସନ୍ତ କୁମାର ମହାପାତ୍ର।
1: ଏଇଟା ଗଣପର୍ବ କାହିଁକି କୁହାଯାଏ? ଏକ ଦୁଇରେ ରଜରେ ପାନ କାହିଁ ଖାଆନ୍ତି? ରଜରେ ଝିଅ ପିଲାମାନେ କାହିଁକି ଗୁଆ ଖୋଳ ପାଇଁ ବୁଲନ୍ତି? କଣ ପାଇଁ ମଉଜ ବୁଲନ୍ତି? କାହିଁ କଣ ତା କାରଣ? କଣ ପାନଟା କାହିଁ ଖାଆନ୍ତି? ତାର ନିଶ୍ଚୟ କାରଣ ଅଛି। ବିଡ଼ିଆ ପାନଟା ଖାଇବା ଦରକାର, ତାର ବହୁତ ଉପକାର ଅଛି। ଏଇ ଯୋଉ ରଜସ୍ୱଳା ପୃଥିବୀ ହଉଛି, ମାଟି ମା ଫସଲ ଉତ୍ପାଦନ କରିବା ପାଇଁ ପ୍ରସ୍ତୁତ ହେଇଗଲା। ଖରା ଯାଇଛି, ବର୍ଷା ଆସୁଛି, ବର୍ଷାରେ ମାଟି ମାଟା ସେ ରଜସ୍ୱଳା ହୁଏ, ତାର ଫସଲଟା ହବ। କହିଲେ ଅଳତା ପିନ୍ଧନ୍ତି କାହିଁକି? କାରଣ ସ୍ତ୍ରୀ ହଉଛି ଲକ୍ଷ୍ମୀ, ଏବଂ ସ୍ତ୍ରୀ ମାନଙ୍କୁ ସବୁବେଳେ ଲକ୍ଷ୍ମୀ ବେଳେ ପୂଜା କରାଯାଏ। ସେଇ ସମୟରେ ଝିଅମାନେ, ମାନେ ଯୋଉମାନେ ଅବିବାହିତ ଝିଅ, ସେମାନଙ୍କ ଶରୀରଟାକୁ ସୁସ୍ଥ ରଖିବା ପାଇଁ ସେମାନେ ଯୋଉ ଗୁଆ ଖୋଳପାଡ଼ା ଚାଲନ୍ତି, ଏବଂ ଅଳତା ଲଗେଇଲେ କଣ ହବ ନା ବାହାରେ ଇନଫେକ୍ସନ ହବ ନାହିଁ। ଆଜିକାଲି ଅଳତା ଡୁପ୍ଲିକେଟ୍ ହେଇଗଲାଣି, କିନ୍ତୁ ପ୍ରକୃତ ଅଳତା କେହି ଲଗାଉନାହାନ୍ତି। ଅଳତାର ମଧ୍ୟ ବ୍ୟାକ୍ଟେରିଆ ହବ ନାହିଁ, ଚାଲିଲେ ବ୍ୟାକ୍ଟେରିଆ ଲାଗିବନି, ଶରୀର ସୁସ୍ଥ ରହିବ। ଗୋଡ଼ ବାଟେ ହିଁ ସବୁବେଳେ ସଂକ୍ରମଣ ଆମର ହୁଏ, ଗୋଡ ହାତ, ହାତରେ ମଧ୍ୟ ମେଣ୍ଟ ଲଗାନ୍ତି, କାରଣ ସେଇଆ। ପିଲାଦିନେ ଆମ ଘରେ ଜଣେ ବୁଢ଼ୀ ମା ଥିଲେ, ସେ କହିଲେ ଯାହା ଖାଇବା କଥା ବିଲୁଆ ଡାକିଲା ପୂର୍ବରୁ ଖାଅ। ଗୋଟେ କଥା ନାହିଁ, ଆର୍ଲି ଟୁ ବେଡ୍ ଆଣ୍ଡ ଆର୍ଲି ଟୁ ରାଇଜ୍। ଆର୍ଲି ଟୁ ବେଡ୍ ମାନେ ଆପଣ 8ଟାରୁ 8:30 ଭିତରେ ଖାଇବେ, ବିଲୁଆ ଡାକନ୍ତି ବି 8:30 9 ବେଳକୁ, ତା ପୂର୍ବରୁ ଆପଣ ଖାଇସାରିଥିବେ, କାରଣ ସେ ସମୟରେ ଖାଇଲେ ସେଟା ଠିକ୍ ଭାବରେ ହଜମ ହୁଏନି। ରଜ ବେଳେ ଯୋଉ ବର୍ଷାଟା ହେଇଯାଏ ନାହିଁ, ସେତେବେଳେ କଣ ହୁଏ, ମାନେ ପଶୁପକ୍ଷୀ ଯେତେ ଅଛନ୍ତି, ବିଶେଷ କରି ପଶୁମାନେ, ବିଲୁଆ ଗାତ ଭିତରେ ରହେ ନା, ତା ଭିତରେ ଗରମ ହଉଥିବ, ବିଲୁଆ ବାହାରେ କାହିଁକି? ସେଟା ଆମକୁ ସନ୍ତକ ଦେଇ ଦିଏ, ପୋଡ଼ ପିଠା କାହିଁ ଖାଇବେ, ଅନ୍ୟ କେହି ପିଠା ଖାଆନ୍ତିନି। ତାର କାରଣ ଅଛି, ତାର କାରଣ ହଉଛି ପୋଡ଼ ପିଠାରେ ବିରି ଚାଉଳ ନଡ଼ିଆ ତିଆରି ହଉଛି। କଣ ଆପଣ ଯୋଉ ଖର୍ଷା ଦିନ ଆସିଲା, ଖରାଦିନ ଆପଣ ଲକ୍ଷ୍ୟ କରି ନଳିଲେ ଅଧିକାଂଶ ଲୋକ ଖାଇଥାନ୍ତି ଆମ୍ବ ଗୁଡାକ। ପୋଡ଼ ଜିନିଷଟା ସବୁବେଳେ ଶରୀର ପ୍ରତି ଉପକାର, ହଜମ କରେ। ଏଇଟା ଖାଇଦେଲେ ଆପଣଙ୍କର ହଜମ କ୍ରିୟା ଠିକ ରହିବ, ପେଟ ଠିକ ହେଇଯିବ, ଆପଣ ମେଡିସିନ ଖାଇବା ଦରକାର ପଡ଼ିବନି। ପୋଡ଼ ପିଠା ଖାଇଲେ ସେଇଟା ଆମର ଲାଳ ଝାଡ଼ା ହବନି, ପେଟ ସୁସ୍ଥ ହେଇଯିବ। ସେ ନୀତି ନିୟମ ଯଦି ମାନିବା, ଆମର ଦୁଇଟା କାରଣ, ଏକରେ ଶରୀର ସୁସ୍ଥ ରହିବ, ଦୁଇରେ ପରିବେଶ ସୁସ୍ଥ ରହିବ।
0: ଶ୍ରୋତା ବନ୍ଧୁ, ଆଜି ଅଧ୍ୟାୟର ପ୍ରଶ୍ନଟି ହେଲା, ସ୍ୱୟଂସିଦ୍ଧା ନନ୍ଦିତା ପଣ୍ଡାଙ୍କର କେଉଁ କଥାଟି ଆପଣଙ୍କୁ ସବୁଠୁ ବେଶୀ ଭଲ ଲାଗିଲା? ଶ୍ରୋତାବନ୍ଧୁ, ଗତ ଅଧ୍ୟାୟର ଭାଗ୍ୟଶାଳୀ ବିଜେତା ଆପଣମାନେ ଗୋବିନ୍ଦ ଚନ୍ଦ୍ର ସରାଫ ବଲାଙ୍ଗୀରରୁ, ମମତା ମହାପାତ୍ର ଜଗତସିଂହପୁରରୁ, ଏବଂ ଦୁର୍ଯ୍ୟଧର ନାୟକ ତାଳଦା କାକଟପୁର ପୁରୀରୁ। ତାହେଲେ ଆଜି ପାଇଁ ଆର୍ଜି ନଳିନୀକୁ ବିଦାୟ ଦିଅନ୍ତୁ, ନମସ୍କାର।
2: ଏଇଠି ଶେଷ ହେଲା ଆମର ପ୍ରାୟୋଜିତ କାର୍ଯ୍ୟକ୍ରମ କଥାରେ କଥାରେ ଗୀତରେ ଗୀତରେ ବାଇ ଭାରତ ମସାଲା। ଆପଣମାନେ ଅଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ସହିତ।
3: ଆରେ ଏତେ ଜଲ୍ଦି ଥକି ଗଲୁ, ଚାଲ ଆଉ ଗୋଟେ ରାଉଣ୍ଡ ଯିବା, ଚାଲ।
4: ତୋର ତ ଏସବୁ ଅଭ୍ୟାସ ନଥିଲା?
5: ଏଇ ଶୋଇ ପଡ଼ିଲୁ ନା କଣ? ସିଗାରେଟ୍ ଟାଣି ଦେ, ନିଦ ଆପେ ଆପେ ଚାଲିଯିବ।
3: ଆରେ ନାଇଁ ନାଇଁ,
5: ନହେଲେ ଚେଇଁବୁ କେମିତି? ମୁଣ୍ଡ ଉପରେ ବା ରିଟେନ୍ ଟେଷ୍ଟ ନେ।
2: ଓ ବୁଝିଲି,
4: ସିଗାରେଟ୍ ପିପି କେମିତି ଦେଖାଯାଉଛୁ ଜାଣିପାରୁଛୁ ତ?
6: I think Saurabh Das, Junior Athletic Champion 2023, anything wrong with you? Don't worry, try for the next time.
4: Tension nahi na, maybe kichi better option thi bato pai. Chhade obvious, hale better option kono? Aau kichi option rahibo ni to pakhare.

0: वेलकम बैक टू कर्जन 100.4 आकाशवाणी एफएम रेनबो कोहुचंती दिल से दिल तक म्यूजिकल हम सब पर विश्वजीत अच्छी आपण मानक संगे रे वर्तमान समय हे जाईची आपण मानक सहित डायरेक्ट कांटेक्ट करिवार माने आपण सहित सीधा सडक कथा हबार समय हे जाईची डायल इन लाइव चिटचैट को स्टार्ट करिवार टाइम हे जाईची आ आज जेहेतु रजर पाग पहिली रज तेनु टॉपिक टी आउ कोन आमे अलगा नबा तेनु आपण मानक पई आज टॉपिक होउची जे केमिति चालीची रजर मौज केमिति कटुची पहली रज एवं कौन कौन सब प्लान अच्छी रज तीन दिन रे आपन मानकर आपन शीघ्र शीघ्र फोन उठांतु डायल करंतु 0671230 3153 आउ हमको कॉल करके कुहंतु जे केमती कौन रज आपन पालन कलेनी आज सकाळ वे पर्यंत एवं आगामी दुई दिन पई ओडिसा रा गणपर्व रज पई आपनकर कौन सब स्पेशल प्लानिंग रहिची कौन कहबा पई चाहिबे आपनकु सुनथवा सब श्रोता बंधु मानकु आपन शीघ्र शीघ्र फोन करंतु 0671230 3153 होची आमर नंबर आसी जाइए आमर फर्स्ट कॉल देखिबा फर्स्ट कॉलर आज किए आए कौन कहते पहली रजर सेलिब्रेशन को नहीं कि नमस्कार आज्ञा किए कहते कौट कहते
1: ବନସ୍ତେ ଡାକିଲା ଗଜ ବନସ୍ତେ ଡାକିଲା ଗଜ ବରଷକେ ଥରେ ଆସିଛି ରଜ ଆସିଛି ରଜ ଲଘେନି ନୂଆ ସଜ ବାଜ ସଙ୍ଗାତ ଲଘେନି ନୂଆ ସଜ ବାଜ ନମସ୍କାର ଗୁଡ୍ ଇଭିନିଂ ରଜର ପହିଲି ରଜର ଅନେକ ଅନେକ ବିଶେଷ ଆପଣଙ୍କୁ ଏବଂ ରେଡିଓ ଶୁଣିଥିବା ସମସ୍ତ ଶ୍ରୋତା ବନ୍ଧୁ ମାନଙ୍କୁ ମୁଁ ଗୋପପୁର ନିଶ୍ଚିନ୍ତ କହିଲି କଟକରୁ ଚନ୍ଦ୍ରକାନ୍ତ ପୁଷ୍ଟି
0: ଚନ୍ଦ୍ରକାନ୍ତ ଭାଇ ଆପଣଙ୍କୁ ମଧ୍ୟ ବହୁତ ବହୁତ ଶୁଭେଚ୍ଛା ଅଭିନନ୍ଦନ ପହିଲି ରଜର କଣ କହିବେ ରଜ ପହିଲି ରଜ କେମିତି କଟିଲାଣି ଏବେ
1: ବହୁତ ବଢିଆ ସେ ଆଜି ରଜକୁ ପହିଲି ରଜକୁ ସେଲିବ୍ରେସନ କଲି ସକାଳୁ ଉଠିକି ଭୋର ପାଞ୍ଚଟାରୁ ଉଠିକି ଗାଧେଇ ମାଧେଇ ଟିକେ ମନ୍ଦିର ଯାଇକି ଠାକୁର ଦର୍ଶନ କରି ତାପରେ ଘରେ କୁଣ୍ଡ ପିଠା ହେଇଥିଲା କୁଣ୍ଡ ପିଠା ଘିଆ ହେଲା ଚକୁଳି ପିଠା ଘିଆ ହେଲା ଛୁଞ୍ଚି ପତ୍ର ଘିଆ ହେଲା ମଧ୍ୟ ଘିଆ ହେଇଥିଲା ଆଉ ଗାଧୁଆବେଳେ ଭାତ ଚିକେନ କାକୁଡି ସାଲାଡ ମାନେ ସବୁ ଖିଆ ହେଲା ଆଉ ରାତି ମଧ୍ୟ ତାପରେ ଝିଲରେ ମଧ୍ୟ ଝୁଲିଥିଲି ଆଉ ତାପରେ ରାତିରେ ମଧ୍ୟ ଆମର ଏଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମେଲୋଡି ଡ୍ୟାନ୍ସ କାର୍ଯ୍ୟକ୍ରମ ଚାଲିଛି ଆଉ ମଧ୍ୟ ରାତିରେ ଆଉ ଆମର ସେଲିବ୍ରିଟି ଯିଏ ଅଭିନେତ୍ରୀ ଯାତ୍ରା ଜଗତର ସୁପର ହିଟ୍ ଅଭିନେତ୍ରୀ ସଂଦିତା ପାଲି ଯିଏ ସିରିଏଲ ଅଭିନୟ କରୁଥିଲେ ନିଶା ପଟ୍ଟନାୟକ ମୋ ତୋ ଗଣାରେ ତୁ ଅଛି ମୋର ସିରିଏଲ ଯୋଉ ଅଭିନେତ୍ରୀ ସିଏ ମଧ୍ୟ ସଂଦିତା ପାଲି ସିଏ ମଧ୍ୟ ଆସୁଛନ୍ତି ଆଜି ଆଉ ବହୁତ ଲୋକମାନଙ୍କୁ
0: ରଜ ତାହେଲେ ପୁରା ଜମିଲା ବହୁତ ବଢିଆ ଭାବରେ ଆପଣ ପାଳନ କଲେ ଏବଂ ବହୁତ ସଂକ୍ଷିପ୍ତରେ କହିଦେଲେ
1: ଆମର ତ ଏପଟେ ତିନି ଦିନ ରଜ ତିନି ଦିନ
0: ନିଶ୍ଚୟ ନିଶ୍ଚୟ ତିନି ଦିନ ଯାକ ଆପଣ ମନ ଭରିକି ଏନ୍ଜୟ କରନ୍ତୁ ସବୁ ପରିବାରର ସଦସ୍ୟମାନଙ୍କୁ ମଧ୍ୟ ଆପଣଙ୍କର ଆନନ୍ଦ ଉଲ୍ଲାସରେ ସାମିଲ କରନ୍ତୁ କଲ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ ପବିତ୍ର ଅବସରରେ ଆପଣମାନଙ୍କ ସହିତ ଆପଣଙ୍କର ମ୍ୟୁଜିକାଲ ହମସଫର ବିଶ୍ୱଜିତ ଅଛି ଡାଇଲ ଇନ ଲାଇଭ ଚିଟ୍ ଚାଟ୍ ରେ 0671230315 ହଉଛି ନମ୍ବର ଆସିଯାଇଛି ଆଉ ଗୋଟେ କଲ ହ୍ୟାଲୋ ନମସ୍କାର କିଏ କହୁଥିଲେ କୋଉଠୁ କହୁଥିଲେ
2: ହ୍ୟାଲୋ ଭାଇ ଜୟ ଜଗନ୍ନାଥ ନମସ୍କାର
0: ନମସ୍କାର ଭାଇ ଆପଣଙ୍କୁ ରଜର ଅନେକ ଅନେକ ଶୁଭେଚ୍ଛା ଅଭିନନ୍ଦନ ଟିକେ ପରିଚୟ ଦେଇଦିଅନ୍ତୁ
2: ଭାଇ ମୁଁ ହେଲି ପ୍ରଫୁଲ୍ଲ ପ୍ରଧାନ କୁଆଁରପାଳ ମାଣିଆମୁଦରୁ କହୁଛି
0: ପ୍ରଫୁଲ୍ଲ ଭାଇ କେମିତି ଅଛନ୍ତି ଆପଣ ରଜକୁ କେମିତି ସେଲିବ୍ରେଟ କଲେଣି ଆଜି ପହିଲି ରଜକୁ
2: ଭାଇ ରଜ ସେଲିବ୍ରେସନ ତ ଭଲ ଚାଲିଛି କିନ୍ତୁ ଟିକେ ମନଟା କଷ୍ଟ ଅଛି
0: କଣ ଭାଇ ହେଇଛି ମନ କାହିଁ କଷ୍ଟ ରାଜର ରଜର ପାଗରେ ଭାଇ
2: ଭାଇ ଜଣେ ଭାଇ ଆମର ଆସିବା କଥା କିନ୍ତୁ ଭୁଲ ବର୍ଷ କଥାଟା ଟିକେ ଦେଢ଼ି ହେଲା ଆସିପାରିଲେନି ତ ସେଥିପାଇଁ ମନ
0: କଷ୍ଟ
2: ଆଉ ଜଣେ ଭାଇ ଆମର ଆସିଥିଲେ
0: ତେଣୁକରି
2: ଯାହା ଭଗବାନଙ୍କ ଦେହରେ ହସ ଭାଇ ଆମର ରିଟର୍ନ କଲେଣି ଆଉ
0: ଠିକ ଅଛି ଯାହା ହଉ ଆମେ ତ ପ୍ରେୟାର କରିବୁ ଆପଣଙ୍କ ପାଇଁ ଯେ ସେ ଭାଇ ମଧ୍ୟ ପହଞ୍ଚି ଯାଆନ୍ତୁ ଆପଣଙ୍କର ରଜର ମୌଜ ଆଉ ଟିକେ ଅଧିକ ଜମି ଯାଉ ଆଉ ଆଗାମୀ ଦୁଇ ଦିନ ମଧ୍ୟ ବହୁତ ଭଲ ଭାବରେ ରଜକୁ ଆପଣ ପାଳନ କରନ୍ତୁ ଆଜି କଣ ଭାଇ ସ୍ପେଶାଲ କରିଛନ୍ତି ନା ଯେମିତି ରଜକୁ ସବୁ ବର୍ଷ ପାଳନ କରନ୍ତି ସେମିତି ପାଳନ କରିଛନ୍ତି ଆଜି
2: ସବୁ ବର୍ଷ ଭଳିଆ ତ ଭାଇ ପାଳନ ହଉଛି ଆଜି ଟିକେ ବୋଲେ ଦି ଭଳି ଆଇଟମ ହେଇଥିଲା ଗୋଟେ ଆମ୍ବ
0: ଖାଇବା ଉପରେ ଆଜି ଟିକେ
2: ବିଭିନ୍ନ ପ୍ରକାର ଆଇଟମ ହୋଇଥିଲା ବେଶୀ କରିପାରିବୁ ଆମେ ଦି ଜଣ ଲୋକ ଜମା ଘରେ ରହୁଛୁ କେହି ପାଖରେ ନାହାନ୍ତି ତେଣୁକରି ଏମିତି ଅପ ବହୁତ କିଛି କରିଛୁ ଆଉ
0: ଯାହା ହଉ ଆପଣ ଏମିତି ବଢିଆ ଖାଉଥାନ୍ତୁ ରଜକୁ ତିନି ଦିନ ମନ ଭରିକି ଉପଭୋଗ କରନ୍ତୁ ଆପଣ ଆପଣଙ୍କର ପରିବାର ସମସ୍ତେ ଖୁସିରେ ଏନ୍ଜୟ କରନ୍ତୁ ରହିଲି ଭାଇ ନମସ୍କାର କଲ୍ କରିଥିବାରୁ ଧନ୍ୟବାଦ
2: ନମସ୍କାର ଭାଇ ଧନ୍ୟବାଦ ଆପଣଙ୍କୁ ରଜ ପାଇଁ ରଖିଥିବା ଟପିକ ଟି ମୁଁ ବହୁତ ଆନନ୍ଦିତ ଆଉ

0: ବହୁତ ବହୁତ ଧନ୍ୟବାଦ, ବହୁତ ବହୁତ ଧନ୍ୟବାଦ ପ୍ରଫୁଲ୍ଲ ଭାଇ, ରହିଲି। ସଜି ଏ ହଉଛି ଆପଣମାନଙ୍କର ଭଲ ପାଇବା, ଏବଂ ଆପଣମାନଙ୍କର ଏଇ ଭଲ ପାଇବାର ପର୍ବ ମଧ୍ୟ ରଜ। ପରସ୍ପରକୁ ଭଲ ପାଇବାର କଥା, ଆମ ମହିଳାମାନଙ୍କୁ ସମ୍ମାନ ଦେବାର କଥା, ଆମ ସ୍ୱାଭିମାନର କଥା, ଏବଂ ବିଶ୍ୱକୁ ଏ ଦୁନିଆକୁ ଭାରତକୁ ଦେଖାଇ ଦେବାର କଥା ଓଡ଼ିଶାର ଚିନ୍ତାଧାରା, ଓଡ଼ିଶାର ଗଣପର୍ବ ପଛରେ ଲୁଚି ରହିଥିବା ଏ ବିରାଟ ବଡ଼ ମେସେଜର ମଧ୍ୟ କଥା ଆସିଯାଇଛି। ଆଉ ଗୋଟିଏ କଲ୍ ଦେଖିବା, କିଏ କରିଛନ୍ତି? ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ନମସ୍କାର ସାର୍, ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ ଆଜ୍ଞା, କିଏ କହୁଥିଲେ ଟିକେ ପରିଚୟ ଦିଅନ୍ତୁ।
1: ପରିଚୟ ଦେଇଦେବା ନା କଣ କହୁଛନ୍ତି?
0: ଆଜ୍ଞା ଆଜ୍ଞା,
1: ତାହେଲେ ପରିଚୟଟା ନେଇଯାଆନ୍ତୁ। ବଳରାମ ବେହେରା, ଏଜି ଅଫିସ ଷ୍ଟାଫ, ଓଡ଼ିଶା ହାଇକୋର୍ଟ।
0: ଆଜ୍ଞା ବଳରାମ ଭାଇ, ଆପଣଙ୍କୁ ରଜର ଅନେକ ଅନେକ ଶୁଭେଚ୍ଛା ଅଭିନନ୍ଦନ। ପହିଲି ରଜ କେମିତି ମୌଜ ହେଲା ବଳରାମ ଭାଇଙ୍କର?
1: ପହିଲି ରଜ ତ ଠିକ ଅଛି ଅବିକା, ଆଜି ତ ଆରମ୍ଭ ହେଲା ରଜଟା, ବୁଝିଲେ?
0: ଆଜ୍ଞା,
1: କିନ୍ତୁ ମତେ ଗାଁକୁ ଯିବାକୁ ପଡିବ, ଗାଁର ରଜଟା ଟିକେ ଭଲ। ମୁଁ
0: ହଁ ହଁ, ଗାଁ ରଜକୁ ଆପଣ ଯିବେ? ଆପଣ ବୋଧେ କାଲି, ଆସନ୍ତାକାଲି ଯିବେ ନା ଆଜି ବାହାରି ଯିବେ?
1: ନାଇଁ ନାଇଁ, କାଲି ଯିବି। କାଲି ଆମ ଗାଁର ଗୋଟେ ସେଠି ଆମର ଗୋଟେ ଅଛି, ସେଠି ଆମର ଖୋର୍ଦ୍ଧା ବୋଲଗଡ ବ୍ଲକ ଆରିକମା ଗ୍ରାମ ଢିପ ସାହି ମା କୃଷ୍ଣାସନ ଗୋଟେ ବିରାଟ ପୀଠ ଅଛି ମାଙ୍କର, ସେଠି ପୂଜା ହୁଏ, ମାଛ ମରା ହୁଏ ଗାଁରେ। କାଲି ସକାଳୁ ମାଛ ମରା ପୋଖରୀରୁ ମାଛ ସବୁ ସେଇଠିକି ଯିବ କୃଷ୍ଣାସନଙ୍କ ପୀଠକୁ। ସେଠି ମାଛ ରାତିରେ କଟା ହବ, ସବୁ ଭାଗ ବଣ୍ଟା ହବ, ଗାଁ ଲୋକ ଯେତେ ସବୁ ଯାଇଥିବେ 100-200 ଲୋକ ଯାଇଥିବେ, ଭାଗ ବଣ୍ଟା ସବୁ ନିଜେ ନିଜେ ସବୁ ଘରୁ ନେଇକି ସବୁ ରୋଷେଇବାସ କରିକି ସେଠି ଗୋଟେ ଖାଇକି ଆସିବେ, ରଜ ମଉଜ କରିକି ରାତିରେ 12 ଗୋଟରୁ ଫେରିବେ ସବୁ।
0: ଯା ହଉ, ଆପଣଙ୍କର ଏ ରଜ ଦୁଇ ଦିନ ଆପଣ ଯେମିତି ପ୍ଲାନ କରିଛନ୍ତି ସେମିତି ବହୁତ ଭଲ ଭାବରେ ଭାଇ କଟୁ, ଏବଂ ଆପଣ ଏବଂ ଆପଣଙ୍କର ପରିବାର ପାଇଁ ମଧ୍ୟ ରଜ ତିନି ଦିନ ବହୁତ ଭଲ ହଉ। ଭାଇ କଲ୍ କଲେ, ଜଣେଇଲେ, ରହିଲି ଭାଇ, ନମସ୍କାର।
1: ନମସ୍କାର
0: ସଧି, ଆପଣ ମଧ୍ୟ କଲ୍ କରିପାରିବେ ଆଉ କହିପାରିବେ ଆପଣଙ୍କର ରଜ କେମିତି କଟୁଛି, ଆପଣଙ୍କର ରଜ ମୌଜ, ପହିଲି ରଜର ମୌଜ କେମିତି ହେଲାଣି। ଆଉ ଗୋଟିଏ କଲ୍ ନେଇଯିବା। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
2: ହ୍ୟାଲୋ
0: ଆଜ୍ଞା, ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ? ଆଜ୍ଞା
2: ଆଜ୍ଞା ନମସ୍କାର, ମୁଁ ସମୀର ଖଟୁଆ କହୁଛି, ନରସିଂହପୁର ବେଳାବି କେନ୍ଦ୍ରାପଡ଼ା।
0: ଆଜ୍ଞା ସମୀର ଭାଇ ନମସ୍କାର, ଆପଣଙ୍କ ସହିତ କଥା ହେଇକି ବହୁତ ବଢିଆ ଲାଗିଲା, ଆପଣଙ୍କ କଲ୍ ଲାଗିଛି। ଆପଣଙ୍କୁ ରଜର ବହୁତ ବହୁତ ଅଭିନନ୍ଦନ, ଶୁଭେଚ୍ଛା। କେମିତି କଟୁଛି ରଜ ଆପଣଙ୍କର ଆଜି ଏବଂ ଆଗାମୀ ଦୁଇ ଦିନ ପାଇଁ କଣ ସବୁ ପ୍ଲାନ ଭାଇ?
2: ଆମର ତ ଆଜ୍ଞା ଏଠି ତିନି ଦିନ କାଳ କଲଚରାଲ ପ୍ରୋଗ୍ରାମ ହଉଛି, ଆମର ପୁତୁରା ଜାଣିଥିବେ ଓଡ଼ିଶାର ସୁନାମ ଧନ୍ୟ କମେଡିଆନ ପ୍ରଜ୍ଞା ଖଟୁଆ।
0: ଆଜ୍ଞା ଆଜ୍ଞା ଆଜ୍ଞା,
2: ତାଙ୍କର ପୁରୋହିତ୍ୟରେ ତିନି ଦିନ କାଳ ଆମର କଲଚର ପ୍ରୋଗ୍ରାମ ହୁଏ।
0: ଆଚ୍ଛା ଆଚ୍ଛା,
2: ଆଉ ଆଜିଠାରୁ ଆରମ୍ଭ ହେଇଯିବ ତିନି ଦିନ ଯାକ, ସବୁ ଆର୍ଟିଷ୍ଟ ମାନେ ଆସିବେ ତା ମାଧ୍ୟମରେ।
0: ଆଜ୍ଞା, ଆଉ ପୋଡପିଠା ଭାଇ ଖିଆ ହେଲାଣି ନା ନାହିଁ ଭାଇ?
2: ପୋଡପିଠା ଖିଆ ହେଇଛି, ମଟନ ବି ଆଜି ଖିଆ ହେଇଛି।
0: ଆରେ ବା, ତାହେଲେ ପୁରା ପହିଲି ରଜ ପୁରା ଜମି ଯାଇଛି ତାହେଲେ ସମୀର ଭାଇଙ୍କର। ବହୁତ ବହୁତ ଧନ୍ୟବାଦ ଭାଇ, ଆପଣ କଲ୍ କଲେ, ଆପଣଙ୍କ ସହିତ କଥା ହେଇକି ବହୁତ ଖୁସି ଲାଗିଲା। ଆପଣଙ୍କର ରଜ ଏମିତି ବହୁତ ସୁନ୍ଦର ଭାବରେ କଟୁ, ସାଂସ୍କୃତିକ କାର୍ଯ୍ୟକ୍ରମ, ଆପଣଙ୍କର ଆନନ୍ଦ ଉଲ୍ଲାସ ଏବଂ ଭଲ ଟିକେ ଖିଆ ପିଆରେ କଟୁ। ରହିଲି ଭାଇ, ନମସ୍କାର। ସାଥୀ, ଇଏ ହଉଛି ଆପଣମାନଙ୍କର ଭଲ ପାଇବା, ଆପଣମାନଙ୍କର ରଜକୁ ନେଇ ଉତ୍ସାହ ଉଦ୍ଦୀପନା, ଏବଂ ଆମର ଯେତେବେଳେ ଓଡ଼ିଆ ଲୋକ ଟିକେ ଖାଇବା ପ୍ରିୟ, ରଜରେ ପୁଣି ଆଜି ଯେତେବେଳେ ରବିବାର ଠିକ ପଡ଼ିଯାଇଛି, ଟିକେ ଆମିଷ ଉପରେ ହେଇଛି ଖିଆପିଆ ଅନେକ ଲୋକମାନଙ୍କର, ଏବଂ ତା ସହିତ ଯେଉଁମାନେ ସମ୍ପୂର୍ଣ୍ଣ ନିରାମିଷ ସେମାନେ ମଧ୍ୟ ନିଶ୍ଚିତ ଭାବରେ ଭଲ ଭଲ ରୋଷେଇ କରିକି ଆଜି ଟିକେ ଖାଇଛନ୍ତି, କାରଣ ପେଟ ଖୁସି ହେଲେ ଓଡ଼ିଆମାନଙ୍କର ମନ ଖୁସି, କାରଣ ଆମର ଠାକୁର ପୁରା 56 ଭୋଗୀ, 60 ପୌଟି 56 ଭୋଗ ଖାଉଥିବା କାଳିଆ ଠାକୁରଙ୍କର ଆମେ ସବୁ ପ୍ରଜା, ତେଣୁ ଆମମାନଙ୍କର ଖାଇବାରେ ଟିକେ ଲୋଭ ରହିବ ନିଶ୍ଚୟ। ତେବେ ଏହି ଖାଇବାର ଲୋଭ ସହିତ, ଆନନ୍ଦ ଉଲ୍ଲାସ ସହିତ ଆପଣଙ୍କର ପହିଲି ରଜ ଏମିତି ବହୁତ ଭଲ ଭାବରେ କଟୁ, ଏବଂ ଆପଣମାନଙ୍କର କଲ୍ ମଧ୍ୟ ଗୋଟେ ପରେ ଗୋଟେ ଆସିକି ପହଞ୍ଚି ଯାଉ। 0671230315 ହେଉଛି ନମ୍ବର, କିନ୍ତୁ ବର୍ତ୍ତମାନ ଗୋଟେ ବ୍ୟୁଟିଫୁଲ୍ ଟ୍ରାକ୍ ପୁଣି ଥରେ ଫେରିବି ଆପଣମାନଙ୍କ ପାଖକୁ, ଷ୍ଟେ ଟ୍ୟୁନ୍ଡ।

0: ନେକ୍ସଟ କଲ୍ ଦେଖିବା କି କରିଛନ୍ତି, କୋଉଠୁ କରିଛନ୍ତି, ଆଉ କଣ କହୁଛନ୍ତି ତାଙ୍କର ପହିଲି ରଜର ସେଲିବ୍ରେସନ ଏବଂ ନେକ୍ସଟ ରଜ ଦୁଇ ଦିନକୁ ସେ କେମିତି ପାଳିବେ। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ? ସୁନିତା ମ୍ୟାଡାମ, ଆପଣ ଏମିତି ସାଙ୍ଗରେ ଥାନ୍ତୁ, କିନ୍ତୁ କେମିତି ସେଲିବ୍ରେସନ ହଉଛି ରଜ ସେ କଥା ବି ଟିକେ ଆମକୁ କହିଦିଅନ୍ତୁ।
1: ରଜ ବହୁତ ଧୁମଧାମ ହଉଛି, ସେଲିବ୍ରେଟ ହଉଛି, ଆମର ଏଠି ରଜ ପୁଣି ଉତ୍ସବ ହଉଛି, ରଜ ଡ୍ୟାନ୍ସ ମାନେ ସବୁ
0: ସାଂସ୍କୃତିକ କାର୍ଯ୍ୟକ୍ରମ ହଉଛି,
1: ଚକ୍ରୀ ଝୁଲଣ ଲାଗିଛି, ଆଉ ସବୁ ଦହି ଲାଗିଛି, ଆଉ ସବୁ ଝିଅମାନେ ବି ଝୁଲୁଛନ୍ତି, ଆଉ ତାପରେ ରାତିରେ ମେଲୋଡି ଡ୍ୟାନ୍ସ ହବ, ଅଭିନେତ୍ରୀ ସେଲିବ୍ରିଟି ଆସିବ, ଆଉ ତା ସାଙ୍ଗରେ ଘରେ ବହୁତ ପିଠା ବଣା ହେଇଛି, ଆଉ ମୁଁ ଖାଉଛି, ଆଉ
0: ପ୍ଲାନ କରିଦିଅନ୍ତୁ କଣ କଣ ସବୁ କରିବେ। ଆଉ ନିଶ୍ଚିତ ଭାବରେ ଯଦି ସୁଯୋଗ ମିଳିଲା କଥା
1: ବାକି ଅଛି, ଭାବୁଛି ମନ୍ଦିର ଟିକେ ଦର୍ଶନ କରିବାକୁ ଯିବି, ଆଉ
0: ଆଜ୍ଞା
1: ତାପରେ ସାଙ୍ଗମାନେ ପୁଣି ସେ ରଜ ଦୋଳି ମଉଜକୁ ଟିକେ ଯିବି, ସାଙ୍ଗମାନଙ୍କ ଘରେ ବୁଲିବି, ଖେଳ ହବ, ତାପରେ ଦୋଳି ବି ଖେଳ ହବ, ଲୁଡ଼ୁ ବାଲି ଖେଳ ବି ହବ,
0: ନିଶ୍ଚିତ ଭାବରେ। ଏବଂ ଆମକୁ ଏସବୁ ଭିତରେ ଆମକୁ ଶୁଣିବା ପାଇଁ ଭୁଲି ଯିବେନି, ହେଲା? ଆମକୁ ଏମିତି ଶୁଣୁଥିବେ, ଆମ ପ୍ରୋଗ୍ରାମରେ ଏମିତି ସାମିଲ ହଉଥିବେ, କଲ୍ କରିଥିବାରୁ ରହିଲୁ, ନମସ୍କାର। ସାଥୀ, ଆପଣ ମଧ୍ୟ କଲ୍ କରିପାରିବେ, ଜଣାଇ ପାରିବେ ଆପଣଙ୍କର ମନର ହାଲଚାଲ କେମିତି ଚାଲିଛି, ପହିଲି ରଜର ମୌଜ ଆପଣଙ୍କ ଅଞ୍ଚଳରେ କଣ କଣ ସବୁ ସ୍ପେଶାଲ କରୁଛନ୍ତି ଆଜି ଆପଣ, ଏବଂ ଆଗାମୀ ଦୁଇ ଦିନକୁ କେମିତି କଣ ପାଳନ କରିବେ ବୋଲି ଆପଣ ବର୍ତ୍ତମାନ ଟିକେ ପ୍ରି ପ୍ଲାନ କରିଦେଇଛନ୍ତି। ଦେଖିବା ନେକ୍ସଟ କଲର କିଏ। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ? ଆଜ୍ଞା ମମତା ମ୍ୟାଡାମ, ହାପି ରଜ ଆପଣଙ୍କୁ, ରଜର ଅନେକ ଅନେକ ଶୁଭେଚ୍ଛା ଶୁଭକାମନା। କେମିତି ପହିଲି ରଜ ବର୍ତ୍ତମାନ କଟୁଛି ଆପଣଙ୍କର, ଆଉ କଣ ସବୁ ପ୍ଲାନ ଅଛି ଆଗାମୀ ଦୁଇ ଦିନ ପାଇଁ?
2: ପିଲାମାନେ ସବୁ ଏ ଆମର ଘର ସାମ୍ନାରେ ଗୋଟେ ପାର୍କ ଅଛି, ସେ ପାର୍କ ଦୋଳି ଫୋଳି ସଜାସଜି ହେଇଛି,
0: ଆଜ୍ଞା
2: ପିଲାମାନେ ସେଠି ଯାଉଛନ୍ତି, ସନ୍ଧ୍ୟାବେଳେ ଆମେ ସବୁ ଯେତେକ ଆମର ଗ୍ରୁପ ଅଛି ସେ ଗ୍ରୁପରେ ସମସ୍ତେ ଏକାଠି ହେଇକିରି ସେ ଦୋଳିରେ ଟିକେ ଝୁଲୁ,
0: ଆଉ
2: ମଜା ମସ୍ତି କରିବୁ।
0: ଯା ହଉ, ଆପଣ ବଢିଆ ଭାବରେ ପାଳନ କରନ୍ତୁ ଏଇ ଦୁଇ ଦିନ, ଏବଂ ବହୁତ ଖୁସିର ସହିତ ପାଳନ କରନ୍ତୁ। ଆଚ୍ଛା, ଆପଣଙ୍କର ଛୋଟବେଳର ରଜ କଥା କିଛି ମନେ ପଡେ ନା ନାହିଁ ବର୍ତ୍ତମାନ ଦେଖିଲେ ଏସବୁ ରଜର ମୌଜକୁ?
2: ନିଶ୍ଚିନ୍ତ ନିଶ୍ଚିନ୍ତ ମନେ ପଡେ, ଆମେ ଛୋଟବେଳେ ଗାଁ ମାନଙ୍କରେ ତ ସେମିତି ସବୁ ଆମର ପୋଖରୀ ପାଖରେ ଯୋଉ ବଡ ବଡ ଗଛ ଥାଏ, ପଡିଆରେ ସବୁ ଗଛ ଥାଏ, ତ ଆମେ ସବୁ ସାଙ୍ଗମାନେ ଏକାଠି ହେଇକିରି ସେ ଦୋଳି ଲଗାଉ, ଦୋଳି ତା ଦୌଡ଼ରେ ସବୁ ଲଗା ହୁଏ, ପଟା ଦୋଳି ଲଗାଏ, ପଟା ମଧ୍ୟରେ ଦେଇ ଆମର ଦୌଡ଼ି ଲଗା ହୁଏ, ଆଉ ସେଇଟା ହଉଛି ଜଣେ ବସେ ସେ ବାହିମାରେ ଝୁଲେ, ନାଇଁ ଜଣେ ବସେ, ଆଉ ଜଣେ ତା ପାଖରେ ଦି ସାଇଡ ଦିଟା ଗୋଡରେ ତା ଗୋଡ ଦେଇକି ଠିଆ ହେଇକିରି ସେ ବାହି ଦୋଳି ସେଇଟା କହନ୍ତି, ସେ ଖେଳୁ ବହୁତ ଦୂର ବାଟେ ଆମେ ସବୁ ଯାଉ, ମାନେ ବାହିମାରି କିଏ କେତେ ମାନେ କଣ୍ଟେଷ୍ଟ ହୁଏ, କୋଉ ଦି ଜଣ ଦେହରେ ବାହିମାରିକି ଯାଇପାରିବେ ଦୂରକୁ ଦୋଳି ଖେଳିପାରିବେ, ବହୁତ ମଜା ହୁଏ, ଆଉ ଘରେ ତ ପିଠାପଣା ସବୁ ହୁଏ, ଚିନ୍ତା ହୁଏ ବେସିକାଲି ପିଠାପଣା ତ ହୁଏ, ମିଠା ଜିନିଷ, ଆଉ ବନ୍ଧୁ ବାନ୍ଧବ ଘରକୁ ସବୁ ସାଙ୍ଗସାଥି ହେଇ ଆମେ ସବୁ ଯାଉ,
0: ଏବେ
2: ଗାଡି ଫାଡି ହେଲାଣି, ସେତେବେଳେ ତ ସବୁ ଚାଲି ଚାଲି ଦି କିଲୋମିଟର ତିନି କିଲୋମିଟର ସବୁ ଆମେ ଯାଉ ବଡ ବଡ ଦେଇ ମାନଙ୍କ ଘରକୁ, ଆଉ ଯୋଉମାନେ ନୂଆ ନୂଆ ବାହା ହେଇଥିବେ ସାଙ୍ଗମାନେ ତାଙ୍କ ଘରକୁ ସବୁ ସାଙ୍ଗ ହେଇକିରି ଯାଉ, ସବୁ ମାନେ ଗାଡି ରିଜର୍ଭ କରି ଯାଉ, ମାନେ 15-20 ଜଣ ଝିଅ ମାନେ ଯୋଉମାନେ ଫାଷ୍ଟ ବାହା ହେଇଥିବେ ତାଙ୍କ ଘରକୁ ସ୍ପେଶିଆଲ ମାନେ ତାଙ୍କ ନିମନ୍ତ୍ରଣ କରିଥାନ୍ତି, ଆଉ ସେଠି ତ ଯଦି ଭଲ ବାର ପଡିଥାଏ ତ
0: ଭଲ ଖିଆ ପିଆ ଟିକେ ହୁଏ ଆଉ ନାଇଁ କି। ଯାହା ହଉ, ଆପଣ ଯୋଉ ସବୁ କଥା କହିଲେ, ଆଜ୍ଞା ଯୋଉ ସବୁ କଥା ଆପଣ କହିଲେ, ଆପଣଙ୍କୁ ଶୁଣୁଥିବା ଅନେକ ଗୃହିଣୀ ଏବଂ ଆମର ସବୁ ଶ୍ରୋତା ବନ୍ଧୁମାନେ ନିଜର ସବୁ ସେଇ କଥା ସବୁ ମନେ ପଡି ଯାଉଥିବ ସେମାନଙ୍କର, ଆପଣ କଲ୍ କଲେ ବହୁତ ବହୁତ ଧନ୍ୟବାଦ, ରହିଲି ମ୍ୟାଡାମ, ନମସ୍କାର। ସାଥୀ, ଆପଣ ମଧ୍ୟ ଶୀଘ୍ର ଶୀଘ୍ର ଫୋନ ଉଠାନ୍ତୁ, 0671230315 ନମ୍ବରରେ କଲ୍ କରନ୍ତୁ, ଆଉ କହିଦିଅନ୍ତୁ ଆପଣଙ୍କର ରଜ ମୌଜର କଥା, ଆପଣଙ୍କର ରଜର ସ୍ମୃତି, ପହିଲି ରଜ କେମିତି କଟୁଛି, କଣ ଅଛି ପ୍ଲାନିଂ ଆଗକୁ। ନେକ୍ସଟ କଲର କିଏ ଦେଖିବା। ନମସ୍କାର, ଆଜ୍ଞା କିଏ କହୁଥିଲେ, କୋଉଠୁ କହୁଥିଲେ?
3: ନମସ୍କାର,

0: ନମସ୍କାର
1: ଭାଇ, ଟିକେ ପରିଚୟ ଦେଇଦିଅନ୍ତୁ। ମୁଁ ତ ଜାଣିଗଲିଣି ଆପଣଙ୍କର ପରିଚୟଟା।
0: ମୁନା ପଣ୍ଡା କୋଟିଲ କନପୁର ଦର୍ଶନ କରିଦେଲେ ଆପଣଙ୍କୁ କହିଲି ରଜର ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା ମା ଜାଗା ପ୍ରାର୍ଥନା କରୁଛି। ଆପଣଙ୍କ ଏ ତିନି ଦିନ ରଜ ପୁରା ଖୁସିରେ କଟୁ ଏତିକି ମା ଜାଗା ପ୍ରାର୍ଥନା କରୁଛି ଆଉ।
1: ଭାଇ ଆପଣଙ୍କୁ ମଧ୍ୟ ବହୁତ ବହୁତ ଶୁଭେଚ୍ଛା ଏବଂ ଅଭିନନ୍ଦନ। କଣ କହିବେ ମୁନା, କେମିତି କଣ ଚାଲିଛି ରଜର ମୌଜ ପହିଲି ରଜର, ଆଉ କଣ ସବୁ ରଜକୁ ନେଇକି ଆପଣଙ୍କର ଅଛି ଦୁଇ ଦିନ ପାଇଁ, ଆଉ ଆଶା କଣ କେମିତି ପାଳନ ସବୁ କରିବେ?
0: ଦେଖନ୍ତୁ ଭାଇ, ରଜ ତ ଆମର ଏ ବର୍ଷ ପାଳନ କନୁ କାହିଁକି ଆମର ଅବସ୍ଥା ଡେଟ୍ ହେଇଥିଲେ ତେଣୁ ବର୍ଷେ ପୁରିନି।
1: ଆଚ୍ଛା,
0: କିନ୍ତୁ ସତ କହିଲେ ଭାଇ ରଜ ଆଉ ରଜ ଭଳି ନାହିଁ। ଆମେ ଆଗରୁ ଆମେ ଯୋଉ ରଜ ପାଳନ କରୁଥିଲେ ଏଇଲେ ଆଉ ରଜ ନାହିଁ, କାରଣ କିଛି ଭାଇଚାରା ସମ୍ପର୍କ ନାହିଁ, କେବଳ ରଜ ଗୋଟେ ସୀମିତ ମୋବାଇଲ ଭିତରେ ରହିଛି। କାହିଁକି ଆଗରୁ ପୋଡ଼ ପିଠା ଖାଉଥିଲୁ, ଦୋଳି କରୁଥିଲୁ, ପାନ ମିଠା ପାନ ଖିଆ ହଉଥିଲା, ଖୋ ଖୋ କବାଡ଼ି ଖେଳ ହଉଥିଲା, ନୂଆ ଡ୍ରେସ୍ ପିନ୍ଧା ହଉଥିଲା, ତାପରେ ରଜର ଭଲ ଅନ୍ଦ ଖାଇବା ପିଆ ହଉଥିଲା। ସେସବୁ ତ ଆଉ କିଛି ନାହିଁ, ଏବେ ସବୁ ବନ୍ଦ ହେଲା। କାରଣ ଏବେ ତ ପିଲାମାନେ ଦେଖନ୍ତୁ ଡେଲି ସପ୍ତାହ ଦି ତିନି ଥର ନୂଆ ଡ୍ରେସ୍ ପିନ୍ଧନ୍ତି, ତାପରେ ପ୍ରତିଦିନ ଦି ତିନି ଟାଇମ୍ ଆଇଁଷ ଖାଉଛନ୍ତି। ଆଜିକାଲି ତ ପିଠାପଣା ମା ଭଉଣୀ ମାନେ ଭୁଲି ଗଲେଣି କେମିତି ପିଠା ପୋଡ଼ ପିଠା ତା ବି ଜାଣିନ।
1: ତେବେ ଆପଣ କହୁଛନ୍ତି ଯେ ଏଇ ଯୋଉ ଆମର ହଜି ହଜି ଯାଉଛି ପରମ୍ପରାଟା ଲୁପ୍ତ ହେଇଯାଉଛି, ସେ କଥାକୁ ଆମେ ହବାକୁ
0: ଦେଉନାହାନ୍ତି। ଗାଁ ବଜାର କଥା ମୁଁ କହୁନି, ଆମ ଗାଁ ଗାଁ ଏବେ ଆସ୍ତେ ଆସ୍ତେ ପୁରା ଲୋପ
1: ପାଇଯାଇଛି। ଆମର ସ୍ୱାଭିମାନ, ଆମର ପରିଚୟ ରଜ, ଆମେ ଆକୁ ଭୁଲିବାନି।
0: ଝିଅ ବାହାରୁଥିଲେ ଏଇ ରଜରେ ଆସୁଥିଲେ, ଏବେ ରଜକୁ ଆସିବାକୁ ଝିଅ ବି ନାରାଜ। କାହିଁ ନା କଥା ଆମେ ଏକୁଟିଆ, ଆମ ଘର ମେଲା କରି କାହିଁ ତମ ଘର ପୁଅ ବୋହୁ ଘର କରି ରହିତ। ଆଜିକାଲି ତ ସେସବୁ ନାହିଁ, ଆଗରୁ ଏଇ ରଜରେ ଗଣ ପର୍ବ ଦେଖନ୍ତୁ ବାହାରେ ଯୋଉମାନେ ଚାକିରି କରିଥିଲେ ରଜକୁ ଆସୁଥିଲେ, ଝିଅ ମାନେ ବାହା ହେଇକି ଯାଉଥିଲେ, ନୂଆ ନୂଆ ଆସୁଥିଲେ ଭାରତରେ ଆଣିକି ଆସୁଥିଲେ, ପୁରୁଣା ଯୋଉମାନେ ହେଇଥିଲେ ସେମାନେ ବାପରକୁ ଫେରୁଥିଲେ। ରଜରେ ସବୁ ସାଙ୍ଗସାଥି ଏକାଠି ହଉଥିଲେ, ଗୋଟେ ମହଲ ଗୋଟେ ଥିଲା, ଗୋଟେ ନିଆରା ଥିଲା। କିନ୍ତୁ ରଜ ଏବେ ଦେଖିବାକୁ ଗଲେ ସମସ୍ତେ ମାନସିକ ସାରେ
1: ନାଇଁ ନାଇଁ ଭାଇ, ଆମେ କାହିଁ ଆଉ ନେଗେଟିଭ କାହିଁକି ଭାବିବା, ଆମେ ଭାବିବା ଫିକା ଟିକେ ପଡିଯାଇଛି ଆପଣଙ୍କ ସହିତ ନିଶ୍ଚିତ ଭାବରେ।
0: ହଁ,
1: ଟିକେ କମିଯାଇଛି ବୋଲି ଆପଣଙ୍କର ଯୋଉ ମନ ଭିତରେ କଥା ଆସୁଛି, ଯେ ଆପଣଙ୍କ ମାଧ୍ୟମରେ ଆମେ ସବୁ ଶ୍ରୋତା ବନ୍ଧୁ ମାନଙ୍କୁ ଅନୁରୋଧ କରିବା ଯେ ରଜ ଆମର ଗଣପର୍ବ, ଆମର ସ୍ୱାଭିମାନ
0: ଆମେ ପାଳନ କରିବା।
1: ବଢିଆ କଥାଟି କହିଲେ, ବହୁତ ମାନସିକ ଏବଂ ସ୍ୱାସ୍ଥ୍ୟଗତ ଭଲ ପ୍ରଭାବ ଆମ ଉପରେ ରହିଛି ଏ ପର୍ବର। ଏବଂ
0: ଆପଣ ପର୍ବ ଦେଖନ୍ତୁ ଭାଇଚାରା ଗୋଟେ ପର୍ବ, ଗୋଟେ ଗାଁ ଗାଁରେ ଆଗରୁ ଗୋଟେ କବାଡ଼ି ଖେଳ ହଉଥିଲା, ଦୋଳି ସାଙ୍ଗସାଥି ମିଶିକି ଏକାଠି ତାହାରେ ବୁଲିକି ପିଠାପଣା ଖାଉଥିଲୁ।
1: ନିଆରା ପର୍ବ
0: ସମ୍ପର୍କ ଯୋଡ଼ିଆରେ ପର୍ବ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଆଉ ଗୋଟେ ଦେଖନ୍ତୁ, ଆମେ ଆମ୍ବ ତାଳ ବିଭିନ୍ନ ପ୍ରକାର ଖାଦ୍ୟ ଖାଇଲେ, ଏଇ ଯୋଉ ବର୍ଷା ଦିନ ଆସିବା ଆଗକୁ ପୋଡ଼ ପିଠା ଖାଇଲେ ଦେଖନ୍ତୁ ଆମର ପେଟ ପ୍ରତି ବହୁତ ଉପକାର ଅଛି।
1: ଆଜ୍ଞା ଆଜ୍ଞା, ନିଶ୍ଚିତ ଭାବରେ
0: ଆଗକୁ ଯାହା ପେଟ ଖରାପ ହେବନି, ପୋଡ଼ ପିଠା ଖାଇଲେ ବହୁତ ଉପକାର ଅଛି,
1: ବହୁତ ଉପକାରିତା ଅଛି।
0: ଆମେ ତାଠୁ ଦୂରେଇ ଗଲେ ହେଲେ ଦେଖନ୍ତୁ ପ୍ରତ୍ୟେକ ପର୍ବ ଦୂରେଇ ଯାଏ ଯେ ଦେଖନ୍ତୁ ଆମ ଶରୀର କେତେ ଖରାପ ହେଇ ଚାଲିଲାଣି।
1: ନିଶ୍ଚିତ ଭାବରେ ଆପଣଙ୍କର
0: ଖାଦ୍ୟ ସବୁ ଅଛି,
1: ଆପଣଙ୍କର ଯୋଉ କଥା କହିବାର ଯୋଉ ମାନେ ଉଦ୍ଦେଶ୍ୟଟା ଆମ ଶ୍ରୋତା ବନ୍ଧୁମାନେ ଭଲ ଭାବରେ ବୁଝିପାରନ୍ତୁ, ଆଉ ଆକୁ ଆମେ କେବେ ହେଲେ ଭୁଲିଯିବା ନାହିଁ। ଆକୁ ଯେମିତି କହୁଥିଲେ ଆମର ଭାଇ ବର୍ତ୍ତମାନ ନାଇ ଯେ ଆମର
0: ଶୁଭେଚ୍ଛା ଦେବି।
1: ଆଜ୍ଞା,
0: ଆମ ରେମ୍ବପରା ବନ୍ଧୁ ଜଣେ ଆବାସନିକ ଆଜି ଶୁଭ ଜନ୍ମଦିନ, ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା।
1: ଆଜ୍ଞା,
0: ମାଙ୍କ ଆଗେ ପ୍ରାର୍ଥନା କରୁଛି ଯେ ଦୀର୍ଘ ନିରୋଗ।
1: ଠିକ ଅଛି ଭାଇ, ଆପଣଙ୍କ ତରଫରୁ ମଧ୍ୟ ଆମ ସମସ୍ତଙ୍କ ତରଫରୁ ମଧ୍ୟ
0: ବନ୍ଧୁ କପଲ ପ୍ରଧାନ ଚୈତନ୍ୟ ଚାନ୍ଦ ଆସି ଯାଇଛନ୍ତି, ଏବେ ବସ୍ ଫେରୁଛନ୍ତି, ଆଉ ଯଦି ଶୁଣିଥିବେ ଆସିଲା ଆଡୁ ସାଲେପୁର ମିଠା ଆଣିକି ଆସିବେ ଆଉ।
1: ବହୁତ ବହୁତ ଧନ୍ୟବାଦ ଭାଇ କଲ୍ କଲେ, ଆପଣ ଏମିତି ସୁନ୍ଦର ସୁନ୍ଦର କଥା ସବୁ କହିଲେ, ଏବଂ ଆପଣ ନିହାତି ଭାବରେ ପଜିଟିଭ ରୁହନ୍ତୁ। ଆଉ ବହୁତ ସ୍ଥାନରେ ବର୍ତ୍ତମାନ ବହୁତ ଜାଗାରେ ଭଲ ଭଲ ଭାବରେ ରାଜକୁ ଆମେ ପାଳନ କରୁଛେ, ଏବଂ ଯେଉଁମାନେ ଟିକେ ମଡର୍ଣ୍ଣିଟିର ଇଏରେ ହଜିଯାଉଛନ୍ତି ସେମାନଙ୍କୁ ଆମେ ଅନୁରୋଧ କରିବା ଯେ ପୁଣି ଥରେ ଫେରି ଆସନ୍ତୁ ଆମ ରୁଟ୍ସକୁ, ଆମ ପର୍ବପର୍ବାଣୀକୁ, ଆମ ଓଡ଼ିଆ ସ୍ୱାଭିମାନର ପର୍ବ ଇଏ, ଆମ ଗଣପର୍ବ ଇଏ, ୟାକୁ ଭଲ ପାଇବାକୁ ପଡ଼ିବ। ଆକୁ ଭଲ ପାଇବା ପାଇଁ ଅନେକ କାରଣ ଆମ ପାଖରେ ଅଛି, ଏବଂ ମୋର ବିଶ୍ୱାସ ଆପଣମାନଙ୍କର ମଧ୍ୟ ବିଶ୍ୱାସ ଥାଉ ଯେ ନୂଆ ପିଢ଼ିମାନେ ମଧ୍ୟ ରଜକୁ କେବଳ ମୋବାଇଲର ସ୍କ୍ରିନ୍ରେ, ମୋବାଇଲର ସୋସିଆଲ ମିଡିଆରେ ସୀମିତ ନ ରଖି ରଜକୁ ଅନୁଭବ କରନ୍ତୁ, ନିଜ ପରିବାର ଲୋକମାନଙ୍କ ସହିତ କାଟନ୍ତୁ, ନିଜ ସମାଜରେ ରଜ

0: ର ମହତ୍ତ୍ୱକୁ ବୁଝନ୍ତୁ, ରଜ ପର୍ବର କେତେ ଗୁରୁତ୍ୱ ରହିଛି ତାକୁ ମଧ୍ୟ ବୁଝିବାର ସମୟ ବର୍ତ୍ତମାନ ଆସିଯାଇଛି ନୂଆ ପିଢ଼ିମାନଙ୍କ ପାଇଁ। ବହୁତ ବହୁତ ଧନ୍ୟବାଦ ଆପଣ କଲ୍ କରିଥିବାରୁ। ଆଉ ଗୋଟେ କଲ୍ ନେଇଯିବା, ଦେଖିବା କିଏ କରିଛନ୍ତି, କଣ କହୁଛନ୍ତି, ତାଙ୍କର ରଜର କଥା, ତାଙ୍କ ରଜ ସେଲିବ୍ରେସନର କଥା, କେମିତି ସେଲିବ୍ରେଟ୍ କରୁଛନ୍ତି ସେ ବର୍ତ୍ତମାନ ପହିଲି ରଜକୁ। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ଅଶୋକ ପଣ୍ଡା, ମଧୁପଟଣା, କଟକ।
0: ଆଜ୍ଞା ଅଶୋକ ଭାଇ ନମସ୍କାର, କେମିତି ସେଲିବ୍ରେଟ କରୁଛନ୍ତି ପହିଲି ରଜକୁ, ଆଉ ଦୁଇ ଦିନ କଣ ସବୁ ପ୍ଲାନ କରିଛନ୍ତି, କେମିତି କଣ ପାଳନ ହବ ରଜ?
1: ପହିଲି ରଜକୁ ଆପଣଙ୍କୁ ବହୁତ ବହୁତ ଶୁଭେଚ୍ଛା ଅଭିନନ୍ଦନ।
0: ଆଜ୍ଞା ଆପଣଙ୍କୁ ମଧ୍ୟ।
1: ରଜ ହେଉଛି ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ।
0: ଆଜ୍ଞା
1: ରଜର ମଜାଟା ନିଆରା ହେଉଛି ଗାଁ ପରିବେଶରେ। ଯେହେତୁ ଅତୀତ ମନେ ପଡ଼ିଯାଉଛି, ଅତୀତର ରଜ ପାଳିଛୁ କେମିତି ସେଗୁଡାକ ମନେ ପଡ଼ିଯାଉଛି। ବର୍ତ୍ତମାନ ଯେହେତୁ ସହରରେ ରହିଲୁ, ଏ କଂକ୍ରିଟ ଜଙ୍ଗଲରେ ରଜ ପାଳିବାର ସେମିତି କିଛି ନାହିଁ, ଖାଲି ଘରେ ରହିକି ଭଲ ଜିନିଷ ଖାଇବା, ଭଲ ଭଲ ଖାଦ୍ୟ କରିକି ଖାଇବା, ଆଉ FM ରେନ୍ବୋ ଶୁଣିବା। ଆଉ
0: ଯା ହଉ, ଆପଣ ଏତେ ସୁନ୍ଦର ଭାବରେ ଭଲ ଭଲ ଖାଇବା ଟିକେ ଖାଇକି ଆମକୁ ଟ୍ୟୁନ୍ କରିଛନ୍ତି।
1: କଥା ଶୁଣନ୍ତୁ,
0: ଆଜ୍ଞା ଆଜ୍ଞା,
1: ଯୋଉମାନେ କ୍ରିକେଟ ପ୍ରେମୀ,
0: ଆଜ୍ଞା,
1: ଆଜି ମହିଳା T20ର ଭାରତ ପାକିସ୍ତାନ ମ୍ୟାଚ୍, ଆଜ୍ଞା, ଉପରେ 7:00 ବେଳକୁ।
0: ଆଜ୍ଞା ନିହାତି ଭାବରେ ଆପଣ ଆକାଶବାଣୀ
1: କମେଣ୍ଟ୍ରି ଶୁଣାଯିବ FM ରେନ୍ବୋରେ। ମୁଁ ରେନ୍ବୋରେ କମେଣ୍ଟ୍ରି ଶୁଣିବାକୁ ବହୁତ ଭଲ ପାଏ।
0: ଆଜ୍ଞା ଆଜ୍ଞା ଆଜ୍ଞା,
1: ଆଜି ରାତି 10:30-11 ଯାଏ ବି ଚାହିଁକି କମେଣ୍ଟ୍ରି ଶୁଣା ହବ।
0: ଆଜ୍ଞା ଆଜ୍ଞା, ଯାହା ହଉ, ଆପଣ ଗୋଟେ ୟୁନିକ୍ ୱେରେ ଆଜି ପହିଲି ରଜକୁ ପାଳନ କରିବେ ଡିସାଇଡ୍ କରିଛନ୍ତି। ବହୁତ ବହୁତ ଧନ୍ୟବାଦ ଭାଇ କଲ୍ କରିଥିବାରୁ, ରହିଲି, ନମସ୍କାର,
1: ଧନ୍ୟବାଦ।
0: ସାଥୀ ଆପଣ ମଧ୍ୟ କଲ୍ କରନ୍ତୁ, ଏବଂ ଯେମିତି ଆମ ଶ୍ରୋତା ବନ୍ଧୁମାନେ କହୁଛନ୍ତି ଯେ ଆଜି ପହିଲି ରଜର ସେଲିବ୍ରେସନ କୋଉ କୋଉ ଉପାୟରେ ଜମି ଯାଇଛି ଏବଂ କଣ କଣ ଆଗାମୀ ଦୁଇ ଦିନ ପାଇଁ ଅଛି, ଆପଣ ମଧ୍ୟ କଲ୍ କରିବେ। କିନ୍ତୁ ବର୍ତ୍ତମାନ ଆଉ ଗୋଟେ ବ୍ୟୁଟିଫୁଲ ଟ୍ରାକ୍ ପରେ ପରେ ଆପଣମାନଙ୍କ ସହିତ ପୁଣି ଥରେ ଯୋଡ଼ି ହେଇଯିବି। ଆମ ନମ୍ବରକୁ ଲେଖି ରଖନ୍ତୁ 0671230315।

0: ଅବସରରେ ଆପଣମାନେ ଅଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋର ପରିସର ଭିତରେ ଆପଣମାନେ ଅଛନ୍ତି ଆମ ସହିତ ଯୋଡ଼ି ହେଇକି ଆଉ ଗୋଟେ ପରେ ଗୋଟେ କଲ୍ ଆସିଯାଉଛି ଆପଣମାନଙ୍କର ପହିଲି ରଜକର ସେଲିବ୍ରେସନକୁ ନେଇକି ଆଗାମୀ ରଜକୁ କେମିତି ପାଳନ କରିବେ ଆଜି ଯାଇଛି ନେକ୍ସଟ କଲ୍ ଦେଖିବା କିଏ କରିଛନ୍ତି କୋଉଠୁ କରିଛନ୍ତି ନମସ୍କାର କିଏ କହୁଥିଲେ କୋଉଠୁ କହୁଥିଲେ
1: ଜୟ ଜଗନ୍ନାଥ ଭାଇ ନମସ୍କାର ହାପି ରଜ
0: ଆଜ୍ଞା ହାପି ରଜ ଆପଣଙ୍କର ପରିଚୟ ଟିକେ ଦେଇ ଦିଅନ୍ତୁ ଭାଇ ବହୁତ ବହୁତ ଶୁଭକାମନା କେମିତି କଣ ପହିଲି ରଜ ଭାଇ ପାଳନ କରୁଛନ୍ତି
1: ଭାଇ ମୁଁ ତ ଏଠି ବସି ଶିକାର କରୁଛି ଆଉ
0: ଶିକାର କରୁଛନ୍ତି
1: ରଶ୍ମି ସିନେମା ହଲରେ ଶିକାର ଫିଲ୍ମ ପଡିଛି ତ
0: ଆଜ୍ଞା ଆଜ୍ଞା
1: ତେଣୁ ଆମେ ସାଙ୍ଗମାନେ ଆସୁ ଶିକାର ଦେଖିବାକୁ
0: ଯାହା ହଉ ଆପଣ ଏମିତି ଓଡ଼ିଆ ସିନେମାକୁ ପ୍ରୋତ୍ସାହିତ କରନ୍ତୁ ଆପଣ ସାଙ୍ଗମାନଙ୍କ ସହିତ ମିଶିକି ଯାଇଛନ୍ତି ପହିଲି ରଜକୁ ବହୁତ ଭଲ ଭାବରେ ସେଲିବ୍ରେଟ କରନ୍ତୁ ଏବଂ ଆଗାମୀ ଦୁଇ ଦିନ ମଧ୍ୟ ଆନନ୍ଦ ଉଲ୍ଲାସର ସହିତ ସେଲିବ୍ରେଟ କରନ୍ତୁ
1: ଆପଣ ବି ଜୋରଦାର ସେଲିବ୍ରେସନ କରନ୍ତୁ ଆପଣଙ୍କ ସେଲିବ୍ରେସନ ଲାଷ୍ଟକୁ ଟିକେ କହିବେ
0: ଆଜ୍ଞା ନିଶ୍ଚୟ
1: ସବୁ ହଜିଗଲାଣି ଶ୍ରୋତା ମାନେ କହୁଥିଲେ
0: ଆଜ୍ଞା
1: ତେଣୁ ସେଇଟା ସମସ୍ତେ ବଜାୟ ରଖିବା ପାଇଁ ଚେଷ୍ଟା କରନ୍ତୁ ଆମେ ଓଡ଼ିଆ ମୁଢି ନଡ଼ିଆ ଲାଗେ ବଢିଆ ଦେଢ଼ ଓଡ଼ିଆ ଆମ ପୁରାଣ ସଂସ୍କୃତି ବଜାୟ ରଖିବା ପାଇଁ ଚେଷ୍ଟା କରନ୍ତୁ
0: ଆଜ୍ଞା ବହୁତ ବହୁତ ଧନ୍ୟବାଦ ସୁନ୍ଦର ବାର୍ତ୍ତା ଦେଲେ ରାଜେଶ ଭାଇ ରହିଲି ନମସ୍କାର ସାଥୀ ଆପଣ ମଧ୍ୟ ଶୀଘ୍ର ଶୀଘ୍ର କଲ୍ କରନ୍ତୁ ଏବଂ ରଜର ଏଇ ଯୋଉ ମାହୋଲ ରଜ ପାଗ ବି କୋଉଠି କୋଉଠି ଟିକେ ଦେଇଛି ବଢିଆ ବଢିଆ ପାଗ ଏବଂ ବର୍ତ୍ତମାନ ଆଉ ଗୋଟେ କଲ୍ ନେଇଯିବା ଆସିଯାଇଛି ଆଉ ଗୋଟିଏ କଲ୍ ସମୟ ଅଳ୍ପ ଅଛି ନମସ୍କାର କିଏ କହୁଥିଲେ କୋଉଠୁ କହୁଥିଲେ
2: ରଜରେ ଆଉ ଲାଗୁନି ଦୋଳି ବାଡି ନାହିଁ ଆଉ ହଉନି କୋଳି ପିଠାପଣା ନାହିଁ ଭଳି କି ଭଳି ବଗିଚା ନାହିଁ କାହୁଁ ଆସିବ ମାଳି ସବୁ ସିନା ସ୍ମୃତି ହୋଇଛି
0: ଅଭିନନ୍ଦନ ଆପଣଙ୍କୁ ମଧ୍ୟ ଆପଣଙ୍କର ପରିଚୟ ଟିକେ ଦେଇଦିଅନ୍ତୁ ଭାଇ ମୁଁ ତ ଜାଣିସାରିଲିଣି ଆମ ଶ୍ରୋତା ବନ୍ଧୁ ମାନଙ୍କ ପାଇଁ ଟିକେ ପରିଚୟ ଦେଇଦିଅନ୍ତୁ
2: ମୁଁ ସମୀର ପଣ୍ଡା କହୁଛି ତେଲେଙ୍ଗାପିଣ୍ଠ କଟକ
0: ସମୀର ଭାଇ ପହିଲି ରଜ ଆପଣଙ୍କର କେମିତି କଟିଲା ଆଉ ଦୁଇ ଦିନ ରଜକୁ କେମିତି ପାଳନ କରିବେ ବୋଲି ଭାବିଛନ୍ତି ଭାଇ
2: ପହିଲି ରଜ ପୁରା ଜାମ୍ ପ୍ୟାକ୍
0: ଆଚ୍ଛା
2: ସକାଳୁ
0: ଆଜ୍ଞା
2: ଆଜି ଟିକେ ଉଠିବା ବିଳମ୍ବ ହେଇଗଲା 7:30 ଖଣ୍ଡେ ହେଇଗଲା
0: ଘରେ
2: ବିରକ୍ତ ହେଲେ ରଜରେ ଏତେ ବୋଲି ମୁଁ ଆଉ କାହିଁକି ତ ଶୋଇପଡ଼ିଲି ଆଉ ଛୁଟି ଅଛି କେହି ଡାକି ନାହାନ୍ତି
0: ଉଠିକି
2: ନିତ୍ୟକର୍ମ ସାରି ଗାଧେଇ ପାଧେଇ ଠାକୁର ମନ୍ଦିରରୁ ଆସି ବସିଲା ବେଳକୁ ପୋଡ଼ ପିଠା ଥୁଆ ହେଇଛି ଚକୁଳି ପିଠା ଥୁଆ ହେଇଛି ଏବଂ ଆମର ଚକୁଳି ପିଠାକୁ ଆମର ଘୁଗୁନି ତରକାରୀ ଥୁଆ ହେଇଛି
0: ଆପଣ ବହୁତ ବଢିଆ
2: ସକାଳୁ ଖାଇଦେଲି ଏବଂ ତାପରେ ପ୍ରୋଗ୍ରାମ କଣ ହବ ତ ଆଜି ଦୁଇ ଜାଗା ଗଲି ଭାରି ପ୍ରଥମେ ମୋ ବଡ ନାନୀ ଘରକୁ ଗଲି ବଡ ନାନୀ ଘରୁ ସେଠୁ 12 ସୁଦ୍ଧା ପଳେଇ ଆସିଲି କାହିଁକି ସମସ୍ତଙ୍କ ଘରେ ତିନି ଦିନ ନିଶ୍ଚିନ୍ତ ମୁହଁ ମାରିବାକୁ ପଡିବ ଆମର ବହୁତ ବନ୍ଧୁ ଘର ଆମେ ଯାଇପାରୁନି ପ୍ରାୟ ସମୟରେ ତେଣୁ ଏଇ ଅକେଜନ ପଡିଲେ ଯାଉ ସେଠୁ କଲ୍ ଆସିଥିଲା ଶ୍ୱଶୁର ଘରୁ ବାରମ୍ବାର କଲ୍ କରୁ ଧରଣୀ ଆଉ ପୁଅ ମୋର ଶ୍ୱଶୁର ଘରକୁ ପଳେଇଛନ୍ତି ବଡ ନାନୀ ଘରୁ ତାଙ୍କ ଘରକୁ ଆସିଲି
0: ଏଣେ
2: ଆମ ଘରକୁ ଆମ ସ୍ତ୍ରୀ ଆମ ଘରକୁ ପଳେଇ ଆସିଛି ମୋ ପୁତ୍ରାଙ୍କ ଝିଅ 3+ ତାଙ୍କର ଏଜ୍ ହଉଛି 3+ ମତେ ବାରମ୍ବାର କହିଛି ଯେ ଆସିଲେ ଦୋଳି ସାଙ୍ଗ ହେଇକି ଖେଳିବା ତ ସେଠୁ ମୁଁ 3 ବେଳେ ଆସି ଘରେ ପହଞ୍ଚିଲି ତାକୁ ଧରିକି ବୁଲୁଥିଲି ଏବେ ଦୋଳି ବାନ୍ଧିଥିଲୁ ଦୋଳି ଖେଳଗଲା ପାର୍କ ଯିବିନି ଏଇଠି ଦୋଳି ଖେଳିବି ତାକୁ ଏବେ ନେଇକି ପାର୍କରୁ ବୁଲେଇକି ଆସିଲି ଆସିଲା ମୁଁ କହିଲି ଟ୍ୟୁନ୍ କଲି କିଏ ଆଜି ଆସିଛନ୍ତି ଆପଣ ଆସିଛନ୍ତି ଏବଂ ରଜ କଥା ହିଁ ଆଲୋଚନା ହଉଛି ଏବଂ ଆଉ ପୂର୍ବରୁ ଆପଣ ଖେଳ କସରତ କଥା ଟପିକ ରଖିଥିଲେ ସକାଳ ବେଳା ସିଡ୍ୟୁଲରେ ସନ୍ଧ୍ୟା ସମୟରେ ଆମର ନାଇଟ୍ କ୍ରିକେଟ ମ୍ୟାଚ୍ ନାଇଟ୍ ଧମାକା ଅଛି ଏବଂ ସେଠି
0: ଯା ହଉ ବହୁତ ବହୁତ ଶୁଭେଚ୍ଛା ଆପଣଙ୍କୁ ପୁଣିଥରେ ଅଭିନନ୍ଦନ ଆପଣଙ୍କ ପରିବାର ସହିତ ବହୁତ ସୁସ୍ଥ ଭାବରେ ଆନନ୍ଦ ଉଲ୍ଲାସ ସହିତ ଆପଣ ରଜକୁ ପାଳନ କରନ୍ତୁ ଭାଇ କଲ୍ କଲେ ଆପଣଙ୍କର ଏତେ ସୁନ୍ଦର ସମୟ ନେଇକି

0: ଆମକୁ ଜଣେଇଲେ, ବହୁତ ବହୁତ ଧନ୍ୟବାଦ ଭାଇ, ରହିଲି, ନମସ୍କାର।
1: ନମସ୍କାର।
0: ସଦି ଆପଣ ମଧ୍ୟ ଶୀଘ୍ର ଶୀଘ୍ର ଫୋନ ଉଠାନ୍ତୁ, କାରଣ ସମୟ ବହୁତ ଅଳ୍ପ ରହିଛି। 0671230353 ହଉଛି ଆମର ନମ୍ବର, ଆମକୁ କଲ୍ କରିକି ଜଣେଇ ଦିଅନ୍ତୁ କେମିତି କଣ ପାଳନ କରୁଛନ୍ତି ଆପଣ ପହିଲି ରଜକୁ, ଏବଂ ଆଗାମୀ ଦୁଇ ଦିନ ପାଇଁ ମଧ୍ୟ କଣ କଣ ପ୍ଲାନ ସବୁ କଲେଣି। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
2: ହ୍ୟାଲୋ,
0: ଆଜ୍ଞା କୁହନ୍ତୁ, ନମସ୍କାର। ଆଜ୍ଞା କୃପା ସିନ୍ଧୁ ଭାଇ, ରଜର ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ। କେମିତି କଟିଲା ପହିଲି ରଜ ଭାଇ?
2: ହ୍ୟାଲୋ,
0: ଆଜ୍ଞା ଭାଇ ଶୁଭୁଛି, କୁହନ୍ତୁ। ମୁଁ କହିଲି କେମିତି କଟିଲା ରଜ?
2: ଯେମିତି ଦିନରେ ଯାହା ହେଲା
0: ଆଜ୍ଞା,
2: ପ୍ରୋଗ୍ରାମ କଣ ଟିକେ ଥିଲା ସେମିତି, କିନ୍ତୁ କାଲି କି ପ୍ରୋଗ୍ରାମ ଅଛି।
0: ଆଜ୍ଞା, କାଲି କଣ ଭାଇ ପ୍ରୋଗ୍ରାମ? ଦୁଇ ଦିନ କେମିତି ସେଲିବ୍ରେଟ କରିବେ ରଜକୁ ଆପଣ?
2: ନାଇଁ ନାଇଁ, ଯୋଉ ଆମର ସେପଟେ ସବୁ ଯୋଉ ଦୋଳି ପଡ଼ି ସବୁ ରଜ ସବୁ ସେପଟେ ସବୁ ଅଛି, ଯେମିତି ଯୋଉ ଟେମ୍ପରାରୀ ଦୋଳି, ଯେମିତି ଜାଗମରା ପଟେ ସେପଟେ ସବୁ ଫେଷ୍ଟିଭାଲ ଭଳିଆ ଗୋଟେ ହେଇଥାଏ।
0: ଆଜ୍ଞା ଆଜ୍ଞା, ସେଇଠି ରଜ ପାଳନ କରିବାର କଥା ଅଛି ନାଇଁ କି? ହୁଏତ କଲ୍ଟି କଟିଯାଇଛି କୌଣସି କାରଣରୁ, ତେବେ ଯାହା ବି ହଉ, କୃପାସିନ୍ଧୁ ଭାଇଙ୍କର କହିବାର କଥା, ଏଇ ଯୋଉ ଦୋଳି ଖେଳ ସବୁର ଆୟୋଜନ କରାଯାଇଛି ସହର ମାନଙ୍କରେ, ବିଭିନ୍ନ ରଜ ପାଇଁ ମହୋତ୍ସବ କରାଯାଉଛି, କୋଉଠି ଉତ୍ସବ କରାଯାଉଛି, ଏବଂ ଗୋଟେ ଗୋଟେ ଜାଗାରେ ତ ମେଳା ମଧ୍ୟ ଆୟୋଜନ ହେଇଛି ରଜ ପାଇଁ, ଏବଂ ଆମ କଟକରେ ମଧ୍ୟ କଟକରେ ବାଲିଯାତ୍ରାର ତଳ ପଡ଼ିଆରେ ମଧ୍ୟ ରଜ ପାଇଁ ଗୋଟେ ସୁନ୍ଦର ଆୟୋଜନ କରାଯାଇଛି। ଆପଣମାନେ ଯେଉଁମାନେ କଟକ ସହରରେ ଅଛନ୍ତି ଆସିପାରିବେ, ଏଠାରେ ରଜକୁ ରଜ ମୌଜକୁ ଆଉ ଟିକେ ବଢ଼େଇ ଦେଇପାରିବେ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ, ପିଠା ସହିତ, ପଣା ସହିତ, ବହି ସହିତ, କବିତା ସହିତ ଆପଣମାନେ ସ୍ପେଣ୍ଡ କରିପାରିବେ ଆପଣମାନଙ୍କର ସମୟ। ଏବଂ ଆପଣମାନେ ଯେଉଁ ବି ଜାଗାରେ ଅଛନ୍ତି, ଯେଉଁ ବି ସ୍ଥାନରେ ଅଛନ୍ତି, ନିଶ୍ଚିତ ଭାବରେ ଆପଣଙ୍କ ଅଞ୍ଚଳରେ ରଜର ଉତ୍ସବକୁ ପାଳନ କରାଯାଉଥିବ ବୋଲି ମୁଁ ଆଶା କରୁଛି, ଯାଆନ୍ତୁ, ଏନ୍ଜୟ କରନ୍ତୁ। ଆଉ ଗୋଟେ କଲ୍ ଆସିଯାଇଛି, ଦେଖିବା କିଏ କରିଛନ୍ତି। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
2: ନମସ୍କାର।
0: ହାପି ରଜ ଆପଣଙ୍କୁ ଭାଇ, ଶୁଭେଚ୍ଛା ଅଭିନନ୍ଦନ ରଜର ଅନେକ ଅନେକ। ଆଜ୍ଞା ଆଜ୍ଞା, ଆଭାସ ଭାଇ, ଆଭାସ ଭାଇ ଆଜିର ଟପିକ ହଉଛି ଆପଣଙ୍କ ପାଇଁ ପହିଲି ରଜ, କେମିତି ଆଜି ସେଲିବ୍ରେଟ କରୁଛନ୍ତି ଆପଣ?
2: ଭାଇ ବହୁତ ବହୁତ ଧନ୍ୟବାଦ, ହାପି ରଜ କରିଥିଲି, ମୋର ଟପିକ ଜାଣିପାରିନି, ମୋତେ ଶୁଭୁନି, ହଉ ରହୁଛି ଭାଇ।
0: ଆଜ୍ଞା ଭାଇ, ଠିକ ଅଛି, ଆପଣଙ୍କର କଲ୍ କଲେ, ଆପଣ ଆପଣଙ୍କର ରଜର ଉତ୍ସୁକତା ଆମ ସହିତ ସେୟାର କଲେ, ଯା ହଉ ଆପଣ ଆମକୁ ଶୁଣୁଛନ୍ତି ସେଥିପାଇଁ ବହୁତ ବହୁତ ଧନ୍ୟବାଦ। ତେବେ ସାଥୀ, ଏଇ ହଉଛି ଆପଣମାନଙ୍କର ଭଲ ପାଇବା, ଆପଣମାନଙ୍କର ଭଲ ପାଇବା ଏମିତି ଆମ ପ୍ରତି ଥାଉ, ଏବଂ ରଜ ପର୍ବ ପ୍ରତି ମଧ୍ୟ ଥାଉ, ରଜ ପର୍ବର ଏଇ ଯୋଉ ଉତ୍ସାହ, ଏ ଉଦ୍ଦୀପନା ଆପଣମାନଙ୍କ ମନ ଭିତରୁ କେବେ ହେଲେ କମି ନ ଯାଉ। ଆଉ ଗୋଟେ କଲ୍ ଆସିଯାଇଛି, ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ? ରଜର ବହୁତ ବହୁତ ଶୁଭେଚ୍ଛା ଅଭିନନ୍ଦନ, ଟିକେ ପରିଚୟ ଦେଇ ଦିଅନ୍ତୁ ସମସ୍ତଙ୍କୁ।
3: ମୁଁ ସାଇ କହୁଛି ବେଲପଡ଼ାରୁ।
0: ଆଜ୍ଞା ସାଇ, କେମିତି କଣ ପାଳନ କରୁଛନ୍ତି ରଜ, ଆଉ କଣ ଆଗାମୀ ଦିନରେ ପାଳନ କରିବାର ଲକ୍ଷ୍ୟ ଅଛି ଦୁଇ ଦିନ ଭିତରେ?
3: ସକାଳୁ ତ ଉଠିକିରି ଗାଧୁଆ ପାଧୁଆ ସାରିକିରି ପୋଡ଼ ପିଠା ଖାଇକିରି ସାଙ୍ଗ ମାନଙ୍କ ସହିତ ମୁଭି ଦେଖିବାକୁ ଯାଇଥିଲି, ତ ଅନୁଭବ ଭାଇଙ୍କର ମୁଁ ଛୋଟ ବେଳୁ ଫ୍ୟାନ, ତାଙ୍କର ଯୋଉ ଫିଲ୍ମ ହଲ୍ରେ ପଡେ ତ ସେଇଟା ମୁଁ ନିଶ୍ଚିତ ଦେଖେ, ଆଉ ଆଜି ଯାଇଥିଲି ଦେଖିବାକୁ ତାଙ୍କର ଛକି ସୁନା ଫିଲ୍ମ, ତାପରେ ଚାରିଧାମ ଫିଲ୍ମ ଟା ମୁଁ ଦେଖିପାରିନଥିଲି ଯେତେବେଳେ ହଲ୍ରେ ପଡିଥିଲା, ଆଜି ତ ସେଇଟା ସନ୍ଧ୍ୟାରେ ଦବ, ସେଇଟା ବି ଦେଖିବି, ତାପରେ ଆଉ ଆଉ ମୋର ଯେତିକ ସବୁ ବନ୍ଧୁ ବାନ୍ଧବ ଅଛନ୍ତି ତ ତାଙ୍କ ଘରକୁ ବି ବୁଲିବାକୁ ଯିବାର ପ୍ଲାନିଂ ଅଛି, ଆଉ ରଜରେ ରଜପାନ ନ ଖାଇଲେ ପୁରା ରଜଟା ଅଧୁରା, ରଜପାନ ବି ଖିଆ ହେଇଛି।
0: ଯା ହଉ, ଆପଣ ଏମିତି ସେଲିବ୍ରେଟ କରନ୍ତୁ, ଆଗାମୀ ଦୁଇ ଦିନ ମଧ୍ୟ ଆପଣଙ୍କ ପରିବାର ସହିତ, ସାଙ୍ଗସାଥୀଙ୍କ ସହିତ ଭଲ ଭାବରେ କାଟନ୍ତୁ ରଜକୁ। କଲ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ, ରହିଲି, ନମସ୍କାର। ନମସ୍କାର ସାଥି, ଏ ଥିଲା ଆପଣମାନଙ୍କର ଭଲ ପାଇବା, ଆପଣମାନଙ୍କର ଉତ୍ସାହ ଆନନ୍ଦ ରଜକୁ ନେଇକି, କିଏ ଯାଉଛନ୍ତି ନିଜ ସାଙ୍ଗସାଥୀମାନଙ୍କ ସହିତ ଓଡ଼ିଆ ସିନେମା ଦେଖିବା ପାଇଁ, ସାଂସ୍କୃତିକ କାର୍ଯ୍ୟକ୍ରମରେ ନିଜକୁ ହଜେଇବା ପାଇଁ, ଭିଜେଇବା ପାଇଁ ରଜର ପାଗରେ ନିଜକୁ। ଆଉ ଗୋଟିଏ ଲାଷ୍ଟ କଲ୍ ନେଇଯିବା, ସମୟ ବହୁତ ଅଳ୍ପ, ଦେଖିବା କିଏ କରିଛନ୍ତି, କୋଉଠୁ କରିଛନ୍ତି। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
4: ହଁ ଭାଇ, ଲାଷ୍ଟ ଲାଗିଛି, ମୁଁ ରମେଶଚନ୍ଦ୍ର ସାହୁ ମହାପୁର ଢେଙ୍କାନାଳ।
0: ରମେଶ ଭାଇ ନମସ୍କାର, ରମେଶ ଭାଇ ନମସ୍କାର, ଆପଣଙ୍କୁ ରଜର ଅନେକ ଅନେକ ଶୁଭେଚ୍ଛା ଅଭିନନ୍ଦନ। କଣ କହିବେ, କେମିତି କଟିଛି ଆଜି ପହିଲି ରଜ?
4: ହଁ ଭାଇ, ଆଜି ଟିକେ ମନ୍ଦିର ଫନ୍ଦର ଯାଇକି ଯେ ଆଜି ଟିକେ ପିଠାପଣା ନେଇକି ଆସିଥିଲି ଆମର ସେ ସଳାହରକୁ ଢେଙ୍କାନାଳ, ଆଉ ଯାଇକି ବର୍ତ୍ତମାନ ଆସିକି ବର୍ତ୍ତମାନ ଟିକେ ଦୋକାନ ଖୋଲିଛି, ଦୋକାନ ଖୋଲିକି ଆସି ଦୋକାନ ସଜାଡ଼ୁଛ ରହର, ତେଣୁ ରଜ କଣ ଆଉ ଉପଭୋଗ କରିବି, ଏସବୁ ମୋର ରଜ ହଉଛି ଦୋକାନରେ,
0: ଏଇ କର୍ମରେ ଆପଣଙ୍କର ରଜ ସେଲିବ୍ରେସନ।
4: ଆଜ୍ଞା ଆଜ୍ଞା, ଆଉ ଦୁଇ ଦିନ ଅଛି ତ କଣ ଅଛି ଦେଖାଯାଉ, କୁଆଡେ କେମିତି ଯିବାର ଅଛି ଯିବି, ଆଉ ସମସ୍ତଙ୍କୁ ମୋର ଢେର ସାରା ଶୁଭେଚ୍ଛା ଶୁଭକାମନା ରଜର, ଆଉ ଲାଷ୍ଟ ଟାଇମ୍ ହେଇଗଲାଣି, ରଖୁଛି, ନମସ୍କାର।
0: ନମସ୍କାର ଭାଇ, ଆପଣଙ୍କୁ ମଧ୍ୟ ଅନେକ ଅନେକ ଶୁଭେଚ୍ଛା ଅଭିନନ୍ଦନ, ଆଗାମୀ ଦୁଇ ଦିନ ମଧ୍ୟ ଆପଣ ବହୁତ ସୁନ୍ଦର ଭାବରେ ରଜକୁ ପାଳନ

କରନ୍ତୁ। ଏବଂ ଆମ ସବୁ ଶ୍ରୋତା ବନ୍ଧୁମାନଙ୍କ ପାଇଁ ଆଉଥରେ ଢେର ସାରା ଶୁଭେଚ୍ଛା ଅଭିନନ୍ଦନ। ଆପଣମାନେ ଏଇ ଯେଉଁ ରଜ ଆମ ଓଡ଼ିଶାର ଗଣପର୍ବ ଏବଂ ମାଟି ଆଉ ଆକାଶରେ ସୁନ୍ଦର ମିଳନ ରଜର ମିଳନକୁ ଆପଣମାନେ ସମସ୍ତେ ଏନ୍ଜୟ କରନ୍ତୁ। ରଜର ଯେଉଁ ହଜିଯାଉଥିବା ସବୁ ମହକ ଗୁଡ଼ିକ, ଏଇ ଯେଉଁ ଦୋଳିର କଥା କହୁଥିଲେ, ସହରରେ ଦୋଳି ତ ଲାଗୁଛି କିନ୍ତୁ ଗାଁର ଦୋଳିର ମଜା ଟିକେ ଅଲଗା। ଆମର ଶ୍ରୋତା ବନ୍ଧୁମାନେ ସେ ଗାଁ ଦୋଳିର ବାହିବାର କଥା ମଧ୍ୟ କହୁଥିଲେ, ଗାଁ ଦୋଳିରେ କେମିତି ବସିକି କୁମାରୀମାନେ ଖେଳନ୍ତି ଦୋଳି ସେ କଥା ମଧ୍ୟ କହୁଥିଲେ। ସେସବୁ ଜିନିଷ ଆଜିକାର ନୂଆ ପିଢ଼ି ପାଖରେ, ଗୋଟେ ପିଢ଼ି ଆଉ ଗୋଟେ ପିଢ଼ି ପାଖରେ ପହଞ୍ଚାଇବାର ଆବଶ୍ୟକତା ରହିଛି। ଯେଉଁ ଯେଉଁ ଛୋଟ ଛୋଟ ଜିନିଷ ରଜ ସହିତ ଯୋଡ଼ି ହେଇକି ରହିଯାଇଛି, ସେ ପାନର କଥା ହଉ, ବିଭିନ୍ନ ପିଠାପଣାର କଥା ହଉ, ଖେଳିବାର କଥା ହଉ, ଖାସ କରି ପୁଅମାନଙ୍କ ଭିତରେ କବାଡ଼ି ଖେଳର କଥା ହଉ, ଆମେ ତ ଦେଖୁଛେ ବର୍ତ୍ତମାନ ଖେଳ ପ୍ରତି ଆଗ୍ରହ ନିଶ୍ଚିତ ଭାବରେ ଆମର ସମସ୍ତଙ୍କର ବଢ଼ିଛି, କିନ୍ତୁ ମୋବାଇଲର ଖେଳ ପ୍ରତି ନା ନା ନା, ଫିଜିକାଲ ଆକ୍ଟିଭିଟିଜ୍ ଯେଉଁ ଖେଳରେ ଅଛି, ଗାଁର ଯୁବକମାନେ ପୁଣି ଏକାଠି ହେଇ ଫେରେଇ ଦିଅନ୍ତୁ ସେ ପୁରୁଣା ଦିନକୁ। ଆମେ ଏଇ ଆଶା କରୁଛୁ, ଏଇ ଭରସା ରଖୁଛୁ, ଆପଣମାନଙ୍କ ପାଖରୁ ଆଶା ରଖୁଛୁ ଯେ ଆପଣମାନେ ସମସ୍ତେ ସେ ରଜକୁ, ପୁରୁଣା ଦିନର ରଜକୁ ପୁଣି ଥରେ ଫେରେଇ ଆଣନ୍ତୁ ଏବଂ ରଜର ଏଇ ଯେଉଁ ମୌଜ ଆହୁରି ଅଧିକ ବଢ଼ିଯିବ। ସମୟର ତାଳ ସହିତ ଆମେମାନେ ସମସ୍ତେ ଆଗକୁ ବଢ଼ୁଛେ, କିନ୍ତୁ ଆମର ପାରମ୍ପରିକ ସେଲିବ୍ରେସନ ଯେଉଁଗୁଡ଼ିକ ଅଛି ଏବଂ ସେ ଆମକୁ ବହୁତ ଖୁସି ମଧ୍ୟ ଦିଏ, ତାକୁ କେବେ ହେଲେ ଭୁଲିଯିବାନି। ସମୟର ସମସ୍ତେ ଆମେ ଦାସ, ଦେଖନ୍ତୁ ସମୟ ମଧ୍ୟ ଇସାରା ଦେଇକି କହିଲେଣି। ବର୍ତ୍ତମାନ ଡାଇଲ୍ ଇନ୍ ଲାଇଫ୍ ଚାଟ୍କୁ ଏଇଠି ଶେଷ କରିବା ପାଇଁ ପଡ଼ିବ। ଆପଣମାନଙ୍କ କଲ୍ କରିଥିଲେ ଯେଉଁମାନେ, ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ। ଯେଉଁମାନଙ୍କ କଲ୍ ଲାଗିପାରିନି ସେମାନଙ୍କୁ ମନ ଭିତରୁ ମଧ୍ୟ ରଜର ଅନେକ ଅନେକ ଶୁଭେଚ୍ଛା ଅଭିନନ୍ଦନ। ଆପଣ ମଧ୍ୟ ବହୁତ ସୁନ୍ଦର ଭାବରେ ରଜକୁ ସେଲିବ୍ରେଟ୍ କରନ୍ତୁ। ଏହି ବାର୍ତ୍ତା ସହିତ ଡାଇଲ୍ ଇନ୍ ଲାଇଫ୍ ଚାଟ୍କୁ ଏଇଠି ଶେଷ କରୁଛୁ। ଆଉ କିଛି ସମୟ ଭିତରେ ଆପଣମାନେ ଶୁଣିପାରିବେ News headlines. Stay tuned to 100.4 Akashvani FM. Rinbao Kothandu Dilse. Dil Tak.

0: ନମସ୍କାର, ବର୍ତ୍ତମାନର ମୁଖ୍ୟ ସମ୍ବାଦ ସହ ମୁଁ ଲହରିକା ପଟ୍ଟନାୟକ। ଦେଶବାସୀଙ୍କ ପାଖରେ ଗତ 12 ବର୍ଷ ମଧ୍ୟରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ସହଜ ଏବଂ ସୁଲଭ ମୂଲ୍ୟରେ ପହଞ୍ଚାଯାଇପାରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆଜି ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ। ଅଂଶଗ୍ରହଣ କଲେ 130ରୁ ଅଧିକ ଦେଶ। ୟୁଟ୍ୟୁବ୍ରେ ସର୍ବାଧିକ ଦର୍ଶକଙ୍କୁ ଯୋଡ଼ି ଗିନିଜ୍ ୱାର୍ଲଡ ରେକର୍ଡ଼ରେ ସ୍ଥାନ ପାଇଲା ଆୟୁଷ ମନ୍ତ୍ରଣାଳୟ। ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ଉତ୍ସାହର ସହ ଅଂଶଗ୍ରହଣ କରିବାକୁ ଆହ୍ୱାନ ଦେଲେ କେନ୍ଦ୍ର ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଯାଦବ। ହର୍ ଘର୍ ଯୋଗ ହର୍ ଦିନ ଯୋଗର ସଂକଳ୍ପ ନେଇ ଆଗେଇ ଯିବାକୁ ଦେଲେ ଆହ୍ୱାନ। ପହିଲି ରଜ ସହ ଓଡ଼ିଶାରେ ଆରମ୍ଭ ହୋଇଛି ତିନିଦିନିଆ ରଜ ମହୋତ୍ସବ। ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏକତ୍ର ପ୍ରଦର୍ଶନ କରି ଗିନିଜ୍ ବିଶ୍ୱ ରେକର୍ଡ ପ୍ରତିଷ୍ଠା କଲେ ସର୍ବାଧିକ ଭାରତନାଟ୍ୟ ନୃତ୍ୟଶିଳ୍ପୀ। କଲମ୍ବୋର ଗାଲେଫ୍ ସ୍କ୍ରିନ୍ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ମିଳିତ ଭାବେ ଆୟୋଜନ କରିଥିଲେ ଭାରତର ସଙ୍ଗମମ୍ ଗ୍ଲୋବାଲ୍ ଏକାଡେମୀ ଏବଂ ଶ୍ରୀଲଙ୍କାର ସମାଗମିଜ୍ଲିଆ। ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ 2026 ଚିଠା ନିୟମାବଳୀ ଘୋଷିତ। ଜନସାଧାରଣଙ୍କଠାରୁ ମତାମତ ଆହ୍ୱାନ କଲେ ସରକାର। ଆସନ୍ତାକାଲି ସରକାରୀ ଛୁଟି ଦିବସ ଥିବାରୁ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ପରବର୍ତ୍ତୀ ଶୁଣାଣିର ତାରିଖ ଗଣମାଧ୍ୟମରେ ଜଣାଇ ଦିଆଯିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା। ରକ୍ତଦାନର ମହତ୍ୱ ଏବଂ ରକ୍ତଦାନକୁ ପ୍ରୋହାହିତ କରିବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ରକ୍ତଦାତା ଦିବସ। ବ୍ଲଡ୍ ଗ୍ରୁପ୍ ଆବିଷ୍କାର କରିଥିବା ବୈଜ୍ଞାନିକ କାର୍ଲ ଲ୍ୟାଣ୍ଡଷ୍ଟିନ୍ଙ୍କ ଜନ୍ମ ଦିବସ ଜୁନ୍ 14 ତାରିଖକୁ ବିଶ୍ୱ ରକ୍ତଦାତା ଦିବସ ଭାବେ ପାଳନ କରାଯାଇଥାଏ। ଆଇସିସି ମହିଳା ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ପାକିସ୍ତାନ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ ଭାରତ। ଭାରତୀୟ ସମୟ ସନ୍ଧ୍ୟା 7ଟାରେ ଆରମ୍ଭ ହେବ ମ୍ୟାଚ୍। ଏବଂ ରାଜ୍ୟର ଉପକୂଳ ଅଞ୍ଚଳରେ ପ୍ରବେଶ କରିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 7ଟାରେ।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2ଟି ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍

କରିପାରିବେ। ଫର୍ମ ଦୁଇଟି ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ଖେଳ ଶେଷ ହେବା ପର୍ଯ୍ୟନ୍ତ ଆଜିର ମ୍ୟାଚ୍ରେ ଭେଟିବେ ଭାରତ ଏବଂ ପାରମ୍ପରିକ ବିପକ୍ଷରେ ପାକିସ୍ତାନ। ନିଶ୍ଚିତ ଭାବରେ ମହିଳା ଟି ଟ୍ୱେଣ୍ଟି ୱାର୍ଲଡ କପ୍ର ଏହି ମ୍ୟାଚ୍କୁ ଆପଣମାନେ ଆକାଶବାଣୀ ଏଫ୍ଏମ୍ ଡିମ୍ବରେ ସିଧା ପ୍ରସାରଣର କମେଣ୍ଟ୍ରି ଶୁଣିପାରିବେ।

ବର୍ତ୍ତମାନ ଆସନ୍ତାକାଲି ସକାଳେ ଆସନ୍ତାକାଲିର କାର୍ଯ୍ୟକ୍ରମ ସମ୍ପର୍କରେ ଆପଣମାନଙ୍କୁ ଟିକେ ସମ୍ୟକ ସୂଚନା ଦେଇଦିଏ। ଆସନ୍ତାକାଲି ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଶୁଣିପାରିବେ ସକାଳ 6:05 ଅତିବେଳି ଶ୍ରୀ ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 67ତମ ଭାଗ ଶୁଣିପାରିବେ 6:40। ଆମର ସ୍ୱାସ୍ଥ୍ୟରେ ଆସନ୍ତାକାଲି ଶୁଣିବେ ଚର୍ମର ରୋଗ ସୋରିଆସିସ୍ ବିଷୟରେ, ଏ ବିଷୟରେ ଆଲୋଚନା କରିବେ ଡାକ୍ତର ସ୍ୱପ୍ନାରାଣୀ ବେହେରା। ସକାଳ 7:10 ଶୁଣିପାରିବେ ଆମର ସ୍ୱାସ୍ଥ୍ୟ। 7:25 ଶୁଣିବେ କାର୍ଯ୍ୟକ୍ରମ ଶୁଭ ସକାଳ ମର୍ଣ୍ଣିଂ ମେଲୋଡି ଶୁଣିପାରିବେ 8:30। ଦିନ 10:00 ରେନ୍ବୋ ଏସ୍ଏମ୍ଏସ୍, 11:00 କଳାକାର, କେତୋଟି ପୁରୁଣା ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିପାରିବେ 11:30। ମଧ୍ୟାହ୍ନ 12:00 କିଛି କଥା କିଛି ଗୀତରେ ଶୁଣିପାରିବେ ହିନ୍ଦୀ ଏବଂ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଆଜି ଚର୍ଚ୍ଚାରେ ଦିନ 1:10 ନିର୍ଦ୍ଧାରିତ ବିଷୟ ସମ୍ପର୍କରେ ଆପଣଙ୍କର ମତ ଏସ୍ଏମ୍ଏସ୍ ମାଧ୍ୟମରେ ରଖିପାରିବେ। 2:45 କେତୋଟି ପୁରୁଣା ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିବେ 6:30। 7:25 ସନ୍ଧ୍ୟା ଆସର ଜମିଯିବ ଏବଂ କିଛି ନୂଆ ପୁରୁଣା ଗୀତ ସହିତ ଗୀତରେ ମିତରେ 8:02। 9:15 ଶୁଣିବେ ଓଡ଼ିଆ ଏବଂ ହିନ୍ଦୀ ଚଳଚ୍ଚିତ୍ର ଗୀତ, ପୁରୁଣା ହିନ୍ଦୀ ଚଳଚ୍ଚିତ୍ର ଏବଂ ପୁରୁଣା ଓଡ଼ିଆ ଚଳଚ୍ଚିତ୍ରର ଗୀତ ଅଭୁଲା ସ୍ମୃତି। ଏବଂ 10:00 ପୁଣି ଥରେ ଆପଣମାନଙ୍କର ଫର୍ମାଇସ୍କୁ ପୂରଣ କରିବା ପାଇଁ ଆରମ୍ଭ ହୋଇଯିବ ରେନ୍ବୋ ଏସ୍ଏମ୍ଏସ୍। ଇଏ ଥିଲା ଆସନ୍ତାକାଲି ଆପଣମାନେ କେଉଁ କେଉଁ କାର୍ଯ୍ୟକ୍ରମକୁ ଶୁଣିବେ ତା ସମ୍ପର୍କରେ ସମ୍ୟକ ସୂଚନା। ଷ୍ଟେଟ୍ୟୁନ୍ 200.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ। ଆଉ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ଗିନିସ୍ ବିଶ୍ୱ ରେକର୍ଡରେ ସ୍ଥାନିତ ହେଲା ଆୟୁଷ ମନ୍ତ୍ରଣାଳୟ ତରଫରୁ ଆଜି ଅନୁଷ୍ଠିତ ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ। ନିଟ୍ ୟୁଜି ପୁନଃ ପରୀକ୍ଷା ପାଇଁ ଓଏସ୍ଆର୍ଟିସି ବସ୍ରେ ମାଗଣା ଯାତାୟାତ କରିପାରିବେ ପରୀକ୍ଷାର୍ଥୀ। ପରୀକ୍ଷାର୍ଥୀଙ୍କ ତାଲିକା ପ୍ରଦାନ କରିବାକୁ ଜିଲ୍ଲାପାଳଙ୍କୁ କୁହାଯାଇଥିବା ନେଇ ସୂଚନା ଦେଲେ ପରିବହନ ମନ୍ତ୍ରୀ। ରାଜ୍ୟର ପୁରପଲ୍ଲୀରେ ଉତ୍ସାହର ସହ ପାଳନ କରାଯାଉଛି ରଜ ମହୋତ୍ସବ ଏବଂ ଆସନ୍ତା 24 ଘଣ୍ଟା ମଧ୍ୟରେ କାଳବୈଶାଖୀ ନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆୟୁଷ ମନ୍ତ୍ରଣାଳୟ ତରଫରୁ ଆଜି ଅନୁଷ୍ଠିତ ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ ଗିନିଜ୍ ବିଶ୍ୱ ରେକର୍ଡରେ ସ୍ଥାନିତ ହୋଇଛି। ୟୁଟ୍ୟୁବ୍ ଚ୍ୟାନେଲ୍ରେ ଲାଇଭ୍ ଷ୍ଟ୍ରିମିଂ ଯୋଗେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ 130ରୁ ଅଧିକ ଦେଶ ଅଂଶଗ୍ରହଣ କରିଥିଲେ। ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆୟୁଷ ମନ୍ତ୍ରଣାଳୟ, ମୋରାର୍ଜୀ ଦେଶାଇ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଯୋଗ ଏବଂ ହାବିଲ୍ଡ ସହଯୋଗରେ ଏହି ଅନ୍ଲାଇନ୍ ଅଧିବେଶନ ଆୟୋଜିତ ହୋଇଥିଲା। ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଅଧିବେଶନରେ 4,35,000ରୁ ଅଧିକ ଦର୍ଶକ ଏହାକୁ ଦେଖିଛନ୍ତି। 2024ରେ ସ୍ଥାପନ ହୋଇଥିବା ରେକର୍ଡ ସଂଖ୍ୟକ 2,46,000 ଦର୍ଶକଙ୍କ ସଂଖ୍ୟାକୁ ମଧ୍ୟ ଏଥର ଅତିକ୍ରମ କରିଥିବା ମନ୍ତ୍ରଣାଳୟ କହିଛି। ଏହି ସଫଳତା ପାଇଁ ଆୟୁଷ ମନ୍ତ୍ରୀ ପ୍ରତାପ ରାବ ଯାଦବ ବିଶ୍ୱର ଅଂଶଗ୍ରହଣକାରୀ ଦେଶଗୁଡ଼ିକର ନାଗରିକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ବିଶ୍ୱସ୍ତରରେ ବୃଦ୍ଧି ହୋଇଥିବା ଯୋଗର ଗ୍ରହଣୀୟତାକୁ ଏହା ପ୍ରତିଫଳିତ କରୁଛି। ଅଧିବେଶନ କାଳରେ ମନ୍ତ୍ରୀ ଶ୍ରୀ ଯାଦବ କହିଥିଲେ ଯୋଗାଭ୍ୟାସ ଏବେ ବିଶ୍ୱସ୍ତରରେ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଜାତିସଂଘ ଦ୍ୱାରା ଆନ୍ତର୍ଜାତିକ ଯୋଗ ଦିବସକୁ ମାନ୍ୟତା ପ୍ରଦାନ ଭାରତ ପାଇଁ ଗର୍ବର ବିଷୟ। ଦୈନନ୍ଦିନ ଜୀବନରେ ଯୋଗକୁ ଏକ ଅଂଶ ଭାବେ ଗ୍ରହଣ କରିବାକୁ ଶ୍ରୀ ଯାଦବ ସମସ୍ତଙ୍କୁ ଆହ୍ୱାନ ଦେବା ସହିତ ଆସନ୍ତା 21 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ଉତ୍ସାହର ସହିତ ଅଂଶଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ହର ଘର ହର ଦିନ ଯୋଗର ସଂକଳ୍ପକୁ ଆଗେଇ ନେବାକୁ ମନ୍ତ୍ରୀ ଶ୍ରୀ ଯାଦବ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ଆସନ୍ତା 21 ତାରିଖରେ ନିଟ୍ ୟୁଜି ପୁନଃ ପରୀକ୍ଷା ପାଇଁ ପରୀକ୍ଷାର୍ଥୀଙ୍କୁ ମାଗଣା ବସ୍ ସେବା ଯୋଗାଣ ନେଇ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ବସ୍ଗୁଡ଼ିକରେ ପରୀକ୍ଷାର୍ଥୀଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ ବୋଲି

0: ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍ତି। ତେବେ ଏ ସମ୍ପର୍କରେ ଜିଲ୍ଲାପାଳମାନଙ୍କୁ ପରୀକ୍ଷାର୍ଥୀଙ୍କ ବିବରଣୀ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଶ୍ରୀ ଜେନା ସୂଚନା ଦେଇଛନ୍ତି।
1: ରାଜ୍ୟ ତରଫରୁ 21 ତାରିଖରେ ଯୋଉ ଏକ୍ଜାମ ହବ, ଆମେ ଓଏସ୍ଆର୍ଟିସିର ସମସ୍ତ ବସ୍ ମଧ୍ୟ ସେବା ପରିବହନ ସେବା ଦେବୁ ଏବଂ କଲେକ୍ଟର ମାନଙ୍କ ପାଖରୁ ଲିଷ୍ଟ ଆସିବ, ଯେତିକି ଆବଶ୍ୟକ ବସ୍ ସମସ୍ତଙ୍କୁ ଅଲରେଡି ତା ଉପରେ ନେଇକି ସମସ୍ତଙ୍କୁ ସୂଚନା ଦିଆଯିବ। ଜିଲ୍ଲାପାଳଙ୍କ ଲିଷ୍ଟ ଆସୁ ଏବଂ ତା ଅନୁଯାୟୀ ବସ୍ ଦେବ ଏବଂ ସବୁ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ପୂର୍ବରୁ ଅବଗତ କରାଯିବ। ଯେତିକି ଆବଶ୍ୟକ ସଂଖ୍ୟକ ବସ୍ ଆମେ ଦେବୁ ଛାତ୍ରଛାତ୍ରୀମାନଙ୍କର କଲ୍ୟାଣ ଦୃଷ୍ଟିରୁ।
0: ରକ୍ତଦାନର ମହତ୍ତ୍ୱ ଏବଂ ରକ୍ତଦାନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ରକ୍ତଦାତା ଦିବସ ପାଳନ କରାଯାଉଛି। ବ୍ଲଡ୍ ଗ୍ରୁପ୍ର ଆବିଷ୍କାର କରିଥିବା ନୋବେଲ ପୁରସ୍କାର ବିଜେତା ବୈଜ୍ଞାନିକ କାର୍ଲ ଲ୍ୟାଣ୍ଡଷ୍ଟିନ୍ଙ୍କ ଜନ୍ମଦିନକୁ ସ୍କରଣ କରିବା ପାଇଁ ପ୍ରତ୍ୟେକ ବର୍ଷ ଆଜିର ଦିନକୁ ବିଶ୍ୱ ରକ୍ତଦାତା ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ମାନବିକତାର ଏକ ବୃନ୍ଦ।

0: ଆବିଷ୍କାର କରିଥିବା ନୋବେଲ ପୁରସ୍କାର ବିଜେତା ବୈଜ୍ଞାନିକ କାର୍ଲ ଲ୍ୟାଣ୍ଡଷ୍ଟିନ୍ଙ୍କ ଜନ୍ମଦିନକୁ ସ୍କରଣ କରିବା ପାଇଁ ପ୍ରତ୍ୟେକ ବର୍ଷ ଆଜିର ଦିନକୁ ବିଶ୍ୱ ରକ୍ତଦାତା ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ମାନବିକତାର ଏକ ବୁନ୍ଦା, ରକ୍ତ ଦିଅନ୍ତୁ, ଜୀବନ ବଞ୍ଚାନ୍ତୁ। ଜରୁରୀ ସମୟରେ ଅସ୍ତ୍ରୋପଚାର, କର୍କଟ ଚିକିତ୍ସା, ଆକସ୍ମିକ ଦୁର୍ଘଟଣା ଏବଂ ଦୀର୍ଘଦିନର ଦୂରାରୋଗ୍ୟ ଚିକିତ୍ସା କ୍ଷେତ୍ରରେ ରକ୍ତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରକ୍ତଦାତାମାନଙ୍କୁ ଏହି ମହତ୍ କାର୍ଯ୍ୟରେ ସାମିଲ ହେବାକୁ ଆହ୍ୱାନ ଦେଇଛି। ଏହି କାର୍ଯ୍ୟଦ୍ୱାରା ଏକତା, ଅଖଣ୍ଡତା, ମାନବିକତା ଏବଂ ଅନୁକମ୍ପା ସୃଷ୍ଟି ହୋଇଥାଏ। ରକ୍ତଦାନର ମହତ୍ତ୍ୱ ଉପରେ ଆକାଶବାଣୀକୁ ସୂଚନା ଦେଇ ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି,
1: ଆଜି ଇଣ୍ଟରନ୍ୟାସନାଲ ବ୍ଲଡ୍ ଡୋନେସନ ଡେ, ତାର ପାଳନ କରାଯାଏ ସମସ୍ତଙ୍କୁ ଇନ୍ସପାୟାର କରିବା ପାଇଁ ବ୍ଲଡ୍ ଡୋନେସନ ପାଇଁ। ଆଉ ବ୍ଲଡ୍ ଡୋନେସନ ଦ୍ୱାରା ପ୍ରତ୍ୟେକଟି ଲୋକ ଉପକାର ପାଇଥାନ୍ତି। ସେଥିରେ ଆକ୍ସିଡେଣ୍ଟ ଭୋଗିଥିବା ଲୋକଟି ହଉ, ଗୋଟେ ଗର୍ଭବତୀ ସ୍ତ୍ରୀ ଲୋକ ହଉ, ଯାହା ରକ୍ତ କମିଯାଏ, ସିଏ ହଉ ଥାଲାସିମିଆ ଦ୍ୱାରା ପୀଡିତ, ସିକିଲ୍ ସେଲ୍ ଦ୍ୱାରା ପୀଡିତ, ସେମାନଙ୍କ ପାଇଁ ରକ୍ତ ଦରକାର ହେଇଥାଏ। ଆଉ ଯେଉଁମାନେ ବ୍ଲଡ୍ ଦିଅନ୍ତି ସେମାନଙ୍କର 3 ମାସ ଭିତରେ ବ୍ଲଡ୍ ତିଆରି ହେଇଯାଇଥାଏ, ହାର୍ଟ ଭଲ ରହେ, ଆଉ ବହୁତ ଆଣ୍ଟିଜେନ୍ ଆଣ୍ଟିବଡି ଓ ଇମ୍ୟୁନୋଲୋଜିକାଲ ଡିଜିଜ୍ ମଧ୍ୟ ବେନିଫିଟ୍ ହୋଇଥାଏ।
0: ଏହି ଦିବସ ଅବସରରେ ଜୟପୁରଠାରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମାଜର ବିଭିନ୍ନ ବର୍ଗର ଲୋକ ଯୋଗଦେଇ ସ୍ୱେଚ୍ଛାକୃତ ରକ୍ତଦାନ କରିବା ସଂକ୍ରାନ୍ତ ପ୍ଲାକାର୍ଡ ଏବଂ ବ୍ୟାନର ମାଧ୍ୟମରେ ସଚେତନତା ସୃଷ୍ଟି କରିଥିଲେ। କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଏହି ଦିବସ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ସଦସ୍ୟ ଏଥିରେ ଯୋଗଦେଇ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଛନ୍ତି। ଶିବିରରେ 65 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆୟୋଜିତ ସମାରୋହରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଧନେଶ୍ୱର ସେଠୀ ତଥା ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଚିକିତ୍ସା ଅଧିକାରୀ ଯୋଗଦେଇ ରକ୍ତଦାନର ଆବଶ୍ୟକତା ଏବଂ ଏହାର ଉପକାରିତା ସମ୍ପର୍କରେ ଆଲୋଚନା କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର କୃଷିଭିତ୍ତିକ ତିନିଦିନିଆ ଗଣପର୍ବ ରଜ ଆଜିଠାରୁ ଆରମ୍ଭ ହୋଇଛି। ଆଜି ପହିଲି ରଜ, ଆସନ୍ତାକାଲି ରଜ ସଂକ୍ରାନ୍ତି ଏବଂ ତା ପରଦିନ ଭୂମି ଦହନ ପାଳନ କରାଯିବ। ଶୁଖିଲା ଭୂଇଁରେ ବର୍ଷା ପାଣି ପଡ଼ିବା ପରେ ମାଟିର ପ୍ରଜନନ ଶକ୍ତି ବଢ଼ିଥାଏ, ସେଥିପାଇଁ ଏହି ତିନିଦିନ ଜମିରେ ଚାଷ କରାଯାଇ ନଥାଏ। ପରମ୍ପରା ଅନୁସାରେ ତିନିଦିନ ବିଶ୍ରାମ ଏବଂ ମନୋରଞ୍ଜନର ସମୟ ହୋଇଥିବାରୁ ପୁରପଲ୍ଲୀରୁ ସହର ପର୍ଯ୍ୟନ୍ତ ରଜପର୍ବ ପାଳନ କରାଯାଇଥାଏ। ରଜରେ କୁଆଁରୀ ଝିଅମାନେ ନୂତନ ବସ୍ତ୍ର ପରିଧାନ କରି ହାତରେ ମେହେନ୍ଦି, ପାଦରେ ଅଳତା ଲଗାଇବା ସହ ଦୋଳି ଖେଳିବାର ପରମ୍ପରା ରହିଛି। ରଜଦୋଳି ଗୀତରେ ପରିବେଶ ମୁଖରିତ ହୋଇ ଉଠିଛି। ପିଠାପଣା ସହ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ସୁସ୍ୱାଦୁ ପାନ ଏବଂ ବ୍ୟଞ୍ଜନର ନିଆରା ପରମ୍ପରା ଦେଖିବାକୁ ମିଳୁଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଣପର୍ବ ରଜ ଉପଲକ୍ଷେ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି। ପାରମ୍ପରିକ ଦୋଳି ଖେଳ, ପିଠା, ପାନ ଆଦିର ମହତ୍ତ୍ୱ ସମ୍ପର୍କରେ କହିବା ସହ ମାଟି, ମା ଓ ମେଘ ସମ୍ମାନାର୍ଥେ ଏହା ପାଳନ କରାଯାଉଥିବା ଉଲ୍ଲେଖ କରିଛନ୍ତି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପ୍ରମୁଖ ରଜପର୍ବ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଗଞ୍ଜାମ ଜିଲ୍ଲାର ଛତ୍ରପୁରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଓଡ଼ିଶା ପର୍ଯ୍ୟଟନ ବିଭାଗ ଏବଂ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ମିଳିତ ଆନୁକୂଲ୍ୟରେ ରଜପର୍ବ ମହା ଆଡ଼ମ୍ବରରେ ପାଳନ କରାଯାଇଛି। ଆଜି ପହିଲି ରଜଠୁ ଆରମ୍ଭ କରି ଆସନ୍ତା 16 ତାରିଖ ଭୂମି ଦହନ ତିନିଦିନ ଧରି ଜିଲ୍ଲାର ଗୋପାଳପୁର ସମୁଦ୍ରକୂଳରେ ଥିବା ପାନ୍ଥନିବାସ ସମେତ ରାଜ୍ୟର 16ଟି ପାନ୍ଥନିବାସରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ସମୁଦ୍ରକୂଳର ମନୋରମ ପରିବେଶ ମଧ୍ୟରେ ପର୍ଯ୍ୟଟକମାନେ ଦୋଳି ଖେଳିବା ସହ ଲୁଡୁ, ପୁଚି ଏବଂ ଲଉଡ଼ି ଭଳି ପାରମ୍ପରିକ ଖେଳର ଆନନ୍ଦ ଉପଭୋଗ କରୁଛନ୍ତି। ଖରିଆର ରୋଡ଼ସ୍ଥିତ ରାମମନ୍ଦିରରେ ବିଧାୟକ ଜୟ ଢୋଲକିଆଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କର 12 ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରାଯାଇଛି। ଭାରତକୁ ଏକ ବିକଶିତ ରାଷ୍ଟ୍ର ଏବଂ ଅର୍ଥନୈତିକ ଦୃଷ୍ଟିରୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ କାର୍ଯ୍ୟ କରିବାକୁ ବିଧାୟକ ଶ୍ରୀ ଢୋଲକିଆ ଦଳୀୟ କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି। ଗଞ୍ଜାମ ଜିଲ୍ଲାର ସୋମନାଥ ସ୍ୱାଭିମାନ ଯାତ୍ରାରେ ଯୋଗଦେବା ପାଇଁ 52 ଜଣ ତୀର୍ଥଯାତ୍ରୀ ଆଜି ଯାତ୍ରା ଆରମ୍ଭ କରିଛନ୍ତି। ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିବା ସହିତ ତୀର୍ଥଯାତ୍ରୀମାନଙ୍କୁ ଶୁଭକାମନା ଜଣାଇଛନ୍ତି। ଯାତ୍ରା ମାଧ୍ୟମରେ ତୀର୍ଥଯାତ୍ରୀମାନେ ଦେଶର ସାଂସ୍କୃତିକ ଐତିହ୍ୟ, ବିଭବ, ଆଧ୍ୟାତ୍ମିକ ପରମ୍ପରା ଏବଂ ଐତିହାସିକ ଗୁରୁତ୍ୱ ବହନ କରୁଥିବା ସୋମନାଥ ମନ୍ଦିର ଦର୍ଶନର ମଧ୍ୟ ସୁଯୋଗ ପାଇବେ। ତୀର୍ଥଯାତ୍ରୀମାନଙ୍କ ସୁବିଧାରେ ଯାତ୍ରା ଓ ଦର୍ଶନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାୟଗଡ଼ ଜିଲ୍ଲାର ଆମ୍ବାଡ

ଖୋଲା ଥାନା ଅନ୍ତର୍ଗତ ଧେପଗୁଡ଼ା ସଂରକ୍ଷିତ ଜଙ୍ଗଲରେ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ମାଓ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ଏ ସମ୍ପର୍କରେ ସୂଚନା ଦେଇ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାଜପ୍ରସାଦ କହିଛନ୍ତି, ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସୂଚନା ଆଧାରରେ ଏହିସବୁ ସାମଗ୍ରୀ ସହ ମାଓବାଦୀଙ୍କ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ଉପକୂଳ ଅଞ୍ଚଳରେ ପ୍ରବେଶ କରିଛି। ଆଗାମୀ ଦୁଇଦିନ ମଧ୍ୟରେ ମୌସୁମୀ ବାୟୁ ରାଜ୍ୟର ଅନ୍ୟ ଭାଗକୁ ସ୍ପର୍ଶ କରିବ। ଆଗାମୀ 20 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଝଡ଼, ବଜ୍ରପାତ, ପବନ ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଗିନିଜ୍ ବିଶ୍ୱ ରେକର୍ଡରେ ସ୍ଥାନିତ ହେଲା ଆୟୁଷ ମନ୍ତ୍ରଣାଳୟ ତରଫରୁ ଆଜି ଅନୁଷ୍ଠିତ ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ। ନିଟ୍ ୟୁଜି ପୁନଃ ପରୀକ୍ଷା ପାଇଁ ଓଏସ୍ଆର୍ଟିସି ବସ୍ରେ ମାଗଣା ଯାତାୟତ କରିପାରିବେ ପରୀକ୍ଷାର୍ଥୀ। ପରୀକ୍ଷାର୍ଥୀଙ୍କ ତାଲିକା ପ୍ରଦାନ କରିବାକୁ ଜିଲ୍ଲାପାଳଙ୍କୁ କୁହାଯାଇଥିବା ନେଇ ସୂଚନା ଦେଲେ ପରିବହନ ମନ୍ତ୍ରୀ। ଏବଂ ଆସନ୍ତା 24 ଘଣ୍ଟା ମଧ୍ୟରେ କାଳବୈଶାଖୀ ନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।

0: பணி. ସମ୍ବାଦ ପଢ଼ୁଛନ୍ତି ପ୍ରଜ୍ଞା ପରିମିତା ଜେନା। ପ୍ରଧାନମନ୍ତ୍ରୀ ଏବଂ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ମଧ୍ୟରେ ବିଶ୍ୱସ୍ତରୀୟ ରଣନୀତିକ ସହଭାଗିତା ନେଇ ପ୍ରତିନିଧିସ୍ତରୀୟ ଆଲୋଚନା। ଗିନିଜ୍ ବିଶ୍ୱରେ ରେକର୍ଡ ସ୍ଥାନିତ ହେଲା ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ। ଓମାନ ଉପକୂଳରେ ଭାରତୀୟ ପତାକାଧାରୀ ଜାହାଜ ବିରାଟ ଏକରେ ଇଞ୍ଜିନ୍ଜନିତ ତ୍ରୁଟି, ଉଦ୍ଧାର ହେଲେ ସମସ୍ତ କ୍ରୁ ସଦସ୍ୟ। ଆଇସିସି ମହିଳା ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ପାକିସ୍ତାନ ଏବଂ ଭାରତ ମଧ୍ୟରେ ମ୍ୟାଚ୍ ଜାରି। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଜର୍ମାନୀ ଓ କ୍ରୋଏସିଆ ମଧ୍ୟରେ ହେବ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମ୍ୟାକ୍ରନ୍ଙ୍କ ମଧ୍ୟରେ ଫ୍ରାନ୍ସର ନିସ୍ ସହରସ୍ଥିତ ଐତିହାସିକ ଭିଲ୍ଲା କେରିଲୋସ୍ଠାରେ ପ୍ରତିନିଧିସ୍ତରୀୟ ଆଲୋଚନା ଅନୁଷ୍ଠିତ ହୋଇଛି। ଉଭୟ ପକ୍ଷଙ୍କ ମଧ୍ୟରେ ଚାଲିଥିବା ଏହି ଆଲୋଚନା ଦୁଇ ଦେଶ ମଧ୍ୟରେ ବିଶ୍ୱସ୍ତରୀୟ ରଣନୀତିକ ସହଭାଗିତାର ସମ୍ପ୍ରସାରଣ ଉପରେ ପର୍ଯ୍ୟବେସିତ। ଏଥିସହ ପ୍ରତିରକ୍ଷା, ପ୍ରଯୁକ୍ତିବିଦ୍ୟା ଏବଂ ବାଣିଜ୍ୟ କ୍ଷେତ୍ର ମଧ୍ୟ ସାମିଲ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମ୍ୟାକ୍ରନ୍ ଆଜି ଫ୍ରାନ୍ସର ନିସ୍ ସହରସ୍ଥିତ ପ୍ୟାଲେସ୍ ଡେସ୍ ଏକ୍ସପୋଜିସନ୍ଠାରେ ମିଳିତ ଭାବେ ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମର ଉଦ୍ଘାଟନ କରିଛନ୍ତି। ଏହା ଭାରତ ଦ୍ରତଗତିରେ ସମ୍ପ୍ରସାରିତ ହେଉଥିବା ନବସୃଜନ ଏବଂ ଷ୍ଟାର୍ଟଅପ୍ ବ୍ୟବସ୍ଥାକୁ ପ୍ରଦର୍ଶିତ କରୁଛି। ଭାରତ ଫ୍ରାନ୍ସ ନବସୃଜନ ବର୍ଷ ଅନ୍ତର୍ଗତ ଆୟୋଜିତ ଏହି ପ୍ରମୁଖ କାର୍ଯ୍ୟକ୍ରମରେ 120ରୁ ଅଧିକ ଭାରତୀୟ ଷ୍ଟାର୍ଟଅପ୍ ଏବଂ ସମଗ୍ର ବିଶ୍ୱର ପ୍ରମୁଖ ନିବେଶକାରୀ, ପ୍ରଯୁକ୍ତିବିଦ୍ୟା ନେତୃବୃନ୍ଦ ଓ ଅଗ୍ରଣୀ ଶିକ୍ଷାନୁଷ୍ଠାନଗୁଡ଼ିକ ଅଂଶଗ୍ରହଣ କରିଛନ୍ତି। ଏଥିରେ ଉନ୍ନୀତ କମ୍ପ୍ୟୁଟିଂ ବ୍ୟବସ୍ଥା, ସେମି କଣ୍ଡକ୍ଟର, କୃତ୍ରିମ ବୁଦ୍ଧିମତା, କ୍ୱାଣ୍ଟମ୍ ପ୍ରଯୁକ୍ତିବିଦ୍ୟା, ମହାକାଶ ପ୍ରଯୁକ୍ତିବିଦ୍ୟା, ସ୍ୱଚ୍ଛ ଶକ୍ତି ଏବଂ ଜୈବ ପ୍ରଯୁକ୍ତିବିଦ୍ୟା ସମେତ 13 ପ୍ରମୁଖ କ୍ଷେତ୍ରର ନବସୃଜନଗୁଡ଼ିକୁ ସ୍ଥାନିତ କରାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ଇନୋଭେଟ୍ସ ଭାରତର ପ୍ରତିଭା ଏବଂ ୟୁରୋପୀୟ ପୁଞ୍ଜି ମଧ୍ୟରେ ଏକ ସେତୁ ଭାବେ ଉଭା ହୋଇଛି। ଏହା ଯୁବ ନବସୃଜନକାରୀମାନଙ୍କୁ ବିଶ୍ୱସ୍ତରୀୟ ବିଶେଷଜ୍ଞମାନଙ୍କ ସହ ସଂଯୋଗ କରିବା ପାଇଁ ନୂତନ ସୁଯୋଗ ସୃଷ୍ଟି କରୁଛି। ଭାରତର ଷ୍ଟାର୍ଟଅପ୍ ବିପ୍ଳବ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି ଦେଶର ଯୁବପିଢ଼ି କୃତ୍ରିମ ବୁଦ୍ଧିମତା ଓ ମହାକାଶ ପ୍ରଯୁକ୍ତିବିଦ୍ୟାଠାରୁ ଆରମ୍ଭ କରି ସବୁଜ ଶକ୍ତି, ଉନ୍ନୀତ ନିର୍ମାଣ ବ୍ୟବସ୍ଥା ଏବଂ ପ୍ରତିରକ୍ଷା ନବସୃଜନ ଭଳି କ୍ଷେତ୍ରରେ ବିଶ୍ୱସ୍ତରୀୟ ଆହ୍ୱାନଗୁଡ଼ିକର ସମାଧାନ ପ୍ରସ୍ତୁତ କରୁଛନ୍ତି। ଶ୍ରୀ ମୋଦି କହିଛନ୍ତି ଭାରତରେ ଆଜି 2 ଲକ୍ଷରୁ ଅଧିକ ଷ୍ଟାର୍ଟଅପ୍ ରହିଛି ଏବଂ ଦେଶ ମାନବିକତା ପାଇଁ ପ୍ରଯୁକ୍ତିବିଦ୍ୟା ନୀତି ଦ୍ୱାରା ପରିଚାଳିତ ଏକ ମାନବ କେନ୍ଦ୍ରିକ ନବସୃଜନ ମଡେଲକୁ ପ୍ରସାରିତ କରୁଛି।
1: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, କ୍ୱାଣ୍ଟମ୍ କମ୍ପ୍ୟୁଟିଂ, ବାୟୋଟେକ୍ନୋଲୋଜି, ସ୍ପେସ୍ ଟେକ୍ନୋଲୋଜିସ୍ ଅର୍ ଆଡଭାନ୍ସ ମଟେରିଆଲ୍ସ, ଏ ସଭି ଏସି ଟେକ୍ନୋଲୋଜି ହୋ ମାନବତା କେ ଫ୍ୟୁଚର କୁ ସେପ୍ କରେଙ୍ଗେ। ୟେ ହ୍ୟୁମେନ୍ ସିଭିଲାଇଜେସନ୍ କେ ଅଗଲେ ଚାପ୍ଟର ହର୍ ଟେକ୍ନୋଲୋଜିକାଲ ରିଭଲ୍ୟୁସନ୍ ମାନବତା କୁ ଏକ ନୟା ଅବସର ଦେତା ହେ।
0: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମ୍ୟାକ୍ରନ୍ ଭାରତ ବିଶ୍ୱସ୍ତରୀୟ ନବସୃଜନ ଶକ୍ତି କେନ୍ଦ୍ର ଭାବେ ଅଭ୍ୟୁଦୟ ହୋଇଥିବାର ପ୍ରଶଂସା କରିଛନ୍ତି। ରାଷ୍ଟ୍ରପତି ମ୍ୟାକ୍ରନ୍ କହିଛନ୍ତି ଭାରତ ଇନୋଭେଟ୍ସ ଭାରତର ନବସୃଜନ ବ୍ୟବସ୍ଥା ଏବଂ ଫ୍ରାନ୍ସ ସମୃଦ୍ଧ ପ୍ରଯୁକ୍ତିବିଦ୍ୟା କ୍ଷେତ୍ର ମଧ୍ୟରେ ଏକ ଦୃଢ଼ ସେତୁ ସ୍ଥାପନ କରୁଛି। ଏହି ଅବସରରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର, ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ଅଜୟ କୁମାର

ସୁଦ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ। ଆୟୁଷ ମନ୍ତ୍ରଣାଳୟ ତରଫରୁ ଆଜି ଅନୁଷ୍ଠିତ ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ ଗିନିସ୍ ବିଶ୍ୱ ରେକର୍ଡରେ ସ୍ଥାନିତ ହୋଇଛି। ୟୁଟ୍ୟୁବ୍ ଚ୍ୟାନେଲ୍ର ଲାଇଭ୍ ଷ୍ଟ୍ରିମିଂ ଯୋଗେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ 130ରୁ ଅଧିକ ଦେଶ ଅଂଶଗ୍ରହଣ କରିଥିଲେ। ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆୟୁଷ ମନ୍ତ୍ରଣାଳୟ ମେରାଜି ଦେଶାଇ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଯୋଗ ଏବଂ ହାଭିଲ୍ ସହଯୋଗରେ ଏହି ଅନ୍ଲାଇନ୍ ଅଧିବେଶନ ଆୟୋଜିତ ହୋଇଥିଲା। ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଅଧିବେଶନରେ 4,35,000ରୁ ଅଧିକ ଥର ଦର୍ଶକ ଏହାକୁ ଦେଖିଛନ୍ତି। 2024ରେ ସ୍ଥାପନ ହୋଇଥିବା ରେକର୍ଡ ସଂଖ୍ୟକ 2,46,000 ଦର୍ଶକଙ୍କ ସଂଖ୍ୟାକୁ ମଧ୍ୟ ଏଥର ଅତିକ୍ରମ କରିଥିବା ମନ୍ତ୍ରଣାଳୟ କହିଛି। ଏହି ସଫଳତା ପାଇଁ ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଯାଦବ ବିଶ୍ୱର ଅଂଶଗ୍ରହଣକାରୀ ଦେଶଗୁଡ଼ିକର ନାଗରିକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆସନ୍ତା 21 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ଉତ୍ସାହର ସହିତ ଅଂଶଗ୍ରହଣ କରିବାକୁ ସେ ଅନୁରୋଧ କରିଛନ୍ତି। ହର୍ ଘର୍ ଯୋଗ ହର୍ ଦିନ ଯୋଗର ସଂକଳ୍ପକୁ ଆଗେଇ ନେବାକୁ ମନ୍ତ୍ରୀ ଶ୍ରୀ ଯାଦବ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ଓମାନସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି, ଓମାନ ଉପକୂଳ ନିକଟରେ ଭାରତୀୟ ପତାକାଧାରୀ ଜାହାଜ ବିରାଟ ଏକ୍ର ଇଞ୍ଜିନ୍ରେ ତ୍ରଟି ଘଟିଛି। ଏହି ଜାହାଜରେ 14 ଜଣ ଭାରତୀୟ ଥିଲେ। ସୋସିଆଲ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି, ସମସ୍ତ 14 ଜଣ କ୍ରୁ ସଦସ୍ୟ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇଛି। ସେମାନଙ୍କୁ ଏମ୍ଭି ଜବଲ ଅଲ୍ଲୀ 9 ନାମକ ଅନ୍ୟ ଏକ ଜାହାଜରେ ସ୍ଥାନାନ୍ତରିତ କରାଯାଇଥିଲା। ଯାନ୍ତ୍ରିକ ତ୍ରଟି ଯୋଗୁଁ ବିରାଟ ଏକ୍ ଜାହାଜଟି ବୁଡ଼ିଯାଇଥିବା ଜଣାଯାଇଛି। ଓମାନର ମସ୍କାରସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି, ଶାରୀରିକ ଅସୁସ୍ଥତା ଯୋଗୁଁ ଏମ୍ଟି ସେଲେଷ୍ଟିଆଲ୍ ଜାହାଜରେ ପ୍ରାଣ ହରାଇଥିବା ଭାରତୀୟ ନାଗରିକ ନିଶାନ୍ତ ଉଇର୍ ଥାନାଙ୍କ ସମ୍ପର୍କରେ ସେମାନେ ସ୍ଥାନୀୟ ଓମାନ କର୍ତ୍ତୃପକ୍ଷ, ବନ୍ଦର ଅଧିକାରୀ ଏବଂ ସିପିଂ କମ୍ପାନୀ ସହିତ ସକ୍ରିୟ ସମନ୍ୱୟ ରକ୍ଷା କରୁଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି, ଜାହାଜଟି ଖୁବ୍ ଶୀଘ୍ର ଦୁକମ୍ ବନ୍ଦରରେ ପହଞ୍ଚବାର ସମ୍ଭାବନା ରହିଛି। ଏହା ସହିତ ଜାହାଜରୁ ପାର୍ଥିବ ଶରୀରକୁ ଠିକ୍ ସମୟରେ ବାହାର କରିବା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି କୁହାଯାଇଛି। ନିଶାନ୍ତଙ୍କ ମରଶରୀରକୁ ଯଥାଶୀଘ୍ର ଭାରତ ପଠାଇବା ପାଇଁ ସମସ୍ତ ଆନୁଷ୍ଠାନିକ ପ୍ରକ୍ରିୟା ଜାରି ରହିଛି ବୋଲି ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି। ଲେବାନନ୍ର ରାଜଧାନୀରେ ଇରାନ୍ ସମର୍ଥିତ ସଶସ୍ତ ଗୋଷ୍ଠୀ ହେଜବୁଲ୍ଲାର ଭିତ୍ତିଭୂମିକୁ ଲକ୍ଷ୍ୟ କରି ଆକ୍ରମଣ କରାଯାଇଥିବା ଇସ୍ରାଏଲ୍ ସେନା ପକ୍ଷରୁ ଆଜି ଘୋଷଣା କରାଯାଇଛି। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟୁଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, ଉତ୍ତର ଇସ୍ରାଏଲ୍ ଉପରେ ହିଜବୁଲ୍ଲା କରିଥିବା ଆକ୍ରମଣର ଜବାବରେ ଏହି ବିମାନ ଆକ୍ରମଣ କରାଯାଇଛି। ସପ୍ତାହକ ପୂର୍ବରୁ ଇସ୍ରାଏଲ୍ କରିଥିବା ଶେଷଥର ପାଇଁ ବେର୍ତୁର୍ ନିକଟବର୍ତ୍ତୀ ଅଞ୍ଚଳରେ ଆକ୍ରମଣରେ ଇରାନ୍ ପାଲଟା ଜବାବ ଦେଇଥିଲା। ତେହେରାନ୍ ପକ୍ଷରୁ କୁହାଯାଇଛି, ଆମେରିକା ଇରାନ୍ ମଧ୍ୟସ୍ଥତା ଅସ୍ତ୍ରବିରତି ଚୁକ୍ତିରେ ଲେବାନନ୍ ଉପରେ ହେଉଥିବା ଇସ୍ରାଏଲ୍ ଆକ୍ରମଣର ଅନ୍ତ ମଧ୍ୟ ସାମିଲ ହେବା ଆବଶ୍ୟକ। କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି, ଭାରତର ମହାକାଶ ଅର୍ଥନୀତି ଆସନ୍ତା ଦଶନ୍ଧିରେ ପାଖାପାଖି 40-45 ବିଲିୟନ୍ ଡଲାରରେ ପହଞ୍ଚବ। ସମ୍ପ୍ରତି ମହାକାଶ ଅର୍ଥନୀତି 8-9 ବିଲିୟନ୍ ଡଲାର ହୋଇଥିବାବେଳେ ଏ କ୍ଷେତ୍ରରେ ଆଗାମୀ ଦିନରେ ଅଭିବୃଦ୍ଧି ସୁନିଶ୍ଚିତ ବୋଲି ସେ ପ୍ରକାଶ କରିଛନ୍ତି। ନୂଆଦିଲ୍ଲୀଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀ ସିଂହ କହିଛନ୍ତି, ମହାକାଶ ନୀତି ନିର୍ଦ୍ଧାରଣରେ ସଂସ୍କାର, ଏ କ୍ଷେତ୍ରରେ ଘରୋଇ ଭାଗିଦାରିତା ଏବଂ ନବସୃଜନର ଦ୍ରୁତ ଅଭିବୃଦ୍ଧି ଯୋଗୁଁ ବିକାଶ ହୋଇପାରିଛି। ସେ କହିଛନ୍ତି, ଭାରତର ମହାକାଶ କ୍ଷେତ୍ରରେ ରୂପାନ୍ତରଣ ଦେଶରେ ବ୍ୟାପକ ପରିବର୍ତ୍ତନ ଆଣିପାରିଛି। ଡକ୍ଟର ସିଂହ କହିଛନ୍ତି, ଭାରତର ମହାକାଶ କ୍ଷେତ୍ରରେ ଏହି ପରିବର୍ତ୍ତନ ସମଗ୍ର ଦେଶରେ ଘଟୁଥିବା ଏକ ବଡ଼ ପରିବର୍ତ୍ତନକୁ ପ୍ରତିଫଳିତ କରୁଛି, ଯେଉଁଠାରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଗବେଷଣାଗାର ସୀମାରୁ ବାହାରି ଜାତୀୟ ଚେତନାର ଏକ ଅଂଶ ପାଲଟିଛି। ସେ କହିଛନ୍ତି, ସାମ୍ପ୍ରତିକ ବର୍ଷଗୁଡ଼ିକର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସଫଳତା ମଧ୍ୟରୁ ଗୋଟିଏ ହେଉଛି ବିଜ୍ଞାନ ଏବଂ ସମାଜ ମଧ୍ୟରେ ବୃଦ୍ଧି ପାଉଥିବା ସମ୍ପର୍କ। ଶ୍ରୀ ସିଂହ କହିଛନ୍ତି, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାର ବଢ଼ୁଥିବା ଗୁରୁତ୍ୱ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିକୁ ପ୍ରତିଫଳିତ କରୁଛି। ସ୍ୱଚ୍ଛ ଭାରତ, ଡିଜିଟାଲ୍ ଇଣ୍ଡିଆ, ଡିଜିଟାଲ୍ ହେଲ୍ଥ, ଗଭୀର ସମୁଦ୍ର ଅଭିଯାନ ଏବଂ ଗଗନଯାନ ଭଳି କାର୍ଯ୍ୟକ୍ରମଗୁଡ଼ିକ ଭାରତର ବିକାଶ ଯାତ୍ରାର କେନ୍ଦ୍ରରେ ବିଜ୍ଞାନ ଏବଂ ନବସୃଜନକୁ ସ୍ଥାପିତ କରିବାରେ ସାହାଯ୍ୟ କରିଛି ବୋଲି ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି। ଆଇସିସି ମହିଳା ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାର ଚଳିତ ଦଶମ ସଂସ୍କରଣରେ ଆଜି ଭାରତ ତା'ର ଅଭିଯାନ ଆରମ୍ଭ କରିଛି। ବର୍ମିଂହାମ୍ର ଏଜ୍ବାଷ୍ଟନ୍ କ୍ରିକେଟ୍ ଖେଳ ପଡ଼ିଆରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଜାରି ରହିଛି। ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପଭି ନେଇଛି। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଭାରତ 2 ଓଭରରେ 1 ୱିକେଟ୍ ହରାଇ 10 ରନ୍ ସଂଗ୍ରହ କରିଛି।
ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଜର୍ମାନୀ ଓ କ୍ରୋଏସିଆ ମଧ୍ୟରେ ଖେଳ ଅନୁଷ୍ଠିତ ହେବ। ଯୁକ୍ତରାଷ୍ଟ୍ର ଆମେରିକାର ହ୍ୟୁଷ୍ଟନ୍ଠାରେ ଅନୁଷ୍ଠିତ ହେବାକୁ ଥିବା ଗ୍ରୁପ୍ ଇ ମ୍ୟାଚ୍ ଆଜି ଭାରତୀୟ ସମୟ ରାତି 10:30ରେ ଆରମ୍ଭ ହେବ।

ଅନ୍ୟ ଏକ ମ୍ୟାଚ୍ ଗ୍ରୁପ୍ ଏଫ୍ ଡାଲା ଷ୍ଟାଡିୟମ୍ଠାରେ ନେଦରଲ୍ୟାଣ୍ଡସ୍ ଏବଂ ଜାପାନ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି 1:30ରେ ଆରମ୍ଭ ହେବ। ଅଷ୍ଟ୍ରେଲିଆ ନିଜର ବିଶ୍ୱକପ୍ ଅଭିଯାନରେ ଏକ ଚମତ୍କାର ଆରମ୍ଭ କରି ଗ୍ରୁପ୍ ଡି'ର ପ୍ରଥମ ମ୍ୟାଚ୍ରେ ତୁର୍କୀକୁ 2-0 ଗୋଲ୍ରେ ପରାସ୍ତ କରିଛି। ଅନ୍ୟ ଏକ ମ୍ୟାଚ୍ରେ ସ୍କଟ୍ଲ୍ୟାଣ୍ଡ ମାସାଚୁସେଟ୍ସ୍ଠାରେ ହାଇତି ବିପକ୍ଷରେ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ 1-0 ଗୋଲ୍ରେ ବିଜୟ ହାସଲ କରି ଗ୍ରୁପ୍ ସି'ର ଶୀର୍ଷ ସ୍ଥାନରେ ପହଞ୍ଚିଛି। ତୁର୍କୀର ଆଣ୍ଟାଲିଆଠାରେ ଚାଲିଥିବା ବିଶ୍ୱକପ୍ ତୃତୀୟ ପର୍ଯ୍ୟାୟ ତୀରଚାଳନା ପ୍ରତିଯୋଗିତାରେ ଭାରତର ଧୀରଜ ବୋମାଦେବରା ଏବଂ କୁମକୁମ ମୋହତ ମିଳିତ ଭାବେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଧୀରଜ ଏବଂ କୁମକୁମଙ୍କ ପାଇଁ ମିଳିତ ତୀରଚାଳନା ପ୍ରତିଯୋଗିତାରେ ଏହା ହେଉଛି ପ୍ରଥମ ବିଶ୍ୱକପ୍ ସ୍ୱର୍ଣ୍ଣପଦକ। ପ୍ରଧାନମନ୍ତ୍ରୀ ଏବଂ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ମଧ୍ୟରେ ବିଶ୍ୱସ୍ତରୀୟ ରଣନୀତିକ ସହଭାଗିତା ନେଇ ପ୍ରତିନିଧିସ୍ତରୀୟ ଆଲୋଚନା। ଗିନିଜ୍ ବିଶ୍ୱରେକର୍ଡ଼ରେ ସ୍ଥାନିତ ହେଲା ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ। ଓମାନ ଉପକୂଳରେ ଭାରତୀୟ ପତାକାଧାରୀ ଜାହାଜ ବିରାଟ 1ରେ ଇଞ୍ଜିନ୍ଜନିତ ତ୍ରୁଟି, ଉଦ୍ଧାର ହେଲେ ସମସ୍ତ କ୍ୟୁ ସଦସ୍ୟ। ଆଇସିସି ମହିଳା ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ପାକିସ୍ତାନ ଏବଂ ଭାରତ ମଧ୍ୟରେ ମ୍ୟାଚ୍ ଜାରି ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଜର୍ମାନୀ ଓ କ୍ରୋଏସିଆ ମଧ୍ୟରେ ହେବ ମ୍ୟାଚ୍।

ଛାଡ଼ି ଯାଇଥିଲୁ ମୋତେ ତୁ ଯେଉଁଠି ସେଇଠି ହେଇଛି ଠିଆ ସେଥିପାଇଁ ବୋଧେ ପାନ୍ଥ ବିପଦରେ ତୁ ନା ଦେଇଛି ପ୍ରିୟା ପ୍ରିୟା।

ଆଇସିସି ମହିଳା ଟି ଟ୍ୱେଣ୍ଟି ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାର ଆଜିର ମ୍ୟାଚ୍ରେ ଭାରତ ପାକିସ୍ତାନକୁ 64 ରନ୍ରେ ପରାସ୍ତ କରିଛି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଜର୍ମାନୀ ଓ କୁରାସୋ ମଧ୍ୟରେ ମ୍ୟାଚ୍ ଜାରି ଉଭୟ ଟିମ୍ ଗୋଟିଏ ଲେଖାଏଁ ଗୋଲ୍ କରିଥିବା ସୂଚନା ଏବଂ ଆସନ୍ତା 24 ଘଣ୍ଟା ମଧ୍ୟରେ କାଳବୈଶାଖୀ ନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆଜିର ମୁଖ୍ୟ ସମ୍ଭାଦ ସମାପ୍ତ ହେଲା। ନମସ୍କାର।

ସାଥୀ ସମୟ କେତେବେଳେ ଯେ ଚାଲିଯାଏ ଆମକୁ ଅନେକ ସମୟରେ ସେ ଅନୁଭୂତି ସମୟ ଗଲା ପରେ ହୁଏ, କିନ୍ତୁ ନା ସାଥୀ, ସମୟକୁ ବାନ୍ଧି ରଖିବାର କ୍ଷମତା କାହା ପାଖରେ ନାହିଁ, ବାସ୍ ସମୟ ସହିତ ଆମକୁ ଚାଲିବା ପାଇଁ ପଡ଼େ। ଏଇ ଦେଖନ୍ତୁ ଯେମିତି ସମୟ ସହିତ ଚାଲୁ ଚାଲୁ କେତେବେଳେ ଯେ ସମୟ ଆସିଗଲାଣି ଆପଣମାନଙ୍କୁ ପାଖରୁ ବିଦାୟ ନେବା ପାଇଁ, କିନ୍ତୁ ତା ପୂର୍ବରୁ ଆପଣମାନଙ୍କ ପାଇଁ ଆସନ୍ତାକାଲିର କାର୍ଯ୍ୟକ୍ରମ ସୂଚନା କିଛି। ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଶୁଣିପାରିବେ ସକାଳ 6:05 ଅତିବଡ଼ି ଶ୍ରୀ ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 76ତମ ଭାଗ ଶୁଣିବେ ସକାଳ 6:40। ଆମର ସ୍ୱାସ୍ଥ୍ୟ ଶୁଣିବେ ସକାଳ 7:10। ଏଥିରେ ବିଷୟ ରହିଛି ଚର୍ମ ରୋଗ ସୋରିଆସିସ୍। ଏ ବିଷୟରେ ଆଲୋଚନା କରିବେ ଡକ୍ଟର ସ୍ୱପ୍ନାରାୟଣ ବେହେରା। ସକାଳ 7:25 ଶୁଣିବେ କାର୍ଯ୍ୟକ୍ରମ ଶୁଭ ସକାଳ। ମର୍ଣ୍ଣିଂ ମେଲୋଡି ଶୁଣିପାରିବେ ସକାଳ 8:30। ଡାଏଲ୍ ଇନ୍ ଲାଇଫ୍ ଚିଟ୍ଚାଟ୍ ସକାଳ 9:00। ଦିନ 10:00 ଶୁଣିବେ ରେନ୍ବୋ ଏସ୍ଏମ୍ଏସ୍ କଳାକାର ଦିନ 11:00। କେତୋଟି ପୁରୁଣା ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିପାରିବେ ଦିନ 11:30। ମଧ୍ୟାହ୍ନ 12:00 କିଛି କଥା କିଛି ଗୀତରେ ଆପଣମାନେ ଶୁଣିପାରିବେ କେତୋଟି ହିନ୍ଦୀ ଏବଂ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଆଜି ଚର୍ଚ୍ଚାରେ ଦିନ 1:10 ନିର୍ଦ୍ଧାରିତ ବିଷୟ ସମ୍ପର୍କରେ ନିଜର ମତାମତ ଏସ୍ଏମ୍ଏସ୍ ଏବଂ ହ୍ୱାଟ୍ସଆପ୍ ଯୋଗେ ଆମକୁ ପଠାଇବେ ଏବଂ କାର୍ଯ୍ୟକ୍ରମରେ ସାମିଲ ହୋଇଯିବେ। ଦିନ 2:45 କେତୋଟି ପୁରୁଣା ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଆର୍ଟି ଅପରାହ୍ନ 3:00। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 49ତମ ଭାଗ ଶୁଣିପାରିବେ 6:10। ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ସନ୍ଧ୍ୟା 6:30। 7:25 ସନ୍ଧ୍ୟା ଆସର ଗୀତରେ ମିତରେ ରାତି 8:02 ଏବଂ ପରେ ପରେ ରାତି 9:15 ଅଭୁଲା ସ୍ମୃତି ପରେ ପରେ ଆପଣଙ୍କର ରେନ୍ବୋ ଏସ୍ଏମ୍ଏସ୍ ର ସିଲସିଲା ଷ୍ଟାର୍ଟ ହୋଇଯିବ। ତେବେ ସେଥି ଇଏ ଥିଲା ଆସନ୍ତାକାଲି ଆପଣମାନଙ୍କ ସହିତ ଦିଲ୍ ସେ ଦିଲ୍ ତକ୍ର ସଫରକୁ ଆଉ ଟିକେ ଅଧିକ କନେକ୍ଟ କରିବା ପାଇଁ, ଆଉ ଟିକେ ଅଧିକ ମଜବୁତ କରିବା କିଛି ବ୍ୟୁଟିଫୁଲ୍ ପ୍ରୋଗ୍ରାମ୍ସ ଗୁଡ଼ିକ ସହିତ। କିନ୍ତୁ ବର୍ତ୍ତମାନ ସାଥୀ ସମୟ ଇସାରା ଦେଇକି କହିଲାଣି ଯେ ଆପଣମାନଙ୍କ ପାଖରୁ ବିଦାୟ ନେବାକୁ ପଡ଼ିବ। ଘଣ୍ଟା ଘଣ୍ଟାରେ ବର୍ତ୍ତମାନ 11:10 ହେବା ପାଇଁ ଯାଉଛି ସମୟ। ଆମର ସାନ୍ଧ୍ୟ ଅଧିବେଶନକୁ ଏଇଠି ଶେଷ କରିବା ପୂର୍ବରୁ କହି ରଖୁଛୁ, ୟା ପରେ ପରେ ମଧ୍ୟ ଆପଣମାନେ କାର୍ଯ୍ୟକ୍ରମ ଶୁଣିପାରିବେ। ରିଲେ କରି ପ୍ରଚାର କରିବ ଆକାଶବାଣୀ ଏଫ୍ଏମ୍ ଗୋଲ୍ଡ ଦିଲ୍ଲୀରୁ। କିନ୍ତୁ ଆଜି ପାଇଁ ସାଥୀ ବିଶ୍ୱଜିତ୍ଙ୍କୁ ଏତିକିରେ ଦିଅନ୍ତୁ ବିଦାୟ। ରହିଲି, ଶୁଭରାତ୍ରି, ନମସ୍କାର।

କେବଳ ସେ କୋଟି ବ୍ରହ୍ମାଣ୍ଡର ଅଧୀଶ୍ୱରଙ୍କର ଇଚ୍ଛାଧୀନ ବ୍ୟାପାର ବୋଲି ମଣେ। ଯେବେ ଈଶ୍ୱର ପରିଶ୍ରମର ପ୍ରତିବଦଳରେ ଆନନ୍ଦ ଉଲ୍ଲାସ ହର୍ଷ ଜୀବନରେ ଭରିଦିଅନ୍ତି, ସେବେ ଆମେ ସମର୍ପିତ ଭାବରେ କହୁ ଯେ ସବୁ ସେଇ ଇଚ୍ଛାମୟଙ୍କର ଇଚ୍ଛା। କିଏ ସେ ଇଚ୍ଛାମୟ ଯେ ଆମର ସବୁ ଇଚ୍ଛାକୁ ପୂରଣ କରନ୍ତି? ଯେବେ ଯାହା ଯେତିକି ଆମେ ଇଚ୍ଛା କରୁ ଆମ ସହିତ ସେମିତି ଘଟେ ନାହିଁ ସତ, କିନ୍ତୁ ସେ ଜାଣିଥାନ୍ତି ଆମ ପାଇଁ କ'ଣ ଭଲ। ସେ ଯେବେ ଯାହା ଯେତିକି ଇଚ୍ଛା କରନ୍ତି ସେତିକି ଆମ ସହିତ ଘଟୁଥାଏ। ମାଟିର ମଣିଷ ସିନା ମାନ ଅଭିମାନ କରି କେବେ କାହା ପ୍ରତି ଊଣା ଅଧିକ କରିପାରେ? ହେଲେ ସର୍ବକର୍ତ୍ତା ଶ୍ରୀହରି ବିଷ୍ଣୁ, ସେ ତ କରୁଣାର ଉତ୍ସ, ସେ ଭାବଗ୍ରାହୀ, ସେ କେବେ ପାଦର ଅନ୍ତର କରନ୍ତି ନାହିଁ। ତାଙ୍କ ଇଚ୍ଛାରେ ଚଳେ ଏ ସାରା ଜଗତ, ସେ ଚାହିଁଲେ ସବୁକିଛି ସମ୍ଭବ। ତାଙ୍କରି ପାଖରେ ପହଞ୍ଚେ ସବୁ ଗୁହାରୀ, ପ୍ରାପ୍ୟ ଅନୁଯାୟୀ ଦିଅନ୍ତି ଇଚ୍ଛାମୟ ଶ୍ରୀହରି।

ଏ ହେଉଛି ପୁରୁଷୋତ୍ତମ ମାସ। ପୁରୁଷୋତ୍ତମ ମାସର ଶୁକ୍ଳପକ୍ଷର ଏକାଦଶୀକୁ ପୁରୁଷୋତ୍ତମ ଏକାଦଶୀ ବା ପଦ୍ମିନୀ ଏକାଦଶୀ କୁହାଯାଏ। ଭାରି ପବିତ୍ର ଏହି ଏକାଦଶୀ ଏବଂ ପୁରୁଷୋତ୍ତମ ମାସର କୃଷ୍ଣ ପକ୍ଷରେ ପଡ଼ୁଥିବା ଏକାଦଶୀକୁ ପରମା ଏକାଦଶୀ କୁହାଯାଏ। ଏହାର ନାମ ପରମା କାରଣ ଏହା ସମସ୍ତ ବ୍ରତ ସମସ୍ତ ଏକାଦଶୀ ମଧ୍ୟରେ ସର୍ବଶ୍ରେଷ୍ଠ ଏବଂ ପରମ ସିଦ୍ଧି ପ୍ରଦାନକାରୀ। ଏହି ଏକାଦଶୀ ବ୍ରତ ବିଶେଷ ଭାବରେ ଦାରିଦ୍ର୍ୟତାର ନାଶ, ଅଭାବ ଅନାଟନରୁ ମୁକ୍ତି ଏବଂ ସର୍ବୋନ୍ନତି ପାଇଁ ପାଳନ କରାଯାଏ। ମାନ୍ୟତା ଅଛି ଯେଉଁମାନେ ଏ ବ୍ରତକୁ ପାଳନ କରନ୍ତି ସେମାନଙ୍କର ଅଜ୍ଞାତ ସାରରେ ହୋଇଥିବା ସମସ୍ତ ପାପ ଧୋଇ ହୋଇଯାଏ। ସେଇ ଶ୍ରୀହରି ବିଷ୍ଣୁଙ୍କର ପବିତ୍ର କରୁଣାରୁ ଜୀବନରେ ସୁଖ ସମୃଦ୍ଧି ଭରିଯାଏ। ଇଚ୍ଛାମୟ ଶ୍ରୀହରି ବିଷ୍ଣୁ, ସବୁ ତ ତାଙ୍କର ଇଚ୍ଛା ନା। ଏହି ଉଚ୍ଚାରଣ ଭିତରେ ଏକ ଅଦୃଶ୍ୟ ସକାରାତ୍ମକ ପରିବର୍ତ୍ତନ ଭରିଦେଇପାରେ ଦେହ ମନ ଜୀବନରେ। ସ୍ୱୀକାର ସମର୍ପଣର ଭାବ ଭରିଦେଇପାରେ ଯେ ଜଣେ ଅଛନ୍ତି, ଯେ ଦେଖୁଛନ୍ତି, ଯେ ଜାଣୁଛନ୍ତି, ଆମର ସବୁକିଛି ସେ ହିଁ ବୁଝୁଛନ୍ତି। ତାଙ୍କରି ନିର୍ଦ୍ଦେଶରେ ପରିଚାଳିତ ଯେତେବେଳେ ଆମର ଜୀବନ, ତେବେ ଏତେ ଭୟ କାହିଁକି। ଯଦି ପରିଶ୍ରମ ଅଛି, ଉଚିତ କର୍ମ ଅଛି, କାହାରି ପ୍ରତି ଅନ୍ୟାୟ ନ କରି, କାହାର ଅନିଷ୍ଟ ନ ବିଚାରି ଜୀବନର ଗତିପଥରେ ତାଙ୍କୁ ହିଁ ଏକମାତ୍ର ସତ୍ୟ ମାନି ଆଗେଇ ଚାଲିଛି ଭକତ, ତେବେ ସକଳ ଅହଙ୍କାର, ଆଶା, ଆଶଙ୍କା, ସୁଖ ଓ ଦୁଃଖ ତାଙ୍କରି ପାଦପଦ୍ମରେ ଅଞ୍ଚଳି ହୋଇଯାଉ। ସେହି ଇଚ୍ଛାମରେ ଶ୍ରୀହରି ବିଷ୍ଣୁ ନିଜ ଇଚ୍ଛାରେ କରିପାରନ୍ତି ସକଳ ମଙ୍ଗଳ, କାରଣ ସେ ଦୁଃଖରେ ବି, ସେ ସୁଖରେ ବି, ସେ ହସରେ ବି, ସେ ଲୁହରେ ବି, ସେ ପରା ସର୍ବତ୍ର ବିଦ୍ୟମାନ, ସେ ପ୍ରତି ଘଟରେ ବିଦ୍ୟମାନ। ବାସ୍ କେବଳ ଏତିକି ଭରସା ଓ ବିଶ୍ୱାସର ଆବଶ୍ୟକତା ରହିଛି। ଭକ୍ତ ତାପରେ ଅନୁଭବ କରିପାରେ ପ୍ରତ୍ୟେକଟି ସତ୍ତାରେ ତାଙ୍କର ଆବିର୍ଭାବର ଅନୁଭୂତି, ତାଙ୍କରି ସତ୍ତାର ଆବିର୍ଭାବର ଉନ୍ନତି। ସର୍ବତ୍ର ଶ୍ରୀହରି, ଇଚ୍ଛାମୟ ଶ୍ରୀହରି।

ସର୍ବତ୍ର ଶ୍ରୀହରି, ତାଙ୍କ ସାନ୍ନିଧ୍ୟରେ ସବୁକିଛି ହୁଏ ମଙ୍ଗଳମୟ। ଯେବେ ସେ ଇଚ୍ଛା କରନ୍ତି ଆମ ସଫଳତାର କାହାଣୀ ସେ ଲେଖିପାରନ୍ତି। ତାଙ୍କୁ ବା କ'ଣ ଅଛପା, ସେ ଚାହିଁଥିଲେ ଗୋଟିଏ କ୍ଷଣରେ କୁରୁକ୍ଷେତ୍ରର ମହାଯୁଦ୍ଧକୁ ସମାପ୍ତ ବି କରିପାରିଥାନ୍ତେ। ସେ ଚାହିଁଥିଲେ ଅନେକ ଦୁଃଖର ଅନ୍ତ କରିଦେଇପାରିଥାନ୍ତେ। କିନ୍ତୁ ସେ ଯେ ସବୁବେଳେ କର୍ମର ପଥିକ, ଯେବେ ଯେବେ ଭକ୍ତ ତାଙ୍କ ଡାକରେ ପାପ ବିନାଶିବା ପାଇଁ ଧରାକୁ ଅବତରଣ କରିଛନ୍ତି, ନିଜକୁ କର୍ମର ବନ୍ଧନରେ ବାନ୍ଧି ଦେଇଛନ୍ତି। କର୍ମ ଅନୁସାରେ ନିଜର ଫଳ ନିଜେ ନିର୍ଦ୍ଧାରିତ କରି ଏଇଠି ଭୋଗିଛନ୍ତି। ସେଇଥିପାଇଁ ତ ତାଙ୍କରି ଭକ୍ତ ଯେବେ ଭାବର ଠାକୁରଙ୍କ ପାଖରେ ନିଜକୁ ସମର୍ପ

ଚାପି ଦିଏ। ସେ ବୁଝେ ଯେ ସେ ଇଚ୍ଛାମୟୀ, ତାଙ୍କ କରୁଣା ତାଙ୍କ ସାନ୍ନିଧ୍ୟରେ ନାହିଁ ସନ୍ଦେହର ଅବକାଶ। ଭକ୍ତ ହାତରେ କେବଳ କର୍ମ, ନିରନ୍ତର କର୍ମ ଏବଂ ସକଳ ଘଟରେ ତାଙ୍କରି ଦର୍ଶନ, ପ୍ରତ୍ୟେକଟି ଜୀବରେ ତାଙ୍କରି ସତ୍ତାର ଅନୁଭୂତି, କାରଣ ସେ ସର୍ବତ୍ର ବିଦ୍ୟମାନ। ନିଜ ସଫଳତା ଓ ବିଫଳତା ସବୁର ଶ୍ରେୟ ସେଇ ଶ୍ରୀହରି ବିଷ୍ଣୁଙ୍କ ପାଦ ପଦ୍ମରେ ଅର୍ପଣ କରିଦେଇ ବିଶ୍ୱାସ ଭରସା ଭାବର ସହ ଆଗକୁ ବଢ଼ୁଥାଉ ଏଇ ଜୀବନ। ଆଉ ତୁଣ୍ଡ ଗାଉଥାଉ ଓଂ ନମଃ ଭଗବତେ ବାସୁଦେବାୟ।

ଏଇଠି ଶେଷ କରୁଛୁ ଭକ୍ତି ଗୀତର କାର୍ଯ୍ୟକ୍ରମ ଅର୍ଘ୍ୟ ଥାଳି। ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ଏବେ ଆସନ୍ତୁ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 63ତମ ଭାଗ। ବର୍ଣ୍ଣନା ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି।

ଜିହ୍ୱା ବା ରସନା ହେଲା ରସନେନ୍ଦ୍ରିୟ ଏବଂ ତାର ଅଧିଷ୍ଠାତା ହେଲେ ବରୁଣ ଦେବତା। ସେହି ବିରାଟ ପୁରୁଷଙ୍କର କଥା କହିବାକୁ ଇଚ୍ଛା ହେବାରୁ ମୁଖରୁ ବାକ୍ୟ ଓ ତାର ଅଧିଷ୍ଠାତା ଅଗ୍ନିଙ୍କର ଜନ୍ମ ହେଲା। ସେହି ବିରାଟ ପୁରୁଷ ଜଳସାଇ ଥିଲାବେଳେ ତାଙ୍କର ଶ୍ୱାସ ପ୍ରଶ୍ୱାସ ରୁଦ୍ଧ ହେବାରୁ ଦୁଇ ନାସାରନ୍ଧ୍ର ଉତ୍ପନ୍ନ ହେଲା, ତଦ୍ୱାରା ଗନ୍ଧ ଶୁଙ୍ଘିବାକୁ ନାକ ଓ ତାର ଦେବତା ପବନଙ୍କର ଉତ୍ପତ୍ତି ହେଲା। ତାଙ୍କର ଦୃଷ୍ଟି ପାଇଁ ଚକ୍ଷୁ ଓ ତାର ଦେବତା ଆଦିତ୍ୟ ଜାତ ହେଲେ। ସନ୍ତାନ ଉତ୍ପତ୍ତିର ରକ୍ଷକ ହେଲେ ପ୍ରଜାପତି। ସେହି ପୁରୁଷ ନିଜର ମାୟା କଥା ଚିନ୍ତା କରିବାରୁ ହୃଦୟ ମନ ସଂକଳ୍ପ ଅଭିଳାଷ ଏବଂ ମନର ଦେବତା ଚନ୍ଦ୍ର ଜାତ ହେଲେ। ହୃଦୟକୁ ଆବୃତ କରିବାକୁ ପିଠିରେ ଅସ୍ଥି ସୃଜିଲା।

0: ଏବେ ଆସନ୍ତୁ ଶୁଣିବା ଆମର ସ୍ୱାସ୍ଥ୍ୟ। ଆମର ସ୍ୱାସ୍ଥ୍ୟରେ ଆଜି ଅଂଶଘାତ ଆର ଆୟୁର୍ବେଦିକ ଚିକିତ୍ସା ଏ ବିଷୟରେ ଆଲୋଚନା କରିଛନ୍ତି ଡାକ୍ତର ଲଲାଟ ଚନ୍ଦ୍ର ଦାସ।
1: ସାଧାରଣତଃ ସୂର୍ଯ୍ୟତାପ ଯୋଗୁଁ ବାହାରର ପରିବେଶ ଉତ୍ତପ୍ତ ହେବା ଦ୍ୱାରା ଶରୀରରେ ଉତ୍ତାପର ମାତ୍ରା ବୃଦ୍ଧି ପାଇଥାଏ ଏବଂ ଆମର ଖରାଦିନେ ଜଳବାୟୁର ଆର୍ଦ୍ରତା ବଢ଼ିବା ସହିତ ଶରୀରର ତାପମାତ୍ରା ମଧ୍ୟ ବଢ଼ିଥାଏ, ଫଳରେ ଅଂଶୁଘାତ ହେବାର ସମ୍ଭାବନା ବହୁତ ମାତ୍ରାରେ ଦେଖାଯାଏ। ଏହାର ମୁଖ୍ୟ ଲକ୍ଷଣ ଗୁଡ଼ିକ ହେଲା ଗୋଡ଼ ହାତ ବାକୁଲା ମାରିବା, ଦେହ ହାତ ଝୋଲା ମାରିଯିବା, ଚମ ଶୁଖିଲା ସେତା ପଡ଼ିଯିବା, ମୁଣ୍ଡ ବୁଲେଇ ବାନ୍ତି ହେବା, ନାଡ଼ିର ଗତି ଦୁର୍ବଳ ଓ ଦ୍ରୁତ ହେବା, ମୁଣ୍ଡ ଭାରି ଭାରି ବା ଓଜନିଆ ଲାଗିବା, ଦେହରୁ ଗମଗମ ଝାଳ ବାହାରିବା, ଆଖି ପିତୁଳା ମେଲା ହୋଇଯିବା ଏବଂ ଏହାର ମୁଖ୍ୟ ଲକ୍ଷଣ ଗୁଡ଼ିକ ହେଲା ଅଧିକ ଗରମରେ ମଣିଷଟି ପ୍ରାଣ ହରାଇଥାଏ ଏବଂ କ୍ଲାନ୍ତି ଅନୁଭବ କରିଥାଏ, ମାଂସପେଶୀରେ ଯନ୍ତ୍ରଣା ଅନୁଭବ ହେବା, ଶରୀରର ତାପମାତ୍ରା ସାଧାରଣତଃ 106 ଡିଗ୍ରୀ ଫାରେନହାଇଟ୍ରୁ କମ୍ ହୋଇଯାଏ। ଏହି ସମୟରେ ଉପଯୁକ୍ତ ଚିକିତ୍ସା ନକଲେ ରୋଗୀ ଚେତାଶୂନ୍ୟ ହୋଇପାରେ। ଅଚେତ ହୋଇଗଲା ପରେ ଆହୁରି ଅନେକ ଲକ୍ଷଣ ମଧ୍ୟ ଦେଖାଯାଇଥାଏ, ଯେପରି ହାତ ଗୋଡ଼ ନାଠି ହୋଇଯିବା ବା ଟାଣ ହୋଇଯିବା, ବୃହତ ଯନ୍ତ୍ର ସଠିକ ଭାବେ କାମ ନ କରିବାରୁ ରକ୍ତଚାପ କମିଯାଏ, ଫୁସ୍ଫୁସ୍ କ୍ଷତିଗ୍ରସ୍ତ ହେବାରୁ ନିଶ୍ୱାସ ପ୍ରଶ୍ୱାସ ଠିକ୍ ଭାବରେ ହୋଇପାରେ ନାହିଁ, କିଡ୍ନିର କାମ କମିଯିବାରୁ ପରିସ୍ରା ମଧ୍ୟ କମ୍ ହୁଏ, ରୋଗୀ ଦେହର ମାଂସପେଶୀ ଅବଶ ବା ଶିଥିଳ ହୋଇଯାଏ, ରୋଗୀ କୋମା ଅବସ୍ଥାକୁ ଚାଲିଯାଏ ଏବଂ ଆହୁରି ଅନ୍ୟ କେତେକ ରୋଗ ଅଛି ଯେଉଁଥିରେ ଏହି ଅଂଶୁଘାତର ଲକ୍ଷଣ ଭଳିଆ କେତେଗୁଡ଼ିଏ ଜିନିଷ ଦେଖାଯାଇପାରେ, ଯେମିତି ଆମର ମେନିଞ୍ଜାଇଟିସ୍, ସେପ୍ଟିସେମିଆ, ମ୍ୟାଲେରିଆ କିମ୍ବା କୌଣସି ଔଷଧର ରିଆକ୍ସନ୍ ଯୋଗୁଁ ମଧ୍ୟ ଏମିତିକା ଲକ୍ଷଣ ଦେଖାଯାଇଥାଏ। ଏହା ଦୁଇ ପ୍ରକାରର, ପ୍ରଥମଟି ହେଲା କ୍ଲାସିକ୍, ଯାହା ବୃଦ୍ଧ ବା ଦୁର୍ବଳ ଲୋକଙ୍କଠାରେ ଦେଖାଯାଏ। ଦୀର୍ଘ ସମୟ ଧରି ଗରମରେ କାମ କଲେ ଏହି ଅଂଶୁଘାତ ହୋଇଥାଏ। ଡିହାଇଡ୍ରେସନ୍, ଡାଇବେଟିସ୍ ବା ହାଇପର ଥାଇରଏଡ୍, ପାର୍କିନସନ୍ ଭଳି ସ୍ନାୟୁ ରୋଗ ଯୋଗୁଁ ମଧ୍ୟ ହିଟ୍ଷ୍ଟ୍ରୋକ୍ ହେବାର ସମ୍ଭାବନା ବେଶୀ। ଖରାଦିନେ ପ୍ରଚୁର ପରିମାଣରେ ପାଣି, ସର୍ବତ ଆଦି ପିଅନ୍ତୁ। ଅତି ବେଶୀ କୋଲ୍ଡ ଡ୍ରିଙ୍କ୍ ପିଇବା ଉଚିତ ନୁହେଁ, କାରଣ ସେଥିରେ ଥିବା ବେଶୀ ଶର୍କରା ବା ଚିନି ଜାତୀୟ ଅଂଶ ଦେହରୁ ପାଣିର ପରିମାଣ କମ୍ କରିଦିଏ। ଆଉ ଅତ୍ୟଧିକ ଶାରୀରିକ ପରିଶ୍ରମ କରିବା ପୂର୍ବରୁ ଏବଂ ମଝିରେ ମଝିରେ ପାଣି ଟିକେ ଟିକେ ପିଇବା ଉଚିତ। ପଙ୍ଖା, ଏସି କିମ୍ବା ଖୋଲା ବାତାବରଣରେ ରହିବାକୁ ଚେଷ୍ଟା କରନ୍ତୁ। ପତଳା, ଢିଲା ଓ ହାଲୁକା ରଙ୍ଗର ସୂତା ଲୁଗା ପିନ୍ଧନ୍ତୁ। ଦିନରେ 2-3 ଥର ଗାଧାନ୍ତୁ। ରୋଗୀକୁ କୌଣସି ଥଣ୍ଡା ଜାଗାକୁ ନେଇଯାଆନ୍ତୁ, ଯେପରିକି ଗଛ ତଳକୁ କିମ୍ବା ପଙ୍ଖା ତଳକୁ। ରୋଗୀର ନାକ ଓ ମୁହଁ ପରିଷ୍କାର ରଖନ୍ତୁ, ଯେପରି ତାର ଶ୍ୱାସ ପ୍ରଶ୍ୱାସରେ ଅସୁବିଧା ନ ହୁଏ। ଯେକୌଣସି ଉପାୟରେ ରୋଗୀ ଶରୀରର ତାପମାତ୍ରା କମାଇବାକୁ ଚେଷ୍ଟା କରନ୍ତୁ। ରୋଗୀ ଦେହକୁ ଓଦା କନାରେ ପୋଛି ପବନ ଚଳପ୍ରଚଳ ହୋଇଥିବା ଜାଗାକୁ ନେଇଯାଆନ୍ତୁ। କନାରେ ବରଫ ରଖି ଆଇସ୍ ପ୍ୟାକ୍ କରି ରୋଗୀ ଦେହରେ ଘଷନ୍ତୁ। ଏହାଛଡ଼ା ରୋଗୀକୁ ଘୋଳ ଦହି, ଲେମ୍ବୁ ସର୍ବତ, ପଇଡ଼ପାଣି ପାନୀୟ ଯଥେଷ୍ଟ ପରିମାଣରେ ଦିଅନ୍ତୁ। ORS ଗୋଟିଏ ପ୍ୟାକେଟ୍ ନେଇ 1 ଲିଟର ପାଣିରେ ମିଶାଇ କରି ପ୍ରତି ଘଣ୍ଟାରେ ରୋଗୀକୁ ଆବଶ୍ୟକତା ମୁତାବକ ପିଆଇବା ଉଚିତ। ଏହାଛଡ଼ା ଆମର ଖରାଦିନେ ରାଗ, ମସଲା, କୌଣସି ପ୍ରକାର ମାଦକ ଜିନିଷ, ଚାହା, କଫି, ତେଲ ଭାଜି ଜିନିଷ, ଉତ୍ତେଜକ ପଦାର୍ଥ ଖାଆନ୍ତୁ ନାହିଁ। ପଇଡ଼ପାଣି, ଗ୍ଲୁକୋଜ୍ ପାଣି, ଅଙ୍ଗୁର, କମଳା ଇତ୍ୟାଦି ପିଇବା ଉଚିତ। ଅଂଶୁଘାତରେ ମିଶ୍ରି, ଅଳେଇଚ ଗୁଣ୍ଡ, ସାମାନ୍ୟ କର୍ପୂର 300 ମିଲିଗ୍ରାମ ପାଣିରେ ଗୋଳାଇ ସର୍ବତ କରି ପିଇଲେ ଅଂଶୁଘାତ ରୋଗରୁ ଆରାମ ମିଳିଥାଏ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ଖାଦ୍ୟ ଓ ପ୍ରଚୁର ପାଣି ପିଅନ୍ତୁ। ସାଙ୍ଗରେ ଦରକାର ମୁତାବକ ପାଣି ନିଅନ୍ତୁ। ହାଲୁକା ରଙ୍ଗର ସୂତା ପୋଷାକ ପିନ୍ଧନ୍ତୁ। ଖରାବେଳେ କାମ କରନ୍ତୁ ନାହିଁ। ପିଲା, ବୁଢ଼ାବୁଢ଼ୀ, ମୋଟା ଲୋକ, ଗର୍ଭବତୀ ମହିଳା, ରକ୍ତଚାପ, ମଧୁମେହ, ଅପସ୍ମାର ରୋଗୀଙ୍କର ଯତ୍ନ ପାଇଁ ସତର୍କ ରୁହନ୍ତୁ। ରୋଗୀ ଅଚେତ ବା ବେହୋସ ଥିଲେ ପାଣି ପିଅନ୍ତୁ ନାହିଁ। ଅସୁସ୍ଥ ଲାଗିଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ବିତି ଯାଇଥିବା ବୟସ ଆଉ ସମୟ କେବେ ଫେରେନି, ହେଲେ ଛାଡ଼ିଯାଏ ଅନେକ ଖଟା ମିଠା ସ୍ମୃତି ଆଉ ଅନୁଭୂତି। मनर डायरी से सब अदृश्य।

ସେ ଭାବରେ ଲେଖୁ ରଖୁଥାଏ ମଣିଷ। ନିତିଦିନିଆ ବ୍ୟସ୍ତବହୁଳ ଜୀବନରେ ଘରୁ ବାହାରିଲା ବେଳେ, ରାସ୍ତାରେ ଗଲାବେଳେ, ଅବା ଅଫିସର ସେ ଝରକା ସେ ପାଖେ, ଯେତେବେଳେ ପିଲାମାନେ ସାଙ୍ଗସାଥି ହେଇ ଖେଳୁଥିବାର ଦେଖା ବା ଦୃଶ୍ୟ, ସେତେବେଳେ ମନେ ପଡ଼ିଯାଏ ଛୋଟବେଳର ସେ ସବୁ ସ୍ମୃତି, ସବୁ ଅନୁଭୂତି। ଆଉ ସ୍ମୃତି ପଟଳରେ ଯେମିତି ଚକମକ ହେଇକି ଦିଶିଯାଏ ସବୁ ଦୁଷ୍ଟାମୀ, ସାଙ୍ଗସାଥିମାନଙ୍କ ସହିତ କେତେ ଖେଳ। ୱେଲକମ୍ ବ୍ୟାକ୍, ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ, କହୁଛନ୍ତି ଦିଲ୍ ସେ ଦିଲ୍ ତକ୍। ଷ୍ଟୁଡିଓ ଘଣ୍ଟାର ସମୟ ବର୍ତ୍ତମାନ 7:27, ରେଡିଓ ପାଖରେ ଆପଣମାନେ ସମସ୍ତେ, ଆଉ ରେଡିଓ ପାଖରେ ଆପଣମାନଙ୍କର ମ୍ୟୁଜିକାଲ ହମସଫର ବିଶ୍ୱଜିତ ଆସିକି ପହଞ୍ଚି ଯାଇଛି ଆପଣମାନଙ୍କୁ ଜଣେଇବା ପାଇଁ। ଗୁଡ୍ ମର୍ଣ୍ଣିଂ, ଏଇ ବ୍ୟୁଟିଫୁଲ ଏନର୍ଜେଟିକ ଗୁଡ୍ ମର୍ଣ୍ଣିଂ ସହିତ ଷ୍ଟାର୍ଟ କରୁଛି ଆପଣମାନଙ୍କ ପାଇଁ ଶୁଭ ସକାଳର ପ୍ରୋଗ୍ରାମ। ଶୁଭ ସକାଳରେ ଆଜି ଆପଣମାନଙ୍କୁ ଯୋଉ ସୁନ୍ଦର କଥା କହିକି ଟିକେ ଆରମ୍ଭ କଲି, ସେଥିରୁ ଆପଣମାନେ ବୁଝିପାରୁଥିବେ ଆଜି ଶୁଭ ସକାଳର କଥାବାର୍ତ୍ତାଟା ସେଇ ଆଜିର ଦିନ ଯୋଉ ୱାର୍ଲଡ ଡେ ଆଜି ଅଛି, ଇଣ୍ଟରନ୍ୟାସନାଲ ଡେ ଅଫ୍ ପ୍ଲେ ଯୋଉଟା ଅଛି, ତାରି ଉପରେ ଆଧାରିତ। ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ଖେଳିବାଟା ଆମ ପାଇଁ କେତେ ଉପକାରୀ, ବା ଏଇ ଯୋଉ ଛୋଟବେଳେ ଆମେମାନେ ସବୁ ଖେଳୁଥିଲେ ବିଭିନ୍ନ ପ୍ରକାର ଖେଳ, ତାହା ଆମ ଶାରୀରିକ ମାନସିକ ସ୍ୱାସ୍ଥ୍ୟ ପାଇଁ କେତେ ଜରୁରୀ ଥିଲା। ଏବଂ ଯେତେବେଳେ ବର୍ତ୍ତମାନ ଆମେ ଦେଖୁ ଯେ ଛୋଟ ପିଲାମାନେ ସେଇ ଖେଳରୁ ଟିକେ ଦୂରେଇ ଯାଇଛନ୍ତି ଏବଂ ଫୋନ୍ର ସ୍କ୍ରିନ୍ ଭିତରେ, କମ୍ପ୍ୟୁଟରର ୱାଲ୍ପେପର ଭିତରେ, ଫୋନ୍ର ୱାଲ୍ପେପର ଭିତରେ ନିଜର ସବୁ ସମୟକୁ ବାନ୍ଧି ଦେଉଛନ୍ତି, ସବୁ ସମୟ ତାରି ଭିତରେ ବନ୍ଧନ ହୋଇ ରହିଯାଉଛି, ନିଜ ପାଠପଢ଼ା ଭିତରେ ଏତେ ବିଜି ହେଇଯାଇଛି ଶୈଶବ ଯେ ଖେଳିବା ପାଇଁ ସମୟ ବହୁତ କମ୍, ଏବଂ ସେଇ କମ୍ ସମୟରେ ମଧ୍ୟ ଡିଜିଟାଲ ଡିଭାଇସେସ୍ ମାଧ୍ୟମରେ ଖେଳ ଅଧିକ ହେଉଛି। ଏବଂ ଫିଜିକାଲ ଆକ୍ଟିଭିଟିଜ୍ ଯେଉଁଗୁଡ଼ିକ ବାହାରକୁ ଯାଇକି ଖେଳିବାର କଥା, ଖୋଲା ପଡ଼ିଆରେ ଖେଳିବାର କଥା, ସାଙ୍ଗସାଥିମାନଙ୍କ ସହିତ ମିଶିକି ମନ ଖୋଲା ଖୋଲା ଆକାଶ ତଳେ ଖେଳିବାର କଥା, ସେସବୁ ଧୀରେ ଧୀରେ ବହୁତ କମିଯାଉଛି। ଏବଂ ଅନେକ ସମୟରେ ଦେଖିବାକୁ ମିଳୁଛି ଯେ ବିଜି ସ୍କେଡ୍ୟୁଲ ଭିତରେ ଅଭିଭାବକମାନେ ଠିକ୍ ଭାବରେ ସମୟ ଦେଇପାରୁନଥିବାରୁ ପିଲାମାନେ ଠିକ୍ ଭାବରେ ବାହାରକୁ ଯାଇପାରୁନାହାନ୍ତି, ସାଙ୍ଗସାଥିମାନଙ୍କ ସହିତ ମିଶିପାରୁନାହାନ୍ତି, ଘର ଭିତରେ ରହିଯାଉଛନ୍ତି ଏବଂ ଖେଳିବାର ସୁଯୋଗ ମଧ୍ୟ ପାଉନାହାନ୍ତି। ଏବଂ କୋଉଠି କୋଉଠି ଏଇ ଯୋଉ ପାଠପଢ଼ା, ଏ ବସ୍ତାନୀର ବୋଝ ଏତେ ଅଧିକ ହେଇଯାଇଛି ଯେ ଖେଳିବା ପାଇଁ କାହା କାହା ପାଖରେ ସମୟ ମଧ୍ୟ ନାହିଁ। ସ୍କୁଲ ସରିଲେ ଟ୍ୟୁସନ, ଟ୍ୟୁସନ ସରିଲେ ଅଲଗା କୋଉଠି ଆକ୍ଟିଭିଟିଜ କରିବାର କଥା, କୌଣସି ଗୀତ ଶିଖିବାର କଥା, ନାଚ ଶିଖିବାର କଥା, ଅଲଗା କୌଣସି ନୂଆ ଟପିକ ବିଷୟରେ ଜାଣିବାର କଥା, ଆଉ ସେଇସବୁ ଭିତରେ ଖେଳିବାର କଥାଟି କୁଆଡ଼େ ହଜିଯାଉଛି। ନାଇଁ ସାଥି, ସେମିତି ହେଲେ ହବନି। ଆମ ସମସ୍ତଙ୍କର ଗୋଟେ ବହୁତ ସୁନ୍ଦର ଅଂଶ ଜୀବନର ଏ ଛୋଟବେଳର ଖେଳ, ସେ ଆମକୁ ବହୁତ ଖୁସି କରିଦିଏ। ଏବଂ ଖାସ କରି ଏଇ ଯୋଉ ଗ୍ରୀଷ୍ମ ଛୁଟି ଚାଲିଛି ନା, ଖରା ନଇମା ମାତ୍ରକେ ଦୌଡ଼ାଦୌଡ଼ି, ଲୁଚାଲୁଚି, କୁମ୍ଭୀର ତୋପାଣି, କ୍ରିକେଟ, ଫୁଟବଲ, ହକି, କ୍ୟାରମ୍, ଆହୁରି କେତେ କ'ଣ ଖେଳ ପାଇଁ ଘରୁ ବାହାରି ପଡ଼ିବା ଏବଂ ଗାଳି ନ ଶୁଣିବା ପର୍ଯ୍ୟନ୍ତ ଫେରିବାର ନା ନ ଧରିବା, ଏସବୁ ଜିନିଷ ଆଜିକା ଦିନରେ ମଧ୍ୟ ବଜାୟ ରହିବା ଦରକାର, କାରଣ ଏହା ଆମର ପିଲାମାନଙ୍କ ପାଇଁ, ଛୋଟ ଛୋଟ ପିଲାମାନଙ୍କ ପାଇଁ ତାଙ୍କର ମାନସିକ ସ୍ୱାସ୍ଥ୍ୟ ଏବଂ ଶାରୀରିକ ସ୍ୱାସ୍ଥ୍ୟ ପାଇଁ ବହୁତ ଜରୁରୀ। କିନ୍ତୁ ବର୍ତ୍ତମାନ ଆପଣମାନଙ୍କ ପାଇଁ କ'ଣ ଜରୁରୀ ମୁଁ ଭଲ ଭାବରେ ଜାଣିଛି। ଆପଣଙ୍କ ମର୍ଣ୍ଣିଂକୁ କରିବା ପାଇଁ ପୁରା ରିଫ୍ରେସିଂ ଷ୍ଟାର୍ଟ କରିବା ପାଇଁ ଏ ଦିନକୁ ଗୋଟେ ବ୍ୟୁଟିଫୁଲ ନୋଟ୍ରେ ଚାଲନ୍ତୁ ପ୍ଲେ କରିଦେଉଛି ଅଦନାନ ସ୍ୱାମୀଙ୍କ କଣ୍ଠରେ ବ୍ୟୁଟିଫୁଲ ଏଭର୍ ଗ୍ରୀନ୍ ଟ୍ରାକ୍। ଷ୍ଟେ ଟ୍ୟୁନ୍ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ। ଆଉ କହୁ

ଆମେ ଯେତେବେଳେ ଛୋଟ ଥିଲେ ଏଇ ଯୋଉ ଖେଳ ଆମର ମସ୍ତିଷ୍କକୁ ଆମ ଶରୀରକୁ ଫିଟ୍ ରଖିବା ପାଇଁ କେତେ ଯେ ଗୁରୁତ୍ୱପୂର୍ଣ୍ଣ ସେ ବିଷୟରେ ଆମର ନଲେଜ୍ ସେତେ ଅଧିକ ନଥିଲା। ବା ଛୋଟ ବୟସରେ କାହାର ବା ଏତେ ନଲେଜ୍ ଥାଏ ଯେ ଖେଳିବା ସମୟରେ ଏତେ କଥା ମୁଣ୍ଡରେ ଥାଏ ଯେ ଖେଳ ଆମକୁ ଶାରୀରିକ ମାନସିକ ଭାବରେ ବହୁତ ସତେଜ କରିଦବ, ଆମ ପାଇଁ ବହୁତ ହେଲ୍ଦି ଏ ଖେଳ। କିନ୍ତୁ ଆମେ ଖେଳୁଥିଲେ, ବହୁତ ଅଧିକ ଖେଳୁଥିଲେ, ଏବଂ ଏ ଖେଳ କୋଉଠି ନା କୋଉଠି ଆମ ଶରୀରର ସବୁ ଅଙ୍ଗ ପ୍ରତ୍ୟଙ୍ଗକୁ ଏତେ ପରିମାଣରେ ଆକ୍ଟିଭ କରି ରଖୁଥିଲା, ସେ ଯେକୌଣସି ଖେଳ ହେଉନା କାହିଁକି। ଏସବୁ ଆମ ଅଙ୍ଗ ପ୍ରତ୍ୟଙ୍ଗର ଏ ଯୋଉ ଆକ୍ଟିଭନେସ୍କୁ ବହୁତ ଫ୍ଲେକ୍ସିବଲ କରିଦିଏ ଆମ ସବୁ ଅଙ୍ଗ ପ୍ରତ୍ୟଙ୍ଗକୁ, ଏବଂ ପ୍ରତିଯୋଗିତାପୂର୍ଣ୍ଣ ମନୋଭାବ ମଧ୍ୟ ଆମ ଭିତରେ ଯୋଉ ଲୁଚିକି ରହିଥାଏ କୋଉଠି ନା କୋଉଠି, ପଜିଟିଭ ଇଣ୍ଟେଣ୍ଟ ସହିତ ସେ କେମିତି ଆଗକୁ ବଢ଼ିବ ଏବଂ ପଜିଟିଭ ଥିଙ୍କିଂ ବା ସକାରାତ୍ମକ ଚିନ୍ତାଧାରାକୁ ଆମ ମାଇଣ୍ଡରେ କେମିତି ଧୀରେ ଧୀରେ ଡେଭଲପ୍ କରିବ। ଏବଂ ତା ସହିତ ଆଉ ଗୋଟେ ସୁନ୍ଦର କଥା, ଏଇ ଖେଳ ଆମ ଶୈଶବ ଅବସ୍ଥାରୁ ଆମମାନଙ୍କ ଭିତରେ ଡେଭଲପ୍ କରେ, ସେ ହେଉଛି ଟିମ୍ ସ୍ପିରିଟ୍ର କଥା। ଯେକୌଣସି ଖେଳ ହେଉ ନା କାହିଁ, ଖାସ କରି ଯେତେବେଳେ କୌଣସି ଟିମ୍ ସ୍ପୋର୍ଟସ୍ର କଥା ଆମେ କହିବା, ସେତେବେଳେ ଇଏ ଆମ ଭିତରେ ଗୋଟେ ପଜିଟିଭ ଇଣ୍ଟେଣ୍ଟ ଭରିଦେବ। ଏବଂ ତା ସହିତ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଯେମିତି ମୁଁ କହିଲି ଯେ ଗୋଟେ ଟିମ୍ ସ୍ପିରିଟ୍

ବିଚିତ୍ର ମନୋଭାବ ଏବଂ ସୋସାଇଟିରେ ଆମେ ଯେତେ ଅଧିକ ଅଲଗା ଅଲଗା ପିଲାମାନଙ୍କ ସହିତ ମିଶୁଥିବା କୋଉଠି ନା କୋଉଠି ସବକନସିୟସ୍ ମାଇଣ୍ଡରେ ଆମର ଗୋଟେ ପିଲାମାନଙ୍କ ସହିତ ପରିଚୟଗତ ଯେଉଁ ଭାବନା ଏବଂ ଲୋକଙ୍କୁ ଚିହ୍ନିବାର ପିଲାମାନଙ୍କ ସହିତ ଆଳାପ କରିବାର କମ୍ୟୁନିକେସନ୍ କରିବାର ଯେଉଁ ସ୍କିଲ୍ସ ଇଏ ମଧ୍ୟ ଏଇ ଖେଳ ମାଧ୍ୟମରେ କୋଉଠି ନା କୋଉଠି ଡେଭଲପ୍ ହେଇ ଚାଲେ ଏବଂ ଖରାଦିନର ଛୁଟିମାନଙ୍କ କଥା ମନେ ପକାନ୍ତୁ 90s ବା ଅର୍ଲି 2000ର କଥା ଯଦି ମନେ ପକେଇବେ ସେ ସମୟରେ ମୋବାଇଲ୍ ଆଉ କମ୍ପ୍ୟୁଟର୍ସର ଗେମ୍ ଗୁଡ଼ିକ ଏତେ ପରିମାଣରେ ତ ଆକ୍ଟିଭ୍ ହେଇନଥିଲା କିନ୍ତୁ ଭିଡିଓ ଗେମ୍ସର କ୍ରେଜ୍ ଧୀରେ ଧୀରେ ଦେଖିବାକୁ ମିଳୁଥିଲା ଟିଭି ଏବଂ ଛୋଟିଆ ବ୍ୟାଟେରୀବାଲା ଗୋଟେ ଡିଭାଇସେସରେ ସୀମିତ ଥିଲା ଏସବୁ ଭିଡିଓ ଗେମ୍ର ସିଲସିଲା ବେଶୀରୁ ବେଶୀ ଖେଳଗୁଡ଼ିକ ଘର ଦୁଆରେ ଛାତ ପିଣ୍ଡାରେ ଗଳି ଖେଳ ପଡ଼ିଆ ଆଦିରେ ଜମୁଥିଲା ଶାରୀରିକ ଭାବରେ ଇଏ ଆମକୁ ଫିଟ୍ ତ ରଖୁଥିଲା ତା ସହିତ ଗୋଟେ ଇମୋସନାଲ୍ ବଣ୍ଡିଂ ବି କ୍ରିଏଟ୍ କରୁଥିଲା ଆଉ ନିଶ୍ଚିତ ଭାବରେ ଆଜି ଏ ଗୋଟିଏ କଥାକୁ ଆଉ ଗୋଟିଏ ପିଢ଼ି ଯେତେବେଳେ ଆଉ ଗୋଟେ ଛୋଟ ପିଢ଼ି ପାଖରେ ଦେଖେ ସେତେବେଳେ କିଛି ସମୟ ପାଇଁ ହଜିଯାଏ ଆଉ ଆଖି ଆଗରେ ନାଚିଯାଏ ସେ ସବୁ ମିଠା ହସ ସାଙ୍ଗସାଥୀଙ୍କ ମୁହଁ ଖେଳୁ ଖେଳୁ ପଡ଼ିଯିବାରେ ଖଣ୍ଡିଆ ହେଇଗଲେ ସେ କାନ୍ଦ ବାପା ମାଙ୍କ ଗାଳି ପୁଣି କେତେ ସ୍ନେହ ଆଦର ଏସବୁ ଜିନିଷକୁ ଛଡ଼େଇ ନେବା ପାଇଁ ଚେଷ୍ଟା କରନ୍ତୁନି ସାଥୀ ଏସବୁ ଆଜିର ପିଢ଼ିର ଶୈଶବକୁ ମଧ୍ୟ ବହୁତ ଅଧିକ ଆବଶ୍ୟକତା ଅଛି ଇଏ ସେମାନଙ୍କ ପାଇଁ ଯେତିକି ପ୍ରଫିଟେବୁଲ ସେ କଥା ଆମେମାନେ ଚିନ୍ତା ବି କରିପାରିବାନି ଇଏ ତାଙ୍କୁ ସାମଗ୍ରିକ ଭାବରେ ବହୁତ ଉପରକୁ ନେବ ତାଙ୍କର ପର୍ସନାଲିଟିକୁ ବିକଶିତ କରିବ କେବେ ହେଲେ ବି ଖେଳିବା ପାଇଁ କୌଣସି ପିଲାକୁ ମନା କରିବା ଉଚିତ ନୁହେଁ ଏବଂ ସେଥିରେ ମଧ୍ୟ କିଛିଟା ଦିଗକୁ ଦୃଷ୍ଟିକୋଣ ଦେବା ଆବଶ୍ୟକତା ରହିଛି ଆମର ଧ୍ୟାନ ଦେବାର ଆବଶ୍ୟକତା ରହିଛି କିନ୍ତୁ ଏଇ ଯେଉଁ ପିଲାମାନଙ୍କର ଖେଳିବାର ଅଧିକାର ୟାକୁ ଛଡ଼େଇ ନିଆଯାଉଛି ବା କୋଉଠି ନା କୋଉଠି ୟାକୁ ରୁଦ୍ଧ କରି ଦିଆଯାଉଛି ବନ୍ଦ କରି ଦିଆଯାଉଛି ତାକୁ ହିଁ ବିକଶିତ କରିବା ପାଇଁ ସେଇ କଥାକୁ ଜଣାଇବା ପାଇଁ ଯେ ଇଣ୍ଟରନ୍ୟାସନାଲ ଡେ ଅଫ୍ ପ୍ଲେ ପିଲାମାନଙ୍କର ଖେଳିବାର ଅଧିକାରକୁ ଆହୁରି ଅଧିକ ବଢ଼େଇବା ପାଇଁ ଆଜିର ଦିନକୁ ସେଲିବ୍ରେଟ କରାଯାଉଛି ସାରା ବିଶ୍ୱରେ ଏବଂ ଆଜିର ଦିନର ଥିମ୍ ରହିଛି ପ୍ରୋଟେକ୍ଟ ପ୍ଲେ ପ୍ରୋଟେକ୍ଟ ଚାଇଲ୍ଡହୁଡ୍ ମାନେ ଖେଳକୁ ସୁରକ୍ଷିତ କରନ୍ତୁ ଏବଂ ଶୈଶବକୁ ସୁରକ୍ଷିତ କରନ୍ତୁ ଶୈଶବ ସହିତ ଏ ଖେଳର ଯେଉଁ ସମ୍ପର୍କ ଇଏ ଭାରି ନିଆରା ଏ ସମ୍ପର୍କକୁ ଭାଙ୍ଗିବାକୁ ଦେବାନି ସେଥି ଏ ସମ୍ପର୍କକୁ ଭାଙ୍ଗିବାକୁ ଦେବାନି ଆଉ ଆପଣମାନଙ୍କର ସହିତ ଆମର ଏଇ ଯେଉଁ ମ୍ୟୁଜିକାଲ ସମ୍ପର୍କ ଯୋଡ଼ି ହେଇଯାଇଛି ଶୁଭ ସକାଳରେ ତାକୁ ମଧ୍ୟ ଭାଙ୍ଗିବାକୁ ଦେବାନି ଆଉ ଗୋଟେ ବ୍ୟୁଟିଫୁଲ ଟ୍ରାକ୍ ସେଇ ଇଣ୍ଟରନ୍ୟାସନାଲ ଡେ ଅଫ୍ ପ୍ଲେ ରିଲେଟେଡ୍ କଥା କହୁଛେ ତେଣୁ ସେଇ ପିଲାମାନଙ୍କ ପାଇଁ ବଜାଇଦେବା ଗୋଟେ ବ୍ୟୁଟିଫୁଲ ଟ୍ରାକ୍ ଫ୍ରମ୍ ଦ ମୁଭି ତାରେ ଜମିନ୍ ପାୟର

କହୁଥିଲି ସେଇ ଛୋଟ ବେଳର ଖେଳ କଥା ଏବଂ ତା ସହିତ ଯୋଡ଼ା ଏମିତି କିଛି କଥା ଯାହା ବର୍ତ୍ତମାନ ସମୟରେ ଛୋଟ ପିଲାମାନଙ୍କ ପାଖରେ ନିହାତି ଭାବରେ ପରିଲକ୍ଷିତ ହେବାର ଆବଶ୍ୟକତା ରହିଛି, ବା ପିଲାମାନଙ୍କୁ ବର୍ତ୍ତମାନ ସେଇସବୁ ଜିନିଷ କରିବା ପାଇଁ ଜମା ବି ରୋକଟୋକ୍ କରିବାର ଆବଶ୍ୟକତା ନାହିଁ ବୋଲି ଆପଣମାନଙ୍କୁ ବୁଝେଇବାର କଥା। ହଁ, ଏଇ ଯୋଉ ଖେଳର କଥା ଆମେ ହଉଛେ, ସେ ଯୋଉ ନିଆରା ନିଆରା ସବୁ ଖେଳ ଏବଂ ତା ସହିତ ଜଡ଼ିତ ସେସବୁ କଥା ଯୋଉ ତିନିଟା ବାଜିଲା ମାନେ ଚାରିଟା ବାଜିଲା ମାନେ ଘରୁ ବାହାରିଯିବା ଏବଂ ସାଙ୍ଗସାଥିମାନଙ୍କ ସହିତ ଯଦି ସହରର କେଉଁଠି ଗୋଟେ ଭଲ ପଡ଼ିଆ ଅଛି ଘର ପାଖରେ ତାହେଲେ ପଡ଼ିଆ ପାଖରେ ହଉ, ଯଦି ଘର ପାଖରେ କିଛି ଖୋଲା ଜାଗା ଅଛି, ଟିକେ ଗଳିରେ ଜାଗା ଅଛି, ସ୍ପେସ୍ ଅଛି, ତାହେଲେ ସେଇଠି ଯୋଉ ଖେଳ କରିବାର କଥା ଆଉ କ୍ରିକେଟର କଥା ବା ଅନ୍ୟ କୌଣସି ଖେଳର କଥା, ଏବଂ ସେଇ ଖେଳୁ ଖେଳୁ କାହାର ୱିଣ୍ଡୋର କାଚକୁ ଭାଙ୍ଗିଦେବା, କାହାର ହତା ଭିତରେ ଯାଇକି ବଲ୍ ପଡ଼ିଯିବା, କୌଣସି ଗୋଟେ ଏମିତି ଜାଗାରେ ବଲ୍ ପଡ଼ିଯିବା ଯୋଉଠିକି ବଲ୍ ଆଣିବା ପାଇଁ ଯିବା ପାଇଁ ପ୍ରବଳ ଡର ଏବଂ ତା ସହିତ ଗାଳିର ମଧ୍ୟ ଭୟ, ଏସବୁ ଜିନିଷ ଗୋଟେ ମ୍ୟାନେଜମେଣ୍ଟ ସ୍କିଲ୍ସକୁ ବି କୋଉଠି ନା କୋଉଠି ଛୋଟ ପିଲାମାନଙ୍କ ଭିତରେ ବଢ଼େଇ ଦିଏ ଯେ ଏଇ ଏପଟକୁ ମାରିବାନି ବେଶୀ, ଏପଟକୁ ମାରିଲେ ଏଇଠି ପଡ଼ିଯିବ ବଲ୍ ଏବଂ ସେଠୁ ପୁଣି ବଲ୍ ଆଣିବା ପାଇଁ ହେଲେ ଏଇସବୁ ଜିନିଷ କରିବାକୁ ପଡ଼ିବ, ତାହେଲେ ଯଦି ବି ବଲ୍ ସେଠି ପଡ଼ିଯାଉଛି କୋଉଭଳି ଉପାୟରେ ସେଠୁ ପୁଣି ବଲ୍ଟାକୁ ଅଣାଯିବ ସିଏ ବି ଗୋଟେ ମାନେ ତା ଉପରେ ମଧ୍ୟ ଗୋଟେ ଡିସ୍କସନ୍ ହେବ। ଯଦି ବଲ୍ଟି କୌଣସି ଜଣେ ରାଗି ଅଙ୍କଲଙ୍କ ଘରେ ପଡ଼ିଯାଇଛି ବା ଆଣ୍ଟିଙ୍କ ପାଖରେ ପହଞ୍ଚି ଯାଇଛି, ସେ ବଲ୍ଟିକୁ ପାଇଲା ମାନେ ଆଉ ଦେବେନି, ଲୁଚେଇକି ରଖିଦେବେ ବା ତାକୁ କୁଆଡେ ପକେଇଦେବେ ବା ଖେଳିବା ପାଇଁ ମନା କରିବେ, ଖେଳିବା ପାଇଁ ପାର୍ଟି କରିବା ଲୋକ ବି କିଛି ଥାନ୍ତି ଆପଣଙ୍କ ଘର ଘର ପାଖରେ, ସେମାନଙ୍କ ହାବୁଡ଼ ଯଦି ପଡ଼ିଯିବା ତାକୁ କେମିତି କଣ ମ୍ୟାନେଜ କରିକି ଟିକେ ଲୁଚି ଛପିକି ଟିକେ ହସି ହାସିକି ପୁଣି ଖେଳିବାର ସିଲସିଲାକୁ ଜାରି ରଖିବା, ଏଇ ଯେଉଁ ସବୁ କଥା ଆପଣମାନଙ୍କର ମନେ ପଡ଼ିଯାଉଥିବ। ଖେଳ ଆମର ମନ ମସ୍ତିଷ୍କକୁ ଫିଟ୍ ରଖିବା ପାଇଁ ଯେତେ ଗୁରୁତ୍ୱପୂର୍ଣ୍ଣ ଏକଥା ଆମେ ସମସ୍ତେ ବୁଝିଲୁଣୁ, କିନ୍ତୁ ଏ କଥା ମଧ୍ୟ ସତ ଯେ ୟା ସବୁ ଭିତରେ ଆମ ପାଇଁ ଗୋଟେ ଏନର୍ଜିର ସୋର୍ସ ମଧ୍ୟ ଏ ଖେଳ ହେଇପାରେ। ଆମ ମନ ଭିତରେ ଯେଉଁ ସବୁ କଥା ବସା ବାନ୍ଧିକି ବହୁତ ଅଧିକ ସମୟ ପାଇଁ ରହିଯାଏ, ସନ୍ଧ୍ୟା ନଇଲା ବେଳକୁ ସେଗୁଡ଼ାକ ଆପଣଙ୍କୁ ବହୁତ ଅଧିକ ଟେନସନରେ ପକେଇ ଦିଏ, ସେଇସବୁ ଜିନିଷ ଏଇ ଖେଳ ମାଧ୍ୟମରେ ମଧ୍ୟ ରିଲାକ୍ସ ହେଇଯାଇପାରେ। ଆପଣମାନେ ବୟସର ଯେତେ ପଡ଼ାଉକୁ ଅତିକ୍ରମ କରନ୍ତୁ ନା କାହିଁକି, କିନ୍ତୁ ଏଇ ଯୋଉ ଖେଳ ୟାକୁ କେବେ ଭୁଲିବାର ଆବଶ୍ୟକତା ନାହିଁ। ଖରା ନଇବା ମାତ୍ରକେ ଦୌଡ଼ା ଦୌଡ଼ି ହେଇକି ଖେଳ ଏବଂ ସେ ଖେଳ ଭିତରେ ଗାଳି ନ ଶୁଣିବା ପର୍ଯ୍ୟନ୍ତ ଘରକୁ ନ ଫେରିବାର କଥା ଏବଂ ସେ ଖେଳ ଭିତରେ ବି କେତେ ରାଗରୁଷା ଅଳି ମାନ ଅଭିମାନ କଟି ସତେ ଯେମିତି କିଛି ସମୟ ଭିତରେ ନିରୀହ ମନ ଭିତରେ କୁଆଡ଼େ ଖେଳ ସରିଲା ବେଳକୁ ପୁଣି ସେଗୁଡ଼ାକ ସବୁ ମିଳେଇଯାଏ, ସନ୍ଧ୍ୟା ନଇଲା ବେଳକୁ ସବୁ କଟି ମିଟିରେ ବଦଳି ଯାଇଥାଏ। ଆମ ମସ୍ତିଷ୍କକୁ ତ ଫିଟ୍ ରଖେ, ତା ସହିତ ଟିମ୍ ସ୍ପିରିଟ୍କୁ ଆମ ଭିତରେ ଡେଭଲପ୍ କରେ ଏବଂ ଏଇ ଖରାଦିନର କଥା, ଏଇ ଖେଳର କଥା ସମୟ ସମୟରେ ଗାଁ ଠାରୁ ଦୂର, ସହର ଠାରୁ ଦୂର, ସହରର କୌଣସି ଗୋଟେ ଉପଖଣ୍ଡ ଜାଗା, ନହେଲେ ଏଇ ଯୋଉ ଖରା ଛୁଟି ସମୟରେ ପାୱାର କଟ୍ ହେଲେ ଅନ୍ତାକ୍ଷରୀରେ ଖେଳିବାର କଥା ହଉ, ରାତିର ଗରମରୁ ଟିକେ ତ୍ରାହିବା ପାଇଁ ଛାତ ଉପରେ ଖୋଲା ଆକାଶ ତଳେ ତାରାମାନଙ୍କ ଗହଳିରେ

ଘରର କଥା ହଉ ଏବଂ ଯଦି ନିଜ ଘରଠୁ ଟିକେ ଦୂରରେ କେଉଁଠି ସମ୍ପର୍କୀୟଙ୍କ ଘରେ ଅଛନ୍ତି ସେଠି ନୂଆ ନୂଆ ସାଙ୍ଗସାଥି ମାନଙ୍କ ସହିତ ମିଶିକି ଖେଳିବାର କଥା ହଉ ସେସବୁ ଜିନିଷ ମନ ଭିତରେ ଆଜି ବି ଅଛି। ଏଇ ଖରାଦିନ ମାନଙ୍କରେ ଏଇ ଯୋଉ ବର୍ତ୍ତମାନ ଟାଇମ୍ ଚାଲିଛି ଏଠି ଅନେକ ସମୟରେ ସମର କ୍ୟାମ୍ପସ୍ ଗୁଡ଼ିକର ବି ଆୟୋଜନ କରାଯାଉଛି ଯୋଉଠି ପିଲାମାନଙ୍କୁ ଅନେକ ପ୍ରକାରର ନୂଆ ନୂଆ ଖେଳ ଏବଂ କ୍ୟାମ୍ପ ଟୁର୍ଣ୍ଣାମେଣ୍ଟ ଏସବୁ କରିକି ଏନଗେଜ୍ ରଖିବା ପାଇଁ ଟ୍ରେନିଂ ମିଳୁଛି। ଅନେକ ପ୍ରଫେସନାଲ ସ୍ପୋର୍ଟ ପର୍ସନାଲ୍ସ ମାନଙ୍କର ମଧ୍ୟ ଏଇ ଯୋଉ ଖେଳିବାର ମନୋବୃତ୍ତି ଏବଂ ଖେଳିବାକୁ ଯେ ଗୋଟେ ଦିନେ କ୍ୟାରିୟର ଭାବରେ ସେମାନେ ଗ୍ରହଣ କରିବେ ଏସବୁ କଥା ମଧ୍ୟ କୋଉଠି ନା କୋଉଠି ଏଇ ଶୈଶବର ଖେଳରୁ ହିଁ ଆରମ୍ଭ ହେଇଥାଏ ଏବଂ ତା ପାଇଁ ଆମର ଗୋଟେ ଯୋଉ ପ୍ୟାସନ୍ ଖେଳ ପ୍ରତି ଯୋଉ ଆଗ୍ରହ ଯୋଉ ଉତ୍କଣ୍ଠା ସାରା ଜୀବନ ଆମମାନଙ୍କ ମନ ଭିତରେ ରହିଯାଏ ନୁହେଁ କି। ଏବେ ବି କ୍ରିକେଟ ମ୍ୟାଚ୍ ହେଲେ ଫୁଟବଲ ମ୍ୟାଚ୍ ହେଲେ ବା ଅନ୍ୟ କୌଣସି କ୍ରିକେଟ ମ୍ୟାଚ୍ ହେଲେ ଆପଣଙ୍କ ଘରେ ଟିଭି ସ୍କ୍ରିନ୍ ସାମ୍ନାରେ ଆପଣ ଏମିତି ବସିଯାଆନ୍ତି ଯେମିତି ଆପଣ ନିଜେ ଖେଳୁଛନ୍ତି। ଏଇ ଉତ୍ସାହ ଏକ୍ସାଇଟମେଣ୍ଟ କୋଉଠୁ ଆସିଛି କୋଉଠି ନା କୋଉଠି ସେଇ ଶୈଶବରୁ ଆସିଛି। ଚାଲନ୍ତୁ ଲାଷ୍ଟ ଗୀତ ସହିତ ଶୁଭ ସକାଳକୁ ଏଇ ବ୍ୟୁଟିଫୁଲ ନୋଟ୍ରେ ଏଣ୍ଡ କରିବା ଯେ ଇଣ୍ଟରନ୍ୟାସନାଲ ଡେ ଅଫ୍ ପ୍ଲେ କେବେ ହେଲେ କାହାକୁ ଖେଳିବା ପାଇଁ ଅଟକାନ୍ତୁନି।

ଧୂଳି ଘର ଖେଳ ସେଲୁଛ କାଳି ରାତି, ଚାଟଶାଳୀ ପଢ଼ା ଆଉ ମାଟି ଦୀପବତୀ, ମନେ ପଡ଼େ ଆଜି ସେଇ ସବୁ ପୁରୁଣା ଦିନ, ଯେବେ ଛୋଟ ଛୋଟ କଥାରେ ହଜିଯାଉଥିଲା ଏ ଆମର ମନ। ନଥିଲା ସେତେବେଳେ କିଛି ପାଇବାର ଆଶା, ନଥିଲା ସେ ପ୍ରେମରେ ସ୍ୱାର୍ଥର ପିପାସା। ଚାଳଘର ସନ୍ଧିରୁ ଯୋଉ ଜହ୍ନ ଦିଶେ, ସେଇ ଜହ୍ନ ଆଲୁଅରେ ଗାଁ ପ୍ରେମ ହସେ। ବକୁଳ ବନର ବାସ୍ନା, ସେ ବଟବୃକ୍ଷ ଛାଇ, ସାଙ୍ଗ ହେଇ ନଈକୂଳେ ଦୌଡ଼ିବା ଥାଇ, ଚିଠି ଲେଖି ଲୁଚେଇବା ବହି ସନ୍ଧି ଦେଇ, ସେ ପ୍ରେମର ଲାଜ ଆଉ କୋଉଠି ନାହିଁ। ସେଠି ଗାଁ ସହିତ ଯୋଡ଼ା ଅନେକ କଥା, ଅନେକ ସ୍ମୃତି ଅନୁଭୂତି ସହିତ ଆଉ ଗୋଟେ ବିଶେଷ ଭାବନା ଯୋଡ଼ି ହେଇକି ଥାଏ ସମସ୍ତଙ୍କ ଜୀବନରେ। ହୁଏତ କାହା କାହା ଜୀବନରେ ସେ ଭାବନାଟି ପରିପ୍ରକାଶ ହେଇପାରିଥାଏ ଏବଂ କାହା କାହା ମନ ଭିତରେ ସେ ଗୋଟେ ଅକୁହା କାହାଣୀ ହେଇକି ରହିଯାଇଥାଏ, କିନ୍ତୁ ଥାଏ ତ ନିଶ୍ଚୟ ଗାଁରେ ସେଇ ପ୍ରେମ, ଗାଁରେ ସେଇ ଦିନ, ଗାଁରେ ସେଇ ପ୍ରେମ, ଗାଁରେ ବିତିଥିବା ପ୍ରତ୍ୟେକଟି ମୁହୂର୍ତ୍ତ। ଯେତେବେଳେ ଗୋଟେ ଗାଁରୁ ଜଣେ ବାହାରିକି ସହର ମୁହାଁ ହେଇଯାଇଥାଏ ଏବଂ ପଛକୁ ଫେରି ବୟସର ସେଇ ଗତି ପ୍ରବାହରେ ପଛକୁ ବୁଲି ଟିକେ ଚାହୁଁଥାଏ, ସେତେବେଳେ ସେ ଅନୁଭବ କରିପାରେ ଯେ ସେ ଗାଁର ଦିନ, ସେ ଗାଁର ପ୍ରେମ, ୟାର ବିକଳ୍ପ ସାରା ଜୀବନରେ ଆଉ କେବେ ମିଳିବନି। ସତରେ ନା, ମନେ ପଡ଼ୁଛି ନା ଆପଣଙ୍କର ବି ସେ ଗାଁ କଥା।

ଗାଁକୁ ଫେରିଯିବାର କଥା ଯେତେବେଳେ ଆସିଲାଣି ସେତେବେଳେ ଟିକେ ଭାବନ୍ତୁ ତ, ଆଜି ସହରରେ ଏଇ କଂକ୍ରିଟ ଜଙ୍ଗଲ, ଗାଡ଼ି ମଟରର କୋଳାହଳ ଆଉ ମୋବାଇଲ ସ୍କ୍ରିନ୍ର ବ୍ୟସ୍ତତା ଭିତରୁ ଟିକେ ବାହାରି ଆସନ୍ତୁ, ଆଖିକୁ ବନ୍ଦ କରିଦିଅନ୍ତୁ ଆଉ ଚାଲନ୍ତୁ ଫେରିଯିବା ସେଇ ପୁରୁଣା ଦିନକୁ। ସେଇ ପୁରୁଣା ଦିନ, ସେଇ ଗାଁର କଥା ଯେଉଁଠି ମାଟିର ବାସ୍ନା ଥିଲା, ମନରେ ସରଳତା ଭରିକି ଥିଲା, ଆଉ ଥିଲା ଗୋଟେ ନିଷ୍ପାପ ଅକୁହା ଅନୁଭୂତି, ଆମ ଗାଁର ସେଇ ପ୍ରେମ। ଗାଁ ପ୍ରେମର ସଂଜ୍ଞା ନିଆରା ବନ୍ଧୁ, ସେଥିରେ କିଛି ସ୍ୱାର୍ଥର ଜାଗା ନଥିଲା, ନା କିଛି ଥିଲା ପାଇବାର କଥା, ଲୁଚିଥିଲା ତ କେବଳ ଆଉ କେବଳ ପ୍ରେମ। ସେଇ ସ୍କୁଲ ଯିବାବେଳେ ଗଛ ଛାଇରେ କାହାର ଅପେକ୍ଷା କରିବାରେ, ବହି ସନ୍ଧିରେ ଲୁଚେଇ ରଖିଯାଇଥିବା ଗୋଟିଏ ଛୋଟ ଚିଠି ଆଉ ଗୋଲାପର କେତୋଟି ପାଖୁଡ଼ାରେ, ଆଉ ନଈ ତୁଠରେ ପାଣି ଆଣିବା ବେଳେ ସେଇ ଚୋରା ଚୋରା ଚାହାଣି ଆଉ ମିଠା ମିଠା ଲାଜରେ। ଆଜିକାଲିର ପ୍ରେମ ହୁଏତ ଇଣ୍ଟରନେଟ୍ ଆଉ ଚାଟିଂରେ ଆରମ୍ଭ ହେଇ ସେଇଠି ଶେଷ ହେଇଯାଏ, ହେଲେ ଗାଁର ସେ ପ୍ରେମ ଗୋଟିଏ ମୁହୂର୍ତ୍ତର ଦେଖା, ଆଗାମୀ କେତେ ଦିନ ପାଇଁ, ଆଗାମୀ କେତେ ସମୟ ପାଇଁ ବଞ୍ଚିବାର ଖୋରାକ ଯୋଗାଇ ଦେଉଥିଲା। ସେତେବେଳେ ମୋବାଇଲର ନୋଟିଫିକେସନ ନଥିଲା, ହେଲେ ଗୋଧୂଳି ସମୟର ବାହୁଡ଼ା ଗାଈଙ୍କ ବେକର ଗଣ୍ଠି ଆଉ ଦେଉଳର ଶଙ୍ଖ ବାଜିଲେ ମନ କହୁଥିଲା ଏଥର ସେ ଫେରିବାର ସମୟ ହେଲା। ଚାଳଘର ସନ୍ଧିରୁ ଦେଖାଯାଉଥିବା ସେ ଜହ୍ନକୁ ଚାହିଁ କେତେ ଯେ ନିଦହୀନ ରାତି କଟିଯାଉଥିଲା, ତାର ହିସାବ କେବଳ ସେଇ ଗାଁ ପବନର ହିଁ ଅଛି। ଆଜି ହୁଏତ ଆମେ ବହୁତ ଆଗକୁ ଚାଲି ଆସିଛେ, ସହରର ଏସି ରୁମ୍ ଭିତରେ ବସିଛେ, ହେଲେ ଗାଁର ସେଇ ପ୍ରେମ ଆଉ ତା ସହିତ ଯୋଡ଼ା ସ୍ମୃତି ଯେତେବେଳେ ବି ମନେ ପଡ଼େ, ଛାତି ଭିତରଟା କେମିତି ଗୋଟେ ଅଦ୍ଭୁତ ଶିହରଣରେ ଭରିଯାଏ। କାଗଜ ଡଙ୍ଗା ଭଳି ସେ ସମୟରେ ସେ ସମୟଗୁଡ଼ିକ ଭାସି ଯାଇଥାଇପାରେ, କିନ୍ତୁ ମନର ସେଇ ପୁରୁଣା ଡାଏରୀରେ ଗାଁ ପ୍ରେମର ରଙ୍ଗ ଆଜି ବି ସେମିତି ସତେଜ ହେଇକି ଅଛି।

ଝରଣା ପାଣି ପରି ତାର ନିର୍ମଳ ମନ ତା ଦେଖାରେ ହିଁ ଦିନଟି ଭାରି ଭଲରେ ଭଲରେ କଟିଯାଏ। ନଈ ତୁଠକୁ ସେ ଯେବେ ଆସେ ହାତରେ ମାଠିଆ ଘିନି ତା ଚୋରା ଚାହାଣିରେ ଅଟକି ଯାଏ କାହିଁକି କେଜାଣି ଏ ସମୟ ପୁଣି। କିଛି ନ କହିବି ସେ ସବୁ କଥା କହିଦିଏ ତା ଆଖିର ଲାଜରେ ସେ ପ୍ରେମର ସଂଜ୍ଞା ଦେଇଦିଏ। ଗାଁ ମଝିରେ ଚାନ୍ଦିନୀ ଆଉ ଚାନ୍ଦିନୀ ପାଖେ ଝିଅଟିଏ।

0: ସେଇ ଜିନିଷକୁ ଅଟକେଇବା ପାଇଁ ଆଜି ସାରା ୱାର୍ଲଡ ସେଲିବ୍ରେଟ କରୁଛି ଇଣ୍ଟରନ୍ୟାସନାଲ ଡେ ଅଫ୍ ପ୍ଲେ। ଆଜିର ଦିନରେ ସବୁ ଛୋଟ ଛୋଟ ପିଲାମାନଙ୍କ ପାଇଁ ଖେଳ କେତେ ଗୁରୁତ୍ୱପୂର୍ଣ୍ଣ, ସେମାନଙ୍କ ମାନସିକ ସ୍ୱାସ୍ଥ୍ୟକୁ ଏବଂ ଶାରୀରିକ ସ୍ୱାସ୍ଥ୍ୟରେ ଉନ୍ନତି କରିବା ପାଇଁ ଖେଳର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ, ତାରି ଉଦ୍ଦେଶ୍ୟକୁ ବୁଝିବା ପାଇଁ, ତାରି ଅର୍ଥକୁ ବୁଝିବା ପାଇଁ ଆଜିର ଦିନକୁ ସେଲିବ୍ରେଟ କରାଯାଉଛି ସାରା ବିଶ୍ୱରେ। ତେବେ ସେଇ ରିଲେଟେଡ୍ ଟପିକ୍ ଆପଣମାନଙ୍କ ସହିତ ମୁଁ ନେଇକି ଆସିକି ପହଞ୍ଚିଯାଇଛି ଆପଣମାନଙ୍କ ପାଖରେ। 06712303153 ନମ୍ବରରେ ଆପଣ ଆଜି କଲ୍ କରିବେ ଆଉ କହିବେ ଯେ ପିଲାଦିନେ ଆପଣ କୋଉ ଖେଳ ସବୁଠୁ ଅଧିକ ଖେଳୁଥିଲେ ଏବଂ ବହୁତ ଅଧିକ ଖେଳୁଥିଲେ, ଭାରି ଭଲ ପାଉଥିଲେ, ଏବଂ ବର୍ତ୍ତମାନ ଆପଣ ଖେଳାଖେଳି କରୁଛନ୍ତି ନା ସମୟ ପାଉନାହାନ୍ତି ଖେଳିବା ପାଇଁ, ନିଜକୁ ଫିଟ୍ ରଖିବା ପାଇଁ ବର୍ତ୍ତମାନ ଖେଳାଖେଳି କରିବାର ସୁଯୋଗ ପାଉଛନ୍ତି ବା ଅଭ୍ୟାସକୁ ଜାରି ରଖିଛନ୍ତି କି? ପିଲାଦିନର କଥା କହିବେ ଆଉ ବର୍ତ୍ତମାନର କଥା କହିବେ, କଲ୍ କରିବେ ଆମକୁ 06712303153 ନମ୍ବର। ଏଇ ଖେଳର ଶବ୍ଦଟି ଶୁଣିଲା ମାନେ ବର୍ତ୍ତମାନ ପିଲାମାନଙ୍କର ମୋବାଇଲ ସ୍କ୍ରିନ୍ରେ ସବୁ ବିଭିନ୍ନ ପ୍ରକାର ଖେଳର କଥା ମନେ ପଡ଼ିଯାଏ, କିନ୍ତୁ ଯେତେବେଳେ ମନେ ପକାନ୍ତୁ ସେଇ ସମୟ କଥା, ସୂର୍ଯ୍ୟ ଉଦୟ ହେବାରୁ ଅସ୍ତ ହେବା ଯାଏ ଜୀବନର ସବୁଠାରୁ ବଡ଼ ଲକ୍ଷ୍ୟ ଥିଲା ଖେଳିବା। ସେଇ ଖେଳ କଥା ଆଜି ଆମେ କଥା ହେବା। 06712303153 ନମ୍ବର, ଆମକୁ କଲ୍ କରିକି ଆପଣମାନେ କହିବେ ଯେ ଛୋଟବେଳେ ପିଲାଦିନେ ଆପଣ ସବୁଠୁ ଅଧିକ କୋଉ ଖେଳକୁ ଖେଳିବା ପାଇଁ ପସନ୍ଦ କରୁଥିଲେ ଏବଂ ବର୍ତ୍ତମାନ କଣ ଆପଣ ଖେଳାଖେଳି କରୁଛନ୍ତି, ଜାରି ରଖିଛନ୍ତି ନିଜକୁ ଫିଟ୍ ରଖିବା ପାଇଁ ଖେଳର ଏଇ ଅଭ୍ୟାସ। ଆଜି ଯାଇଛି ଫାର୍ଷ୍ଟ କଲ୍, ଦେଖିବା କି କରିଛନ୍ତି, କୋଉଠୁ କରିଛନ୍ତି ଆଉ କଣ କହୁଛନ୍ତି ତାଙ୍କର ଖେଳର ହ୍ୟାବିଟ୍ ବିଷୟରେ। ନମସ୍କାର, ଗୁଡ୍ ମର୍ଣ୍ଣିଂ, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ଅଶୋକ ପଣ୍ଡା, ମଧୁପାଟଣା, କଟକ।
0: ଅଶୋକ ଭାଇ ନମସ୍କାର, କେମିତି ଅଛନ୍ତି ଆପଣ?
1: ବହୁତ ଭଲ ଅଛି, ଭାବୁଛି ଆପଣ ବି ଭଲ ଥିବେ।
0: ନିହାତି ଭାବରେ ମୁଁ ଭଲରେ ଅଛି। ଅଶୋକ ଭାଇ, ଛୋଟବେଳେ କୋଉ ଖେଳ ଅଧିକ ଖେଳୁଥିଲେ ଆଉ ବର୍ତ୍ତମାନ ଖେଳାଖେଳି କରିବାର ସୁଯୋଗ ପାଉଛନ୍ତି ନା ନାହିଁ?
1: ଆଉଟଡୋର ଗେମ୍ ହିସାବରେ ମୁଁ ଖେଳୁଥିଲି, କବାଡି ଖେଳୁଥିଲି,
0: ଆଚ୍ଛା,
1: ଆଉ କାଚ ଗୁଲିରେ ଖେଳୁଥିଲି, ଆଉ ଇନ୍ଡୋର ଗେମ୍ରେ ମୋର ବେଶୀ ଫେଭରାଇଟ୍ ଥିଲା ଲୁଡୁ। ଲୁଡୁରେ ଯୋଉ ସାପ ସିଡ଼ି ଖେଳଟା ସେଇଟା ଥିଲା ମୋର ବେଶୀ ଫେଭରାଇଟ୍।
0: ଆଚ୍ଛା,
1: ଇନ୍ଡୋର ଗେମ୍ରେ ଲୁଡୁରେ ଯୋଉ ସାପ ସିଡ଼ି ଖେଳ ଗୋଟେ ଥାଏ,
0: ଆଜ୍ଞା ଆଜ୍ଞା ଆଜ୍ଞା,
1: ସେଇଟା ମୋର ବହୁତ ଫେଭରାଇଟ୍ ଥିଲା।
0: ଆପଣଙ୍କର ଟୁ କୁ ପୁରା ବଢିଆ ପଡୁଥିବ ତାହେଲେ?
1: ଆଜ୍ଞା,
0: ମୁଁ କହିଲି ତା ଦେହରେ ଟୁ କୁ ପଡିଲେ ଇଏ ନା,
1: ଠିକ କଥା କହିଲେ,
0: ତା ଦେହରେ ଆପଣଙ୍କର ଟୁ କୁ ବଢିଆ ତାହେଲେ ପଡୁଥିବ। ଭାରି ମନ ଦୁଃଖ ହବ। କବାଡି ଖେଳର କଥା କହିଲେ ଭାଇ, ଆଉ ବର୍ତ୍ତମାନ ଖେଳିବାର ସୁଯୋଗ ମିଳୁଛି? କେବେ କେବେ ଇଚ୍ଛା ହୁଏ ଟିକେ ବର୍ତ୍ତମାନ ଖେଳିବା ପାଇଁ? ଆଉ
1: ନାଇଁ ଆଜ୍ଞା, ବର୍ତ୍ତମାନ ଆଉ ସେ ସୁଯୋଗ ନାହିଁ କି ସେ ସମୟ ନାହିଁ, ସେ ପରିସ୍ଥିତି ନାହିଁ, ସବୁ ବଦଳି ଯାଇଛି। ତେଣୁ ପିଲାବେଳର ଯୋଉ ସ୍ମୃତି ଆପଣ ମନେ ପକେଇଲେ, ପିଲାବେଳ କଥା ଆଉ ବର୍ତ୍ତମାନ ଆକାଶ ପାତାଳ ତଫାତ୍।
0: ଆଜ୍ଞା ଭାଇ, କଣ କହିବେ, ଆଜିକାଲିର ପିଲାମାନେ ଯୋଉମାନେ ଟିକେ ମୋବାଇଲ ସ୍କ୍ରିନ୍ ଏବଂ ଡିଜିଟାଲ ଗେମ୍ ପ୍ରତି ଆକୃଷ୍ଟ ହେଇଯାଇଛନ୍ତି, ସେମାନଙ୍କୁ ଆପଣ କଣ କହିବାକୁ ଚାହିଁବେ?
1: ସେଥିପାଇଁ କି ଗୋଟେ ପଦ କହିବି।
0: ଆଜ୍ଞା,
1: ବାପା ମା ସୁକର୍ମରେ ପୁତ୍ର ପୁତ୍ରୀ ହୁଅନ୍ତି ସୁଖୀ।
0: ଆଜ୍ଞା,
1: ବାପା ମା ମାନଙ୍କର ସେମାନେ ହେଲେ ପିଲାମାନେ ହେଲେ ପିଲାମାନଙ୍କର ବୋଧ ଶକ୍ତି ନାହିଁ।
0: ଆଜ୍ଞା ଆଜ୍ଞା,
1: ପିଲାମାନଙ୍କୁ ବାପା ମା ନେଇକି ଆଉଟଡୋର ଗେମ୍ ଛାଡିବା କଥା ଖେଳିବା ପାଇଁକି, ତାଙ୍କର ତାଙ୍କର ମାନସିକ ଶାରୀରିକ ଫିଟନେସ ପାଇଁକି।
0: ଆଜ୍ଞା ଆଜ୍ଞା, ଏଥିରେ ପ୍ୟାରେଣ୍ଟସ
1: ଯଦି ତାଙ୍କୁ ମୋବାଇଲ ଦେଇଦେବେ,
0: ଆଜ୍ଞା,
1: ତାହେଲେ ପିଲାମାନଙ୍କର କିଛି ଭୁଲ ନାହିଁ, ପିଲାମାନେ ମୋବାଇଲରେ କାର୍ଟୁନ ଦେଖିବେ।
0: ଆଜ୍ଞା, ବହୁତ ବଢିଆ କଥା ଆପଣଙ୍କର ମତ।
1: ତାଙ୍କ ପିଲାଙ୍କୁ କେମିତି ସେମାନେ ଫିଟନେସ ରଖିବେ, ଆଉଟଡୋର ଗେମ୍ ଖେଳିବେ, ତାଙ୍କ ସହିତ ସମୟ ଦେବେ, ତାଙ୍କୁ ଟିକେ ପାର୍କିଂ ପାର୍କ ହେରିକାକୁ ନେଇକି ଯିବେ ବୁଲିବା ପାଇଁକି, ତାଙ୍କ ଭାବନା ତାଙ୍କ ରୁଚି ସହିତ କଥାବାର୍ତ୍ତା ହେବେ, ତାଙ୍କର ଜାଣିବେ, ସେଟା ବାପା ମାଙ୍କ ଉପରେ ନିର୍ଭର କରୁଛି, କାରଣ ବାପା ମା ହଉଛନ୍ତି ଆଦ୍ୟ ଗୁରୁ ପିଲାମାନଙ୍କର।
0: ବଢିଆ କଥାଟି କହିଲେ, ବାପା ମାଙ୍କ ଉପରେ ନିର୍ଭର କରୁଛି ପିଲାମାନଙ୍କର ଏଇ ସବୁ ସାମଗ୍ରିକ ଉନ୍ନତିର କଥା। ସେମାନେ ହାତ ଗଢା ଗୋଟେ କଣ୍ଢେଇ, ଯେମିତି ଆପଣ ଗଢିବେ, ଯେତେ ସୁନ୍ଦର ଭାବରେ ଗଢିବେ ତାଙ୍କ ଜୀବନ ସେତେ ସୁନ୍ଦର ହବ। ବହୁତ ବହୁତ ଧନ୍ୟବାଦ ଭାଇ, କଲ୍ କଲେ, ଆପଣଙ୍କର ଏଇ ସୁନ୍ଦର ମତାମତ ଆମ ସହିତ ସେୟାର କଲେ। ରହିଲି ଭାଇ, ନମସ୍କାର,
1: ଧନ୍ୟବାଦ।
0: साथी ये तो गोटे थिला मत जे वर्तमान ए जो डिजिटल डिवाइसेस रा कथा टिके बढ़ी जाउची से भीतर आपण माने ट्राई करबा उचित जे पिला मान को टिके बाहर को छाडीबा पई खेलबा पई एवं यस तांकर शरीर पई जति की भलो एवं मानसिक स्वास्थ्य पई मध्य बहुत

0: ନେନା ଲଢେଇର ଗୀତ ବାଜୁଛି କିନ୍ତୁ ଯେତେବେଳେ ଛୋଟବେଳେ ଆପଣ ଖେଳୁଥିବେ ସେତେବେଳେ ମଧ୍ୟ ଲଢେଇ ଖୁବ ଜୋରେ ହଉଥିବ ହଁ ନା ମନେ ପଡ଼ିଯାଉଛି ନା ସେ କଥା ସବୁ ସେଇସବୁ ଯୋଉ ମାନ ଅଭିମାନ ରାଗ ରୁଷା ଖେଳ ଭିତରେ ସଞ୍ଜ ନଇଲା ବେଳକୁ କୁଆଡେ ଉଭେଇ ଯାଇଥାଏ ସବୁ ମିଶି ଯାଇଥାଏ ସବୁ କଟି ମିଟିରେ ବଦଳି ଯାଇଥାଏ ସେସବୁ ଖେଳ କଥା ମନେ ପଡ଼ିଯାଉଛି ଆଜି ଆପଣମାନଙ୍କର ଆଉ ଆମର ମଧ୍ୟ କାରଣ ଆଜି ହେଉଛି ଇଣ୍ଟରନ୍ୟାସନାଲ ଡେ ଅଫ୍ ପ୍ଲେ ଏବଂ ଆପଣମାନେ ଛୋଟବେଳେ କୋଉ ଖେଳକୁ ବେଶୀ ପସନ୍ଦ କରୁଥିଲେ ଖେଳିବା ପାଇଁ ବର୍ତ୍ତମାନ ସୁଯୋଗ ପାଉଛନ୍ତି କି ନାହିଁ ତାରି ଉପରେ କଥା ହେଉଛେ ଆସିଯାଇଛି ପରବର୍ତ୍ତୀ କଲ୍ ଦେଖିବା କିଏ କରିଛନ୍ତି କୋଉଠୁ କରିଛନ୍ତି ଆଉ କଣ କହୁଛନ୍ତି ହ୍ୟାଲୋ ନମସ୍କାର କିଏ କହୁଥିଲେ କୋଉଠୁ କହୁଥିଲେ
1: ହ୍ୟାଲୋ
0: ଆଜ୍ଞା କୁହନ୍ତୁ ହ୍ୟାଲୋ ହ୍ୟାଲୋ
1: ହ୍ୟାଲୋ
0: ଆଜ୍ଞା କୁହନ୍ତୁ ଶୁଭୁଛି
1: ହ୍ୟାଲୋ
0: ଆଜ୍ଞା କୁହନ୍ତୁ ହ୍ୟାଲୋ
1: ଭାଇ ନମସ୍କାର
0: ନମସ୍କାର ଜୟ ଜଗନ୍ନାଥ ଭାଇ ଜଲ୍ଦି ଜଲ୍ଦି ଟିକେ ପରିଚୟ ଦେଇ ଦିଅନ୍ତୁ ଆଉ କୁହନ୍ତୁ ଭାଇ
1: ଦେବୀ ତ ଜାଣିଛି ଆଉ
0: ଆଜ୍ଞା ଆଜ୍ଞା
1: ରାଜେଶ ନାୟକ ଜଗତସିଂହପୁର ଚତିକା ବଜାର
0: ଆଜ୍ଞା ରାଜେଶ ଭାଇ କଣ କହିବେ ଆପଣ ତ ଖେଳ ପ୍ରେମୀ ଲୋକ ଆଉ ଖେଳିବା ପାଇଁ ବହୁତ ପସନ୍ଦ କରନ୍ତି ଆମେ ଜାଣିଛୁ ଆପଣମାନଙ୍କ ସହିତ କଥା ହେଲା ବେଳେ ଜଣାପଡ଼େ ତାହେଲେ କଣ କହିବେ ଭାଇ ଆଜି ଇଣ୍ଟରନ୍ୟାସନାଲ ଡେ ଅଫ୍ ପ୍ଲେ ରେ ଆପଣ କୋଉ ଖେଳକୁ ଅଧିକ ଖେଳୁଥିଲେ ଏବଂ ବର୍ତ୍ତମାନ ସୁଯୋଗ ପାଉଛନ୍ତି ନା ନାହିଁ ଖେଳିବା ପାଇଁ
1: ଭାଇ ସୁନ୍ଦର ଟପିକ ଆଣିଛନ୍ତି ସେଥିପାଇଁ ଦିଲ୍ଲୀ ସେ ଧନ୍ୟବାଦ ଦେବି
0: ଆଉ
1: ଟପିକ ଉପରେ କହିବି ନିଶ୍ଚିତ ଭାବରେ ଆମର ଗୋଟେ କଥା ରହିଛି ସ୍ୱାସ୍ଥ୍ୟ ହିଁ ସମ୍ପଦ ତେଣୁ କିଛି ନା କିଛି ଫିଜିକାଲ ଏକ୍ସରସାଇଜ କରିବା ଦରକାର ବାଡି ଘର ହାଣିବା ଦରକାର ସାଇକେଲିଂ କରିବା ଦରକାର ତା ସହିତ ବି ଖେଳକୁଦ ବି କରିବା ଉଚିତ ତେଣୁ ମୋ ଟାଇମରେ ମୁଁ ତ ବହୁତ ଖେଳିଛି ଫୁଟବଲ ଖେଳିଛି ଭଲିବଲ ଖେଳିଛି କ୍ରିକେଟ ଖେଳିଛି କବାଡ଼ି ଖେଳିଛି ସବୁ ବହୁତ ଖେଳିଛି ଆଉଟଡୋର ଗେମ୍ କ୍ରିକେଟରେ ମୁଁ ବହୁତ ଯାଇଛି ମାନେ ଇଣ୍ଟର କଲେଜ ଖେଳିଛି ପ୍ଲସ ଟୁ ଲେବୁଲ ପ୍ଲସ ଥ୍ରୀ ଲେବୁଲ ଏସବିଏମ୍ ଅଟୋନମସ୍ କଲେଜରେ ଆଉ ତ ଆମର ତ ଗଡ୍ ଫାଦର ନାହାନ୍ତି ଆମେ ଆଗକୁ ଯାଇପାରିଲୁନି ରଞ୍ଜି ଟ୍ରଫି ଖେଳିପାରିଲୁନି ତେଣୁ ବର୍ତ୍ତମାନ ଯୁଗରେ ଯିଏ ଟିକେ ବଡ ବଡିଆ ରହିଲେ ସେମାନଙ୍କ ପିଲା ଛୁଆ ଆଗକୁ ବଢିବେ ଲାଞ୍ଚ ଦେଇକି ଆଗକୁ ବଢେଇବେ ଆମେ ପଛ ପଛେ ରହିଗଲୁ ଆଉ
0: କିନ୍ତୁ ବର୍ତ୍ତମାନ ଭାଇ ଖେଳିବାର ସୁଯୋଗ ପାଆନ୍ତି ନା ନାହିଁ ହ୍ୟାଲୋ
1: ହ୍ୟାଲୋ
0: ଆଜ୍ଞା ମୁଁ କହିଲି ଭାଇ ବର୍ତ୍ତମାନ ଖେଳିବାର ସୁଯୋଗ ମିଳେ ନା ନାହିଁ ଆପଣଙ୍କୁ ହ୍ୟାଲୋ ହ୍ୟାଲୋ
1: ହ୍ୟାଲୋ
0: ଆଜ୍ଞା ଶୁଣିପାରୁଛନ୍ତି ମତେ ହୁଏତ ଲାଇନ ଟି କୌଣସି ପ୍ରୋବ୍ଲେମ ପାଇଁ କଟିଯାଇଛି କଲ୍ ଟି ତେବେ ସାଥୀ ଆମେ ନେଇଯିବା ଆଉ ଗୋଟିଏ କଲ୍ ଦେଖିବା କିଏ କରୁଛନ୍ତି ଆଉ କଣ କହୁଛନ୍ତି ତାଙ୍କ ଖେଳ ବିଷୟରେ ତାଙ୍କର ଛୋଟବେଳେ କୋଉ ଖେଳକୁ ବେଶୀ ପସନ୍ଦ କରୁଥିଲେ ସେ ଖେଳିବା ପାଇଁ ହ୍ୟାଲୋ ନମସ୍କାର କିଏ କହୁଥିଲେ କୋଉଠୁ କହୁଥିଲେ
2: ବିଶ୍ୱଜିତ ଭାଇ ନମସ୍କାର ମୁଁ ସୁନୀଲ କାନ୍ତ ମହାନ୍ତି
0: ସୁନୀଲ ଭାଇ ନମସ୍କାର ଗୁଡ ମର୍ଣ୍ଣିଂ ସୁନୀଲ ଭାଇ କୋଉ ଖେଳକୁ ପସନ୍ଦ କରୁଥିଲେ ଛୋଟବେଳେ ବେଶୀ ଏବଂ
2: ମୁଁ ଆକ୍ଚୁଆଲି ଫୁଟବଲ ଖେଳୁଥିଲି
0: ଆଜ୍ଞା ଆଜ୍ଞା
2: ପରେ କ୍ରିକେଟ ବି ଖେଳିଛି
0: ଆଚ୍ଛା
2: ପରେ କବାଡ଼ି ଖେଳିଛି ବୁଝିଲେ କି ହୁଏ ଆଉ ବିଭିନ୍ନ ପ୍ରକାର ଖେଳ ଯୋଉ ଛୁଆ ଛୁଆମାନଙ୍କର ଯୋଉ ଖେଳ ଗୁଲି ଖେଳ ଜାଗର ଖେଳ ତା ସବୁ ବି ଖେଳିଛି
0: ଆଜ୍ଞା
2: ଆଉ ସବୁଠୁ ମଜା କଥା ହେଲା କଣ କି ମାନେ ଫୁଟବଲ ଖେଳ ମୁଁ ଛାଡ଼ିଲି କେମିତି
0: ଆଜ୍ଞା
2: ଫୁଟବଲ ଖେଳରେ ଆମର ଯେ ବ୍ୟାଗ ଯେ ବ୍ୟାଗ ଆଗରେ ମୁଁ ଖାଲି ଡେଇଁଛି ଯେମିତିକି ସେ ବଲ୍ ମାରିପାରିବ ନା ସେ କଣ କଲା ଭାରି ଏକ୍ସପର୍ଟ ଖେଳାଳି ସେ ସଟ୍ ମାରିବାରେ ସେ ଗୋଟେ ସଟ୍ ମାରିଲା ସିଧା ଆସି ମୋ ପେଟ ତଳି ପେଟରେ ବାଜିଲା ପରେ ସାଙ୍ଗେ ସାଙ୍ଗେ ମୁଁ ପ୍ୟାଣ୍ଟ ହେଇଗଲି ପ୍ୟାଣ୍ଟ ହେଇଗଲା ପରେ ସବୁ ଦୌଡ଼ା ଦୌଡ଼ ହେଇକି ଆସିଲେ ପାଣି ଆଣିକି ଦେଲେ ପାଣି ଆଣି ଦେଲା ପରେ ହୋସ ଆସିଲା ଆଠ ଦିନ ଖଣ୍ଡେ ମୁଁ ଚାଲି ପାରିଲି ନାହିଁ ଭଲରେ ବୁଝିଲେ କି
0: ଆପଣଙ୍କ
2: ଦେହ କିଛି ହେଇନାହିଁ ଦେହର ଅବସ୍ଥା ଧୀରେ ଧୀରେ ଧୀରେ ଭଲ ହେଇଗଲା କିନ୍ତୁ ମୋର ଫୁଟବଲ ଖେଳଟା
0: ଛାଡି ଯାଇଛି ଯାହା ଆପଣ ଫୁଟବଲ ପ୍ରେମୀ ଏବଂ ଆପଣଙ୍କ ପାଇଁ ମଧ୍ୟ ଆଜି ଗୋଟେ ବଢିଆ ଡେ ଆଜି ଫିଫା ୱାର୍ଲ୍ଡ କପ୍ ଷ୍ଟାର୍ଟ ହେଇଯାଉଛି ନିଶ୍ଚୟ ଆପଣ ଏକ୍ସାଇଟେଡ୍ ଥିବେ ଦେଖିବା ପାଇଁ ଭାଇ କଲ୍ କଲେ ଆମକୁ ଆପଣଙ୍କର କଥା ଜଣେଇଲେ ସେଥିପାଇଁ ହୃଦୟରୁ ବହୁତ ବହୁତ ଧନ୍ୟବାଦ ରହିଲି ଭାଇ ନମସ୍କାର
2: ନମସ୍କାର ନମସ୍କାର
0: ସାଥୀ ଆପଣ ମଧ୍ୟ କଲ୍ କରନ୍ତୁ ଶୀଘ୍ର ଶୀଘ୍ର ଆଉ ଜଣାନ୍ତୁ ଆଜି ସମୟ ବହୁତ କମ୍ କାରଣ ଆଜି ସ୍ପନ୍ସର୍ଡ ପ୍ରୋଗ୍ରାମ ଅଛି 9:30 ତେଣୁ କଲ୍ ଗୁଡ଼ିକ ଆପଣମାନଙ୍କର ଟିକେ ଜଲ୍ଦି ଜଲ୍ଦି ନେଇଯିବା ପାଇଁ ପଡୁଛି ମତେ ନେକ୍ସଟ କଲ୍ ଦେଖିବା କିଏ ହ୍ୟାଲୋ ନମସ୍କାର କିଏ କହୁଥିଲେ କୋଉଠୁ କହୁଥିଲେ ଏବଂ ହୁଏତ କଲ୍ଟି କଟିଯାଇଛି କୌଣସି କାରଣରୁ ବର୍ତ୍ତମାନ ଆସିଯାଉଛି ଆଉ ଗୋଟିଏ କଲ୍ ଦେଖିବା କିଏ କରିଛନ୍ତି ଆଉ କଣ କହୁଛନ୍ତି ତାଙ୍କର ପିଲାବେଳର କଥା ତାଙ୍କର ପିଲାବେଳର କୋଉ ଖେଳର ରୁଚି ଅଧିକ ଥିଲା ନମସ୍କାର କିଏ କହୁଥିଲେ କୋଉଠୁ କହୁଥିଲେ ହ୍ୟାଲୋ
3: ଭୁବନେଶ୍ୱର ସାଲିଆ ସାହିରୁ ସାର୍

0: ଆଜ୍ଞା ନମସ୍କାର।
1: ଆପଣଙ୍କ ପ୍ରୋଗ୍ରାମ ଶୁଣି ବହୁତ ଭଲ ଲାଗୁଛି। ଛୋଟବେଳ କଥା ଆପଣ ମନେ ପକେଇ ଦଉଛନ୍ତି, ଭାରି ଭଲ ଲାଗୁଛି।
0: ଭାଇ କଣ କହିବେ, ଆପଣ କୋଉ ଖେଳକୁ ବେଶୀ ଖେଳୁଥିଲେ ଛୋଟବେଳେ, ଭାରି ଭଲ ଲାଗୁଥିଲା?
1: ଛୋଟବେଳୁ ତ ମୁଁ ଯେତେବେଳେ ମାରାଦାନା ଖେଳ ହଉଥିଲା, ଫୁଟବଲ ଖେଳୁଥିଲି କଲିକତାରେ,
0: ଆଜ୍ଞା ଆଜ୍ଞା,
1: ଆଉ କବାଡ଼ି ଖେଳ ଖେଳୁଥିଲି ଗାଁରେ, ଆଉ ବହୁତ ଖେଳ, ତାସ ଖେଳ, କିରାମ ଖେଳ, ବହୁତ ଖେଳ ମୁଁ ଖେଳିଛି ଛୋଟବେଳୁ, କାହିଁକିନା ପାଠ ମାଠ ପଢି ନାହିଁ, ଆଉ ଛୋଟବେଳୁ ଟିକେ ଭାରି ଦୁଷ୍ଟମ ଟିକେ, ସବୁଆଡେ ଟିକେ ପରଙ୍କ କଥା ବୋଲ ମୋଲ ମାନିଦିଏ, ଆଉ ଗାଁ କଥା ବି ସବୁବେଳେ ମୁଁ ଯିବା ଆସିବା କରିକି ମୋର ମନର ପରେ ସବୁବେଳେ, ଆଉ ଏବେ ରଜ ଆଉଛି, ଦେଖିବା ଯଦି ରଜରେ ଯଦି ସୁବିଧା ହବ ଗାଁକୁ ଟିକେ ଯିମି ବୁଲିବାକୁ, ସୁବିଧା ନହେଲେ ଆଉ ଏଇଠି ରହିମି, ପିଲା ଛୁଆ ନେଇକି ଦୋକାନ କରିଛି ଝାଲିଆ ସାହିରେ।
0: ଆଚ୍ଛା, ମୁଁ କହିଲି ଗାଁକୁ ଗଲେ ସୁଯୋଗ ମିଳିଲେ ଖେଳିବେ ବର୍ତ୍ତମାନ ଭାଇ, ପୁଣି ଇଚ୍ଛା ହୁଏ ଖେଳିବା ପାଇଁ?
1: ହଁ, ସେ କବାଡି ଖେଳ ଭଲ ଲାଗେ ଟିକେ, ଛୋଟବେଳୁ ପାନ ସିଗରେଟ ବିଡ଼ି ଏଇଗୁଡାକ ଆମେ ଖାଉଥିଲୁ, ଆଉ ସମସ୍ତେ ଘରେ ଘରେ ବୁଲିକି ପିଠା ପଣା ଆଉ ପଖାଳ ଆମ୍ବ ପଣସ ଏଇଗୁଡା ସବୁ ଖାଉଥିଲୁ, ଆଉ ସବୁ ଭଲ ସବୁ।
0: ଆଚ୍ଛା, ବହୁତ ବହୁତ ଧନ୍ୟବାଦ, କିନ୍ତୁ ମୋର ଆପଣଙ୍କୁ ଗୋଟେ ରିକ୍ୱେଷ୍ଟ, ଆପଣ ଜମା ସେ ତମାଖୁ ଦ୍ରବ୍ୟ ସବୁ ଖାଇବେନି, ଆପଣ ସୁସ୍ଥ ରହିଲେ ଆମକୁ କେମିତି ଶୁଣୁଥିବେ, ଆମକୁ ଭଲ ପାଉଥିବେ।
1: ନମସ୍କାର, ଯେତେବେଳେ ଆମେ ତ ଛୋଟ ଥିଲୁ
0: ଜାଣିପାରୁନଥିଲେ, ବର୍ତ୍ତମାନ ତ ଜାଣିଲେଣି ଆଉ କଣ।
1: ଆଜ୍ଞା,
0: ହଁ, ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ, ଆପଣ ଆମର ଜଣେ ସଚେତନ ଶ୍ରୋତା, ଆପଣ ସେଗୁଡାକ ଜମା ଶୁଣିବେନି, ଆମକୁ କେମିତି ଭଲ ପାଉଥିବେ ଆଉ ଆମକୁ କେମିତି ଶୁଣୁଥିବେ। ବହୁତ ବହୁତ ଧନ୍ୟବାଦ, ରହିଲି, ନମସ୍କାର। ସାଥୀ ଆପଣ ମଧ୍ୟ କଲ୍ କରନ୍ତୁ ଆଉ ଜଣାନ୍ତୁ ଯେ ଆପଣଙ୍କର ପ୍ରିୟ ଖେଳ କଣ ଥିଲା ଛୋଟବେଳେ, କୋଉ ଖେଳକୁ ଖେଳିବା ପାଇଁ ଆପଣ ବହୁତ ପସନ୍ଦ କରୁଥିଲେ, ଆଉ ବର୍ତ୍ତମାନ ସୁଯୋଗ ପାଇଲେ ସେ ଖେଳକୁ ଖେଳିବେ ଆଉ ନିଜକୁ ଫିଟ୍ ରଖିବା ପାଇଁ, ଏବେ କଣ ଖେଳାଖେଳି କରୁଛନ୍ତି ନା ନାହିଁ ଆପଣ, ତାରି ଉପରେ ଆଜି ଆମେ କଥା ହଉଛେ। ଦେଖିବା ନେକ୍ସଟ କଲର୍ କିଏ ଆଉ କଣ କହୁଛନ୍ତି। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ? ଗୁଡ୍ ମର୍ଣ୍ଣିଂ।
2: ନମସ୍କାର, ଗୀତା କହୁଥିଲି ଜଗତସିଂହପୁର।
0: ଆଜ୍ଞା ମ୍ୟାଡାମ ନମସ୍କାର, କୋଉ ଖେଳ ଖେଳିବା ପାଇଁ ପସନ୍ଦ କରନ୍ତି ମ୍ୟାଡାମ ଆପଣ?
2: ଛୋଟବେଳେ ତ ଆମେ ପୁଚି ଖେଳୁଥିଲୁ, ରୁମାଲ ଚୋରି, ବୋହୁ ଚୋରି, ଲୁଡୁ, ତାସ୍, ଏଗୁଡା ସବୁ ଖେଳ ହଉଥିଲା, ସ୍ୱପ୍ନ ହେଇଗଲାଣି ଆଉ।
0: କିନ୍ତୁ ଏବେ ଯୋଉ ରଜ ଆସୁଛି, ଆପଣଙ୍କୁ ସୁଯୋଗ ମିଳିଲେ ଟିକେ ଖେଳିବେ ନା ନାହିଁ ମ୍ୟାଡାମ କୁହନ୍ତୁ? ତାସ ଖେଳିବେ ତାହେଲେ, ଠିକ ଅଛି। ତାସରେ ଆଉ କୋଉ ଫିଜିକାଲ ଆକ୍ଟିଭିଟି ହବ, ଖାଲି ଟିକେ ମାନସିକ ଖୁସି ମିଳିବ ଆଉ? କଣ କହିବେ ମ୍ୟାଡାମ, ଯୋଉମାନେ ଆପଣଙ୍କୁ ଶୁଣୁଛନ୍ତି ଛୋଟ ଛୋଟ ପିଲା ସବୁ, କୁନି ଭାଇ ଭଉଣୀ ମାନେ, ସେମାନଙ୍କୁ କଣ କହିବେ ଆପଣ ସେ ମୋବାଇଲ ଟିକେ ଛାଡିକି?
2: ସେମାନେ ଯଦି ସମୟ ପାଉଛନ୍ତି ଟିକେ, ସେମାନଙ୍କ ପ୍ୟାରେଣ୍ଟସ ମାନେ ପିଲାମାନଙ୍କୁ ଟିକେ ବାହାରକୁ ଛାଡନ୍ତୁ, ଛୋଟ ଛୋଟ ପିଲାଙ୍କ ସହିତ 10-15 ଜଣ ସାଙ୍ଗ ହେଇକିରି ଯୋଉ ଖେଳ ଖେଳନ୍ତି ସେଇ ଖେଳ ଖେଳନ୍ତୁ, ବାହାରେ ଟିକେ ମିଶିଲେ ଖୋଲା ପବନ ବାଜିବ, ମନଟା ଟିକେ ଶାନ୍ତି ହବ, ସବୁ ଠିକଠାକ ରହିବ, ସ୍ମରଣ ଶକ୍ତି ବଢିବ, ପିଲାମାନଙ୍କୁ ଟିକେ ବାହାର ଖେଳ ଟିକେ ଖେଳନ୍ତି,
0: ବାହାର ଖେଳ ଟିକେ ଖେଳନ୍ତୁ। ବଢିଆ ବଢିଆ, ରହିଲି ଆଜ୍ଞା, ନମସ୍କାର, ବହୁତ ସୁନ୍ଦର ମତ ଦେଲେ ଆଜି। ସାଥୀ ଆଉ ଗୋଟେ କଲ୍ ନେଇଯିବା, ଦେଖିବା କିଏ କରିଛନ୍ତି ଆଉ କଣ କହୁଛନ୍ତି ତାଙ୍କର ମତ, ସେ କୋଉ ଖେଳକୁ ବେଶୀ ପସନ୍ଦ କରୁଥିଲେ ଛୋଟବେଳେ ଖେଳିବା ପାଇଁ, ଆଉ ବର୍ତ୍ତମାନ ଯୋଉ ଖେଳର ପରିଭାଷା ଟିକେ ଟିକେ ବଦଳି ବଦଳି ଯାଉଛି, ତା ଦେହରେ ତାଙ୍କର କଣ ମତ? ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
3: ନମସ୍କାର, ମୁଁ ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ଲୋକନାଥରୁ ରାଜୀବ ଗୌଡ କହୁଥିଲି।
0: ଆଜ୍ଞା ନମସ୍କାର, ଗୁଡ୍ ମର୍ଣ୍ଣିଂ, କଣ କହିବେ?
3: ଗୁଡ୍ ମର୍ଣ୍ଣିଂ ସାର୍।
0: କଣ କହିବେ ଭାଇ, କୋଉ ଖେଳକୁ ବେଶୀ ପସନ୍ଦ କରୁଥିଲେ ଆପଣ ଛୋଟବେଳେ ଖେଳିବା ପାଇଁ?
3: କ୍ରିକେଟ, କବାଡି ଆଉ ଖୋଖୋ।
0: ଆଚ୍ଛା, ଆଉ ବର୍ତ୍ତମାନ ଖେଳିବାର ସୁଯୋଗ ମିଳୁଛି ନା ନାହିଁ?
3: ଫୁଟବଲ ବି, ହଁ, ଏବେ ବି ଖେଳିବାକୁ ଇଚ୍ଛା ହୁଏ, କିନ୍ତୁ ଟିକେ ଓଭର ୱେଟ ହେଇଯାଇଛି ତ ସେଥିପାଇଁ ଟିକେ ଖେଳିବା ପାଇଁ।
0: ଆଚ୍ଛା, ତାହେଲେ ଆପଣ ଟ୍ରାଏ କରନ୍ତୁ ଶୀଘ୍ର ଶୀଘ୍ର ଟିକେ ପୁଣି ଖେଳିକି ୱେଟ କୁ ଟିକେ ପୁଣି କମ କରିଦେବା ପାଇଁ, ୱେଟ ଲୁଜ କଲେ ଆପଣ ପୁରା ଫିଟ ହେଇଯିବେ, ପୁଣି ଆଉ ଥରେ ଖେଳିବେ ଛୋଟ ପିଲା ଭଳିଆ।
3: ହଁ ସାର, ଆଜି ତ ଫିଫା ୱାର୍ଲଡ କପ୍ ଦେଖିବା ରାତିଠୁ ଆଉ।
0: ଆଜ୍ଞା ଆଜ୍ଞା, ବହୁତ ବହୁତ ଧନ୍ୟବାଦ କଲ୍ କଲେ, ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା ଭାଇ, ରହିଲି, ନମସ୍କାର।
3: ନମସ୍କାର ସାର।
0: ସାଥୀ ଏଇଭଳି ଭାବରେ ସମସ୍ତଙ୍କ ଏକ୍ସାଇଟମେଣ୍ଟର କାରଣ ଏଇ ଖେଳ, କୋଉଠି ନା କୋଉଠି ଆମ ମନକୁ ଖୁସି କରିଦିଏ, ଆମର ଏକ ମାନସିକ ଯୋଉ ଷ୍ଟ୍ରେସ୍ ବର୍ତ୍ତମାନ ଧାଁଧୁଡ଼ ଜୀବନରେ ରହିଛି ତାକୁ ବହୁତ ପରିମାଣରେ କମ୍ କରିଦେବାର କ୍ଷମତା ରଖିଛି ଏଇ ଖେଳ। ଯୋଉ ଖେଳକୁ ଆମେ ଅଜାଣତରେ ଛୋଟବେଳେ ବହୁତ ଅଧିକ ଖେଳୁଥିଲେ, ସେଇ ଖେଳକୁ ବର୍ତ୍ତମାନ ଫିଟ୍ ରହିବା ପାଇଁ ଖେଳିବାର ମଧ୍ୟ ଆବଶ୍ୟକତା ରହିଛି। ଆଉ ଗୋଟିଏ କଲ୍ ନେଇଯିବା, ଦେଖିବା କିଏ କରିଛନ୍ତି, କୋଉଠୁ କରିଛନ୍ତି? ନମସ୍କାର, ଗୁଡ୍ ମର୍ଣ୍ଣିଂ, କିଏ କହୁଥିଲେ, କୋଉଠୁ କହୁଥିଲେ? ଜୟ ଜଗନ୍ନାଥ।
4: କିଏ? ନାରାୟଣ ପାତ୍ର, ବାରିପଦା, ମୟୂରଭଞ୍ଜରୁ।
0: ନାରାୟଣ ଭାଇ ନମସ୍କାର, କେମିତି ଅଛନ୍ତି ଆପଣ କୁହନ୍ତୁ?
4: ବହୁତ ବଢିଆ ଅଛି, ଖରା ହଉଛି।

0: ଆଜ୍ଞା, ବହୁତ ଦିନ ପରେ ଆପଣଙ୍କ ସହିତ କଥା ହେବାର ସୁଯୋଗ ମିଳିଲା। ଭାଇ, ଛୋଟବେଳେ କୋଉ ଖେଳ ବହୁତ ଅଧିକ ଖେଳୁଥିଲେ ଆପଣ?
1: ଦେଖନ୍ତୁ, ମୁଁ ଛୋଟବେଳେ ମୋର ପ୍ରିୟ ଖେଳ ହଉଛି ଚେସ୍।
0: ଆଜ୍ଞା,
1: ମୁଁ ଚେସ୍ ଖେଳରେ ମାନେ 2007 ମୁଁ ଓଡିଶା ଚମ୍ପିୟନ ହେଇଥିଲି।
0: ବାଃ!
1: ଆଉ ତାପରେ ମୁଁ ନ୍ୟାସନାଲ ଖେଳିବା ପାଇଁ ଯାଇଥିଲି, କୋଲକାତା ବମ୍ବେ ଯାଇଛି ଖେଳିବା ପାଇଁ।
0: ଆଜ୍ଞା ଆଜ୍ଞା ଆଜ୍ଞା।
1: ତାପରେ ବର୍ତ୍ତମାନ ସେ ଖେଳରୁ ମୁଁ ବର୍ତ୍ତମାନ ଅବସର ନେଇକି ମୁଁ ପିଲାମାନେ ମୋ ଷ୍ଟୁଡେଣ୍ଟ ମାନଙ୍କୁ ମୁଁ ଶିଖେଇ କରିବି, ସେମାନେ ବି ଷ୍ଟେଟ୍ ଚମ୍ପିୟନ ବି ହେଇଛନ୍ତି।
0: ବାଃ, ବହୁତ ସୁନ୍ଦର କାମ ଆପଣ କରୁଛନ୍ତି। ଏଇ ଯୋଉ ଗୋଟିଏ ପିଢ଼ିରୁ ଆଉ ଗୋଟିଏ ପିଢ଼ି ପାଖକୁ ସିଫ୍ଟ ହେଇଛି ଏଇ ଯୋଉ ଟ୍ୟାଲେଣ୍ଟ, ଏଇ ଯୋଉ ପ୍ରତିଭା ଆପଣଙ୍କ ଭିତରେ ଥିଲା, ସେ କଥା ଶୁଣିକି ଆମେ ବହୁତ ଖୁସି ହେଲୁ। ଭାଇ, ଆପଣ ଏମିତି ଅନେକ ପିଲାମାନଙ୍କୁ ଇନସ୍ପାୟାର୍ଡ କରନ୍ତୁ, ଚେସ୍ ଖେଳନ୍ତୁ, ଆମର ଦେଶର ଆମ ଓଡ଼ିଶାର ନାଁ କରନ୍ତୁ। ଆଜ୍ଞା,
1: ମୁଁ ଏଠି କହିବି।
0: ଆଜ୍ଞା,
1: ତାପରେ ମୋ ପୁଅକୁ ବି ମୁଁ ଚେସ୍ ଖେଳ ଶିଖେଇଲି।
0: ଆଜ୍ଞା ଆଜ୍ଞା,
1: ଚେସ୍ ଖେଳ ଶିଖି ସେ ଡିଷ୍ଟ୍ରିକ୍ଟ ଚମ୍ପିୟନ ହେଇଛି।
0: ବାଃ, ବହୁତ ସୁନ୍ଦର କଥା।
1: ଏମିତି ମୋର କହିବା କଥା, ମୁଁ କହିବା କଥାଟା ହଉଛି, ପିଲାମାନଙ୍କୁ ଯଦି ଖେଳ ପ୍ରତି ଯଦି ଉତ୍ସାହିତ କରିବାର ଅଛି, ତାହେଲେ ନିଜର ବାପା ମା ଗାର୍ଡିଆନ ମାନେ କରିବାକୁ ଉଚିତ। କାହିଁକି ନା ପିଲାମାନଙ୍କୁ ମୋବାଇଲ ଗୋଟେ ଧରେଇ ଦଉଛନ୍ତି, ସେ ମୋବାଇଲ ଫାଲତୁ ଗେମ୍ ଖେଳୁଛନ୍ତି, ଯାହାଫଳରେ ସେମାନେ ବର୍ବାଦ ହେଇଯାଉଛନ୍ତି। ଏଣୁ ମୁଁ ପ୍ରତ୍ୟେକ ବାପା ମା ମାନଙ୍କୁ ଅନୁରୋଧ କରିବି, ସେମାନଙ୍କୁ ପଡିଆକୁ ଛାଡନ୍ତୁ। ଆଜି ଯଦି ମହେନ୍ଦ୍ର ସିଂ ଧୋନିକୁ ଲୋକ ଚିହ୍ନିଛନ୍ତି, ସେ ପଡିଆରେ କ୍ରିକେଟ ଖେଳିଲା ବୋଲି ତାକୁ ଚିହ୍ନିନି ଲୋକ।
0: ବଢିଆ କଥାଟି କହିଲେ ଭାଇ, ଆପଣଙ୍କର ଏଇ ମତ ସମସ୍ତଙ୍କ ପାଖରେ ପହଞ୍ଚୁ। ଆପଣ କଲ୍ କଲେ, ସମୟ ଭାଇ ବହୁତ ସ୍ୱଳ୍ପ ଆଜି, ରହିଲି ଭାଇ, ନମସ୍କାର ଏଇ ସୁନ୍ଦର ମତାମତ ପାଇଁ।
1: ଧନ୍ୟବାଦ,
0: ଜୟ ଜଗନ୍ନାଥ ଭାଇ। ସାଥୀ, ବର୍ତ୍ତମାନ ସମୟ ଇସାରା ଦେଇକି କହିଲାଣି, ଏ ସୁନ୍ଦର ଗୀତ ସହିତ ସାରିବାକୁ ପଡିବ, ୱାଇଣ୍ଡ ଅପ୍ କରିବା ପାଇଁ ପଡିବ ଆଜିର ଡାଇଲି ଲାଇଫ ଚିଟ୍ଚାଟ୍କୁ। ଆପଣମାନଙ୍କର ମତ ଏ ଖେଳକୁ ନେଇକି ଏବଂ ମାନସିକ ସ୍ୱାସ୍ଥ୍ୟ, ଆମର ଶାରୀରିକ ଫିଟନେସ୍ ପାଇଁ ଖେଳ ବହୁତ ଗୁରୁତ୍ୱପୂର୍ଣ୍ଣ ଛୋଟ ଛୋଟ ପିଲାମାନଙ୍କ ପାଇଁ। ସମସ୍ତଙ୍କର ଅନୁରୋଧ ରହିଲା ପ୍ୟାରେଣ୍ଟସ୍ ମାନଙ୍କ ପାଇଁ ଯେ ଖୋଲା ପଡ଼ିଆରେ ତଳେ ପିଲାମାନଙ୍କୁ ଖେଳିବା ପାଇଁ ସୁଯୋଗ ଦିଆଯାଉ, ତାଙ୍କର ଖେଳିବାର ଅଧିକାରକୁ ଛଡ଼ାଇ ନ ଦିଆଯାଉ, ପାଠପଢ଼ାର ବସ୍ତାନୀ କେବେ ତାଙ୍କୁ ଏତେ ଭାରି ନ କରିଦେଉ ଯେ ଖେଳିବାର ସେ ଯେଉଁ ମଜା, ଯେଉଁ ଏକ୍ସାଇଟମେଣ୍ଟ ତାଙ୍କ ଜୀବନରୁ କୁଆଡ଼େ ଦୂରେଇ ଯାଉ। ଏକଥା ହେବାକୁ ଆମେ ଦେବାନି, ସମସ୍ତେ ମିଶିବା, ଗୋଟେ ସୁସ୍ଥ ପରମ୍ପରା ସୃଷ୍ଟି କରିବା, ପୁଣି ସେଇ ଖେଳ ଆଉ ଏକ୍ସାଇଟମେଣ୍ଟ ମାନସିକ ସ୍ୱାସ୍ଥ୍ୟ, ଶାରୀରିକ ଫିଟନେସ୍ ପାଇଁ ଫେରାଇ ଆଣିବା। ରହିଲି ଆଜ୍ଞା, ପରବର୍ତ୍ତୀ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ନେଇଯିବେ ଆଉ କିଛି କ୍ଷଣ ମଧ୍ୟରେ।

0: ଅନଲାଇନ୍ ରେ ହ୍ୱାଟ୍ସଆପ୍ ରେ ହେଲେ ରାଜୁ ବିଜୁ ସବିତା ରମେଶ ସେତେବେଳେ ଏସବୁ ସୁବିଧା ଆମ ପାଇଁ ନଥିଲା ରେ ପିଲେ ଆମେ ପାଠ ପଢୁଥିଲୁ ଡିବି ଆଲୁଅରେ ହଁ ସାର ପଢ଼ାଉଥିଲେ ଆମେ ପଢୁଥିଲୁ ହେଲେ ତେମେ ସବୁ ବିଜ୍ଞାନ ଯୁଗର ପିଲା ହଉ ମନ ଲଗେଇ ପାଠ ପଢ ଶ୍ରୋତା ବନ୍ଧୁ ମୁଁ ଭାରତ ମସଲାର ଭରତ ମଉସା ହଁ କହିଥିଲି ଏଇ ଗୁରୁବାର ଆସିବି ଆସିଗଲି ହେଲେ ତମ ମାନଙ୍କ ଲାଗି କେତେ କେତେ କଥା ମୁଁ ଆଣିକି ଆଇଛି ମନ ଲଗେଇ ଶୁଣିବ କାରଣ ଆମର ପ୍ରଶ୍ନର ଉତ୍ତର ଦେଲେ ଭାରତ ମସଲା ପକ୍ଷରୁ ପୁରସ୍କାର ପାଇବ ସେ ଅଭିଭାବକ ହୁଅନ୍ତୁ କି ଛାତ୍ରଛାତ୍ରୀ ହଁ ଭାରତ ମସଲାର ଲକ୍ଷ୍ୟ କେବଳ ରୋଷେଇ ଘରେ ନୁହେଁ ରେ ପିଲେ ରୋଷେଇ ଘରଠୁ ଆରମ୍ଭ କରି ଶିକ୍ଷା ପର୍ଯ୍ୟନ୍ତ ହଁ ତମେ କେମିତି ମନ ଲଗେଇ ପାଠ ପଢିବ ଆମ ଶିକ୍ଷାର ବିକାଶ ହେବ ସେଇଥିପାଇଁ ଭାରତ ମସଲା ବଗିଚାର ମାଳି ସ୍ୱୟଂ ସିଧା ନନ୍ଦିତା ପଣ୍ଡା ମହୋଦୟା ଆମ ଭାରତ ମସଲା ସ୍କୁଲ ଟାଇମରେ କଣ କହୁଛନ୍ତି ଆସ ମନ ଦେଇ ଟିକେ ଶୁଣି ନବା
1: ଭାରତ ମସଲା ସ୍କୁଲ ଟାଇମ୍ ପିଲାମାନଙ୍କୁ ତଥା ଅଭିଭାବକ ମାନଙ୍କୁ ସମସ୍ତଙ୍କୁ ମୁଁ ସ୍ୱାଗତ ଜଣାଉଛି ପିଲାମାନେ ତୁମେମାନେ ଆଜିର ଶିଶୁ କାଲିର ଭବିଷ୍ୟତର ନାଗରିକ ହବ ତେଣୁ କରି ମୁଁ ଚାହୁଁଛି ଯେ ତୁମେମାନେ ମୂଲ୍ୟବାନ ସମୟକୁ ଜମା ନଷ୍ଟ କରନି ନିଜ ଘରେ ବର୍ତ୍ତମାନ ପାଇଁ ଅଛ ନିଜ ଘରକୁ ଭାବ ଏଇଟା ଆମର ସ୍କୁଲ ସବୁବେଳେ ମୋବାଇଲରେ ଟିଭିରେ ଏଥିରେ ସବୁ ନ ମାତିକି ନିଜର ଘରେ ସମୟ ଦେଇକି ତୁମେ ମନ ଲଗେଇକି ପାଠ ପଢ
0: ଶୁଣିଲ ଟି ପିଲେ ମୁଁ ଏବେ ଅନୁରୋଧ କରିବି ଆମ ସମସ୍ତଙ୍କର ଅତି ପ୍ରିୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ଶିକ୍ଷୟତ୍ରୀ ଲକ୍ଷ୍ମୀ ପ୍ରିୟା ରାଉତ ମହୋଦୟା ଆଜିର ଅଧ୍ୟାୟରେ ତମ ମାନଙ୍କ ଲାଗି କେମିତି କଥା ରଖିଛନ୍ତି ଆସ ଶୁଣିବା
2: ଆଦରର ପିଲାମାନେ ବିଭିନ୍ନ ଜିଲ୍ଲାର କୋଣେ ଅନୁକୋଣେ ଥିବା ବରିଷ୍ଠ କନିଷ୍ଠ ଏବଂ କର୍ତ୍ତବ୍ୟନିଷ୍ଠ ସମସ୍ତ ରେଡିଓ ଶ୍ରୋତାମାନଙ୍କୁ ଯଥାମାନ୍ୟ ଗତ ଅଧ୍ୟାୟରେ ଗୋଟେ ଶିଶୁ ପ୍ରତି ଆମର କଣ କର୍ତ୍ତବ୍ୟ ରହିବା ଉଚିତ ଯାହା ଆପଣମାନେ ଶୁଣି ସୁନ୍ଦର ମତାମତ ଦେଇଥିବାରୁ ବହୁତ ବହୁତ ଧନ୍ୟବାଦ ଆଜି ମୋର କିଛି କଥା ପିଲାମାନଙ୍କ ଉଦ୍ଦେଶ୍ୟରେ ପିଲାମାନେ ତୁମେମାନେ ତ ସବୁ ସ୍କୁଲକୁ ଯାଉଛ ପାଠ ପଢୁଛ ଟ୍ୟୁସନରେ ପାଠ ପଢୁଛ ଘରେ ପାଠ ପଢୁଛ ତେଣୁ ତୁମେମାନେ ସବୁ ଜଣେ ଜଣେ ବିଦ୍ୟାର୍ଥୀ ନା କଣ କହୁଛ ତେବେ ଏଇ ଯୋଉ ବିଦ୍ୟାର୍ଥୀମାନେ ବା ତୁମେମାନେ ପାଠ ପଢିବା ସମୟରେ କେଉଁଭଳି ହେବା ଉଚିତ ଆଜି ମୁଁ ସେ ବିଷୟରେ କିଛି କହିବି ତମେ ଜାଣିଛ ପରୀକ୍ଷା ସମୟ ଆସିଲେ ପିଲାମାନେ ବହୁତ ପରିଶ୍ରମ କରନ୍ତି ଦିନ ରାତି ପଢନ୍ତି ପଢିସାରିଲା ପରେ ପରୀକ୍ଷା ଦିଅନ୍ତି କିନ୍ତୁ ରେଜଲ୍ଟ ଆସିଲା ବେଳକୁ ସେମାନଙ୍କର ସନ୍ତୋଷଜନକ ଫଳାଫଳ ତାଙ୍କୁ ମିଳେ ନାହିଁ ଏହା ପଛରେ କାରଣ କଣ କାରଣ ଯେ ସେମାନେ ମନ ପ୍ରାଣ ଦେଇ ଏକ ଲୟରେ ଏକାଗ୍ରତାର ସହିତ ସେମାନେ ପାଠ ପଢିବା ସମୟରେ ମନ ଧ୍ୟାନ ଦେଇନଥାନ୍ତି ଖାଲି ବହି ଧରି ବସିଲା ମନରେ ବିଭିନ୍ନ ଆଡେ ବିଭିନ୍ନ ଚିନ୍ତା ଆସିବ ତେଣୁ ଯାହାଫଳରେ କି ବହି ଧରିବାର କିଛି ମାନେ ନଥାଏ ତେଣୁ ଆଜି ପିଲାମାନେ ମୁଁ ତୁମକୁ କହିବି ଜଣେ ବିଦ୍ୟାର୍ଥୀ ହେବା ପାଇଁ କେଉଁଭଳି ଆମେ ଶିକ୍ଷା ଲାଭ କରିବା ଏମିତିକି ଭଗବାନଙ୍କ ସୃଷ୍ଟିରେ ପ୍ରତ୍ୟେକ ଜୀବଜନ୍ତୁ ଗଛ ଲତା ଉଦ୍ଭିଦ ପଶୁପକ୍ଷୀ ସମସ୍ତଙ୍କ ଠାରୁ ଆମର କିଛି ଶିଖିବାର ଅଛି ଯେ ଆଚାର୍ଯ୍ୟ ଚାଣକ୍ୟ କହିଥିଲେ ଯେ କାକ ଚେଷ୍ଟା ମକଧ୍ୟାନ ଶ୍ୱାନ ନିଦ୍ରା ତଥୈବ ଚ ଅଳ୍ପହାରୀ ଗୃହତ୍ୟାଗୀ ବିଦ୍ୟାର୍ଥୀ ପଞ୍ଚ ଲକ୍ଷଣ ଗୋଟେ ବିଦ୍ୟାର୍ଥୀ ଗୋଟେ ଶିକ୍ଷାର୍ଥୀ ତାର ପାଞ୍ଚଟି ଲକ୍ଷଣ ନିହାତି ରହିବା ଆବଶ୍ୟକ ଶିକ୍ଷା ଲାଭ ସମୟରେ ଆମେ ପାଞ୍ଚଟି ଜିନିଷକୁ ଭଲ ଭାବରେ ମନେ ରଖିବା କାକ ଚେଷ୍ଟା କାକ କହିଲେ କଣ ପିଲାମାନେ ବୁଝୁଛ କାକ କହିଲେ ଆମେ କାଉ ବୋଲି ବୁଝୁ ଯେ କାଉ ତାର ଉଦ୍ଦେଶ୍ୟ ହେଲା ଯେ ଗୋଟିଏ ଜିନିଷକୁ ପାଇବା ପାଇଁ ସେ ବାରମ୍ବାର ଚେଷ୍ଟା ଜାରି ରଖିଥାଏ ତାର ଚେଷ୍ଟାରେ ସେ ସଫଳ ନ ହବା ପର୍ଯ୍ୟନ୍ତ ସେ କାର୍ଯ୍ୟରେ ସଫଳ ନ ହବା ପର୍ଯ୍ୟନ୍ତ ସେ ଚେଷ୍ଟା ଜାରି ରଖିଥାଏ ଏମିତିକି ତମେ ଛୋଟବେଳେ ପଢିଥିବ ସୋସିଲା କୁଆ ଗପ ଖରାଦିନ ହୋଇଥାଏ କାଉଟି ଉଡି ଉଡି ଯାଉଥାଏ ତାକୁ ବହୁତ ଶୋଷ ହେଲା ସେ ଦେଖିଲା ଗୋଟେ କୂଅ ପାଖରେ ଗୋଟେ ମାଠିଆ ଅଛି ମାଠିଆରେ ଆସି ଦେଖିଲା ଅଳ୍ପ ପାଣି ଅଛି ସେ ଥଣ୍ଟ ବୁଡେଇଲା କିନ୍ତୁ ଥଣ୍ଟ ପାଇଲାନି ତାପରେ କଣ ହେଲା ସେ ତ ଛାଡିକି ଉଡିକି ପଳେଇଲା ନା ରେ ପିଲାମାନେ ସେ ଛାଡିକି ଯାଇନି ସେ କଣ କରିଛି ଜାଣିଛ ତା ଥଣ୍ଟରେ ଗୋଟେ ଗୋଟେ ଗୋଡି ଆଣି ପକେଇଲା ତାପରେ ଦେଖିଲା କିଛି ସମୟରେ ପାଣି ଟିକେ ଉପରକୁ ଉଠିଲା ପୁଣି ଥଣ୍ଟ ବୁଡେଇଲା ପୁଣି ଥଣ୍ଟ ପାଇଲାନି ପୁଣି ଆଉ କିଛି ଗୋଡି ପକେଇଲା ଏମିତି ଗୋଡି ପକେଇ ପକେଇ ଯେତେବେଳେ ପାଣିଟି ତା ଥଣ୍ଟ ପାଖକୁ ଆସିଗଲା ସେତେବେଳେ ସେ ପାଣି ପିଇଲା ଏବଂ ମନ ଆନନ୍ଦରେ ଉଡିଗଲା ମୋର ଏଠି କହିବାର ଉଦ୍ଦେଶ୍ୟ

0: ସଫଳତା ହେଉଛି ସଫଳତାର ଚାବିକାଠି। ସେ ଯଦି ସେଇ ସମୟରେ ବିଫଳ ହେଇକି ଚାଲି ଯାଇଥାନ୍ତା, ଛାଡି ଯାଇଥାନ୍ତା, ତେବେ ସେ ପାଣି ପିଇପାରିନଥାନ୍ତା। ତେଣୁ ଆମେ କାଉଠାରୁ ଏଇ ଶିକ୍ଷା ଲାଭ କରିବା ଯେ ଗୋଟିଏ ଜିନିଷକୁ ପାଇବା ପାଇଁ ସେ ଯେମିତି ବାରମ୍ବାର ଚେଷ୍ଟା କରେ, ଠିକ ସେହିପରି ତମେ ମାନେ ଯଦି ପାଠ ନ ଆସୁଛି, ଗଣିତ ବୁଝିପାରୁନ, ତେବେ ତାକୁ ଛାଡିଦେବନି ଶେଷ ପର୍ଯ୍ୟନ୍ତ, ବା ପାଠକୁ ମନେ ରଖିବା ପର୍ଯ୍ୟନ୍ତ ବାରମ୍ବାର ତୁମେ ଚେଷ୍ଟା ଜାରି ରଖିବ। ତାପରେ ହେଲା ବକ ଧ୍ୟାନ। ବକ କହିଲେ ବଗ। ବଗ କଣ କରେ ନା ଏକ ମନ ଏକ ଲୟରେ ନିଜର ଲକ୍ଷ୍ୟ ହାସଲ କରିଥାଏ। ଦେଖିଥିବ ସବୁ ପୋଖରୀ ଗୁଡା ମାନଙ୍କରେ ବଗ କେମିତି ଧୀର ସ୍ଥିର ଭାବରେ ବସିଥାଏ, କାହିଁକି ନା ତାର ଲୟ ତାର ମନ ଏକାଗ୍ରତା ଥାଏ। ତା ପାଖରୁ ଆମେ ଶିଖିବା ଯେ କେମିତି ଏକାଗ୍ରତାର ସହିତ କାମ କରାଯାଏ। ପୋଖରୀ ଗୁଡାରେ ବସ ଯେମିତି ମାଛଟି ଆସେ ଖାପକିନା ପାଣିରେ ମୁହଁ ବୁଡେଇ ଖାଇଯାଏ, ଠିକ ସେହିପରି ବଗଠାରୁ ମଧ୍ୟ ଆମେ ଶିଖିବା ଯେ ଆମେ ଯେତେବେଳେ ପାଠ ପଢୁଛେ ସେ ପାଠ ପଢାରେ ହିଁ ମନ ଦବା। ଆମେ ବହିକି ଚାହିଁଥିବା କିନ୍ତୁ ମନ ଆମର କୁଆଡେ ଆଜି କୁଆଡେ ବୁଲିବା, ଆଜି କୁଆଡେ ଖାଇବା, ଆଜି କଣ ଖେଳିବା, ଆମ ସାଙ୍ଗ ଆଜି କଣ କଲା, ମନ ଆମର ଅସ୍ଥିର ସବୁବେଳେ, ଚଞ୍ଚଳ ସବୁବେଳେ, ସେ କୁଆଡେ କୁଆଡେ ବୁଲୁଥିବ। ତେଣୁ ତାକୁ ଏକାଗ୍ରତା କରିବା ପାଇଁ, ତା ମନ କଣ୍ଟ୍ରୋଲ କରିବା ପାଇଁ ଆମେ କଣ କରିବା ନା ଏକ ମନ ଏକ ପ୍ରାଣ ଏକ ଲୟରେ ଆମେ କଣ କରିବା ନା ପାଠ ପଢିବା, ତାହେଲେ ଆମେ ଜଣେ ଭଲ ବିଦ୍ୟାର୍ଥୀ ହେଇପାରିବା। ତାପରେ ଶ୍ୱାନ ନିଦ୍ରା। ଶ୍ୱାନ କହିଲେ କଣ ନା ଶ୍ୱାନ କହିଲେ କୁକୁର। ପିଲାମାନେ ଦେଖିଥିବ କୁକୁର ଯେତେବେଳେ ଶୁଏ ପୁରା ପତଳା ନିଦରେ ଶୁଏ, ଟିକେ ଯଦି ସେ କଡ଼ରେ କିଏ ଚାଲିଯାଏ ତା ନିଦ ଭାଙ୍ଗିଯାଏ, ସେ ଉଠିକିରି ଏମିତି ଜାଗ୍ରତ ହୋଇଉଠେ। ଠିକ ସେହିପରି ଆମ ଜୀବନରେ କିଛି କରିବାକୁ ହେଲେ ଆମେ ସବୁବେଳେ ଜାଣିବା, ବୁଝିବା, ସୁଝିବା, ତାପରେ ଯାଇକି ଆମେ ଜାଣିବା ଯେ କୁକୁରର ନିଦ ଯେମିତି ପତଳା, ଆମେ ସେଇଭଳି ବିଦ୍ୟା ଅଧ୍ୟୟନ ସମୟରେ ଆମେ ସବୁବେଳେ ଜାଗ୍ରତ ସହିତ ଆମେ ବିଦ୍ୟା ଶିକ୍ଷା ଲାଭ କରିବା। ଅଳ୍ପହାରି ଅଳ୍ପହାରି ପିଲାମାନେ ତମମାନେ ଯୋଉଦିନ ମାମା ମା ମାନେ ସବୁ ନନଭେଜ କରିଥିବେ କି ଭଲ ଭଲ ସ୍ୱାଦିଷ୍ଟ ଖାଦ୍ୟ ହେଇଥିବ, ସେଦିନ ତମେ କଣ କରେ ପେଟ ଭରି ଖାଇଦିଅ। ନାଇଁ ରେ ପିଲାମାନେ, ପେଟ ଭରି ଆଦୌ ଖାଇବା ନାହିଁ, କାରଣ ଯଦି ଆମ ପାକସ୍ଥଳକୁ ଚାରି ଭାଗ କରାଯାଏ ତାହେଲେ ଆମେ ଦୁଇ ଭାଗ ଖାଇବା, ଆଉ ଗୋଟେ ଭାଗ ଜଳ ରଖିବା, ଆଉ ଗୋଟେ ଭାଗ ଖାଲି ରଖିବା, ତାପରେ ଯାଇକି ଆମର ଖାଦ୍ୟ ଠିକ ଭାବରେ ସଞ୍ଚାଳନ ହେଇପାରିବ। ନଚେତ ଯଦି ଆମେ ସବୁତକ ପେଟ ଭାରି କରି ଖାଇଦବା କଣ ହବ ଜାଣିଛ, ଆମ ଭିତରେ ଆଳସ୍ୟତା ଆସିବ, ନିଦ୍ରା ଆସିବ, ହାଇ ମାରିବ, ଆଉ ପାଠ କଣ ପଢିବେ, ଆଜି ଆଉ ପାଠ ପଢିବାକୁ ଇଚ୍ଛା ହଉନି, ଆଉ ପାଠ ପଢିବନି ମାମା, ମତେ ଭଲ ଲାଗେନି, ମୁଁ ଶୋଉଛି। ତେଣୁ ଆମେ ସବୁବେଳେ ଅଳ୍ପହାରି ହବା, ତା ମାନେ ଆମକୁ ଭୋକ ଲାଗିବ, ଯଦି ନ ଖାଇବା ଆମକୁ ଭୋକ ଲାଗିବ ଆମ ପାଠ କେମିତି ପଡିବା। ଖାଦ୍ୟ ଯେତିକି ପରିମାଣରେ ଗୋଟେ ଶିଶୁ ଗୋଟେ ପିଲା ଖାଇବା କଥା ସେତିକି ଆମେ ପରିମାଣରେ ଖାଇବୁ। ତାପରେ ଆସିଲା ଗୃହ ତ୍ୟାଗୀ। ପିଲାମାନେ ତମେ ଜାଣିଛ ମୁନି ଋଷିମାନେ ଆଗେ ଯେଉଁମାନେ ଆଶ୍ରମରେ ଥିଲେ, ଆମେ ଏଠି ଉପମାନଙ୍କ କଥା ଚିନ୍ତା କରିବା, ଆରୁଣିଙ୍କ କଥା ଚିନ୍ତା କରିବା, ସେମାନଙ୍କ ଗୁରୁମାନେ ସବୁ ବଣ ଜଙ୍ଗଲରେ ରହୁଥିଲେ, ଆଉ ସେଇ ସମୟରେ ଯଦି ଗୋଟେ ଶିଶୁକୁ 4 ବର୍ଷ 4 ମାସ 4 ଦିନ ହେଇଯାଉଥିଲା, ସେମାନେ ଯାଇକି ଗୁରୁଙ୍କ ଆଶ୍ରମରେ ତାଙ୍କୁ ଛାଡି ଦେଉଥିଲେ, କାହିଁକି ତା ମାନେ ଗୃହ ଠାରୁ ତ୍ୟାଗ କରିକି ଯଦି ଗୋଟିଏ ଶିକ୍ଷାର୍ଥୀ ଶିକ୍ଷା ଲାଭ କରିବ ତାହେଲେ ସେ ଭଲ ବିଦ୍ୟାର୍ଥୀ ହେଇପାରିବ। ତା ମାନେ ଆମେ ସେଇଠି ଟିଭି ଚାଲୁଥିବ, ମା ସେଠି ରୋଷେଇ କରୁଥିବେ, ରୋଷେଇ ଘର ବାସ୍ନା ଆସୁଥିବ, ଏପଟେ ବାପା ହିସାବ କରୁଥିବେ, ତାଙ୍କର ଫୋନ ଆସିଥିବ, ସେଇଠି ଯଦି ଆମେ ପାଠ ପଢିବା କିଛି ତାର ମାନେ ରହିବ ନାହିଁ। ଆମ ଘରର ପରିବେଶକୁ ସେଇଭଳି ଶାନ୍ତ ସରଳ ରଖିବା, କୋଳାହଳମୟ କରିବା ନାହିଁ। ସେଇଥିପାଇଁ ମୁନି ଋଷିମାନେ ଯେତେବେଳେ ଆଶ୍ରମରେ ରହୁଥିଲେ ବିଦ୍ୟାର୍ଥୀମାନେ ସେଠି କଣ କରୁଥିଲେ, ଖାଲି ପାଠ ପଢୁନଥିଲେ, ଜଙ୍ଗଲର ହୋମ କାଠ ସଂଗ୍ରହ କରୁଥିଲେ, ବହୁତ କାମ ଗୁରୁଙ୍କ ସେବା କରୁଥିଲେ, ଏମିତି ବହୁତ କାମ କରୁଥିଲେ। ସେଇମାନେ ତ ହେଇ ଜିତିଲେ ସମାଜରେ, ସେଇମାନେ ଆରୁଣ ଉପମାନ ହେଇକି ଯୁଗ ଯୁଗକୁ ଆମ ପାଇଁ ସ୍ମରଣୀୟ ହେଇକି ରହିଛନ୍ତି। ତେଣୁ ଏଭଳି ଆମ ଘରର ପରିବେଶ ସୃଷ୍ଟି କରିବା ଯେମିତିକି ଆମେ ସେଇଠି ମଧ୍ୟ ଗୁରୁକୁଳ ଆଶ୍ରମ ଆମେ ଉପଲବ୍ଧି କରିପାରିବା। ଆମ ଭିତରେ ସଂସ୍କାର ଆସିବା ଦରକାର, ଏଭଳି ଜ୍ଞାନ ଆମେ ହାସଲ କରିବା, ଏଭଳି ଆମେ ବ୍ୟବହାର ଅନ୍ୟମାନଙ୍କୁ ଦେଖେଇବା, ଆମ କଥାବାର୍ତ୍ତାରେ ଏଭଳି ମିଷ୍ଟ ଭାଷୀ ଆମେ ହେବା ଯେମିତି ସାରା ସମାଜ ଆମକୁ ମନେ ରଖିବ। ଆଉ ଶୁଣିଥିବାରୁ ବହୁତ ବହୁତ ଧନ୍ୟବାଦ, ଆଜି ପାଇଁ ରହିଲି, ନମସ୍କାର।
1: ଧନ୍ୟବାଦ ଲକ୍ଷ୍ମୀପ୍ରିୟା ଦିଦି। ପିଲାମାନେ ଦିଦିଙ୍କ କଥାରୁ ତମେ ସବୁ କଣ ଶିଖିଲ? ପିଲାମାନେ ଆଜିର ଅଧ୍ୟାୟରେ ଆମ ସହିତ ଯୋଡି ହେଇଛନ୍ତି ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ କଟକର ପ୍ରିନ୍ସିପାଲ ମହୋଦୟ
2: ନିରଞ୍ଜନ ସାହୁ।
1: ସାର୍, ଆମର ଏଇ ନୂତନ ପାଠ୍ୟ ପୁସ୍ତକକୁ ନେଇ ଆମ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ କଟକ ତରଫରୁ କି ପଦକ୍ଷେପ ମାନ ନିଆଯାଇଛି ଏବଂ ଆପଣ କିଭଳି ଏହି କାର୍ଯ୍ୟକ୍ରମକୁ ତଦାରଖ କରୁଛନ୍ତି, ଦୟାକରି ସାର୍ ଟିକେ କୁହନ୍ତୁ।
3: ସମସ୍ତଙ୍କୁ ଧନ୍ୟବାଦ, ବିଶେଷ କରି ଭାରତ ମସଲାର ଏହି ପ୍ରୟାସ ପାଇଁ ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ସମସ୍ତେ ଜାଣିଥିବେ ଶିକ୍ଷାର ବ୍ୟାପକ ପରିବର୍ତ୍ତନ ପାଇଁ 2020 ମସିହାରେ ସାରା ଦେଶରେ ନୂତନ ଭାବରେ ପାଠ୍ୟପୁସ୍ତକ ପ୍ରଣୟନ କରାଗଲା। ଆମ ଓଡ଼ିଶାରେ ରାଜ୍ୟ ଶିକ୍ଷା ଓ ଗବେଷଣା ପରିଷଦ ତରଫରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ 55

0: ପାଠ୍ୟପୁସ୍ତକ ପ୍ରଣୟନ କରାଯାଇଛି। ଏଥିରେ ପାଠ୍ୟକ୍ରମ ସହିତ ଖେଳ, ଯୋଗ, କଳା, ଧନ୍ଦାମୂଳକ ଶିକ୍ଷା ବିଷୟରେ ଗୁରୁତ୍ୱ ଦିଆଯାଇ ତେଣୁ ପିଲାମାନେ ଶିକ୍ଷକମାନେ କିଭଳି ଭାବରେ ଛୁଟି ଖୋଲିଲା ପରେ ପିଲାମାନଙ୍କୁ ପାଠ ପଢ଼ାଇବେ ସେଥିପାଇଁ ପାଠପଢ଼ା ଶୈଳୀ, କୌଶଳ ଏବଂ ନୂତନ ପାଠ୍ୟବସ୍ତୁ ଉପରେ ଆମର ଜିଲ୍ଲା ଶିକ୍ଷା ପ୍ରତିଷ୍ଠାନ ତରଫରୁ ସମସ୍ତ ଶିକ୍ଷକମାନଙ୍କୁ ତାଲିମ ପ୍ରଦାନ କରାଯାଇଛି। ତେଣୁ ଛୁଟି ଖୋଲିଲା ପରେ ପିଲାମାନଙ୍କୁ ଏହି ଶିକ୍ଷକ ଶିକ୍ଷୟିତ୍ରୀମାନେ ନୂତନ ଭାବରେ ନୂତନ ଶୈଳୀରେ ପାଠ ପଢ଼ାଇବେ। ଓଡ଼ିଶା ସରକାରଙ୍କ ତରଫରୁ ଶିକ୍ଷା ବ୍ୟବସ୍ଥା ଉପରେ ବ୍ୟାପକ ପରିବର୍ତ୍ତନ କିପରି ଆସିବ ସେଥିପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। ସେହି ଯୋଜନାକୁ କିପରି କାର୍ଯ୍ୟକାରୀ କରାଯିବ ତା ଉପରେ ଆମମାନଙ୍କୁ ଗୁରୁ ଦାୟିତ୍ୱ ଦେଇଛନ୍ତି। ଆମେ ସମସ୍ତ ଶିକ୍ଷକମାନଙ୍କୁ ନୂତନ ଭାବରେ କିଭଳି ଭାବରେ ପାଠ ପଢ଼ାଇବେ ସେଥିପାଇଁ ଆମେ ତାଲିମ ଦେଉଛୁ। ସରକାରଙ୍କ ତରଫରୁ ନୂତନ କୌଶଳ ଏବଂ ଶିକ୍ଷଣ ସାମଗ୍ରୀ ଯଥା ଯଦୁପେଡ଼ି ଗୋଟେ ନୂତନ ଉଦ୍ଭାବନ କରାହେଇଛି ଏବଂ ଦିଆହେଇଛି ପ୍ରତି ସ୍କୁଲକୁ। ୟାକୁ ବ୍ୟବହାର କରିକି ଗଣିତ କିଟ୍ ୟାକୁ କେମିତି ବ୍ୟବହାର କରିବେ ସେଥିପାଇଁ ବ୍ୟବସ୍ଥା କରାଯାଉଛି। ଆମେ ଯତ୍ନବାନ ଅଛୁ। ଆମେ ମଧ୍ୟ ବୁଲି ବୁଲି ବିଦ୍ୟାଳୟ ମାନଙ୍କରେ ଦେଖୁଛୁ ଠିକ୍ ଭାବରେ ପାଠପଢ଼ା ହଉଛି କି ନାହିଁ। ପିଲାଟି ଯେତେବେଳେ ସ୍କୁଲରେ ରହୁଛି ସେତିକି ସମୟରେ ଶିକ୍ଷକ ମାନଙ୍କର ଦାୟିତ୍ୱ, କିନ୍ତୁ ଯେତେବେଳେ ଘରେ ରହୁଛି ସେତେବେଳେ ଅଭିଭାବକ ମାନଙ୍କର ଦାୟିତ୍ୱ ରହିଲା ପିଲା ପାଠ ପଢୁଛି କି ନାହିଁ ତାକୁ ଜଗିବା। ତେଣୁ ଏଇ ଯୋଉ ସମର ଲର୍ଣ୍ଣିଂ କ୍ୟାମ୍ପ କରାଗଲା, ଏ ବାବଦରେ ଭାରତ ମସଲା ଯେଉଁ ନୂତନ ପଦକ୍ଷେପ ନେଇଛନ୍ତି, ଏହା ଘରେ ଘରେ ସମସ୍ତ ଅଭିଭାବକମାନଙ୍କ ଏବଂ ପିଲାମାନଙ୍କ ପାଇଁ ନିଶ୍ଚିତ ଭାବେ ଏକ ପ୍ରଥମ ପ୍ରଦର୍ଶନ କରିବ। ତେଣୁ ଅଭିଭାବକମାନଙ୍କୁ ଏତିକି କହିବି ଯେ ଆପଣଙ୍କ ପାଖରେ ପିଲାମାନେ ଯେତେବେଳେ ରହିଛନ୍ତି ସେତେବେଳେ ସେମାନେ କିପରି ଭାବରେ ପାଠ ପଢୁଛନ୍ତି ଏବଂ ବିଦ୍ୟାଳୟରେ ପାଠ ପଢ଼ାଗଲା, ଆପଣଙ୍କର ଦାୟିତ୍ୱ ପିଲା ପଢିଲା କି ନାହିଁ ତାକୁ ଜଗିବେ। ତେଣୁ ପିଲା ପଢିବା ଠାରୁ ପାଠ ପ୍ରତି ଆଗ୍ରହ ସୃଷ୍ଟି କରାଇବା ଏଇଟା ବଡ କାମ। ବିଦ୍ୟାଳୟ ମାନଙ୍କରେ ଶିକ୍ଷକ ମାନେ ଏ କାର୍ଯ୍ୟ ନିଭାଉଛନ୍ତି, କିନ୍ତୁ ଆପଣମାନେ ପିଲାଙ୍କର ଆଗ୍ରହ ବୃଦ୍ଧି ପାଇଁ ନିଜର ସଫଳତା ଏବଂ ବିଫଳତାର କାହାଣୀ ଏବଂ ଆପଣଙ୍କ ଅଞ୍ଚଳରେ ଥିବା ସଫଳ ବ୍ୟକ୍ତିତ୍ୱଙ୍କ ବିଷୟରେ ପିଲାଙ୍କୁ ଜ୍ଞାନ ପ୍ରଦାନ କଲେ ପିଲାମାନେ ବର୍ତ୍ତମାନ ମୋବାଇଲ ଯୁଗରୁ କିଏ ଦୂରେଇ ରହିକି ପାଠ ପ୍ରତି ଆକୃଷ୍ଟ ହେବେ। ଏହି ସମର ଲର୍ଣ୍ଣିଂ କ୍ୟାମ୍ପରେ ପିଲାମାନେ ଖେଳ ସହିତ କିପରି ଭାବରେ ପାଠ ଠାରୁ ଦୂରେଇ ନଯିବେ ସେଥିପାଇଁ ଏହି ସମର ଭେକେସନରେ ବିଦ୍ୟାଳୟ ଭାବି ପାଠ ସହିତ ଯୋଗସୂତ୍ର ରଖିବା ପାଇଁ ଏ ବ୍ୟବସ୍ଥା ଓଡ଼ିଶା ସରକାର କରିଛନ୍ତି। ତାକୁ ଭାରତ ମସଲା ଭରତ ମହୁସାଙ୍କ ଉପସ୍ଥାପନାରେ କିପରି ଭାବରେ ପିଲାମାନେ ଆଗକୁ ବଢ଼ିବେ ସେଥିପାଇଁ ବ୍ୟବସ୍ଥା କରିଛନ୍ତି। ଆଶା ରଖୁଛି, ଭାରତ ମସଲାର ଉତ୍ତରୋତ୍ତର ଉନ୍ନତି କାମନା କରୁଛି ଏବଂ ଏଇଭଳି ଭାବରେ ଶିକ୍ଷାର ଗୁରୁତ୍ୱକୁ ଉପଲବ୍ଧି କରି ରୋଷେଇ ଶାଳରୁ ବାହାରି ପିଲାଙ୍କ ପାଖରେ ଶିକ୍ଷାର ବାର୍ତ୍ତା ପହଞ୍ଚାଇ ଆହୁରି ଆମ ରାଜ୍ୟରେ ପିଲାମାନେ ଏବଂ ଅଭିଭାବକମାନେ ଉପକୃତ ହେବେ ଏଥିରେ ସନ୍ଦେହ ନାହିଁ।
1: ଧନ୍ୟବାଦ ସାର୍। ହଁ ପିଲେ, ଗୋଟେ ସଭାରେ ସମୟ ଆମ ପାଇଁ କେତେ ମୂଲ୍ୟବାନ, ପିଲାମାନଙ୍କୁ କହୁଥିଲେ ସୁଲେଖିକା ସୁଷମା ପରିଜା ମହୋଦୟା। ମୁଁ ସେହି କଥାକୁ ରେକର୍ଡିଂ କରି ତମ ମାନଙ୍କ ପାଇଁ ଆଣିଛି।
2: ଭାରତ ମସଲାର ସ୍କୁଲ ଟାଇମ୍ ମୁଁ ଶୁଣୁଛି, ବହୁତ ଭଲ ଲାଗୁଛି। ପିଲାମାନଙ୍କ ପାଇଁ ଖୁବ ଉପାଦେୟ ଶିକ୍ଷା କିଛି ରହିଛି ଏଥିରେ, ପିଲାମାନଙ୍କ ପାଇଁ ବହୁତ ଶିଖିବାର କଥା ରହିଛି, ସେଥିପାଇଁ ଖୁବ ଖୁସି ଲାଗୁଛି। ମୁଁ ମଧ୍ୟ ପିଲାକୁ କିଛି କହିବାକୁ ଚାହୁଁଛି ଯେ ସମୟ ସବୁଠୁ ବଳବାନ, ସମୟଟା ଗୋଟେ ବେଗମତୀ ନଈ, କାହାରିକି ଅପେକ୍ଷା କରେ। ଯୋଉ କାମ ଆମେ କାଲି କରିବା ବୋଲି ଭାବିବା, ଯେମିତି ରାବଣ ଭାବିଥିଲା ଯେ ସେ ବହୁତ ସୁନା ରଖିଛି ଗୋଟେ ସୁନାର ସେଢି ତିଆରି କରିଦବ ଚଢ଼ୁ, ତା ପାଖରେ ଶକ୍ତି ଥିଲା ସାମର୍ଥ୍ୟ ଥିଲା କିନ୍ତୁ ସେ ସମୟର ମୂଲ୍ୟ ବୁଝି ନଥିଲା। ସେମିତି ଆମେ ଛୋଟିଆ ଉଦାହରଣ ଯେ ନେଇପାରିବା ଝୁଟି ପିଟିର, ଝୁଟି ପିଟି ଲାଙ୍ଗୁଳ ସବୁବେଳେ କହୁଥାଏ କାଲି କାଲି କାଲି କାଲି, କିନ୍ତୁ କେବେ କିଛି ସିଏ ତାକୁ ସଜାଡି ପାରେନି, ତା ଲାଙ୍ଗୁଡ଼ାରେ ଯୋଉଠି ବିପଦରେ ପଡିଲେ ଛିଡ଼ିଯାଏ। ସମୟ ହଉଛି ସବୁଠୁ ବଳବାନ। ଆମର ବଡ ଲୋକମାନେ କହିଛନ୍ତି କାଲିର କାମ କର ଆଜି, ଆଜିର କାମ କର ଏବେ, ସମୟ ମୂଲ୍ୟ ବୁଝିବୁ ଯେବେ ବଡ ମଣିଷ ହୋଇବୁ ସେବେ। ପିଲାଏ ସମୟ କଥା ତ ଶୁଣିଲ, ଏବେ ସମୟକୁ ଜଗି ରଖିକିରି କାମ କରିବ, ମୋତେ ଅଳସୁଆ ହବନି, ଛୁଟି ଦିନ ହଉଛି ବୋଲି ଶୋଇକି ରହିବ ନାହିଁ କି ସମୟକୁ ନଷ୍ଟ କରିବ ନାହିଁ, କାହିଁକିନା ପୁଣି ସ୍କୁଲ ଖୋଲିଯିବ ପାଠ ପଢି ନଥିବ ତମେ ନିଜେ ହିଁ ହଇରାଣ, ସମୟର ମୂଲ୍ୟ ବୁଝିବ। ରହୁଛି ଆଜି ଏତିକି, ପୁଣି ଥରେ କେବେ ସୁଯୋଗ ମିଳିଲେ ତମ ସାଙ୍ଗରେ କଥା ହେବି।
1: ଧନ୍ୟବାଦ ମ୍ୟାଡମ। ହେଲେ ଗତ ଅଧ୍ୟାୟର ଭାଗ୍ୟଶାଳୀ ବିଜେତା ହେଲେ ଅନିତା ରାଉତ ରାମଚଣ୍ଡୀ କଟକରୁ, ବଲଜିତ ମହାନ୍ତି ଖପୁରିଆ ମଧୁପାଟଣା କଟକରୁ ଏବଂ କାହ୍ନା ପ୍ରଧାନ ବରଗଡ଼ରୁ। ସମସ୍ତଙ୍କୁ ଭାରତ ମସଲା ପକ୍ଷରୁ ଅଭିନନ୍ଦନ। ପିଲାମାନେ ମନେ ରଖା ଆଜି ଅଧ୍ୟାୟ।

0: ପ୍ରଶ୍ନ ପ୍ରଶ୍ନଟି ହେଲା, ଜଣେ ଭଲ ବିଦ୍ୟାର୍ଥୀ ହେବାକୁ ହେଲେ ତା ପାଖରେ କେଉଁ ପାଞ୍ଚଟି ଗୁଣ ରହିବା ଦରକାର? ଆମକୁ ସଠିକ ଉତ୍ତର ଲେଖି ପଠେଇବାର ଆମ ହ୍ୱାଟ୍ସଆପ୍ ନମ୍ବରଟି ହେଲା 8478623777। ତାହେଲେ ଆଜି ପାଇଁ ବିଦାୟ ଦିଅନ୍ତୁ, ନମସ୍କାର।
1: ଶୁଣୁଥିଲେ ଆମର ପ୍ରାୟୋଜିତ କାର୍ଯ୍ୟକ୍ରମ ସ୍କୁଲ ଟାଇମ୍ ବାଇ ଭାରତ ମସଲା। ଆପଣମାନେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ FM ରେନ୍ବୋ କଟକ।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

किसी का।

ଏଥରକ ମିସିଷ୍ଟି କରିଛନ୍ତି ଜଲିଲ ଖାନ ଆଣ୍ଡ ସିମରନ କଟକରୁ ଡେଡିକେଟ୍ କରୁଛନ୍ତି ସବୁ ଶ୍ରୋତା ବନ୍ଧୁମାନଙ୍କୁ ସବୁ ଆର୍ଜେଏସ୍ ମାନଙ୍କୁ ଆକାଶବାଣୀ କଟକରୁ ଏବଂ ସ୍ପେଶାଲି ଡେଡିକେଟ୍ କରୁଛନ୍ତି ଟୁନା ଭାଇନା ବିଶ୍ୱଜିତ ଭାଇ ରାଜେଶ ନାୟକ ଗରିଫ ଖାନ ଏବଂ ବାସନ୍ତୀ ଖଟୁଆ ଶହୀଦନଗର ଭୁବନେଶ୍ୱରଙ୍କୁ ଏ ସୁନ୍ଦର ଗୀତଟି ଶୁଣିବା ପାଇଁ ଚାହିଁଛନ୍ତି ଏବଂ ଫ୍ରମ୍ ଦ ମୁଭି ଗ୍ୟାଙ୍ଗଷ୍ଟର ଏହି ସୁନ୍ଦର ଗୀତଟି ଗ୍ୟାଙ୍ଗଷ୍ଟରରୁ ପ୍ଲେ କରିଦେଉଛି ଆପଣଙ୍କ ପାଇଁ ଜୁବିନଙ୍କ କଣ୍ଠରେ ଏବଂ ପରେ ପରେ ଆଉ ଗୋଟିଏ ସୁନ୍ଦର ଗୀତ ଯାହାକୁ ଶୁଣିବା ପାଇଁ ଚାହିଁଛନ୍ତି ହେମନ୍ତ କୁମାର ମହାରଣା ସୁଭଦ୍ରାପୁର ଉତ୍ତମପୁର କଟକରୁ ହେମନ୍ତ କୁମାର ମହାରଣା ଶୁଣିବା ପାଇଁ ଚାହିଁଛନ୍ତି ଝୁମକା ଟିକେ ତୁ ତ ହଲେଇ ଦେ ତାନସେନ ସିଂଙ୍କ କଣ୍ଠରେ ନିଶ୍ଚିତ ଭାବରେ ପ୍ଲେ କରିଦେବୁ ଏ ବ୍ୟୁଟିଫୁଲ ଗୀତଟି

ଏ ବ୍ୟୁଟିଫୁଲ ଏଭରଗ୍ରୀନ ସହିତ ଗୀତ ସହିତ ଆଉ ଗୋଟିଏ ଏଭରଗ୍ରୀନ ଗୀତ ଚିତ୍ତରଞ୍ଜନ ଜେନାଙ୍କ କଣ୍ଠରେ ଶୁଣିବା ପାଇଁ ଚାହିଁଛନ୍ତି ମାଣିକ ଆଲୋ ମାଣିକ ଶେଷ ଶ୍ରାବଣ ଚଳଚ୍ଚିତ୍ରର ଏହି ଗୀତ ଶୁଭ ସକାଳର ଶୁଭେଚ୍ଛା ସହିତ ସମୀର ଏବଂ ସସ୍ମିତା ଖଟୁଆ ନରସିଂହପୁର କେନ୍ଦ୍ରାପଡ଼ାରୁ ଶୁଣିବା ପାଇଁ ଚାହିଁଛନ୍ତି ଏହି ବ୍ୟୁଟିଫୁଲ ଟ୍ରାକ୍ଟିକୁ ଯାହାକୁ ଗାଇଥିଲେ ମହମ୍ମଦ ହବିବ ଏବଂ ଚିତ୍ତରଞ୍ଜନ ଜେନା ପ୍ରଫୁଲ୍ଲ କରଙ୍କର ସଙ୍ଗୀତ ଏବଂ ଗୀତ ରଚନାରେ ଆସନ୍ତୁ ଶୁଣିବା ଏହି ଗୀତଟି ଏବଂ ତା ସହିତ ଆଉ ଗୋଟିଏ ସୁନ୍ଦର ଗୀତର ଅନୁରୋଧ ଯାହାକୁ କରିଛନ୍ତି ସେ ହେଉଛନ୍ତି ସନ୍ତୋଷ ଭୋଇ ଦୁଧ୍ କା କର୍ଜ ଚଳଚ୍ଚିତ୍ରରୁ ପ୍ରହରାଜପୁର ପାଟଣା ସନ୍ତୋଷ ଭୋଇ ପ୍ରହରାଜପୁର ପାଟଣାରୁ ପଠାଇଛନ୍ତି ଏବଂ ତୁମ୍ହେ ଦିଲ୍ ସେ କେସେ ଜୁଦା କରେ ଏ ବ୍ୟୁଟିଫୁଲ୍ ଟ୍ରାକ୍ଟି ବ୍ୟାକ୍ ଟୁ ବ୍ୟାକ୍ ଦୁଇଟି ଗୀତ ଆପଣମାନଙ୍କ ପାଇଁ ଷ୍ଟେ ଟ୍ୟୁନ୍ଡ

ନେକ୍ସଟ ମେସେଜ କରିଛନ୍ତି ହ୍ୱାଟ୍ସଆପ୍ରେ ଆମକୁ ବିଶ୍ୱଜିତ ଭାଇ ନମସ୍କାର, ସବୁ ଷ୍ଟାଫ ମାନଙ୍କୁ ମଧ୍ୟ ନମସ୍କାର, ସବୁ ଶ୍ରୋତା ମାନଙ୍କୁ ଗୁଡ୍ ମର୍ଣ୍ଣିଂ। ପିଲାଦିନ କୋଉ ଖେଳ ବହୁତ ମନେ ପଡ଼େ ଆପଣଙ୍କୁ, ଏଇ ଟପିକ୍ଟି ରଖିଥିଲେ ଆଜି ଡାଇଲିନ ଲାଇଫ ଚିଟ୍ଚାଟ୍ରେ। ଶ୍ରୋତା ମାନଙ୍କର ବହୁତ ସୁନ୍ଦର ଉପସ୍ଥାପନା, ବହୁତ ସୁନ୍ଦର ସୁନ୍ଦର ମତ, ଏବଂ ତା ସହିତ ସମସ୍ତଙ୍କୁ ଧନ୍ୟବାଦ। ଆପଣଙ୍କୁ ମଧ୍ୟ ଢେର ସାରା ଶୁଭେଚ୍ଛା, ଶୁଭକାମନା ଓ ଭଲ ପାଇବା। ହଁ, ଆଉ ତିନି ଦିନ ପରେ ରଜ, ତେଣୁ ରଜ ଉପଲକ୍ଷେ ଆପଣଙ୍କୁ ଏବଂ ସବୁ ଷ୍ଟାଫ ମାନଙ୍କୁ ଆଗୁଆ ଶୁଭେଚ୍ଛା ଜଣାଇ ଦଉଛି। ବର୍ତ୍ତମାନ ରେନ୍ବୋ ଏସ୍ଏମ୍ଏସ୍ରେ ଆମକୁ ଏଇ ଗୀତଟି ଶୁଣାଇ ଦେବେ ବୋଲି ଅନୁରୋଧ କରିଛନ୍ତି ଉର୍ମିଳା, ନିର୍ମଳା, ପ୍ରତ୍ୟୁଷ, ପ୍ରଭାକର, ସେକ୍ଟର 11, ସିଡିଏ କଟକରୁ। ହାଭ୍ ଏ ନାଇସ୍ ଡେ, ରହିଲୁ, ନମସ୍କାର, ଗଡ୍ ବ୍ଲେସ୍ ୟୁ ଲେଖିଛନ୍ତି। ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ଏ ସୁନ୍ଦର ମେସେଜ ପାଇଁ। ଆପଣଙ୍କୁ ମଧ୍ୟ ହାଭ୍ ଏ ବ୍ୟୁଟିଫୁଲ ଡେ। ଶୁଣିବା ପାଇଁ ଯାଇଛନ୍ତି ଜାଇ ଫୁଲ ଚଳଚ୍ଚିତ୍ରରୁ ଅକ୍ଷୟ ମହାନ୍ତିଙ୍କ କଣ୍ଠରେ ନିଶି ବିଜନ, ନିଶ୍ଚିତ ଭାବରେ ପ୍ଲେ କରିଦେବୁ ଏଇ ଗୀତଟି। ଏବଂ ତା ସହିତ ଆଉ ଗୋଟିଏ ସୁନ୍ଦର ମେସେଜ ଆସିକି ପହଞ୍ଚିଯାଇଛି ଆମ ପାଖରେ, ଯାହାକୁ ପଠାଇଛନ୍ତି ଯାଜପୁରରୁ ଅର୍ଚ୍ଚିତା ମହାନ୍ତି। ଗୁଡ୍ ମର୍ଣ୍ଣିଂ ଟୁ ଅଲ୍ ଲେଖିଛନ୍ତି ଏବଂ ଶୁଣିବା ପାଇଁ ଚାହିଁଛନ୍ତି ଆଲ୍ଲୁ ଅର୍ଜୁନଙ୍କର କୌଣସି ଗୋଟିଏ ଗୀତ। ନିଶ୍ଚିତ ଭାବରେ ପ୍ଲେ କରିଦେଉଛି ଆଲ୍ଲୁ ଅର୍ଜୁନଙ୍କର ଗୋଟେ ବ୍ୟୁଟିଫୁଲ ଟ୍ରାକ୍, ବ୍ୟାକ୍ ଟୁ ବ୍ୟାକ୍ ଏଇ ଦୁଇଟି ଗୀତ ଆପଣମାନଙ୍କ ପାଇଁ। ଷ୍ଟେ ଟ୍ୟୁନ୍ଡ।

ସଦୀ ମେସେଜ ତ ବହୁତ ଗୁଡ଼େ ଆସିଛି, କିନ୍ତୁ କଣ କରିବା, ସମୟରେ ଯୋଉ ସ୍ୱଳ୍ପତା ସେଥିପାଇଁ ଆପଣମାନଙ୍କ ପାଇଁ ସବୁବେଳେ ଆମର ମନ ଦୁଃଖ ହଉଛି। ଅନେକ ଜଣଙ୍କର ମେସେଜେସ୍, ମୁଁ ଚାହିଁକି ବି ମୋର ବହୁତ ଫେଭରେଟ୍ ଫେଭରେଟ୍ ଗୀତ ବାଜିବା ପାଇଁ ରିକ୍ୱେଷ୍ଟ ଆସିଛି, କିନ୍ତୁ ସମୟର ସ୍ୱଳ୍ପତା କାରଣରୁ ବାଜି ପାରୁନି। ଆମକୁ ଆଜି ମେସେଜ କରିଥିଲେ ଆଭା ସେନ, ରୋହିତ ସେନ, ଦୀପକ କୁମାର, ରାଜକୁମାର ଭରଦ୍ୱାଜ, ବିମଲ ଶ୍ରୀବାସ୍ତବ, ମନୀଷ ଶର୍ମା ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ମେସେଜ କରିଥିଲେ ଆମକୁ ଆଜି। ସୁଧା ଷଡ଼ଙ୍ଗୀରୁ ଉର୍ମିଳା ବେହେରା, ପ୍ରଶାନ୍ତ ବେହେରା, ଲିପୁ ଲୁଟୁ, ନାତି ଗୁଗୁଲା, ସିପୁ ପପୁ, ଦୀପୁ ଖୁସି, ଲୁସି ମିତା, ଉନିଆ ଆମକୁ ମେସେଜ କରିଥିଲେ ଆଜି। ସୁମନ୍ତ କୁମାର ରାଉତ, ପୁତୁରା କାହ୍ନା, ଓସ୍ତିଆ ବାଙ୍କି ଆଠଗଡ଼ କଟକରୁ ମେସେଜ କରିଥିଲେ। ମଞ୍ଜୁବଳା ପାତ୍ର, ଅସରଳା ପିଛୁକୁଡ଼ି ଖୋର୍ଦ୍ଧାରୁ ମେସେଜ କରିଥିଲେ। ରମେଶ ଚନ୍ଦ୍ର ସାହୁ ଆଉଖମା, ଭାପୁର ଢେଙ୍କାନାଳରୁ ମେସେଜ କରିଥିଲେ ଆମକୁ। ଟୁକୁ ମିକି ଟିକି

ସମୟ ଦିନ 11:00 ବାଜି ସାରିଛି, ଆରମ୍ଭ କରୁଛୁ ଆପଣମାନଙ୍କର ଫେଭରେଟ୍ ଶୋ କଳାକାର, ଆଉ ମୁଁ ଅଛି ମୁଁ ଅଛି ଆପଣଙ୍କ ହମସଫର ମୋନାଲିସା। ସବୁଥର ଭଳି ମୁଁ ଆସି ହାଜିର ହେଇଯାଏ ନୂଆ ନୂଆ କଳାକାରଙ୍କ କାହାଣୀକୁ ନେଇ, ଖାସ୍ ଆଉ ଖାସ୍ ଆପଣମାନଙ୍କ ପାଇଁ।

1991 ମସିହାରେ ଫୁଲର କାଣ୍ଟେ ଫିଲ୍ମରୁ ତାଙ୍କର ଫିଲ୍ମ ଜର୍ଣ୍ଣି ଷ୍ଟାର୍ଟ ହୋଇଥିଲା। ଦୁଇଟି ବାଇକ୍ ଉପରେ ଛିଡ଼ା ହୋଇ ଏଣ୍ଟ୍ରି ଆଜି ମଧ୍ୟ ଦର୍ଶକଙ୍କ ମନରେ ପୁରା ସତେଜ ହୋଇ ରହିଛି। ଏ ଫିଲ୍ମ ପରେ ସେ ଅନେକ ଫ୍ୟାନ୍ମାନଙ୍କର ଫେଭରେଟ୍ ବନିଗଲେ। ତାଙ୍କର ଫିଲ୍ମ ଜଖମ୍, ଗୋଲମାଲ, ଜାନ୍, ଦିଲ୍ ଚଲେ, ଇଶ୍କ, ସିଙ୍ଗମ, ବିଛପତ, ହମ୍ ଦିନ୍ ଦେ ଚୁକେ ସନମ, ପ୍ୟାର ତୋ ହୋ ନାହିଁ ଥା ଭଳି ଗୋଟେ ପରେ ଗୋଟେ ଫିଲ୍ମରେ ତାଙ୍କର ଆକ୍ଟିଂ ଦର୍ଶକଙ୍କୁ ହସେଇଛି, କନ୍ଦେଇଛି, ଆଉ ଭାବିବାକୁ ମଧ୍ୟ ବାଧ୍ୟ କରିଛି। ତେବେ ସାଥୀ, ଆଗକୁ ତ କଥାବାର୍ତ୍ତା ଜାରି ରହିବ ତାଙ୍କ ବିଷୟରେ, କିନ୍ତୁ ଚାଲନ୍ତୁ ଏବେ ଶୁଣିନବା ତାଙ୍କ ଫିଲ୍ମର ଆଉ ଗୋଟିଏ ସୁନ୍ଦର ସା ଗାନା। ତେବେ ଶୁଣୁଥାନ୍ତୁ ଆଉ ଗୀତର ତାଳେ ତାଳେ ପୁରା ଝୁମି ଯାଆନ୍ତୁ।

ଆଉ ତ ରେଜଲ୍ଟ ହେଉଛି ସିନେ ଜଗତର ସବୁଠାରୁ ଶ୍ରେଷ୍ଠ ସମ୍ମାନ ମାନେ ଆୱାର୍ଡ। ତେବେ ସେ ଅନେକ ଫିଲ୍ମଫେୟାର ଆୱାର୍ଡ ଜିତିଛନ୍ତି, କେବେ ବେଷ୍ଟ ଆକ୍ଟର ତ ପୁଣି କେବେ ଭିଲାନ ପାଇଁ। କେବଳ ସେତିକି ନୁହେଁ ସାଥି, ନ୍ୟାସନାଲ ଆୱାର୍ଡ, ଇଣ୍ଟରନ୍ୟାସନାଲ ଆୱାର୍ଡ ଏବଂ 2016 ସେ ଜିତିଥିଲେ ପଦ୍ମଶ୍ରୀ ଆୱାର୍ଡ। ସତରେ ସାଥି, ପ୍ରତ୍ୟେକ ଚରିତ୍ରକୁ ବହୁତ ନିଖୁଣ ଭାବରେ ଅଭିନୟ କରି ଅନେକ ଦର୍ଶକଙ୍କ ମନରେ ସେ ଖାସ୍ ସ୍ଥାନ ବନେଇଛନ୍ତି।

ସଫଳତା ପୁରସ୍କାର ଆଉ ଖ୍ୟାତିର ଶିଶୁରେ ଥିଲେ ମଧ୍ୟ ଅଜୟ ଦେବଗନ ସବୁବେଳେ ସରଳ ଆଉ ନମ୍ର ଥିଲେ। ପରିବାରକୁ ପ୍ରାଥମିକତା ଦେବା, ନିଜ କାମକୁ ଭଲ ପାଇବା, ଏସବୁ ଗୁଣ ତାଙ୍କୁ ଟିକେ ଖାସ ଆଉ ଟିକେ ସ୍ୱତନ୍ତ୍ର ବନାଏ। ତାଙ୍କ ଲାଇଫ୍ ଷ୍ଟୋରି ଆମକୁ ଶିଖାଏ ଯେ ଜୀବନର ରାସ୍ତା ଯେତେ ବି କଠିନ ଥାଉ ନା କାହିଁକି, କିନ୍ତୁ ଆଗକୁ ବଢ଼ିବା ହିଁ ସକ୍ସେସ। ତେବେ ସାଥୀ, ଏ ଥିଲା ଅଜୟ ଦେବଗନଙ୍କ ଜର୍ଣ୍ଣିର କିଛି ସୁନ୍ଦର କଥା। ତେବେ ସାଥୀ, ଆଜି ତ ସମୟ ହେଇଯାଇଛି କଳାକାର ଶୋକୁ ଏଇଠି ରଖୁଛି।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଏଇ ଦିଲ୍ ସେ ଦିଲ୍ ତକ୍ ସଫରରେ ମୁଁ ଅଛି ମୋନାଲିସା ଆପଣଙ୍କ ସାଥିରେ। ଗୀତ ଶୁଣିବାକୁ ଆମ ସମସ୍ତଙ୍କୁ ବହୁତ ଭଲ ଲାଗେ, ଆଉ ସେ ଗୀତ ଯଦି ଟିକେ ଏଭରଗ୍ରୀନ୍ ଥାଏ ନା, ସେ ଗୀତରେ ବହୁତ ସାରା ମେମୋରି ଥାଏ। ଆଉ ସେ ଗୀତ ଆମେ ଯେତେବେଳେ ଶୁଣୁ ଆମର ବହୁତ କଥା ମନେ ପଡ଼ିଯାଏ, ଆଉ ଆମେ ଭାବନା ଭିତରେ ପୁରା ପୁରି ଡୁବିଯାଉ। କ'ଣ ସେଠି ମୋ

ଶୁଣି ଆପଣଙ୍କର କିଛି କଥା ମନେ ପଡୁଛି କି ଆପଣ କିଛି ଭାବିଗଲେଣି ସାୟଦ ତେବେ ସାଥୀ ଆପଣଙ୍କ ଭାବନାକୁ ଟିକେ ଅଟକେଇ ମୁଁ ଶୁଣେଇ ଦେଉଛି ହିନ୍ଦୀ ଫିଲ୍ମର କିଛିଟା ଏଭରଗ୍ରୀନ୍ ସଙ୍ଗ ଖାସ୍ ଆଉ ଖାସ୍ ଆପଣମାନଙ୍କ ପାଇଁ ତେବେ ପହଞ୍ଚେଇ ଦେଉଛି ଶୁଣୁଥାନ୍ତୁ ଆଉ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍।

ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

टक भी ट्यून भी सब किसी गोटे सोरे फुल एंड मस्ती फुल अफ एंटरटेनमेंट ओनली ऑन किसी कथा किसी गीत अच्छी मोनालिसा आपण तेबे साथी आज आम ढेर सारा कथा गीत शुणा किसी कथा किसी गीत ଏଠାରେ କଥା ହେଉଛି ମନର ଗୀତ ହେଉଛି ଭାବର ଆଉ ଭାବନା ହେଉଛି ସେଇ ଅଦୃଶ୍ୟ ସୂତା ଯାହା ଆମକୁ ଆପଣଙ୍କ ସହ ଯୋଡ଼ି ରଖିଛି ତେବେ ସାଥୀ ଆମ ଜୀବନରେ ଯେତେ ବି କଥା ଅଛି କିଛି କଥା ହସ ଆଣେ ଆଉ କିଛି ଭାବନା ଭରି ରହିଥାଏ କହିଲେ ହଁ ସାଥୀ ଭାବନା ମନ ପଡ଼ିଯାଏ ଆଉ ସେହି ନିରବ କଥା ମନ ଯେତେବେଳେ ଗୀତର ରୂପରେ ଆମ ପାଖକୁ ଆସେ ନା ସେବେ ହୃଦୟ କୁହେ ହଁ ଏଇ ତ ମୋ କଥା ତେବେ ପହଞ୍ଚେଇ ଦଉଛି ହୃଦୟର ଗୀତ ଆପଣଙ୍କ ପାଖରେ ଶୁଣୁଥାନ୍ତୁ ଆଉ କହୁଥାନ୍ତୁ ଦିଲ ସେ ଦିଲ ତକ୍

କଥା କୁହୁକ ଭଳି ଆମ ମନକୁ କେବେ ନା କେବେ ହାତ ଧରି ନେଇଯାଏ। କୋଉଠି ସ୍ମୃତିର ତାଜମହଲ ଗଢେ ତ କୋଉଠି ମନ କହିଲା ହସ, ତ କୋଉଠି ଅପେକ୍ଷା ପୁଣି କୋଉଠି ବିରହର ଯନ୍ତ୍ରଣା। ତେବେ ସାଥି ସବୁଠି କଥା କୁହେ ହୃଦୟର ଭାବ, ଯେପରି ଯେପରି ହାଲକା ପବନ କହିନଥିବା କଥାକୁ ଆମ କାନରେ କହିଦିଏ, ଟିକେ ରୁହ ଅନୁଭବ କର, କାରଣ ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ସୁନ୍ଦର। ତେବେ ଚାଲନ୍ତୁ ନା ଏହି ସୁନ୍ଦର ମୁହୂର୍ତ୍ତକୁ ଭାବନା ସାଗରରୁ ଟିକେ ଅଟକେଇ ଶୁଣିନମା ଏହି ଗୀତଟି। ତେବେ ଗୀତଟି ଶୁଣୁଥାନ୍ତୁ ଆଉ କହୁଥାନ୍ତୁ ଦିଲ ସେ ଦିଲ ତକ୍।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ସତରେ ସାଥି ଏଇ କଥାରେ ଅନେକ କୁହକ ଅଛି। ଦେଖୁନାହାନ୍ତି ଆଜି ଆମେ କଥା ହେଉ, କେତେବେଳେ ସବୁ ମନର କଥା ଗପି ସାରିଲେଣି। କଥାର କୁହକ ହେଇଥାଏ ଆଉ ସେ କୁହକରେ ଗୀତ ଆମ ମନକୁ ଶାନ୍ତ କରେ ଆଉ ସମୟ ଆମକୁ ନିଜ ମନ ସହ କଥା କହିବା ଶିଖାଏ। ଏଇ ଦେଖୁନାହାନ୍ତି ସମୟ କଥା କହୁ କହୁ ସମୟ କେତେବେଳେ ସରି ସରି ଆସିଲାଣି ଜମା ବି ଜଣାପଡ଼ୁନି। ତେବେ ସାଥୀ ଆଜି ତ ସମୟ ହେଇଯାଇଛି କିଛି କଥା କିଛି ଗୀତ ସୋକୁ ଏଇଠି ରଖୁଛି।

0: ମିଠା ପଣରେ ଅନ୍ୟମାନଙ୍କୁ ମଧ୍ୟ ଖୁସି କରାନ୍ତୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ଏବଂ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।
1: फ्रीडम फाइटर्स की कहानियां दिखाएंगे दूरदर्शन पर हर रविवार सुबह 11 बजे क्रिश ट्रिश और बाल्टी बॉय।
2: ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
3: ଯହାଁ ଖବରେଁ ତୋଡ଼ି ମରୁଡ଼ି ନହିଁ ଜାତି।
4: ବହୁତ ସାରେ ନିଜି ଚ୍ୟାନେଲ ଓ ନିଜି ଚ୍ୟାନେଲ କେ ବୋଲବାଲା ମେ हम समझ रहे हैं कि आकाशवाणी और दूरदर्शन इसकी रिलेवेंसी क्या है।
3: यहाँ होती है सीधी सटीक और सच्ची खबरें।
4: मैं मन से मानता हूँ कि भारत के भाव की अभिव्यक्ति केवल और केवल आकाशवाणी और दूरदर्शन ही कर रहा
3: है, क्योंकि ये है देश का सबसे भरोसेमंद न्यूज चैनल। डीडी न्यूज, केवल खबर पूरी खबर।

ଅନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବ କଟକ ଦିଲ୍ ସେ ଦିଲ୍ ତକ୍ ବର୍ତ୍ତମାନ ଶୁଣନ୍ତୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଇଆର୍ଟି।